କୋଉଠି ପର୍ବପର୍ବାଣୀ, ଆଉ କୋଉଠି ଖାଦ୍ୟପେୟ ଭିନ୍ନ। ଏତେ ଭିନ୍ନ ଥିଲେ ବି ଆମେ ସମସ୍ତେ ମାଟି ମାର ପଣତ କାନି ତଳେ ଗୋଟେ ପରିବାର ଭଳି ଚଳୁ। ଯେତେ ବି ବିପଦ ଆସୁ, ଯେତେ ବି କଷ୍ଟ ଆସୁ, ଆମେ କେବେ ବି ପରସ୍ପରର ହାତ ଛାଡ଼ୁନା। ଏଇ ମାଟି ମା ଆମକୁ ଶିଖାଇଛି ଭିନ୍ନତା। ଆମ ଶୋଭା ଆଉ ଏକତା ହେଉଛି ଆମ ଶକ୍ତି ଆଉ ଆମ ବଳ।

ଯେତେବେଳେ ଦେଶ ଉପରେ ସଙ୍କଟ ଆସେ ସେତେବେଳେ ଆମେ ଗୋଟେ ପରିଚୟ ନେଇ ଏକାଠି ସମସ୍ତେ ସାମ୍ନା କରୁ। ହଁ, ଆମେ ଭାରତବାସୀ ଆଉ ଆମେ ବହୁତ ସାହସୀ ମଧ୍ୟ। ସେ ସେନା ହୁଅନ୍ତୁ କି କୃଷକ, ଶ୍ରମିକ ହୁଅନ୍ତୁ କି ବୈଜ୍ଞାନିକ, ପ୍ରତ୍ୟେକ ଲୋକ ଦେଶ ପାଇଁ ନିଜର କର୍ତ୍ତବ୍ୟ ତୁଲାନ୍ତି, ଅବଦାନ ଦେଇଛନ୍ତି ଆଉ ଆମ ଦେଶକୁ ଗର୍ବିତ କରିଛନ୍ତି।

ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସକାଳ। ଆପଣମାନେ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସେ ଦେଲତକୁ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 5:58:09 ଏବଂ ଆଜି ହେଉଛି ଇଂରାଜୀ ତାରିଖ 10 ମେ ମାସ 2026 ମସିହା ଏବଂ ରବିବାର 1948 ଶତାବ୍ଦୀ ବୈଶାଖର 20 ଦିନ। ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆମେ ଆରମ୍ଭ କରୁଛୁ ଆଜି ସକାଳର ଅଧିବେଶନ। ଆମ କେନ୍ଦ୍ରରେ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସେ ଦେଲତକରୁ। ମୁଁ ଅଛି ଆପଣମାନଙ୍କ ସହିତ ଦେବମିତ୍ରା।

ରାଜା ପରୀକ୍ଷିତ କହିଲେ, ପ୍ରଜାଙ୍କ ଦୁଃଖ ଦୂର କରିପାରୁନଥିବା ରାଜା ମଲାପରେ ନର୍କରେ ପଡ଼େ। ହେ ବୃଷଭ, ତୋର ପାଦ ବିରୂପ ହେବା ପାଣ୍ଡବ ବଂଶର ନିନ୍ଦା। ଏପରି ଅନ୍ୟାୟ କରିଥିବା ଲୋକର ଦୁଇ ବାହୁକୁ ମୁଁ ଛେଦନ କରେ।

କରିବେ। ରାଜାଙ୍କ କଥା ଶୁଣେ ବୃଷରୂପେ ଧର୍ମ କହିଲେ, ପାଣ୍ଡବ ବଂଶର ଏହା ଉପଯୁକ୍ତ କର୍ମ। ପ୍ରାଣୀଙ୍କ କ୍ଲେଶ କଥା ହର ବ୍ରହ୍ମା ସୁଦ୍ଧା କହିପାରିବେ ନାହିଁ, ଆଉ ବା କିଏ କହିବ? ଏ କଥା ମନରେ ଚିନ୍ତା କର। ରାଜାଙ୍କ ମନରୁ ସନ୍ଦେହ ଦୂର ହେଲା ଓ ସେ ଧର୍ମଙ୍କ ସ୍ୱରୂପ ଦେଖିପାରିଲେ। ଧର୍ମ ଓ ଧରଣୀଙ୍କୁ ପ୍ରବୋଧନା ଦେଇ ରାଜା ପରୀକ୍ଷିତ କଳିଙ୍କୁ ମାରିବାକୁ ବାହାରିଲେ। କଳି ଜୀବନ ବିକଳରେ ରାଜାଙ୍କ ଗୋଡ଼ତଳେ ପଡ଼ିଯିବାରୁ ତା ମୁଣ୍ଡ ନକାଟି ରାଜା ହସିକରି କହିଲେ,

ଶୁଣୁଥିଲେ ଅତିବୁଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ତ୍ରିଶତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ କୃଷ୍ଣଚନ୍ଦ୍ର ରାୟ, ବାଦଲ କୁମାର ଆଚାର୍ଯ୍ୟ, ଶୈଳଭମା ମହାପାତ୍ର ଏବଂ ତୃପ୍ତି ଦାସ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ଯଦି ଆପଣଙ୍କର କିଛି ଦରକାରୀ କାମ ନାହିଁ ତାହେଲେ ଦିନ 11ଟାରୁ 4ଟା ଭିତରେ ଘରୁ ବାହାରିବାକୁ ଟିକେ ଆଭଏଡ୍ କରନ୍ତୁ, କାହିଁକି ନା ଏହି ସମୟରେ ବହୁତ ଜୋରରେ ଖରା ହେଉଛି ଏବଂ ଅଂଶୁଘାତରୁ ନିଜକୁ ରକ୍ଷା କରିବା ପାଇଁ ନିଜ ସହିତ ୱାଟର ବୋଟଲ ନିହାତି ଭାବରେ କ୍ୟାରି କରନ୍ତୁ, କିଛି ପତଳା ପୋଷାକ ନିହାତି ଭାବରେ ପିନ୍ଧନ୍ତୁ, ପତଳା ହାଲୁକା ହ୍ୱାଇଟ୍ କଲର୍ର ପୋଷାକ ଆପଣମାନେ ପରିଧାନ କରିପାରିବେ। ଖାଲି ସେତିକି ନୁହଁ, ଯେତେବେଳେ ଘରୁ ବାହାରୁଛନ୍ତି ଆପଣଙ୍କ ହାତରେ ଛତା ଏବଂ ସନ୍ଗ୍ଲାସେସ୍କୁ ମଧ୍ୟ କ୍ୟାରି କରନ୍ତୁ ଏବଂ ଯଦି ଆପଣଙ୍କର କୌଣସି ଜରୁରୀ କାର୍ଯ୍ୟ ଅଛି, ଯଦି ଆପଣ ବାହାରକୁ ଯାଉଛନ୍ତି ତାହେଲେ ଓଦା କପଡ଼ା ମଧ୍ୟ ନିଜ ସହିତ ରଖନ୍ତୁ। ଅଂଶୁଘାତରୁ ନିଜକୁ ରକ୍ଷା କରିବା ପାଇଁ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ, କାହିଁକିନା ଜଳୀୟାଂଶ ଆମ ବଡିରୁ ଡ୍ରେନ୍ ହୋଇଯାଇଥାଏ ସାଧାରଣତଃ ଅଂଶୁଘାତ ହେବା ସମୟରେ ଏବଂ ଖରା ସମୟରେ ଆମ ଶରୀରକୁ ଅତ୍ୟଧିକ ପାଣି ମଧ୍ୟ ଦରକାର ହୋଇଥାଏ। ତେଣୁ ଯେତେବେଳେ ଆପଣମାନେ ବାହାରକୁ ବାହାରୁଛନ୍ତି ନିଜ ୱାଟର ବଟଲ କ୍ୟାରି କରନ୍ତୁ ଏବଂ ପ୍ରଚୁର ମାତ୍ରାରେ ଏହି ଖରା ଗରମରୁ ରକ୍ଷା ପାଇବା ପାଇଁ ପାଣି ମଧ୍ୟ ପିଅନ୍ତୁ ଏବଂ ଖରାଦିନିଆ ଫ୍ରୁଟ୍ସ ମଧ୍ୟ ଆପଣମାନେ ନିଜ ଡାଏଟ୍ରେ ସାମିଲ କରିପାରିବେ। ଏହି ଖରା ଦାଉରୁ ନିଜକୁ ରକ୍ଷା କରିବା ପାଇଁ ୱାଟରମେଲନ୍ ହେଉ କି ଅରେଞ୍ଜ ହେଉ କି ଆମ୍ବ ହେଲା, ଏହିସବୁ ଫଳ ମଧ୍ୟ ଆପଣମାନେ ଖାଇପାରିବେ ନିଜକୁ ହାଇଡ୍ରେଟେଡ୍ ଫିଲ୍ କରିବା ପାଇଁ। ଏବଂ ଏବେ ମାର୍କେଟରେ ଲିଚୁ ମଧ୍ୟ ଆସିଯାଇଛି, ତ ଆପଣମାନେ ନିଜକୁ ହାଇଡ୍ରେଟେଡ୍ ରଖିବା ପାଇଁ ଏହିସବୁ ଫଳକୁ ନିଜ ଡାଏଟ୍ରେ ସାମିଲ ମଧ୍ୟ କରିପାରିବେ। ବାସ୍ ଗୋଟିଏ ରିକ୍ୱେଷ୍ଟ, ଟିକେ ଟିକେ ସଚେତନ ହୋଇଯାଆନ୍ତୁ, ସବୁବେଳେ ସଚେତନର ବାର୍ତ୍ତା ମୁଁ ଆପଣଙ୍କୁ ପହଞ୍ଚାଇଥାଏ କିନ୍ତୁ ବୁଝିବା ବିଚାରିବା ଦାୟିତ୍ୱ ସବୁବେଳେ ପାଇଁ ଆପଣଙ୍କ ଉପରେ ଛାଡ଼ି ଦେଇଥାଏ, ଏବେ ମଧ୍ୟ ଆପଣଙ୍କ ଉପରେ ଛାଡ଼ୁଛି। ଯଦି ଆପଣଙ୍କର ଅଧିକ ଦରକାରୀ କିଛି କାମ ନାହିଁ ତାହେଲେ ଘରୁ ବାହାରିବା ଟିକେ ଆଭଏଡ୍ କରନ୍ତୁ। ଆଜିକାଲି ବହୁତ ଗରମ ମଧ୍ୟ ହେଉଛି, ଦିନ 9ଟାରୁ ସୂର୍ଯ୍ୟଙ୍କ ତାତି ମଧ୍ୟ ସହିବା ଅସହ୍ୟ ହୋଇଯାଉଛି। ବାସ୍ ସମସ୍ତଙ୍କୁ ଗୋଟିଏ ରିକ୍ୱେଷ୍ଟ ରହିବ, ବୃକ୍ଷରୋପଣ କରନ୍ତୁ, ଯାହାଦ୍ୱାରା ଆମେ ଏହିସବୁରୁ ମଧ୍ୟ ରକ୍ଷା ପାଇପାରିବା, ତ୍ରାହି ପାଇପାରିବା। ଆଉ ଯଦି ଆଜିର ଟ୍ରାଫିକ୍ କଥା କହିବି, ଯଦି ଆପଣମାନେ ବାହାରକୁ ବାହାରୁଛନ୍ତି ବା ଯାତ୍ରା କରୁଛନ୍ତି, ଆଜି ଯେହେତୁ ସନ୍ଡେ ଅଛି ନିହାତି ଭାବରେ ସମସ୍ତେ ସନ୍ଡେକୁ ଫନ୍ଡେ କରିବା ପାଇଁ ବାହାରକୁ ବାହାରିବେ। ଟ୍ରାଫିକ୍ର ପ୍ରତିଟି ରୁଲ୍ ଆଣ୍ଡ ରେଗୁଲେସନ୍କୁ ମାନନ୍ତୁ ଆଣ୍ଡ ହଁ, ସ୍ପିଡ୍ ଲିମିଟ୍ କୁ କ୍ରସ୍ କରନ୍ତୁ ନାହିଁ। ଗାଡ଼ି ଚଲାଇବା ବେଳେ ନିଜର ମୋବାଇଲ ଫୋନ୍ ବିଲକୁଲ ବି ୟୁଜ୍ କରନ୍ତୁ ନାହିଁ ଏବଂ ନିଜର ହେଲମେଟ୍ କ୍ୟାରି କରନ୍ତୁ ଯେତେବେଳେ ଘରୁ ବାହାରକୁ ବାହାରୁଛନ୍ତି। ଏବଂ ଯେଉଁମାନେ ଫୋର୍ ହ୍ୱିଲର୍ରେ ଯାତ୍ରା କରୁଛନ୍ତି ସେମାନେ ନିଜର ସିଟ୍ ବେଲ୍ଟ ମଧ୍ୟ ନିହାତି ଭାବରେ ପିନ୍ଧିପାରିବେ। ଆଉ ହଁ, ଗାଡ଼ି ଚଲାଇବା ସମୟରେ ଅନ୍ୟମନସ୍କ ହେବା ମଧ୍ୟ ଆଭଏଡ୍ କରିବେ ଏବଂ ତା ସହିତ ଦ୍ରୁତଗତି ମହାବିପତ୍ତି ହୋଇଥାଏ, ତେଣୁ ଗାଡ଼ି ବହୁତ ସ୍ପିଡ୍ରେ ଚଲାଇବା ପୂର୍ବରୁ ନିଜ ଲୋକଙ୍କ କଥା ନିହାତି ଭାବିବା ଦରକାର। ଖାଲି ସେତିକି ନୁହଁ, ଯେତେବେଳେ ଆପଣମାନେ ଟ୍ରାଫିକ୍ରେ ପହଞ୍ଚୁଛନ୍ତି ଟ୍ରାଫିକ୍ର ପ୍ରତିଟି ରୁଲ୍ ଆଣ୍ଡ ରେଗୁଲେସନ୍କୁ ଓବେ କରନ୍ତୁ, ତା ସହିତ ସିଗ୍ନାଲ କ୍ରସ୍ କରିବାକୁ ବିଲକୁଲ ବି ଟ୍ରାଏ କରନ୍ତୁନି। ଆଉ କିଛି କ୍ଷଣ ଭିତରେ ଆପଣମାନେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ, ଯାହାକି ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ବର୍ତ୍ତମାନ ପାଇଁ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଡେକ୍ ଦିଲ୍ ସେ ଦିଲ୍ ତକ୍ ଆଣ୍ଡ ଦେଓ ମିତ୍ର ଅଛି ଆପଣଙ୍କ ସହିତ।

ଖାଲି ସେତିକି ନୁହଁ, କିଛି କଥା କିଛି ଗୀତ ଆପଣମାନେ ଶୁଣିପାରିବେ ଦିନ ବାରଟାରେ। ଏଥିରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ। ଆଜି ଚର୍ଚ୍ଚାରେ ଦିନ ଗୋଟିଏ ବାଜି ଦଶ ମିନିଟ୍ରେ ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତ ରଖିପାରିବେ। ହ୍ୱାଟ୍ସଆପ୍ ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଦିନ 2:45। ଅପରାହ୍ନ 3:00 ଶୁଣିପାରିବେ ମୋ ଦେଶ ସୁରିଲା ଆଫ୍ଟରନୁନ୍, ଶୁଣିପାରିବେ ଅପରାହ୍ନ 4:00। ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ବେ ଶୁଣିପାରିବେ ଅପରାହ୍ନ 4:50। ଡାଏଲ୍ ଇନ୍ ଲାଇଭ୍ ଚର୍ଚ୍ଚା ଶୁଣିପାରିବେ ଅପରାହ୍ନ 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଆପଣମାନେ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତକୁ ସେୟାର କରିପାରିବେ ଏବଂ ଗୋସ୍ୱାମୀ ତୁଳସୀ ଦାସଙ୍କ ବିରଚିତ ଶ୍ରୀରାମ ଚରିତ ମାନସର 13ତମ ଭାଗ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ 6:30 ଏବଂ ସନ୍ଧ୍ୟା 7:00 ଶୁଣିପାରିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ। ସନ୍ଧ୍ୟାରେ ଆସର ଶୁଣିପାରିବେ 7:25। ରାତି 8:02 ଶୁଣିପାରିବେ ଗୀତରେ ଗୀତରେ ଏବଂ ପରେ ପରେ ରହିଛି ଅଭୁଲ ସ୍ମୃତି ରାତି 9:15 ଏବଂ ରାତି 10:00 ଶୁଣିପାରିବେ ରେନ୍ବୋ ଏସ୍ଏମ୍ଏସ୍। ଆଇ ହୋପ୍ ଆପଣଙ୍କୁ ପ୍ରତିଟି କାର୍ଯ୍ୟକ୍ରମ ନିହାତି ଭଲ ଲାଗିବ। ପ୍ରତିଟି କାର୍ଯ୍ୟକ୍ରମକୁ ମନ ଛୁଆଁ କରିବାକୁ ଆମେମାନେ ନିହାତି ଚେଷ୍ଟା କରିବୁ, ଆପଣଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବୁ। ଟ୍ୟୁନ୍ କରିକି ରଖିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେ ଦଲ୍ ସେ ଦଲ୍ ତକ୍ ଷ୍ଟେ ଟ୍ୟୁନ୍।

0: ନମସ୍କାର ସୁନିତା, କେମିତି ଅଛ? ଆଉ ଆଜି ଏଠି କେମିତି?
1: ନମସ୍କାର ଦିଦି, ଆଜି ମୋ ଝିଅକୁ 14 ବର୍ଷ ପୁରିଲା ତ ତାରି ପାଇଁ ଉପହାର ନେବାକୁ ଆସିଥିଲି।
0: ଅନେକ ଅଭିନନ୍ଦନ, କିନ୍ତୁ ଏବେ ଉପହାର ସହିତ ତାକୁ HPV ଟୀକା ମଧ୍ୟ ଦେଇଦିଅ। ଏହି ଟୀକା ଆମ ଝିଅମାନଙ୍କୁ ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା କରିଥାଏ ଏବଂ ଆମ ସରକାର ଏହାକୁ 14 ବର୍ଷର ଝିଅମାନଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସମ୍ପୂର୍ଣ୍ଣ ମାଗଣା କରିଦେଇଛନ୍ତି। ମୋ ଝିଅକୁ ଟୀକା ଦେଇ ମୁଁ ଏବେ ସେଇଠୁ ହିଁ ଆସିଲି।
1: ଟୀକା ନେବା ପରେ କିଛି ଅସୁବିଧା ହେଲା କି?
0: ନା ନା, କିଛି ଅସୁବିଧା ହେଇନି। ତୁମେ ମଧ୍ୟ ଆଜି ହିଁ ନିଜ ଝିଅକୁ HPV ଟୀକା ଦେବା ପାଇଁ ଭ୍ୟାକ୍ସିନ ପୋର୍ଟାଲ YouWin ରେ ପଞ୍ଜୀକରଣ କରିନିଅ।
1: ଠିକ ଅଛି ଦିଦି।
2: ଭାରତ ସରକାର ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ବର୍ଷର ଝିଅମାନଙ୍କ ଟୀକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.youwin.mohfw.gov.in କୁ ଯାଇ HPV ଟୀକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

0: କିଛି କ୍ଷଣ ଭିତରେ ଆପଣମାନେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ରିଲେଟେଡ୍
1: ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଦେଶରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଏବଂ ବନ୍ୟାଜନିତ ପରିସ୍ଥିତିର ମୁକାବିଲା ପାଇଁ ନୂଆଦିଲ୍ଲୀଠାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା କରାଯିବ। ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ଏବଂ ନଦୀ ପରିଚାଳନା ଓ ଗୁରୁତ୍ୱପୂର୍ଣ୍ଣ ଭିଭିଭୂମି ସୁରକ୍ଷା ଆଦି ଉପରେ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। ରାଜ୍ୟରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ମୋଟ 2,77,523 ମାମଲାର ଫଇସଲା କରାଯାଇଛି। ମୋଟ 99,95,29,049 ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ସେବା ପ୍ରାଧିକରଣ ନିର୍ଦ୍ଦେଶକ୍ରମେ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ହାଇକୋର୍ଟ ସମେତ ସମସ୍ତ ଜିଲ୍ଲା ତଥା ତାଲୁକସ୍ତରୀୟ ଅଦାଲତଗୁଡ଼ିକରେ ବିଚାରାଧୀନ ମାମଲାଗୁଡ଼ିକର ଆପୋଷ ଆଲୋଚନା ମାଧ୍ୟମରେ ଫଇସଲା କରାଯାଇଛି। ଆଗାମୀ ପିଢ଼ିକୁ ସୁସ୍ଥ ଓ ଶିକ୍ଷିତ କରି ଗଢ଼ିତୋଳିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ଭଲପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ତାପମାତ୍ରାର ମୁକାବିଲା

0: ବ୍ୟାପକ ଚାରାରୋପଣ ଏବଂ ଏକକ ବ୍ୟବହୃତ ପ୍ଲାଷ୍ଟିକ୍କୁ ବର୍ଜନ କରିବା ନେଇ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତିମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଦୁଇଦିନ ଧରି ଏହି ଗଣତିମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର 2025 ଘୋଷଣା କରାଯାଇଛି। ବିଭିନ୍ନ ବର୍ଗରେ ଦେଶର 42 ପଞ୍ଚାୟତକୁ ଏଥିପାଇଁ ମନୋନୀତ କରାଯାଇଛି। ଓଡ଼ିଶାର 5 ପଞ୍ଚାୟତ ବିଭିନ୍ନ ବର୍ଗରେ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଗ୍ରାମାଞ୍ଚଳରେ ସମାବେଶୀ ଏବଂ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଥାଏ। ଆସନ୍ତା 3 ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ପୁରସ୍କାର ବିତରଣ କରାଯିବ। ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଆଜି ଶେଷ ହେଉଛି। ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ବାହାର ଚନ୍ଦନଯାତ୍ରାର ଆଜି ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ଠାକୁରଙ୍କର ହଳଦୀପାଣି ନୀତି ଅନୁଷ୍ଠିତ ହେବ। ଗତ ସନ୍ଧ୍ୟାରେ ଭଉଁରୀ ତିଥି ଅବସରରେ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ 21 ଘେରା ଜଳକ୍ରୀଡ଼ା କରିଥିଲେ। ଆକାଶବାଣୀର ନବବର୍ଷ ପୂର୍ତ୍ତି ଅବସରରେ କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂସ୍କୃତି ଭବନରେ ଏକ ସଙ୍ଗୀତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆକାଶବାଣୀ ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ହୃଷିକେଶ ପାଣି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଶିକ୍ଷା ସୂଚନା ବିଶେଷକରି କୃଷିକ୍ଷେତ୍ର ତଥା କୃଷକଙ୍କ ଉନ୍ନତିରେ ଆକାଶବାଣୀର ଅନନ୍ୟ ଭୂମିକା ରହିଛି। ଏଥିରେ ରୀତା ପଟ୍ଟନାୟକ ଏବଂ ଅମିତ ଦାସ ସଙ୍ଗୀତ ଓ ବାଦ୍ୟ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ମାଲକାନଗିରି ଜିଲ୍ଲାରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ପ୍ରଥମେ ଅରବିନ୍ଦ ରାଜଶିର୍ଖେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟ ଅବହେଳା କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ରାଜଶିର୍ଖେ କହିଛନ୍ତି। କେବିକେ ଅଞ୍ଚଳରେ ରେଳ ସଂଯୋଗୀକରଣ ଏବଂ ରେଳ ଭିଭିଭୂମିର ବିକାଶ ଉପରେ ରାଜ୍ୟସଭା ସଦସ୍ୟ ସୁଜିତ କୁମାର ଗୁରୁତ୍ୱ ଦେଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଏ ସଂକ୍ରାନ୍ତ ଏକ ଦାବିପତ୍ର ଶ୍ରୀ କୁମାର ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳକୁ ଏକ ପର୍ଯ୍ୟଟନ ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ କହିଛନ୍ତି। କରାଖୋଲ ବିଟ୍ ହାଉସ୍ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ ଜିଲ୍ଲାରେ ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ କ୍ଷେତ୍ର ପାଇଁ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମହାବୀର ସାଂସ୍କୃତିକ ଅନୁଷ୍ଠାନ ରଙ୍ଗମଞ୍ଚଠାରେ ଚାଲିଥିବା ଆଦିବାସୀ ନୃତ୍ୟ ସଙ୍ଗୀତ ମହୋତ୍ସବ ଡଙ୍ଗର ଆଜି ଉଦ୍ଯାପିତ ହେବ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବରେ ବିଭିନ୍ନ ଆଦିବାସୀ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଉଛି। ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ପୂର୍ବାହ୍ନ 10 ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ରାଜ୍ୟରେ ପ୍ରଥମଥର ପାଇଁ ସ୍କ୍ୱାସ୍ ଚାମ୍ପିୟନ୍ସିପ୍ ଆରମ୍ଭ ହୋଇଛି। ଭୁବନେଶ୍ୱର ନୟାପଲ୍ଲୀରେ ଆୟୋଜିତ ପ୍ରତିଯୋଗିତାରେ ମୋଟ 6 ଜିଲ୍ଲାରୁ 34 ଜଣ ଖେଳାଳି ଏଥିରେ ଅଂଶଗ୍ରହଣ କରିଛନ୍ତି। ମହିଳା ପୁରୁଷ ଏବଂ 35 ବର୍ଷରୁ ଉର୍ଦ୍ଧ୍ୱ ମାଷ୍ଟର୍ସ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଅଂଶଘାତ ପାଇଁ ପ୍ରାକୃତିକ ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ବିଜୟ କୁମାର ପୃଷ୍ଟି।
2: ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ରୌଦ୍ରତାପ ଅର୍ଥାତ୍ ଅଂଶୁଘାତରୁ ରକ୍ଷା ପାଇବାକୁ ହେଲେ କେତେକ ଜରୁରୀ ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ। ପ୍ରଥମତଃ ଖରାଦିନେ ଅନ୍ତତଃ 15 ଗ୍ଲାସ୍ ପାଣି ପିଇବା ଜରୁରୀ। ଏକାଥରକେ ନ ପିଇ ଅଳ୍ପ ଅଳ୍ପ ପାଣି ଅଧିକ ଥର ପିଇବା ଭଲ। ସକାଳୁ ଉଠିଲେ 2-3 ଗ୍ଲାସ୍ ଉଷାପାନ ସବୁଠୁ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ। ଦ୍ୱିତୀୟରେ ସାଧାରଣତଃ ଦେଖାଯାଏ ଗରମ ସମୟରେ ବିଭିନ୍ନ ପ୍ରକାର ଆଧୁନିକ ଥଣ୍ଡା ପାନୀୟ ପିଆଯାଏ। ଏଥିରେ ଥାଏ ଚିନି ଶିରା, ବିଭିନ୍ନ ଫଳରସର ସୁଗନ୍ଧିତ ରସ, ଗ୍ଲୁକୋଜ୍ ପାଣି, ଅପ୍ରାକୃତିକ ରଙ୍ଗ, କାଫିନ୍, ରାସାୟନିକ ପଦାର୍ଥ ଇତ୍ୟାଦି ଯାହା ପେଟକୁ ବିଷାକ୍ତ କରେ। ଏଗୁଡ଼ିକ ଶରୀରର ଅଧିକ ତାପ ସୃଷ୍ଟିକାରୀ ରାସାୟନିକ ପଦାର୍ଥ ଯାହା ଶରୀର ମଧ୍ୟରୁ ରକ୍ତ ଶୋଷି ନିଏ ଏବଂ ବିଭିନ୍ନ ଅଂଶରେ କୁପ୍ରଭାବ ପକାଏ। ଏଭଳି ପାନୀୟ ପଦାର୍ଥଠାରୁ ଦୂରରେ ରହିଲେ ହୁଏତ ଶରୀର ଥଣ୍ଡା ରହିବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ମଧ୍ୟ ଅତୁଟ ରହେ।

0: ତୃତୀୟତଃ ପ୍ରାକୃତିକ ଉପାୟରେ ଗ୍ରୀଷ୍ମ ଋତୁରେ ଥଣ୍ଡା ରହିବାର ବହୁତ ଉପାୟ ରହିଛି। ପ୍ରଥମେ ଗୁରୁପାକ ଖାଦ୍ୟକୁ ନିୟନ୍ତ୍ରଣ କରିବା ଉଚିତ। ଅତ୍ୟଧିକ ମାଂସ ଅଣ୍ଡା ମସଲାଯୁକ୍ତ ଖାଦ୍ୟ ଭଜା ବା ଛଣା ଖାଦ୍ୟ ଅଧିକ ତେଲଯୁକ୍ତ ଖାଦ୍ୟ ହଜମ ନ ହୋଇ ଅଧିକ ଅମ୍ଳ ସୃଷ୍ଟି ହୁଏ ଫଳରେ ଶରୀରରେ ଅଧିକ ତାପ ସୃଷ୍ଟି ହୁଏ। ବରଂ ଯେଉଁ ଖାଦ୍ୟ ହଜମ କରାଏ ଏବଂ ଥଣ୍ଡା ରଖେ ଯଥା ସାଲାଡ଼ ବିଭିନ୍ନ ଋତୁଫଳ ସନ୍ତୁଳା ଅକାଣ୍ଡିଆ ଚାଉଳର ଭାତ ଚୋକଡ଼ଯୁକ୍ତ ଅଟାର ରୁଟି ଗଜା ମୁଗ ଗଜା ବୁଟ ଏବଂ ପାନୀୟ ମଧ୍ୟରେ ପରିବା ସିଝା ଝୋଳ ସବୁଜ ଗହମ ଘାସ ରସ ଦହି ଚଲା ସବୁଠୁ ଉପକାରୀ। ପରିବା ମଧ୍ୟରେ ବିଲାତି ମୂଳା ଗାଜର ବିଟ୍ ଏବଂ ସବୁଜ ଶାଗ ମଧ୍ୟରେ ପାଳଙ୍ଗ ମେଥି କୋଶଳା ଥାଲକୁଡ଼ି ଯେଉଁଥିରେ ଜଳୀୟ ଅଂଶ ଅଧିକ ଥାଏ ଏବଂ ପ୍ରାକୃତିକ ଖାଦ୍ୟସାର ଓ ଖଣିଜ ପଦାର୍ଥ ମିଳିବା ସହ ଅଧିକ ବନସ୍ପତି ରାସାୟନିକ ପଦାର୍ଥ ଏବଂ ପ୍ରାକୃତିକ ରଙ୍ଗ ରସ ମଧ୍ୟ ଭରପୁର ଥାଏ। ସେହିଭଳି ଫଳମାନଙ୍କ ମଧ୍ୟରେ ଫୁଟି କାକୁଡ଼ି ତରଭୁଜ ଖରଭୁଜ ବେଲ ସପୁରୀ କମଳା ବହୁ ପରିମାଣରେ ଖାଇଲେ ଶରୀର ଥଣ୍ଡା ରହିଥାଏ। ଏହି ସମୟରେ ଗରମ ପାନୀୟ ଚା କଫି ପରିବର୍ତ୍ତେ ବନସ୍ପତି ଚା କିମ୍ବା ଲେମ୍ବୁ ଚା ଆଇସ୍କ୍ରିମ୍ ବଦଳରେ କଷ୍ଟାର୍ଡ ଫ୍ରୁଟ୍ ଫଳ ସାଲାଡ଼ ଏବଂ ବସା ଦହି ନେବା ଉଚିତ। ଆମେ ମନେ ରଖିବା ଉଚିତ ଆମର ଖାଦ୍ୟ ହିଁ ଆମ ଶରୀରରେ ଅଧିକ ଉତ୍ତାପ ସୃଷ୍ଟି କରିଥାଏ। ଏହା ବ୍ୟତୀତ ଅଂଶୁଘାତରୁ ମୁକ୍ତି ପାଇବା ପାଇଁ କେତେକ ପ୍ରତିଷେଧକ ଓ ଚିକିତ୍ସା ବ୍ୟବସ୍ଥା ଅବଲମ୍ବନ କରିବାକୁ ପଡ଼ିଥାଏ। ପ୍ରତ୍ୟହ 2-3 ଥର ଥଣ୍ଡା ଜଳରେ ସ୍ନାନ କରିବା ବିଧେୟ। ସପ୍ତାହରେ ଥରେ ନିମ୍ବ ପାଣିରେ ସ୍ନାନ କଲେ ରୋଗ ପ୍ରତିରୋଧକ ଶକ୍ତି ମିଳିବା ସଙ୍ଗେ ସଙ୍ଗେ ଅପୂର୍ବ ଶକ୍ତି ମିଳେ। ରୌଦ୍ରତାପରେ ବାହାରକୁ ବାହାରିଲେ ଧଳା ସୂତାକନାର ପ୍ୟାଣ୍ଟ ସାର୍ଟ ଓ ଟୋପି କିମ୍ବା ପଗଡ଼ି ବ୍ୟବହାର କରିବା ସବୁଠୁ ନିରାପଦ। ସାଥିରେ ପାଣି ବୋତଲ ନେବାକୁ ଭୁଲିବେ ନାହିଁ। ହଁ, ଅତି ଜରୁରୀ କାମ ଥିଲେ ଖରାରେ ଯାଆନ୍ତୁ, ଯଥେଷ୍ଟ ପାଣି ପିଇ ବାହାରନ୍ତୁ ଏବଂ ଆଖିରେ ସବୁଜ ରଙ୍ଗର ଚଷମା ପିନ୍ଧିଲେ ଭଲ। ପାଦରେ ଜୋତା ରହିବା ଉଚିତ। ପ୍ରତି ଘଣ୍ଟାରେ ଥରେ ପାଣି ପିଇ ମୁହଁ ହାତ ଥଣ୍ଡା ପାଣିରେ ଧୋଇବା ସହ ଆଖିରେ ପାଣି ଛିଟା ମାରିବା ଉଚିତ। ରାତିରେ ଖୋଲା ଜାଗାରେ କିମ୍ବା ଘର ଭିତରେ ଝରକା ଖୋଲି ଶୋଇବା ଉଚିତ। ଯଦି ରୌଦ୍ରତା ପରେ ଆପଣଙ୍କ ପାଟି ଶୁଖିଯାଉଛି କିମ୍ବା ଦେହ ଅବଶ ଲାଗୁଛି ଏବଂ ଆଖିକୁ ସବୁ ଅନ୍ଧାର ଦେଖାଯାଉଛି, ସଙ୍ଗେ ସଙ୍ଗେ ଏକ ଖୋଲା ପବନ ବୋହୁଥିବା ଛାଇ ଜାଗାକୁ ଚାଲିଯାଆନ୍ତୁ। ସାରା ଶରୀରକୁ ଥଣ୍ଡା ପାଣିରେ ବାରମ୍ବାର ପୋଛି ଦିଅନ୍ତୁ। କଟି ସ୍ନାନ କରିବାର ସୁବିଧା ନଥିଲେ ତଳି ପେଟରେ ଓଦାପଟି ଗୁଡ଼ାଇ ଦିଅନ୍ତୁ। ଥଣ୍ଡା ପାଣି କିମ୍ବା ଦହି ଚଲା ପିଆଇଲେ ସବୁଠୁ ଭଲ। ସାମାନ୍ୟ ସୁସ୍ଥ ହେବା ପରେ ସଙ୍ଗେ ସଙ୍ଗେ ଶୀତଳି ଓ ଶୀତକାରୀ ପ୍ରାଣାୟାମ କରିବା ଦ୍ୱାରା ବାହାରର ଥଣ୍ଡା ବାୟୁ ଶରୀର ମଧ୍ୟରେ ଶୀତଳ ପ୍ରଦାନ କରିଥାଏ। ମୋଟାମୋଟି କହିବାକୁ ଗଲେ ପ୍ରକୃତିର ଋତୁଫଳ ଓ ପନିପରିବା ଖାଆନ୍ତୁ, ଅଂଶୁଘାତରୁ ମୁକ୍ତି ପାଆନ୍ତୁ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଅଂଶୁଘାତ ପାଇଁ ପ୍ରାକୃତିକ ଚିକିତ୍ସା, ଏ ସମ୍ପର୍କରେ ଆଲୋଚନା କରିଥିଲେ ବିଜୟ କୁମାର ପୃଷ୍ଟି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବୋହରା। କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରି ଆଜି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଆଜି ପ୍ରସ୍ତୁତି ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ। ରୁଷ ୟୁକ୍ରେନ୍ ସଂଘର୍ଷ ନେଇ ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେଲେ ହିଁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ରାଜସ୍ଥାନ ରୟାଲ୍ସକୁ 77 ରନ୍ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରିବେ। ପୂର୍ବାହ୍ନ 11:00 ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ଉତ୍ସବରେ ଯୋଗଦେବା ସହ ସେଠାରେ ନିର୍ମିତ ଆର୍ଟ ଅଫ୍ ଲିଭିଂ ଅନ୍ତର୍ଜାତୀୟ କେନ୍ଦ୍ରର ଧ୍ୟାନ କେନ୍ଦ୍ରକୁ ଉଦ୍ଘାଟନ କରିବେ।

ସେଠାରେ ଏକ ଜନସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ 3ଟାରେ ଶ୍ରୀ ମୋଦି ହାଇଦ୍ରାବାଦ ଗସ୍ତ କରି 9,400 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବେ। ଶ୍ରୀ ମୋଦି 167 ନମ୍ବର ଜାତୀୟ ରାଜପଥର ଗୁଦେବେଲୁରରୁ ମହବୁବ ନଗର ପର୍ଯ୍ୟନ୍ତ 4 ଲେନ୍ ବିଶିଷ୍ଟ କାର୍ଯ୍ୟର ସମ୍ପ୍ରସାରଣ ସମ୍ପର୍କିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିପାଇଁ 3,175 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ପିଏମ୍ ମିତ୍ର ଯୋଜନା ଅଧୀନରେ ୱାରଙ୍ଗଲଠାରେ ନିର୍ମିତ କାକଟୀୟ ମେଗା ଟେକ୍ସଟାଇଲ୍ ପାର୍କର ମଧ୍ୟ ଶ୍ରୀ ମୋଦି ଉଦ୍ଘାଟନ କରିବେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦଠାରେ ନିର୍ମିତ ସିନ୍ଧୁ ହସ୍କିଟାଲକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ବଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ବୈଠକରେ ଯେଭଳି ଧନଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଶାହା ଦେଶରେ ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଓ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ। ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ଆଜି ପୂର୍ବାହ୍ନ 10ଟାରେ ଚେନ୍ନାଇଠାରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହ ଟିଭିକେର 9 ଜଣ ବିଧାୟକ ମନ୍ତ୍ରୀପଦ ପାଇଁ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ତାମିଲନାଡୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ 120 ଜଣ ବିଧାୟକଙ୍କ ସମର୍ଥନ ଥିବା ସ୍ୱଷ୍ଟ ହେବା ପରେ ସରକାର ଗଠନ ଲାଗି ଆମନ୍ତ୍ରଣ କରିଥିଲେ। 234 ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ଶ୍ରୀ ବିଜୟଙ୍କ ପ୍ରତି ଭିସିକେ ଏବଂ ଆଇୟୁଏମ୍ଏଲ୍ ଦଳର ସମର୍ଥନ ଥିବା ତଥ୍ୟ ଉପସ୍ଥାପନ ପରେ ରାଜ୍ୟପାଳ ତାଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଥିଲେ। ସେଠାକାର ଲୋକଭବନରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ବିଜୟଙ୍କୁ ଆସନ୍ତା ବୁଧବାର କିମ୍ବା ତା ପୂର୍ବରୁ ବିଧାନସଭାରେ ଆସ୍ଥା ଭୋଟ୍ ଲୋଡ଼ିବାକୁ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଡୁଚେରୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଏନ୍ ରଙ୍ଗାସାମୀଙ୍କୁ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତି ପରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଉପରାଜ୍ୟପାଳ କେ କୈଳାସନାଥନ ନୂଆ ସରକାର ଗଠନ ଲାଗି ରଙ୍ଗାସାମୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ବୁଧବାର ଦିନ ଶ୍ରୀ ରଙ୍ଗାସାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗତମାସ 9 ତାରିଖରେ ଅନୁଷ୍ଠିତ ନିର୍ବାଚନରେ ଏଆଇଏନ୍ଆର୍ସି ସମର୍ଥିତ ଏନ୍ଡିଏକୁ ସ୍ୱଷ୍ଟ ବହୁମତ ମିଳିଥିଲା। ଶ୍ରୀ ରଙ୍ଗାସାମୀ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। କେରଳରେ ସରକାର ଗଠନ ନେଇ ଗତକାଲି ନୂଆଦିଲ୍ଲୀରେ କଂଗ୍ରେସ ଦଳର ବରିଷ୍ଠ ସଦସ୍ୟମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେ, ବରିଷ୍ଠ ନେତା ରାହୁଲ ଗାନ୍ଧୀ, କେରଳର ମହାସଚିବ ଦାୟିତ୍ୱରେ ଥିବା ଦୀପା ଦାସ ମୁନ୍ସି, ସାଧାରଣ ସଚିବ କେସି ବେଣୁଗୋପାଳ ଏବଂ କେରଳର ବରିଷ୍ଠ ନେତା ରମେଶ ଚେନ୍ନିଥଲା ଏବଂ ଭିଡି ସାଥିସାନ ଯୋଗ ଦେଇଥିଲେ। ଦଳୀୟ ସୂଚନା ଅନୁଯାୟୀ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେ ଓ ରାହୁଲ ଗାନ୍ଧୀ କେରଳର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଖୁବ୍ ଶୀଘ୍ର ଘୋଷଣା କରିବେ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି ୟୁକ୍ରେନ୍ ସଂଘର୍ଷ ଶେଷ ପର୍ଯ୍ୟାୟ ଆଡ଼କୁ ଗତି କରୁଛି ବୋଲି ସେ ବିଶ୍ୱାସ କରୁଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯଦି ଏହି ପରିସ୍ଥିତି ଲାଗି ରହେ ତେବେ ଉଭୟ ପକ୍ଷ ବ୍ୟାପକ କ୍ଷତି ସହିବେ। ପଶ୍ଚିମ ଏସିଆ ପରିସ୍ଥିତି ନେଇ ୟୁରୋପୀୟ ନେତୃବୃନ୍ଦଙ୍କ ସହ ଆଲୋଚନା ସମ୍ପର୍କରେ ଶ୍ରୀ ପୁତିନ କହିଛନ୍ତି ଜର୍ମାନର ପୂର୍ବତନ ଚାନ୍ସେଲରଙ୍କ ସହ ସେ ଆଲୋଚନା କରିବା ଲାଗି ଆଗ୍ରହୀ ଥିଲେ। ଅନ୍ୟପକ୍ଷରେ ରୁଷ ୟୁକ୍ରେନ୍ ମଧ୍ୟରେ ଯଦି ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେବ ସେ ୟୁକ୍ରେନ୍ର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିବେ। ଇତିମଧ୍ୟରେ ମସ୍କୋ ଓ କିଭ୍ 3ଦିନିଆ ଅସ୍ତ୍ରବିରତି ଲାଗି ସମ୍ମତି ପ୍ରକାଶ କରିଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଜାହାଜ ଯାତାୟତ ଲାଗି ପ୍ରସ୍ତୁତି ସ୍ୱରୂପ ବ୍ରିଟେନ୍ ଯୁଦ୍ଧପୋତ ଏଚ୍ଏମ୍ଏସ୍ ଡ୍ରାଗନ୍ ମୁତୟନ କରିଛି। ପୂର୍ବରୁ ଇରାନ୍ ଯୁଦ୍ଧ ପରେ ସାଇପ୍ରସ୍କୁ ସମର୍ଥନ କରିବା ଲାଗି ଏହି ଯୁଦ୍ଧପୋତ ଅନ୍ୟତ୍ର ମୁତୟନ କରାଯାଇଥିଲା।
ବ୍ରିଟେନ୍ର

ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ହରମୁଜ ପ୍ରଣାଳୀରେ ପରିସ୍ଥିତି ସ୍ୱାଭାବିକ କରିବା ଉଦ୍ଦେଶ୍ୟରେ ଅନେକ ଦେଶ ଉଦ୍ୟମ କରୁଥିବା ସମୟରେ ବ୍ରିଟେନ୍ ମଧ୍ୟ ସେଥିରେ ସାମିଲ ହୋଇଛି। ଭାରତ ବାଂଲାଦେଶ ଆନ୍ତର୍ଜାତିକ ସୀମା ନିକଟବର୍ତ୍ତୀ ତ୍ରିପୁରାର ସେପାହିଜାଲା ଜିଲ୍ଲାରେ ଉତ୍ତେଜନା ବୃଦ୍ଧି ପାଇଛି। ଗତ ଶୁକ୍ରବାର ରାତିରେ ସେଠାରେ ସଂଘର୍ଷ ଯୋଗୁଁ 3 ଜଣ ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ 23 ଜଣ ଆହତ ହୋଇଛନ୍ତି। ପଥାରିଆଦର ସୀମା ନିକଟ 101 ନମ୍ବର ଗେଟ୍ରେ ଏହି ଘଟଣା ଘଟିଥିଲା। ଅନେକ ଚୋରାଚାଲାଣକାରୀ ମାଛ ଧରିବା ପାଇଁ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଚୋରାଚାଲାଣକାରୀମାନେ 0 ପଏଣ୍ଟ ଦେଇ ବାଂଲାଦେଶକୁ ଫେରିଯିବାକୁ ଉଦ୍ୟମ କରୁଥିବା ବେଳେ ସୀମା ସୁରକ୍ଷା ବଳ ଦ୍ୱାରା ସେମାନଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସେମାନେ ବିଏସ୍ଏଫ୍ ଉପରେ ଆକ୍ରମଣ କରିଥିଲେ। ଆତ୍ମରକ୍ଷା ପାଇଁ ବିଏସ୍ଏଫ୍ ଯବାନମାନେ ପାଲଟା ଗୁଳିଚାଳନା କରିଥିଲେ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ପରେ ବିଏସ୍ଏଫ୍, ବାଂଲାଦେଶର ସୀମା ସୁରକ୍ଷା ସଂଗଠନ ଓ ସ୍ଥାନୀୟ ପୁଲିସ୍ ମଧ୍ୟରେ ଅନୁଷ୍ଠିତ ବୈଠକରେ ଘଟଣା ସମ୍ପର୍କରେ ଆଲୋଚନା କରାଯାଇଛି। ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ବିଭାଗ, ସ୍ୱୟଂଶାସିତ ସଂସ୍ଥା ଓ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗରେ ନିୟୋଜିତ ଆଉଟ୍ସୋର୍ସିଂ ଏବଂ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ପଦକ୍ଷେପ ଫଳରେ ସଠିକ୍ ସମୟରେ ଦରମା ପ୍ରଦାନ, ସାମାଜିକ ସୁରକ୍ଷା ଅଂଶଧନ ନିଶ୍ଚିତ କରିବା ଏବଂ ଠିକାଦାର ଓ ନିଯୁକ୍ତିଦାତାଙ୍କୁ ଅଧିକ ଉତ୍ତରଦାୟୀ କରିବା ଭଳି ବ୍ୟବସ୍ଥା ରହିଛି। ଶ୍ରମ ସଂହିତା ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ପଦକ୍ଷେପ ସ୍ୱରୂପ ସମୟ ଅନୁସାରେ ମଜୁରୀ ଓ ସାମାଜିକ ଅଂଶଧନ ପ୍ରଦାନ କରିବା କ୍ଷେତ୍ରରେ ବିଳମ୍ବ ଘଟିଲେ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ କଳା ତାଲିକାଭୁକ୍ତ କରିବା ଓ ଦଣ୍ଡବିଧାନ କରିବା ଭଳି ବ୍ୟବସ୍ଥା ରହିଛି। ମଜୁରୀ ପ୍ରଦାନ କରିବା ପରେ ଠିକାଦାରମାନେ ପ୍ରତିମାସର 10 ତାରିଖ ସୁଦ୍ଧା ବିଲ୍ ଦାଖଲ କରିବେ। ମାସର 15 ତାରିଖ ସୁଦ୍ଧା ଡିଡିଓମାନଙ୍କୁ ବିଲ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ପଞ୍ଚାୟତ ପୁରସ୍କାର 2025 ପାଇଁ କେନ୍ଦ୍ର ସରକାର 42 ପଞ୍ଚାୟତକୁ ମନୋନୀତ କରିଛନ୍ତି। ଆସନ୍ତା ମାସ 3 ତାରିଖରେ ନୂଆଦିଲ୍ଲୀରେ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ ବୋଲି ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 77 ରନ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। 230 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲ୍ସ 16 ଓଭର 3ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 155 ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଆଜି ଆଇପିଏଲ୍ କ୍ରିକେଟ୍ରେ 2 ମ୍ୟାଚ୍ ଖେଳାଯିବ। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଅପରାହ୍ନ 3:30ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନ୍ଧ୍ୟା 7:30ରେ ରାୟପୁରର ଶହୀଦ ବୀର ନାରାୟଣ ସିଂ ଆନ୍ତର୍ଜାତିକ ଷ୍ଟାଡିୟମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରି ଆଜି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଆଜି ପ୍ରସ୍ତୁତି ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ। ରୁଷ ୟୁକ୍ରେନ୍ ସଂଘର୍ଷ ନେଇ ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେଲେ ହିଁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ରାଜସ୍ଥାନ ରୟାଲ୍ସକୁ 77 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।

ଟ୍ୟୁନ୍ଖାନ୍ୟାପ୍ରମାଣେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାରେକ୍ଟର ସେଦଲ ତକ ସେଦଲ ତକ କୃତବ ମିତ୍ର ଅଛି ଆପଣଙ୍କ ସହିତ ସୋ ନେଇକି ଶୁଭ ସକାଳର ଇଏ ସମୟ ତ ଇସାରା କଲାଣି ଶୁଭ ସକାଳକୁ ଆମକୁ ଏଇଠି ୱାଇଣ୍ଡ ଅପ୍ କରିବାକୁ ପଡ଼ିବ କିନ୍ତୁ ଏଇ ଶୋକୁ ୱାଇଣ୍ଡ ଅପ୍ କରିବା ପୂର୍ବରୁ ବାସ୍ ଏତିକି କହିବେ ବେଳେବେଳେ ଆମେ ବହୁତ ଲୋ ଫିଲ୍ କରିଥାଉ ଲାଇଫ୍ରେ ବହୁତ କିଛି ପ୍ରୋବ୍ଲେମ୍ ଚାଲିଥାଏ ଆଉ ସେଥିପାଇଁ ଆମେ ବେଳେବେଳେ ବହୁତ ନିଜ ଭିତରେ ଗୋଟେ ଯୁଦ୍ଧ ଲଢ଼ିଥାଉ କିନ୍ତୁ ଏଇ ସମୟରେ ଟିକେ ଶାନ୍ତ ପଡ଼ିଯିବା ଆପଣଙ୍କ ପାଇଁ ବୁଦ୍ଧିମତାର କାମ ହେଇଥାଏ ବାସ୍ ଟିକେ ଶାନ୍ତ ପଡ଼ିଯାଆନ୍ତୁ କିଛି ଭଲ ମ୍ୟୁଜିକ୍ ଶୁଣନ୍ତୁ ଯାହାଦ୍ୱାରା କି ଆପଣ ଏଇ ଲୋ ସିଚୁଏସନରୁ ନିଜକୁ ନିହାତି ଭାବରେ କାଢିପାରିବେ ବାସ୍ ଏଇ କଥା ସହିତ ଆଜି ଶୁଭ ସକାଳ ଶୋକୁ ମୁଁ ଏଇଠି ରଖୁଛି କିନ୍ତୁ ଆଉ କିଛି କ୍ଷଣ ଭିତରେ ଆପଣମାନେ ଶୁଣିପାରିବେ ସମାଚାର ପ୍ରଭାତ ଯାହାକି ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏବଂ ପରେ ପରେ ଆପଣମାନଙ୍କ ପାଇଁ ରହିଛି ମର୍ଣ୍ଣିଂ ନ୍ୟୁଜ୍

ଶୁଣିଛନ୍ତି ଆପଣମାନେ ଦେବମିତ୍ରାକୁ 100.4 ଆକାଶବାଣୀ ଏବଂ ରେନ୍ବୋ କାଟକ ତେଲସେ ତେଲ ତାକରେ ଏବଂ ସମୟ ବର୍ତ୍ତମାନ ଷ୍ଟୁଡିଓ କାଳରେ 8:38 ଏବଂ ଆପଣମାନେ ଶୁଣୁଛନ୍ତି ଆପଣଙ୍କର ପ୍ରିୟ କାର୍ଯ୍ୟକ୍ରମ ମର୍ଣ୍ଣିଂ ମେଲୋଡି। ହଁ, ଆଜି ଆମେ ସମସ୍ତେ ଜାଣିଛୁ ଆଜି ହେଉଛି ମଦର୍ସ ଡେ। ସୋସିଆଲ ମିଡିଆରେ ଫଟୋ ଅଛି, ଷ୍ଟାଟସ୍ ଅଛି, ରିଲ୍ସ ଅଛି, କିନ୍ତୁ ସତ କହିବାକୁ ଗଲେ ଆମ ଜୀବନର ସବୁଠୁ ବଡ଼ ଅନ୍ସିନ୍ ହିରୋ ଯଦି କିଏ ଅଛନ୍ତି ସେ ହେଉଛନ୍ତି ମା। ଆଜିର ଦୁନିଆରେ ଲୋକେ ବହୁତ ଆଗକୁ ବଢ଼ିଗଲେଣି, ଟେକ୍ନୋଲୋଜି ଆସିଗଲାଣି, ଏଆଇ ମଧ୍ୟ ଆସିଗଲାଣି, କିନ୍ତୁ ମଣିଷ ଯେତେବେଳେ ନିଜ ଭିତରର ଶାନ୍ତି ସବୁଠୁ ହଜେଇ ଦିଏ ଆଉ ସେ ଶାନ୍ତିକୁ ଖୋଜିବାକୁ ବୁଲେ, ସେତେବେଳେ ସେ ଗୋଟିଏ ଜାଗାରେ ହିଁ ଶାନ୍ତି ପାଇଥାଏ। ସେ ଆଉ କୋଉଠି ନୁହଁ, ମାର କୋଳରେ ସେ ଶାନ୍ତି ମିଳିଥାଏ। ହେଲେ ଏବେ ଘର ଥାଇ ବି ଘରେ କେହି ନାହାନ୍ତି, ପିଲାମାନେ ଘରେ ଥାଇ ବି ଘରଠୁ ଢେର ଦୂରରେ, ଗୋଟେ ରୁମ୍ରେ ବସିକି ବି ଏବେ ସମସ୍ତେ କେହି କାହା ସହିତ ଇମୋସନାଲି କନେକ୍ଟେଡ୍ ନାହାନ୍ତି, କାହିଁକି ନା ସମସ୍ତଙ୍କ ହାତରେ ଟେକ୍ନୋଲୋଜି ଆସି ପହଞ୍ଚି ଯାଇଛି, ସମସ୍ତେ ନିଜ ନିଜ ମୋବାଇଲ ଫୋନରେ ବିଜି, କଥାବାର୍ତ୍ତା କମିଯାଇଛି ଆଉ ସମ୍ପର୍କରେ ଭାବନା ବି କମି ଆସିଛି। କିନ୍ତୁ ଗୋଟେ ମଣିଷ ଆଜି ବି ଆପଣ ଅନଲାଇନ୍ ନଥିଲେ ବି ସେ ଆପଣଙ୍କ ପାଇଁ ଚିନ୍ତା କରନ୍ତି, କେବେ ସେଇ ସୋସିଆଲ ମିଡିଆ ଜମାନାରେ ସେ ବାନ୍ଧି ହେଇକି ରହିନାହାନ୍ତି। ସତରେ ଲେଟ୍ ହେଲେ ଯିଏ ଆମ ପାଇଁ ଦୁଆର ମୁହଁ ପାଖରେ ଅପେକ୍ଷା କରନ୍ତି, ଦିନକୁ 10 ଥର ଫୋନରେ ତାଙ୍କ ରିଙ୍ଗ ଦେଖିବାକୁ ମିଳେ। ଅଫିସ ପହଞ୍ଚିଲୁଣି, ଖାଇସାରିଲୁଣି, ଶୋଇଲୁଣି, ଘରେ ପହଞ୍ଚିଗଲୁଣି, ଏଇସବୁ ଘଣ୍ଟା ଘଣ୍ଟା ଧରି ଯିଏ ଆମକୁ ପଚାରିଥାଏ, ଯିଏ ଆମର ଟିକି ନିକିର ଖବର ରଖିଥାଏ, ଦିନ ତମାମର ଖବର ରଖିଥାଏ, ସେ ଆଉ କେହି ନୁହଁ, ସେ ମା। ହଁ, ଆମେ ଡିପ୍ରେସନ୍ କଥା କହୁ, ଆମେ ଷ୍ଟ୍ରେସ୍ର କଥା କହୁ, ଆମେ ଲୋନ୍ଲିନେସ୍ର କଥା କହୁ, କିନ୍ତୁ ଜୀବନରେ କେତେ ବଡ଼ ଝଡ଼ ଆସୁ, ମା କୋଳରେ ମୁଣ୍ଡ ରଖି ଥରେ କାନ୍ଦିଦେଲେ ଲାଗେ ଜୀବନର ସବୁ ସମସ୍ୟା ଯେମିତି ଅଧାରୁ ଅଧିକ କମିଯାଇଛି। ହଁ, ସିଏ ସାଇକୋଲୋଜିଷ୍ଟ ନୁହନ୍ତି, କିନ୍ତୁ ମୁହଁ ଦେଖିଲେ ଆପଣଙ୍କ ଭିତରେ ଚାଲିଥିବା ଅସଂଖ୍ୟ ଜୁଆରର ଉତ୍ତର ସେ ଦେଇ ଦିଅନ୍ତି, ଆଖି ଦେଖି ମନର କଷ୍ଟ ପଢ଼ି ନିଅନ୍ତି। ହଁ, ମା କେବେ ମୋଟିଭେସନାଲ ସ୍ପିକର ନୁହନ୍ତି, କିନ୍ତୁ ତାଙ୍କର ଦୁଇଟି କଥା, ମୁଁ ଅଛି ନା, ତୁ ଭୟ କରନି, ଏତିକି ଶୁଣିଲେ ଭାଙ୍ଗି ପଡ଼ିଥିବା ମଣିଷ ବି ପୁଣି ଠିଆ ହେଇଯାଏ। ହଁ, ଆଜି ସମୟ ସବୁଠାରୁ ବଡ଼, ଆଜିର ସମୟରେ ସବୁଠୁ ବଡ଼ ସମସ୍ୟା କ'ଣ ଜାଣିଛନ୍ତି, ଲୋକଙ୍କ ପାଖରେ ନା ସମୟ ନାହିଁ, ମା ବାପାଙ୍କ ପାଇଁ ସମୟ ନାହିଁ, 2 ମିନିଟ୍ ବସି କଥା ହେବା ପାଇଁ ସମୟ ନାହିଁ। ଆମେ ସମସ୍ତେ ସଫଳତା ପଛରେ ଦୌଡ଼ୁଛେ, କିନ୍ତୁ ଯୋଉ ମଣିଷ ଆମ ପାଇଁ ସାରା ଜୀବନ ଦୌଡ଼ିଲେ ତାଙ୍କୁ ଆମେ ଧନ୍ୟବାଦ ଦେବାକୁ ଭୁଲି ଯାଇଛେ। ଧନ୍ୟବାଦ ଗୋଟେ ଛୋଟ ଶବ୍ଦ, କିନ୍ତୁ କେବେ କେବେ ଆମ ପାଇଁ ଯିଏ ବହୁତ ସାରା କିଛି କରିଛନ୍ତି ନା, ତାଙ୍କୁ ତ ଆମେ ଧନ୍ୟବାଦଟିଏ ଦେଇପାରିବା। ହଁ, ସତ କହିବାକୁ ଗଲେ ଜୀବନରେ ଟଙ୍କା ଆସିବ ଯିବ, କ୍ୟାରିୟର ମଧ୍ୟ ପୁଣି ଥରେ ତିଆରି ହେଇପାରିବ, କିନ୍ତୁ ମା ବାପ ଏକ ସେ କେବେ ବି ଆଉ ଦ୍ୱିତୀୟ ମିଳିବନି। ହଁ, ତେଣୁ ଆଜି ମଦର୍ସ ଡେରେ କେବଳ ଷ୍ଟାଟସ୍ ନୁହଁ, ମାଙ୍କ ପାଖରେ ବସନ୍ତୁ, ତାଙ୍କ ହାତ ଧରନ୍ତୁ ଆଉ କୁହନ୍ତୁ, ମା ମୁଁ ବହୁତ ଶକ୍ତିଶାଳୀ ନୁହଁ, କିନ୍ତୁ ତୁମେ ଥିବା ହେତୁ ମୁଁ ଶକ୍ତିଶାଳୀ। ଯେଉଁମାନଙ୍କର ମା ଆଜି ତାଙ୍କ ସହିତ ଅଛନ୍ତି, ସତରେ ସେ ଭାଗ୍ୟବାନ। କଥାରେ ଅଛି ଗୋଟେ ଧାନ କୁଟୁଣୀ ମା 100 ବା ଘୋଡ଼ା ଚଢ଼ା ବାପାଙ୍କ ସହିତ ସମାନ। ହଁ,

ଆଉ ଯେଉଁମାନେ ବି ନିଜ ମାଙ୍କ ସହିତ ନାହାନ୍ତି ବା ନିଜ ମାଙ୍କଠୁ ଦୂରରେ ରହୁଛନ୍ତି, ସେମାନେ ନିଜ ହୃଦୟରେ ନିଜ ମାଙ୍କର ପ୍ରତିବିମ୍ବକୁ ସାଇତି ରଖନ୍ତୁ, ପ୍ରାର୍ଥନାରେ ନିଜ ମାଙ୍କୁ ସାଇତି ରଖନ୍ତୁ। ଦେଖିବେ ମାଙ୍କର ଆଶୀର୍ବାଦ ସଦାସର୍ବଦା ଆପଣଙ୍କ ପାଖରେ ଝରି ପଡ଼ିବ। ହ୍ୟାପି ମଦର୍ସ ଡେ ଟୁ ଏଭ୍ରି ମଦର। ହଁ ମା, ଏ ଗୋଟେ ଶବ୍ଦ ନୁହଁ, ଏ ଶବ୍ଦ ଭିତରେ ଲୁଚି ରହିଛି ଅନେକ ସମସ୍ୟାର ସମାଧାନ। ତେବେ ଆଜି ପ୍ରତିଟି ମା ମାନଙ୍କୁ ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ ହୃଦୟରୁ ସଲାମ। ପ୍ରତିଟି ମାଙ୍କୁ ତାଙ୍କର ପରିଶ୍ରମ, ତାଙ୍କର ସ୍ନେହ ଆଉ ତାଙ୍କ ମମତା ପାଇଁ ଅନେକ ଅନେକ ଧନ୍ୟବାଦ। ସବୁ ମାଙ୍କର ଆଶୀର୍ବାଦ ଏମିତି ସବୁ ସନ୍ତାନଙ୍କ ଉପରେ ସଦାସର୍ବଦା ପାଇଁ ଝରି ପଡ଼ୁ। ଏଇ କଥା ସହିତ ଆସନ୍ତୁ ଶୁଣିବା ଜାଭେଦ ଅଲ୍ଲୀଙ୍କ କଣ୍ଠରେ ଏହି ବ୍ୟୁଟିଫୁଲ ସଙ୍ଗୀତ, ସମସ୍ତ ମାଙ୍କ ପାଇଁ ଡେଡିକେଟେଡ। ଓନ୍ଲି ଅନ୍ ଟ୍ୟୁନ୍ କରି ରଖିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଡେ ଦିଲ୍ ସେ ଦିଲ୍ ତକ୍, ଶୁଣୁଥାନ୍ତୁ ଦେବ ମିତ୍ର ସହିତ ଏହି ବ୍ୟୁଟିଫୁଲ ଟ୍ରାକ୍।

0: સુનિશ્ચિત આપણવાને 100.4 આકાશવાણી એફએમ રેઇનબો કાટક દિલ સે દિલ તક ઓન દિલ સે દિલ તક દેવો મિત્ર છે આપણ માનંક સહિત યસ સો સ્ટાર્ટ થઈ જાય છે ડાર્લિંગ લાઈફ રો યસ દેવો મિત્ર છે આપણ માનંક સહિત આજે તો મધર્સ ડે રે આપણક અનેક કિછે કથા કહેલે કિંતુ એબે જેહેતુ અમારો શો સ્ટાર્ટ થઈ જાય છે ડાર્લિંગ લાઈફ રો અમે મને નિહાતી કથા હાપા ફોન કલ માધ્યમરે આજે આપણ મને કણ કહેબે એમિતી કિછે કથા કહી દિયંતો જા આપણ કેબે બી આપણક માસ્ક સામનારે કહી પારે નાહંતે તાલે આજે મધર્સ ડે રે માંક પાઈ પાદે ડાયલ કરંતો નંબર યો છે 0671-230-3153 ଏବଂ ଯାହା ଆଜି ପର୍ଯ୍ୟନ୍ତ ଆପଣ କେବେ ବି ନିଜ ମାଙ୍କ ସାମ୍ନାରେ କହିନାହାନ୍ତି ତାଙ୍କୁ ଆମ ଥ୍ରୋରେ ନିହାତି ଭାବରେ କହିପାରିବେ ତେବେ ଡାଏଲ କରନ୍ତୁ ନମ୍ବର ହେଉଛି 0671-230-3153 ନମ୍ବରଟି ଆଉ ଥରେ କହି ରଖୁଛି 0671-230-3153 ହଁ ଆପଣମାନେ କଲ୍ କରିପାରିବେ ଏବଂ ନିଜ ମାଙ୍କୁ ଆପଣ ଯାହା ଆଜି ପର୍ଯ୍ୟନ୍ତ କହିପାରିନାହାନ୍ତି ତାହା ଆମ ଥ୍ରୋରେ ନିହାତି ଭାବରେ କହିପାରିବେ କିନ୍ତୁ ମୁଁ ଆଜି ଏଇ ମଦର୍ସ ଡେରେ ଏମିତି ଜଣେ ଅସାଧାରଣ ମାଙ୍କ କଥା ଆପଣମାନଙ୍କୁ ଜଣେଇବି ଯିଏ ନିଜ ଗର୍ଭରୁ ସନ୍ତାନ ଜନ୍ମ ଦେଇନଥିଲେ କିନ୍ତୁ ସାରା ପୃଥିବୀକୁ ଦେଇଥିଲେ ହଜାର ହଜାର ସବୁଜ ସନ୍ତାନ ହଁ ସେ ମହାନ ନାରୀ ହେଲେ ସାଲୁମାର୍ଦ୍ଦା ଥିମ୍ମାକା ହଁ ଆଜିର ସୁନ୍ଦର ସକାଳରେ ଆପଣମାନଙ୍କୁ କର୍ଣ୍ଣାଟକର ସେଇ ଛୋଟ ଗାଁକୁ ନେଇଯାଉଛି ଯେଉଁଠି ଜଣେ ଗରିବ ମହିଳା ନିଜ ଦୁଃଖକୁ ପ୍ରକୃତିର ପ୍ରେମରେ ପରିଣତ କରିଦେଇଥିଲେ ଜଣେ ମା ଯିଏ ଦିନ ତମାମ ପରିଶ୍ରମ କରୁଥିଲେ ମଜଦୁରୀ କରୁଥିଲେ ଏବଂ ନିଜ ସନ୍ତାନ ଜନ୍ମ କରିବାର କ୍ଷମତାକୁ ହରାଇ ବସିଥିଲେ ସେଇ ସାଲୁମରଦା ଥିମ୍ମାକାଙ୍କ କଥା ମୁଁ ଆଜି କହୁଛି ହଁ ସତରେ ତାଙ୍କୁ ସମସ୍ତେ ବହୁତ ଦୁଃଖ ଦେଇଥିଲେ କିନ୍ତୁ ସେ ପ୍ରକୃତିରୁ ଭଲ ପାଇବା ସାଉଣ୍ଟି ଥିଲେ ଏବଂ ନିଜ ସନ୍ତାନ ରୂପେ ପୃଥିବୀକୁ ଅନେକ ଗଛ ଦାନ କରିଥିଲେ ସେ ବିଷୟରେ ତ ନିହାତି କହିବି ଚାଲନ୍ତୁ ଦେଖିବା ଆଜିର ଫାର୍ଷ୍ଟ କଲର୍ କିଏ ଅଛନ୍ତି ସିଏ କଣ କହୁଛନ୍ତି ଆଜି ମଦର୍ସ ଡେ ଉପଲକ୍ଷେ ତାଙ୍କ ମାଙ୍କ ପାଇଁ କଣ ପଦ ସେ ଜଣେଇବାକୁ ଚାହୁଁଛନ୍ତି ଆମ ଥ୍ରୋରୁ ନିହାତି ଭାବରେ ଜାଣିବା ହ୍ୟାଲୋ
1: ହଁ ଅଶୋକ ପଣ୍ଡା ମଧୁପାଟଣା କଟକ
0: ନମସ୍କାର ହ୍ୟାପି ମଦର୍ସ ଡେ ଆଚ୍ଛା କୁହନ୍ତୁ ଆଜି ଆପଣ ମାଙ୍କ ପାଇଁ କଣ ପଦେ କହିବେ ଥ୍ୟାଙ୍କ ୟୁ କୁହନ୍ତୁ କଣ କହିବେ ଆଜି ମାଙ୍କ ପାଇଁ ପଦେ ଯେବେ ଯୋଉ କଥା ଆପଣ କେବେ ବି ଆପଣଙ୍କ ମାଙ୍କ ସାମ୍ନାରେ କହିପାରିନାହାନ୍ତି
1: ମା ହଉଛି ଅନନ୍ୟା ମାର ସ୍ଥାନ କେହି ନେଇପାରିବେନି
0: ଆଜ୍ଞା ତ ଆପଣଙ୍କ ମାଙ୍କ ପାଇଁ ଆଜି କଣ ପଦେ କହିବେ
1: ମାଙ୍କୁ ମୁଁ ବହୁତ ଭଲ ପାଉଥିଲି କିନ୍ତୁ ମାଙ୍କ ସାମ୍ନାରେ କେବେ ମୁଁ କହିପାରୁନଥିଲି ଯେ ମୁଁ ତତେ କେତେ ଭଲ ପାଏ ବୋଲିକି
0: ଆଚ୍ଛା ତାହେଲେ ଆଜି ଆମ ଥ୍ରୋରେ ଆପଣ ମାଙ୍କୁ କହି ରଖୁଛନ୍ତି କି ମାଙ୍କୁ କେତେ ଭଲ ପାଏ ସେ ଭଲ ପାଇବା ଆପଣ କେବେ ଶବ୍ଦରେ ତାଙ୍କ ପାଖରେ ପହଞ୍ଚି ପାରିନାହାନ୍ତି ନା କଣ
1: ନିଶ୍ଚିନ୍ତ ଭାବରେ ଆଉ ମା ତ ନାହାନ୍ତି ସ୍ୱର୍ଗବାସ ହେଇଗଲେଣି ତଥାପି ଆଜି ଯେତେବେଳେ ଆପଣ ଟପିକ ଆଣିଛନ୍ତି ପୁରୁଣା ସ୍ମୃତି ମନେ ପକେଇ ଦଉଛନ୍ତି ମା କଥା ମନେ ପଡିଲେ ଆଖିରେ ଲୁହ ଚାଲି ଆସୁଛି
0: ଆପଣଙ୍କ ମା ଯୋଉଠି ବି ଥାନ୍ତୁ ବହୁତ ଭଲରେ ଥାନ୍ତୁ ଏବଂ ତାଙ୍କ ଆଶୀର୍ବାଦ ସଦାସର୍ବଦା ଆପଣଙ୍କ ମଥା ଉପରେ ଥାଉ ତ ଆପଣଙ୍କୁ ଏବଂ ସମସ୍ତ ମା ମାନଙ୍କୁ ହାପି ମଦର୍ସ ଡେ ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ
1: ଧନ୍ୟବାଦ
0: କେବେ କେବେ ଆମେ ଆମ ହୃଦୟର ଭଲ ପାଇବା ମାଙ୍କ ପାଖରେ କହିପାରିନଥାଉ କେବେ କେବେ ଏମିତି କିଛି କଥା ମନ ଭିତରେ ରହିଯାଇଥାଏ ଯାହା କେବେ ଶବ୍ଦ ଆକାରରେ ମାଙ୍କ ସାମ୍ନାରେ ଆସିନଥାଏ ତାହେଲେ ଅପେକ୍ଷା କଣ ପାଇଁ କରିଛନ୍ତି ଡାଏଲ କରନ୍ତୁ ଅନ୍ ଦ ନମ୍ବର 0671-230-3153 ଏବଂ କହିଦିଅନ୍ତୁ ଆଜିର ଦିନରେ ମାଙ୍କ ପାଇଁ ପଦେ ଯାହା ଆଜି ପର୍ଯ୍ୟନ୍ତ ଆପଣ କେବେ କହିପାରିନାହାନ୍ତି ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ସେ କଣ କହୁଛନ୍ତି

0: हेलो
1: दीदी नमस्ते जय श्री राधे राधे।
0: नमस्कार राधे राधे, किए कहते कौट कहते?
1: संतोष बेहरा कंतुल आठगढ़।
0: ଆଜ୍ଞା କୁହନ୍ତୁ, ଆଜି ମାଙ୍କ ପାଇଁ କଣ ପଦେ କହିବେ ଯାହା ଆପଣ କେବେ ବି ମାଙ୍କ ସାମ୍ନାରେ କହିନାହାନ୍ତି? ଥ୍ୟାଙ୍କ ୟୁ।
1: ମା ମାନଙ୍କ ପାଇଁ ଦିନଟି ଆଜି ମା ତ ସବୁବେଳେ ମା ଆଉ କରୁଣାମୟୀ ମା। ମୁଁ ମା ତ ଡାକେନି, ବୋଉ ଡାକେ।
0: ଆଚ୍ଛା,
1: ବୋଉ ସ୍ନେହ, ବୋଉ ଡାକରେ ଟିକେ ଅଲଗା ମଧୁର ଥାଏ ମୋ ଜାଣିବାରେ।
0: ହଁ ହଁ,
1: ବାପାଙ୍କ ଅପେକ୍ଷା ବୋଉକୁ ମୁଁ ବହୁତ ଭଲ ପାଏ।
0: ଏପରିକି
1: ବିବାହ କରିସାରିଲା ପରେ ବି ମୋ ବୋଉ ତା ଗୋଡ ହାତ ଘସି ଦିଏ ସନ୍ଧ୍ୟା ଶୋଇଲା ବେଳକୁ। ଭଲ ମନ୍ଦ ବୁଝେ, ବାପା ଆଗ ଚାଲିଥିଲେ, ତାପରେ ବୋଉର ଯେତିକି ଆମେ ପାଇଛୁ ଦି ଜଣ ଯାକ ସେବା କରିଛୁ ପ୍ରଭୁଙ୍କ ଆଶୀର୍ବାଦରୁ। ସେ ଯୋଉଠି ଅଛି ଭଲରେ ଥାଉ, ତା ଆଶୀର୍ବାଦ ବି ଆମ ଉପରେ ଅଛି। ଆମେ ଭଲରେ ରହିଛୁ, ଆମେ ଭଲରେ ଚଳୁଛୁ ପ୍ରଭୁଙ୍କ ଆଶୀର୍ବାଦରୁ, ମାଙ୍କ ଆଶୀର୍ବାଦରୁ। ଏଇଆ କହିବି ମା ବାପାଙ୍କୁ, ଆଜିକାଲି ଯୋଉ ଅଣହେଳା କରୁଛନ୍ତି, ଜରାଶ୍ରମରେ ଛାଇ ଦଉଛନ୍ତି, ସେଭଳିଆ କରନ୍ତୁ ନାହିଁ। ମାର ଯେତିକି ତାର ଗୁଣ କେହି ସୁଝି ପାରିବେ ନାହିଁ, ତେଣୁ ମୁଁ କହିବା କଥା ମା ମାନଙ୍କୁ ସମସ୍ତେ ଆଦର କରନ୍ତୁ, ସ୍ନେହ କରନ୍ତୁ, ବାର୍ଦ୍ଧକ୍ୟ ସମୟରେ ଟିକେ ତାଙ୍କୁ ଦେଖାଶୁଣା କରନ୍ତୁ, ସେତିକିଟା ବେଶୀ।
0: ବହୁତ ବହୁତ ଧନ୍ୟବାଦ, ବହୁତ ସୁନ୍ଦର ବାର୍ତ୍ତାଟି ଆପଣ ଦେଇଛନ୍ତି ସମସ୍ତ ସମାଜ ପାଇଁ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ନମସ୍କାର, ଆପଣ ବି କଲ୍ କରିପାରିବେ ଅନ୍ୟ ନମ୍ବର 0671230353 ରେ ଏବଂ ସେୟାର କରିପାରିବେ ମାଙ୍କ ପାଇଁ ପଦେ। ଆମ ଥ୍ରୋରେ ନିହାତି ଭାବରେ ଥିମାକାଙ୍କ କାହାଣୀ ମୁଁ ଆପଣଙ୍କ ପାଖରେ ପହଞ୍ଚିବି, କିନ୍ତୁ ତା ପୂର୍ବରୁ ଆସନ୍ତୁ ମାଙ୍କୁ ଡେଡିକେଟ୍ କରି ବ୍ୟୁଟିଫୁଲ୍ ସଙ୍ଗୀତ କେବଳ ଦେବମିତ୍ର ସହିତ ଶୁଣୁଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେ।

0: ସନ୍ତାନ। ତାପରେ ଆରମ୍ଭ ହେଇଥିଲା ଏକ ଅଦ୍ଭୁତ ଯାତ୍ରା। ସ୍ୱାମୀଙ୍କ ସହ ମିଶି ପ୍ରତିଦିନ ମାଇଲ ମାଇଲ ଚାଲି ପାଣି ନେଇ ଛୋଟ ଚାରା ଗଛକୁ ସିଏ ଲଗାଉଥିଲେ। ଯେପରି ଜଣେ ମା ନିଜ ଶିଶୁକୁ ଆଦର କରେ, ଠିକ୍ ସେମିତି ସେ ଗଛଗୁଡ଼ିକର ଯତ୍ନ ନେଉଥିଲେ। ବର୍ଷ ପରେ ବର୍ଷ ସେ ଚାରା ଗଛ ଆଜି ବଡ଼ ବଡ଼ ବଟବୃକ୍ଷ ସାଜିଛନ୍ତି। ଆଜି ସେମାନେ ଲକ୍ଷ ଲକ୍ଷ ଲୋକଙ୍କୁ ଦଉଛନ୍ତି ଛାୟା ଆଉ ଅମ୍ଳଜାନ, ଆଉ ଅନେକଙ୍କ ପାଇଁ ସାଜିଛନ୍ତି ଜୀବନ। ଆଜି ଯେତେବେଳେ ପୃଥିବୀରେ ଗରମ ହେଉଛି, ଜଙ୍ଗଲ କମିବାରେ ଲାଗିଛି, ସେତେବେଳେ ତିମାକାଙ୍କ କାହାଣୀ ଆମକୁ ଶିଖାଏ, ମା କେବଳ ଜନ୍ମ ଦେଉଥିଲେ ମା ହେଇଯାଏନି, ବରଂ ମା ସିଏ ଯିଏ ସଂରକ୍ଷଣ କରେ, ଜୀବନ ପ୍ରଦାନ କରେ, ଯିଏ ଜୀବନ ପ୍ରଦାୟିନୀ, ଯିଏ ସବୁବେଳ ପାଇଁ ଅନ୍ୟମାନଙ୍କ ଓଠରେ ହସ ବୁଣୁଥାଏ। ଏ ବିଷୟରେ ତ ଆମେ ନିହାତି ଆଗକୁ କଥା ହେବା, କିନ୍ତୁ ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି, ସିଏ ଆଜି ତାଙ୍କ ମାଙ୍କ ପାଇଁ କଣ ପଦେ କହୁଛନ୍ତି ତାଙ୍କଠୁ ହିଁ ଜାଣିବା। ହ୍ୟାଲୋ,
1: ଦେବମିତ୍ର ମ୍ୟାମ ନମସ୍କାର।
0: ନମସ୍କାର, ଗୁଡ ମର୍ଣ୍ଣିଂ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଭୁବନେଶ୍ୱରରୁ କହୁଥିଲି।
0: ଆପଣଙ୍କ ନାଁ କୁହନ୍ତୁ।
1: ରୂପା ସିନ୍ଧୁ କବି।
0: କେମିତି ଅଛନ୍ତି?
1: ବହୁତ ବଢିଆ, ଫାଇନ। ଆଉ ଆଜି ତ ମଦର୍ସ ଡେରେ ରଖିଛନ୍ତି ଟପିକ ମା ଉପରେ, ଆଉ ମା କୁ କଣ ଗୋଟେ ଜିନିଷ ଏମିତି କହିପାରିବନି, ନ କହିକି ତ ଏମିତି ଗୋଟେ ଜିନିଷ କିଛି ନାହିଁ ଯେ କହିପାରିବନି ବୋଲି, ମା କୁ ତ ସବୁ କଥା ଖୋଲିକି କୁହନ୍ତି।
0: ଆଚ୍ଛା, ତ ଆଜି ଆମଥରରେ ଆପଣ ଆପଣଙ୍କ ମାଙ୍କୁ କଣ କହିବାକୁ ଚାହୁଁଛନ୍ତି?
1: ହଁ, ମୁଁ କହୁଛି ମା ମାନେ ମା, ମାରେ ମାଟି, ଆରେ ଆକାଶ, ଆଉ ସେ ଛାଡ଼ନ୍ତୁ, ମା ଗୋଟେ ଏମିତି ମାନେ ଅମୂଲ୍ୟ କଥା, ଗୋଟେ ମାର ଯୋଉ ଆମେ ତା ଡାକ ଶୁଣିଦଉ, ସେ ଆମକୁ ଯେମିତି ଗୋଟେ ତାର ଇଏରେ ଡାକେ, ଆମେ ମା ବୋଲିକି ଯେତେବେଳେ ଡାକୁ ତାର ଶବ୍ଦର ତୁଳନା ନାହିଁ।
0: ହଁ, ଯିଏ ଆକାଶ ପରି ବିସ୍ତାର ହେଇଥାନ୍ତି ଆଉ ମାଟି ପରି ଉଦାର ହେଇଥାନ୍ତି ସେ ମା।
1: ଆଜ୍ଞା, ତାପରେ ଏଇ ଯୋଉ ରଖିଛନ୍ତି ଯୋଉ ଟପିକ ମାନେ କିଛି କହ ମାନେ କଣ ଗୋଟେ କଥା ଏମିତି ଅଛି, ଆମେ ମାର ଶତ୍ରୁ ସାହାରେ ଯଦି ରହିଥା ନିର୍ଭୀକ ଭାବରେ ରହିବା, ମା ପହଞ୍ଚ କାନିରେ ରହିଲେ କି ଘରେ ହଉ ଯୋଉଠି ବି ହଉ, ମାର ଆଶୀର୍ବାଦ ପାଖରେ ଥାଏ ସବୁ ପିଲାମାନଙ୍କ ପାଇଁ।
0: ବହୁତ ବହୁତ ଧନ୍ୟବାଦ। ଯା ହଉ, ଆପଣ ଏଇ ଯୋଉ ନିର୍ଭୀକତାର କାହାଣୀ କହିଲେ, ପ୍ରତ୍ୟେକ ମା ନିଜ ପିଲାମାନଙ୍କୁ ସେଇ ସାହସ ଦିଅନ୍ତୁ, ସେଇ ନିର୍ଭୀକତା ଦିଅନ୍ତୁ, କାହିଁକି ନା ମାଙ୍କ ପାଖରେ ରହିଲେ ତ ଆମେ ସବୁବେଳେ ସୁରକ୍ଷିତ ଥାଉ, ସବୁବେଳେ ଆମକୁ ଭୟହୀନ ଅନୁଭବ ହେଇଥାଏ, କିନ୍ତୁ ମା ମାନେ ସେମିତି ଜଣେ ଯୋଦ୍ଧା ଯିଏ ନିଜ ପିଲାମାନଙ୍କୁ ସବୁବେଳେ ଯୁଦ୍ଧ କରିବା ପାଇଁ ଛାଡ଼ିଥାନ୍ତି, ଯୁଦ୍ଧ କ୍ଷେତ୍ରକୁ ନିର୍ଭୀକ ଭାବରେ ଛାଡ଼ିଥାନ୍ତି। ତ ବହୁତ ସୁନ୍ଦର କଥାଟି ଆପଣ କହିଲେ, ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ନମସ୍କାର। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ଆପଣଙ୍କ ମାଙ୍କ ପାଇଁ ପଦଟିଏ କଥା ଆମ ଥ୍ରୁରେ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି, ସେ କଣ କହୁଛନ୍ତି। ହ୍ୟାଲୋ,
2: ହ୍ୟାଲୋ ମ୍ୟାମ ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ, ଆପଣଙ୍କ ପରିଚୟ ଦିଅନ୍ତୁ।
2: ପ୍ରଫୁଲ୍ଲ ପ୍ରଧାନ, କୁଆଁରପାଳ, ମାଣିଆ ମନ୍ଦିର କହୁଛି।
0: ଆଚ୍ଛା, ଆଜି ତାହେଲେ ଆମ ଥ୍ରୁରେ ମାଙ୍କ ପାଇଁ କଣ ପଦଟି ଆପଣ କହିବେ, ଯାହା ଆପଣ କେବେ ବି ଆପଣଙ୍କ ମାଙ୍କୁ କହିପାରି ନାହାନ୍ତି?
2: ମ୍ୟାମ ଦେଖନ୍ତୁ, ମା ତ ନାହାନ୍ତି, ବର୍ଷେ ପରେ ହେଲାଣି ଆମକୁ ଛାଡିକି ଚାଲିଗଲେ।
0: ଆଜ୍ଞା,
2: ତେଣୁ ମା ପାଇଁ ତାର ସାହା ନାହିଁ ତାର।
0: ହଁ,
2: ତେଣୁକରି ମୋ ମା ଏମିତି ମୋ ପାଇଁ, ମୁଁ ଭାବୁଛି ଜଗତରେ ଆଉ କିଛି ନାହିଁ ମୋ ମା ବ୍ୟତୀତ। ମୋ ମା ମତେ ପ୍ରତ୍ୟେକ ବିପଦ ଆପଦରୁ, ତଲାପଥରୁ ଧରିକି ବୋଲେ ଜ୍ଞାନଠୁ ଧରିକି କଣ ଶିକ୍ଷା ନ ଦେଇଛି, ପ୍ରତ୍ୟେକ କ୍ଷେତ୍ରରେ ମୋ ମା ମୋ ପାଖରେ ଥିଲା। ଯଦି କୁଆଡେ ମୁଁ ଘଣ୍ଟାରେ ଯାଇନଥିବି, ମୋ ମାଙ୍କ ବାହାରେ ପୁଅ ବହିଛୁ ଟିକେ ବୁଲି ଆସୁନୁ, ଯଦି କୋଉଦିନ ଡେରି ହେଲା ମୋ ମାଙ୍କ ବାହାରେ ପୁଅ କଣ ଯେତେ ଡେରି ହେଲା, ଯଦି ମୁଁ ଛୋଟବେଳେ କହୁଛି ଯେତେବେଳେ ମୋର ଦେହ ଟିକେ ଖରାପ ହେଇଥିଲା, ମୋ ମା ନ ଖାଇ ନପି ରାତି ଦିନ ମୋ ପାଖରେ ବସିଥିଲା, ମୁଣ୍ଡରେ ପାଣି ପଟି ପକେଇ ବସିଥିଲା ବୋଲେ ଏମିତିକି ଅତୁଳନୀୟ ମାର ଶବ୍ଦ ହେଲା ଅତୁଳନୀୟ। ସଂସାରରେ ଏମିତି କିଛି ନାହିଁ, ମା ଠୁ ବଡ ଜିନିଷ କିଛି ନାହିଁ, ଯେତେ ଯାହା କରନ୍ତୁ, କିନ୍ତୁ ମା ଶବ୍ଦ ଗୋଟେ, ମା ଏମିତି ଗୋଟେ ଯିଏ ଚରିତ୍ର, ତାହାର ତୁଳନା କରିହବନି। କଣ ଆମେ ମାକୁ ତୁଳନା କରିବା? ମା ହଉଛନ୍ତି ଅତୁଳନୀୟ, ତାଙ୍କୁ କେବେ ତୁଳନା କୌଣସି ଭାବରେ ସମାନ କରିହବନି। ଯିଏକି ଆମକୁ ଛୋଟବେଳୁ ବଡ ଯାଏ ଆମର ପ୍ରତ୍ୟେକ କାର୍ଯ୍ୟ ପ୍ରତ୍ୟେକ କ୍ଷେତ୍ରରେ ମା ହିଁ ଚାହିଁବ ସବୁ ଗୋଟେ ସନ୍ତାନକୁ, ତା ସନ୍ତାନ କଣ କରୁଛି, କୁଆଡେ ଗଲା, କେତେବେଳେ ଆସିବ, ଖାଇଲାଣି ପିଇଲାଣି, ଭଲ ମନ୍ଦ ହିଁ ମା ବ୍ୟତୀତ ଆଉ କେହି ସଂସାରରେ ନେଇପାରିବନି। ସେ ଠାକୁର ଉପରୁ ଆସିଲେ କି ଭା ସିଏ ବି ନେଇପାରିବେନି, ମାର ଶବ୍ଦଟା ସିଏ ନେଇପାରିବେନି, ଆଉ କଣ ମା ବିଷୟରେ କହିବି ମ୍ୟାମ।
0: ବହୁତ ସୁନ୍ଦର କଥା ଟିକେ କହିଲେ, ଅନେକ କଥା ଆପଣଙ୍କ କଥା ଭିତରେ ଥିଲା। ସତରେ ମା ଶବ୍ଦ ଅତୁଳନୀୟ, ତାଙ୍କ ଜାଗା କେହି।

ନେଇପାରିବେନି। ଆପଣଙ୍କ ମାଙ୍କର ଆଶୀର୍ବାଦ ସବୁବେଳେ ସଦା ସର୍ବଦା ପାଇଁ ଆପଣଙ୍କ ଉପରେ ଥାଉ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ମାଙ୍କ ସ୍ଥାନ ସତରେ କେହି ନେଇପାରିବେନି, ତାଙ୍କ ଜାଗା ସବୁବେଳେ ପାଇଁ ଅତୁଳନୀୟ। ତାଙ୍କର ସ୍ଥାନ ସତରେ ଆମେ ଶବ୍ଦରେ ବି କେବେ ବର୍ଣ୍ଣନା କରିପାରିବାନି। ମାଙ୍କ ପାଇଁ କେବଳ ଆଜି ଦିନଟି ନୁହଁ, ପ୍ରତ୍ୟେକଟି ଦିନ ମାଙ୍କ ପାଇଁ ହେବା ଦରକାର। କିନ୍ତୁ ଏହି ଅବସରରେ ମୋ ତରଫରୁ ଏବଂ ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ ଏହି ସୁନ୍ଦର ଗୀତଟି ଆପଣ ସମସ୍ତଙ୍କ ପାଇଁ ଏବଂ ସମସ୍ତ ମାଙ୍କୁ ଡେଡିକେଟ୍ କରିବେ।

0: କଥା ହଉଛି ଏମିତି ଜଣେ ମାଙ୍କ ବିଷୟରେ ଯାହାଙ୍କର ସନ୍ତାନ ନଥିଲା, କିନ୍ତୁ ଲକ୍ଷେ ଲକ୍ଷେ ଚାରା ଗଛକୁ ସିଏ ନିଜ ସନ୍ତାନ ରୂପରେ ମଣି ନେଇଥିଲେ ଆଉ ସେମାନଙ୍କର ଯତ୍ନ ନେଇଥିଲେ, ଯାହା ବର୍ଷ ପରେ ବର୍ଷେ ବିତିକି ଯିବା ପରେ ଗୋଟେ ବଡ ବଡ଼ ବର ଗଛ ରୂପରେ ଅନେକ ଲୋକଙ୍କର ପାଇଁ ଛାୟା ଆଉ ଜୀବନ ପ୍ରଦାନ କରି ଚାଲିଲା। ଆମେ ଯେତେବେଳେ ଗରମ ଅନୁଭୂତ କରୁଛୁ ଆଉ ଜଙ୍ଗଲ ଯେମିତି ଦିନକୁ ଦିନ କମି ଚାଲିଛି, ସେତେବେଳେ ଥିମ୍ମାକାଙ୍କ କାହାଣୀ ଆମକୁ ଶିଖାଏ ମା କେବଳ ଜନ୍ମ ଦେଇଥିଲେ ହେଇଯାଆନ୍ତି ନାହିଁ, ବରଂ ମା ସିଏ ଯିଏ ସଂରକ୍ଷଣ କରନ୍ତି, ଯିଏ ଜୀବନ ପ୍ରଦାୟିନୀ ସାଜନ୍ତି। ହଁ, ଆଜିର ଦିନରେ ଆସନ୍ତୁ ଆମେ ମଧ୍ୟ ଗୋଟିଏ ଗଛ ଲଗାଇବା, କାରଣ ଗଛ ଲଗାଇବା ମାନେ ଆଗାମୀ ପିଢ଼ି ପାଇଁ ପ୍ରେମ ରଖିଯିବା, ଆଗାମୀ ପିଢ଼ି ପାଇଁ କିଛି ଅମୃତ ଜିନିଷ ସାଇତି ରଖିଯିବା। ହଁ, ଏବଂ ଏଇଟା ହିଁ ହବ ଆଜି ଥିମ୍ମାକାଙ୍କ ପାଇଁ ସତ୍ୟ ଆଉ ସମ୍ମାନ। ହଁ, ଆଜି ମଦର୍ସ ଡେ ଅବସରରେ ସମସ୍ତ ମା ମାନଙ୍କୁ ଅନେକ ଅନେକ ପ୍ରଣାମ। ଆଉ ଥିମ୍ମାକାଙ୍କ କାହାଣୀ ମନେ ପକେଇ ଦିଏ ସେଇ ମାଙ୍କର ନିଶ୍ଚଳ ଭଲ ପାଇବାର କାହାଣୀ। କିନ୍ତୁ ଚାଲନ୍ତୁ ଦେଖିବା ଆମର ଏବେ ନେକ୍ସଟ କଲର୍ କିଏ ଅଛନ୍ତି, ଆମେ ସିଏ କଣ କହୁଛନ୍ତି ତାଙ୍କ ମାଙ୍କ ପାଇଁ ପଦେ ଆଜିର ଡେରେ। ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ, କିଛି କଥା ନାହିଁ, କଲ୍ଟି କଟିଯାଇଛି, କିନ୍ତୁ ଆପଣମାନେ ମୋତେ କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 3D। ୟେସ୍, ଫଟାଫଟ ସେ କଲ୍ କରନ୍ତୁ, ଆପଣଙ୍କ କଲ୍ର ଅପେକ୍ଷାରେ ହିଁ ଦେବ ମିତ୍ର ଅଛି। ଆଉ ଗୋଟେ କଲ୍ ଆସିଯାଇଛି, ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି, ଆମେ ସେ କଣ କହୁଛନ୍ତି। ହ୍ୟାଲୋ
1: ମ୍ୟାଡମ୍, ନମସ୍କାର।
0: ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମ୍ୟାଡମ୍, ମୁଁ ଅଧ୍ୟାପକ ରବି ଆଚାର୍ଯ୍ୟ, କଟକ ମଙ୍ଗେପୁର କହୁଥିଲି।
0: କେମିତି ଅଛନ୍ତି?
1: ଭଲ ଅଛି, ଯେହେତୁ ଆଜି ମା ଦିବସ ଏବଂ ଆପଣଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା କାର୍ଯ୍ୟକ୍ରମ ଜରିଆରେ ଆପଣ ମା ବୟସର ନହେଲେ ମଧ୍ୟ ଆପଣଙ୍କୁ ମୋର ଅନନ୍ତ କୋଟି ପ୍ରଣାମ, କାରଣ ଆପଣଙ୍କ ଆଶୀର୍ବାଦ ଗୋଟିଏ ମା ଆଶୀର୍ବାଦ ଭଳି ନିଶ୍ଚିତ ଭାବରେ ମୋ ଚଲାପଥକୁ ସୁସୀମିତ କରିବ। ଏବଂ ପ୍ରଥମତଃ କହିବି, ଯେହେତୁ ଆଜି ମାଙ୍କ ଦିବସ, ତେଣୁ ମୋତେ ଜନ୍ମ ଦେଇଥିବା ମା ବା ନ ଦେଇଥିବା ମା, ଭାରତର କୋଣ ଅନୁକୋଣରେ ଥିବା ପ୍ରତ୍ୟେକ ମା ମାନଙ୍କୁ ମୋର ମୁଣ୍ଡ ଲଗା ପ୍ରଣିପାତ। ଆଶା କରେ ସେମାନଙ୍କର ଆଶୀର୍ବାଦ ନିଶ୍ଚିତ ଭାବରେ ମୋ ଚଳାପଥକୁ ସୁସୀମିତ କରିବ।
0: ବହୁତ ସୁନ୍ଦର ବାର୍ତ୍ତାଟିଏ ଆପଣ ଦେଇଛନ୍ତି, ସମସ୍ତଙ୍କ ସମସ୍ତ ମା ମାନଙ୍କ ପାଖରେ ଆପଣଙ୍କର ବାର୍ତ୍ତା ପହଞ୍ଚୁ ଏବଂ ସମସ୍ତଙ୍କର ଆଶୀର୍ବାଦ ସଦାସର୍ବଦା ପାଇଁ ଆପଣଙ୍କ ସହିତ ଥାଉ ଏବଂ ଆପଣଙ୍କ ଚଲାପଥର ବିଭିନ୍ନ କଷ୍ଟ ଦୂର ହେଇଯାଉ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବା। ନମସ୍କାର, ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 3D ଏବଂ ସେୟାର କରିପାରିବେ ଆପଣଙ୍କର କାହାଣୀ ମୋ ସହିତ, ମାନେ ମାଙ୍କ ପାଇଁ ପଦଟିଏ କଥା ମୋ ସହିତ ନିହାତି ସେୟାର କରିପାରିବେ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି, ଏମ୍ ସି କଣ କହୁଛନ୍ତି। ହ୍ୟାଲୋ, ହ୍ୟାଲୋ,
2: ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଭୁଲି ଯାଇଛନ୍ତି ଆପଣ,
0: ରଶ୍ମି ରଞ୍ଜନ ଭାଇ କହୁଛନ୍ତି। ଆଜ୍ଞା, କେମିତି ଅଛନ୍ତି
2: ଆପଣ? କେମିତି ଅଛନ୍ତି ଆପଣ? ଯେମିତି ମୁଁ ସେମିତି,
0: ମୁଁ ବହୁତ ଭଲରେ ଅଛି, ଆଶା କରୁଛି ଆପଣ ବି ବହୁତ ଭଲରେ ଥିବେ। ଆଚ୍ଛା କୁହନ୍ତୁ, ଆଜି ସବୁ ମା ମାନଙ୍କ ପାଇଁ ଆପଣ କଣ କହିବେ ପଦଟିଏ?
2: ମା ମାନେ ତ ମାର ଋଣ ତ କେହି କେବେ ସୁଝି ପାରିବେନି।
0: ଆଜ୍ଞା,
2: ମା ମାନଙ୍କ ପାଇଁ କହିବା ପାଇଁ କାହାରି ପାଖରେ ବି ଭାଷା ନାହିଁ ହେଲା। ଆଉ ଆମ ମା ଟିକେ, ମୋ ମା ଟିକେ ଟିକେ କାମ ଭୁଲ ଭାଲ ହେଲେ ରାଗିବ।
0: ଆଚ୍ଛା, ମାଙ୍କର ଯଦି ଆକଟ ନଥିବ ତାହେଲେ କେମିତି ହବ କହିଲେ? ସେଇ ମା ହିଁ ଆମକୁ ଗାଳି ଦିଅନ୍ତି, ସେଇ ହିଁ ପୁଣି ସ୍ନେହ ଦିଅନ୍ତି, କାରଣ ତାଙ୍କ ଗାଳିରୁ ହିଁ ଆମେ ଅନେକ କିଛି କଥା ଶିଖିଥାଉ। ଆଜ୍ଞା, ତାଙ୍କ ଗାଳିଟା ଆକ୍ଚୁଆଲି ଆମ ପାଇଁ ଆଶୀର୍ବାଦ ସ୍ୱରୂପ ହେଇଥାଏ। ଆଚ୍ଛା, ତାହେଲେ ଏମିତି କିଛି ଗୋଟେ କଥା କୁହନ୍ତୁ ଯାହା ଆଜି ପର୍ଯ୍ୟନ୍ତ ଆପଣ ମାଙ୍କୁ କହିପାରିନାହାନ୍ତି, ଆମ ଥ୍ରୋରେ ଜଣେଇବାକୁ ଚାହୁଁଛନ୍ତି।
2: ନାଇଁ, ସେମିତି ମୋର କିଛି ନାହିଁ, ଆଉ ମୋର ସେମିତି ନାହିଁ। ମୁଁ ଯେତେବେଳେ ଯୋଉ କଥା, ମୁଁ ଖୁଲମ ଖୁଲା ନା, ଆପଣ ଜାଣିଛନ୍ତି ମୁଁ ଯେ କୌଣସି କଥାକୁ ବି ଲୁଚେଇ ରଖେ, ମୁଁ ଯୋଉଠି ଯାହା କହିବା କଥା ହିଁ କହିବି।
0: ଆଚ୍ଛା, ତାହେଲେ ଏମିତି ଖୁଲମ ଖୁଲା ଆପଣ ସବୁ କଥା
2: ମାନେ ଗୁଡ ହଉଛି, ସକାଳୁ ଧରନ୍ତୁ କୌଣସି କାମ ଅଛି ଦୋକାନ ଯିବା ପୂର୍ବରୁ କହିବ କରିବା ପାଇଁ, ଯଦି ନ କଲ ଦିନ ସାରା ରଡଟା ହବ ଆଉ।
0: ସେଇଥିପାଇଁ ତ କଥାରେ ଅଛି କି ପିତାଏ ଶ୍ରଦ୍ଧା ମାତାଏ ଟାନ୍, ସେଇ ଛେଲେ ହୁଏ କୃତିତ୍ ପାନ୍। ତ ମାଙ୍କର ଆକଟ ସବୁ ପିଲାମାନଙ୍କ ଉପରେ ରହିବା ଦରକାର। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
2: ଯାହା ଆପଣ ଆଜି ଏଭଳିଆ ଟପିକ ନେଇକି ଆସିଛନ୍ତି, ମାନେ ଆକ୍ଚୁଆଲି ଯୋଉମାନେ ବାପା ମାଙ୍କୁ ହତାଦର କରୁଥିବେ ତାଙ୍କୁ କିଛି ଶିଖିବାକୁ ମିଳିବ, ଯାହା ଆପଣଙ୍କୁ ସେଥିପାଇଁ ରେନ୍ବୋ ତରଫରୁ ଆଉ ଆମ ତରଫରୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ। ସତ।

0: କଥା ଯାହାର ମା ନାହିଁ ତାର ସାହା ନାହିଁ, କିନ୍ତୁ ଆମ ପାଖରେ ଆକ୍ଚୁଆଲି ମାଙ୍କର ଭଲ ପାଇବା ଅଛି, ମାଙ୍କର ଆଶୀର୍ବାଦ ଅଛି, ଜଣେ ମାଟି ମା ଆଉ ଜଣେ ମା। କିନ୍ତୁ ଏଇ ମାଟି ମାର ସୁରକ୍ଷା ପାଇଁ ଯେଉଁମାନେ ଅନବରତ ସୀମାରେ ଜାଗ୍ରତ ଅଛନ୍ତି, ସେଇ ବୀର ଯବାନମାନଙ୍କୁ ମଧ୍ୟ ଆମ ତରଫରୁ ଗଭୀର ସମ୍ମାନ ଏବଂ ବହୁତ ଆମ ତରଫରୁ ଶୁଭେଚ୍ଛା, କାହିଁକି ନା ସେମାନଙ୍କର ଶକ୍ତି ଆମ ମାଟି ମାଆକୁ ମଧ୍ୟ ସଦାସର୍ବଦା ପାଇଁ ସୁରକ୍ଷିତ ରଖୁଛି। ତେଣୁ ଆଜି ମଦର୍ସ ଡେରେ ଆମର ଭାରତ ମାତାଙ୍କୁ ମଧ୍ୟ ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ ବହୁତ ସାରା ସମ୍ମାନ ଏବଂ ସାଲ୍ୟୁଟ, ଏବଂ ସେଇ ବୀର ଯୋଦ୍ଧାମାନଙ୍କୁ ମଧ୍ୟ ସାଲ୍ୟୁଟ ଯିଏ ଅନବରତ ନିଜ ଜୀବନକୁ ମାଟି ମାଆର ସେବା ପାଇଁ ଉତ୍ସର୍ଗ କରିଛନ୍ତି। ତାହେଲେ ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି, ସିଏ କଣ କହୁଛନ୍ତି ଆଜି ମାଙ୍କ ପାଇଁ ପଦଟିଏ। ହ୍ୟାଲୋ
1: ହ୍ୟାଲୋ,
0: ଗୁଡ୍ ମର୍ଣ୍ଣିଂ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଦେବାଭିତ୍ରଜୀ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ମୁଁ ଶାରଦା ସାହୁ କହୁଥିଲି ଆଠରୁ।
0: କେମିତି ଅଛନ୍ତି
1: ଦିଦି? ଭଲ ଅଛି, ଆପଣ ଭଲ ଅଛନ୍ତି?
0: ମୁଁ ବି ବହୁତ ଭଲ ଅଛି। ଆଜି କଣ କହିବେ ମାଙ୍କ ପାଇଁ?
1: ମୋ ମା ତ ଦୁନିଆ ଯାକ ଭଳିଆ ମା, ମତେ ସମସ୍ତଙ୍କୁ ମିଳିବ କି ନ ମିଳିବ ମୁଁ କହିପାରିବିନି। ମୋ ବୋଉ ବହୁତ ଭଲ।
0: ଆଚ୍ଛା,
1: ମୋ ମା ଆମ ପାଇଁ ଧାନ ବସେଇକି ନିଜ ଦେହକୁ ବି ଖରାପ କରିଦେଇଛି, ଖାଇବା ପିଇବା ଦେଇକି କରିକିନା ହେଲା।
0: ହଁ,
1: ଧାନ ଫାନ ବସା ବସି କରିକି ତ ଆଖି ଖରାପ ହେଇଗଲା, ଆଖିରେ ଧୂଆଁ ବାଜିକି।
0: ତ ଏବେ ତାଙ୍କ ଆଖି କେମିତି ଅଛି, ଠିକ ଅଛି ନା କେମିତି ଅଛି?
1: ନାଇଁ ଦିଦି, ଆଉ ଭଲ ହେଲାନି, ପିଲା ଛୁଆ ପାଞ୍ଚ ଛଅ ଟା ଜନ୍ମ କଲା, ଧାନ ପାନ ସେତେବେଳେ କିଛି ରୋଜଗାର ନଥାଏ ନା।
0: ଆଜ୍ଞା ଆଜ୍ଞା,
1: ଆଉ କଣ କରିବା, ଧାନ ବାପା ଯେତେବେଳେ ଧାନ ବେପାର କରନ୍ତି। ଏବେ ବି ମାଙ୍କ ଦେହ ଭଲ ନାହିଁ, ମୁଁ ସବୁବେଳେ ମେଡିସିନ ଫେଡିସିନ ଯୋଗାଡ଼ ଯନ୍ତ୍ର କରିକି ଖାଇବା ପିଇବା ଦେଇକି ତାର ଯତ୍ନ ନଉଛି। ଆଉ
0: ଭଗବାନଙ୍କ ପାଖରେ ପ୍ରାର୍ଥନା କରିବି ଆପଣଙ୍କ ମା ସବୁଦିନ ପାଇଁ ଏମିତି ସୁସ୍ଥ ଥାଆନ୍ତୁ ଏବଂ ଆପଣଙ୍କ ପ୍ରତି ଏମିତି ଭଲ ପାଇବା ଦଉଥାନ୍ତୁ, ଆଉ ଆଶୀର୍ବାଦ ତାଙ୍କର ସଦାସର୍ବଦା ଆପଣଙ୍କ ସହିତ ଥାଉ। ନମସ୍କାର। ହଁ, ନିହାତି ଭାବରେ ପ୍ରତିଟି ସନ୍ତାନ ପାଇଁ ନିଜ ମା ସବୁ ସର୍ବୋପରି ହେଇଥାନ୍ତି, ତାଙ୍କ ସ୍ଥାନ ଆଉ କେହି ବି ନେଇପାରିବେନି। ଆଉ ଠିକ ସେମିତି ନିଜ ସନ୍ତାନ ଆଖିରେ ଲୁହ ଦେଖିଲେ କୋଉ ବି ମା ସହିପାରେନି, ନିଜ ମାର ଛାତିରୁ ଯେମିତି ରକ୍ତ ଝରି ଆସେ, କିନ୍ତୁ ସଦାସର୍ବଦା ସନ୍ତାନଟିଏ ମା ଆଖିରେ ସୁନା ପସରା ଆଉ ରୂପା ପସରା ହେଇକି ଥାନ୍ତି।

0: ଗୀତ ପରି ସ୍ୱାଗତ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କନ୍ ଦିଲ୍ ସେ ଦିଲ୍ ତକ୍ ଜୟଦେବ ମିତ୍ର ହାଜିର ଅଛି ଆପଣଙ୍କ ସହିତ। ଚାଲନ୍ତୁ ଦେଖିବା ନେକ୍ସଟ କଲର୍ କିଏ ଆସିଛନ୍ତି ଆଉ ସେ କ'ଣ କହୁଛନ୍ତି ଆଜିର ଟପିକ୍କୁ ନେଇ। ହ୍ୟାଲୋ
1: ହ୍ୟାଲୋ
0: ଗୁଡ୍ ମର୍ଣ୍ଣିଂ କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ଆଜି ଥିଲେ ଖୋଜି ଦେବ

କୋଟି କୋଟି ପ୍ରଣାମ ସମସ୍ତଙ୍କର ଆଶୀର୍ବାଦ ଏମିତି ସଦାସର୍ବଦା ନିଜ ସନ୍ତାନମାନଙ୍କ ଉପରେ ଏମିତି ଝରୁଥାଉ ଏଇ କଥା ସହିତ ଆଜିର ଟ୍ୟାଲେଣ୍ଟ ଲାଇଫ୍ ଶୋକୁ ମୁଁ ଏଇଠି ରଖୁଛି କିନ୍ତୁ ଏଇ ବ୍ୟୁଟିଫୁଲ୍ ସଙ୍ଗୀତ ସମସ୍ତଙ୍କ ପାଇଁ ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ୍

ଗୀତ ପରେ ପୁଣି ସ୍ୱାଗତ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କନ୍ଦଲ ସେ ଦିଲ୍ ତକ୍ ଶ୍ରୀ ଦେବମିତ୍ର ହାଜର ଅଛି ଆପଣଙ୍କ ଦିଲ୍ର କାରି ଏଭ୍ରି ଜନାବ ଚାଲନ୍ତୁ ଦେଖିବା ନେକ୍ସଟ ଏସ୍ଏମ୍ଏସ୍ କେଉଁଠୁ ପଠାଇଛନ୍ତି ଏବଂ କ'ଣ ଲେଖି ପଠାଇଛନ୍ତି ଏହି ଏସ୍ଏମ୍ଏସ୍ ଆସୁଛି ପଡ଼ା ବିଜେପୁର ବରଗଡ଼ରୁ ପଠାଇଛନ୍ତି ସେବାରାମ ମେହେର ଏବଂ ଲେଖୁଛନ୍ତି ମ୍ୟାମ୍ ନମସ୍କାର ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର ଲେଖିଛନ୍ତି ଆଜି ସକାଳର କାର୍ଯ୍ୟକ୍ରମଗୁଡ଼ିକ ବହୁତ ମନଛୁଆଁ ଲାଗୁଛି ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏ ବ୍ୟୁଟିଫୁଲ୍ କମେଣ୍ଟ ପାଇଁ ପରେ ପରେ ଲେଖୁଛନ୍ତି କି ହିନ୍ଦୀ ଚଳଚ୍ଚିତ୍ର ମୁସ୍କାନର ଜାନି ମନ ଚୁପ୍ ଚୁପ୍କେ ଗୀତଟି ଶୁଣିବାକୁ ଚାହିଁଛନ୍ତି ନିହାତି ଭାବରେ ଆପଣଙ୍କ ମନପସନ୍ଦର ଗୀତ ଆପଣଙ୍କୁ ଡେଡିକେଟ୍ କରିଦେବ ମିତ୍ର ଆପଣଙ୍କୁ ସର୍ ଶୁଣେଇବ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ ଆମ ପାଖକୁ କେଉଁଠି ଲେଖି ପଠାଇଛନ୍ତି ଏବଂ କ'ଣ ଶୁଣିବାକୁ ଚାହିଁଛନ୍ତି ଏହି ଏସ୍ଏମ୍ଏସ୍ ପଠାଇଛନ୍ତି ଶିବାନୀ ଟିକି ମିକି ମାଣିଆବନ୍ଧ ସନ୍ତ୍ରାବାଲି ବଡମ୍ବାରୁ ଏବଂ ଲେଖିଛନ୍ତି ଶୁଣିବାକୁ ଚାହିଁଛନ୍ତି ମହବତୀ ଚଳଚ୍ଚିତ୍ରରୁ ହମକୋ ହମେସେ ଚୁରାଲୋ ନିହାତି ଭାବରେ ବ୍ୟୁଟିଫୁଲ୍ ସେ ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି ଏବଂ ତା ସହିତ ଲେଖିଛନ୍ତି ଜଗନ୍ନାଥ ସମସ୍ତ ଶ୍ରୋତାମାନଙ୍କୁ ବହୁତ ଭଲରେ ରଖନ୍ତୁ ନିହାତି ଭାବରେ ଆପଣଙ୍କର ମନପସନ୍ଦର ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନକରି ଶୁଣିନେବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ୍ ଟ୍ରାକ୍କୁ

ଏବେ କେବଳ ଗୋଟିଏ ଟ୍ୟାକ୍ସ ମାନେ 18% ଟ୍ୟାକ୍ସ କରିଦିଆଗଲା। ଏହି ପଦକ୍ଷେପ ଦ୍ୱାରା ମାନୁଫ୍ୟାକ୍ଚରର୍ସ ଏବଂ ପାର୍ଟ ସପ୍ଲାୟରଙ୍କ ସମସ୍ୟା କମ୍ ହୋଇଯିବ ତଥା ସପ୍ଲାଇ ଚେନ୍ ସହଜ ହେବାର ସମ୍ଭାବନା ରହିଛି। ଖୁସିର କଥା ଏହିକି ଯେ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସମସ୍ତ ଇଲେକ୍ଟ୍ରିକ୍ ଭେହିକିଲ୍, ଇଲେକ୍ଟ୍ରିକ୍ ଟୁ ହ୍ୱିଲର ଏବଂ ଇଲେକ୍ଟ୍ରିକ୍ ଥ୍ରୀ ହ୍ୱିଲର ଉପରେ 5% ରିହାତି GST ଦରର ଲାଭ ଉଠାଇ ପାରିବେ, ଯାହାଦ୍ୱାରା ଏହି ଯାନଗୁଡ଼ିକ ସବୁଠାରୁ କମ୍ ଟ୍ୟାକ୍ସ ଯୁକ୍ତ ଯାନବାହନ ମଧ୍ୟରେ ରହିଯିବ।

ట్యూన్ కొచ్చింది మ్యూజికల్ యూ 100.4 ఆకాశవాణి ఎఫ్ఎం రెయిన్బో కటక్ దర్శల్ తక్రి రేడియో హంసవర్ సాగర ఆసి పహుంచేచి ଆପଣଙ୍କ ପାଖରେ ଷ୍ଟୁଡିଓ କଟରେ ସମୟ ଗୋଟାଏ 12ଟା ବାଜି ଗୋଟାଏ ମିନିଟ୍ 50 ସେକେଣ୍ଡ ଆରମ୍ଭ କରୁଛୁ ପ୍ରୋଗ୍ରାମ କିଛି କଥା କିଛି ଗୀତ। ଫ୍ରେଣ୍ଡସ୍, ଆଜି ହେଉଛି ମାତୃ ଦିବସ। ମାର ମମତା ହେଉଛି ପୃଥିବୀର ସବୁଠାରୁ ପବିତ୍ର ଓ ନିଷ୍କାମ ଭଲ ପାଇବା। ଶିଶୁ ଜନ୍ମ ନେବା ମୁହୂର୍ତ୍ତରୁ ଆରମ୍ଭ କରି ସାରା ଜୀବନ ପର୍ଯ୍ୟନ୍ତ ମା' ସଦା ସନ୍ତାନର ସୁଖ, ସୁରକ୍ଷା ଓ ସଫଳତା ପାଇଁ ସବୁବେଳେ ଚିନ୍ତା କରିଥାନ୍ତି। ନିଜର ଦୁଃଖକୁ ଲୁଚାଇ ସନ୍ତାନ ମୁହଁରେ ହସ ଦେଖାଇବାର ମା' ଆନନ୍ଦ ଅନୁଭବ କରନ୍ତି। ମା'ର ସ୍ନେହରେ ନଥାଏ କୌଣସି ସ୍ୱାର୍ଥ, ନା ଥାଏ କୌଣସି ଅଭିମାନ। ସନ୍ତାନ କେତେ ବଡ଼ ହେଉ ନା କାହିଁକି, ମା' ଆଖିରେ ସେ ସଦା ଛୋଟ ଶିଶୁ ହୋଇ ରହିଥାଏ। ମାର ଆଶୀର୍ବାଦ ଓ ମମତା ହିଁ ଜୀବନର ସବୁଠାରୁ ବଡ଼ ଶକ୍ତି। ମାର ମମତା କେବେ ଶବ୍ଦରେ ବୁଝା ହେବ ନାହିଁ, ଏହା କେବଳ ଗୋଟିଏ ଅନୁଭବ କରାଯାଇପାରେ। ତ କିଛି କଥା କିଛି ଗୀତରେ ଆଜି ଆମେ କଥା ହେବା ମାର ମମତା, ସେ ସମ୍ପର୍କରେ। ଷ୍ଟେ ଟ୍ୟୁନ୍ଡ।

କରିବାକୁ ଆମେମାନେ ଭୁଲି ଯାଉଛେ, କିନ୍ତୁ ମା ତ ସବୁବେଳେ ଆମ ପାଇଁ ଅପେକ୍ଷା କରିଥାନ୍ତି, ଗୋଟିଏ ଫୋନ, ଗୋଟିଏ ହସ କିମ୍ବା ଦୁଇଟି ମିଠା କଥା ପାଇଁ। ମା'ର ମମତା କେବେ ମାଫି ହେବ ନାହିଁ। ନିଜ ଭୋକରେ ରହି ସନ୍ତାନକୁ ଖୁଆଇଦେବା, ନିଜ ଦୁଃଖ ଲୁଚାଇ ସନ୍ତାନକୁ ହସାଇଦେବା, ଏହା କେବଳ ମା ହିଁ କରିପାରନ୍ତି। ତେଣୁ ଆସନ୍ତୁ ଆମେ ସମସ୍ତେ ଆମ ମାଙ୍କୁ ସମ୍ମାନ ଆଉ ଭଲ ପାଇବା ଦେବା, କାରଣ ମା ଅଛନ୍ତି ବୋଲି ତ ଆମ ଜୀବନ ଏତେ ସୁନ୍ଦର ହୋଇଯାଇଛି।

0: ନମସ୍କାର ସୁନିତା, କେମିତି ଅଛ? ଆଉ ଆଜି ଏଠି କେମିତି?
1: ନମସ୍କାର ଦିଦି, ଆଜି ମୋ ଝିଅକୁ 14 ବର୍ଷ ପୁରିଲା ତ ତାରି ପାଇଁ ଉପହାର ନେବାକୁ ଆସିଥିଲି।
0: ଅନେକ ଅଭିନନ୍ଦନ। କିନ୍ତୁ ଏବେ ଉପହାର ସହିତ ତାକୁ HPV ଟୀକା ମଧ୍ୟ ଦେଇଦିଅ। ଏହି ଟୀକା ଆମ ଝିଅ ମାନଙ୍କୁ ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା କରିଥାଏ ଏବଂ ଆମ ସରକାର ଏହାକୁ 14 ବର୍ଷର ଝିଅ ମାନଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସମ୍ପୂର୍ଣ୍ଣ ମାଗଣା କରିଦେଇଛନ୍ତି। ମୋ ଝିଅକୁ ଟୀକା ଦେଇ ମୁଁ ଏବେ ସେଇଠୁ ହିଁ ଆସିଲି।
1: ଟୀକା ନେବା ପରେ କିଛି ଅସୁବିଧା ହେଲା କି?
0: ନା ନା, କିଛି ଅସୁବିଧା ହେଇନି। ତୁମେ ମଧ୍ୟ ଆଜି ହିଁ ନିଜ ଝିଅକୁ HPV ଟୀକା ଦେବା ପାଇଁ ଭ୍ୟାକ୍ସିନ ପୋର୍ଟାଲ YouWin ରେ ପଞ୍ଜୀକରଣ କରିନିଅ।
1: ଠିକ ଅଛି ଦିଦି।
2: ଭାରତ ସରକାର ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ବର୍ଷର ଝିଅମାନଙ୍କ ଟୀକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.youwin.mohfw.gov.in କୁ ଯାଇ HPV ଟୀକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

वेलकम बैक ट्यून कुचंद म्यूजिकल यूर 100.4 आकाशवाणी एफएम रेनबो कडक देल चले तकरे रेडियो एम सुपर सागर अछि आपन को सहित सो चलची किछ कथा किछ गीता आउ किछ कथा किछ गीत रे आज हमें कथा होचे मार ममता से संपर्क रे फ्रेंड्स मां के बड़ो गुटी संपर्क नुहे ମା ହେଉଛନ୍ତି ଗୋଟିଏ ଅନୁଭବ ଯେତେବେଳେ ଆମେ ହାରିଯାଉ ମା ଆମକୁ ସାହସ ଦିଅନ୍ତି ଆଉ ଯେତେବେଳେ ଆମେ ଭୁଲ କରୁ ମା ଆମକୁ ସଠିକ୍ ପଥ ଦେଖାନ୍ତି ଆଜିର ଏହି ବ୍ୟସ୍ତ ଦୁନିଆରେ ବହୁତ ସମୟ ଆମେ ମାଙ୍କ ସହ ବସି ଦୁଇଟା କଥା ହେବାକୁ ମଧ୍ୟ ସମୟ ଦେଇପାରୁନାହୁଁ କିନ୍ତୁ ମନେ ରଖନ୍ତୁ ଆମର ଗୋଟିଏ ଛୋଟ ହସ ମାଙ୍କୁ ସାରା ଦିନ ଖୁସି ଦେଇପାରେ ମା କେବେ କିଛି ମାଗନ୍ତି ନାହିଁ କେବଳ ଚାହାନ୍ତି ସନ୍ତାନ ଖୁସିରେ ରହୁ ସତରେ ମାର ମମତା ଭାରି ହୃଦୟ ସ୍ପର୍ଶୀ

ନିଆଯାଇଛି। ବସ୍, ଟ୍ରକ୍ ଏବଂ ଆମ୍ବୁଲାନ୍ସ ଗୁଡ଼ିକ ଉପରେ ଏବେ ଏକ ପ୍ରକାର 18% ଟ୍ୟାକ୍ସ କରିଦିଆଯାଇଛି, ଯାହା ପୂର୍ବରୁ 28% ଥିଲା। ଏଚ୍ଏସ୍ କୋଡ୍ କ୍ଲାସିଫିକେସନକୁ ଖାତିର ନ କରି ଅଟୋ ପାର୍ଟସ୍ ଉପରେ ଏବେ କେବଳ ଗୋଟିଏ ଟ୍ୟାକ୍ସ ମାନେ 18% ଟ୍ୟାକ୍ସ କରିଦିଆଗଲା। ଏହି ପଦକ୍ଷେପ ଦ୍ୱାରା ମାନୁଫ୍ୟାକ୍ଚରର୍ସ ଏବଂ ପାର୍ଟ ସପ୍ଲାୟରଙ୍କ ସମସ୍ୟା କମ୍ ହୋଇଯିବ ତଥା ସପ୍ଲାଇ ଚେନ୍ ସହଜ ହେବାର ସମ୍ଭାବନା ରହିଛି। ଖୁସିର କଥା ଏହିକି ଯେ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସମସ୍ତ ଇଲେକ୍ଟ୍ରିକ୍ ଭେହିକିଲ୍, ଇଲେକ୍ଟ୍ରିକ୍ ଟୁ ହ୍ୱିଲର ଏବଂ ଇଲେକ୍ଟ୍ରିକ୍ ଥ୍ରୀ ହ୍ୱିଲର ଉପରେ 5% ରିହାତି ଜିଏସ୍ଟି ଦରର ଲାଭ ଉଠାଇ ପାରିବେ, ଯାହାଦ୍ୱାରା ଏହି ଯାନଗୁଡ଼ିକ ସବୁଠାରୁ କମ୍ ଟ୍ୟାକ୍ସ ଯୁକ୍ତ ଯାନବାହନ ମଧ୍ୟରେ ରହିଯିବ।

ट्यून करचे नि म्युझिकल योर 100.4 आकाशवाणी एफएम रेनबो कडक दे चलेल तकरे रेडिओ हमसबर सागर अछि आपनको सहित स्टुडिओ गडरे समय गोटाय बाजी 12 मिनिट आरंभ करबा प्रोग्राम आजि चर्चा रे फ्रेंड्स आजि दिनटी खूब स्पेशल कारण आजि होची मदर्स डे ए पृथ्वी रे मां भोली शब्द शायद आउ किछि नै ଯେଉଁଥିରେ ରହିଛି ସ୍ନେହ ତ୍ୟାଗ ଆଶୀର୍ବାଦ ଏବଂ ଅସୀମ ଭଲ ପାଇବା ଆମେ ବଡ଼ ହେଉଛେ ସମୟ ବି ବଦଳୁଛି କିନ୍ତୁ ମାଙ୍କର କିଛି କଥା ସବୁବେଳେ ଆମ ସହିତ ରହିଛି ଆଉ ରହିଥିବ ମଧ୍ୟ ଯେମିତିକି କେବେ କେବେ ମା କୁହନ୍ତି କି କେବେ ହେଲେ ବି ମିଛ କହିବୁ ନାହିଁ ସବୁବେଳେ ସତ କହିବୁ କେବେ କାହାର ମନ ଭାଙ୍ଗିବୁ ନାହିଁ ଆଉ କେବେ ଜୀବନରେ ଯେତେ କଷ୍ଟ ଆସୁ ହାରିବୁ ବି ନାହିଁ ତେଣୁ ଆଜି ଚର୍ଚ୍ଚାର ବିଷୟ ହେଉଛି କି ମାଙ୍କର ଏମିତି କିଛି କଥା ଅଛି ଯାହା ଆପଣଙ୍କୁ ମନେ ରଖିଛନ୍ତି ବା କୋଶ୍ଚିନ୍ଟା ଆଉଥରେ କହିଦେଉଛି ମାଙ୍କର କେଉଁ ଶିକ୍ଷା ଜୀବନର ସବୁଠାରୁ ଆପଣମାନଙ୍କୁ ପ୍ରଭାବିତ କରିଛି ଯଦି ଆପଣ ଆପଣଙ୍କର ବହୁମୂଲ୍ୟ ମତାମତ ମୋ ସହିତ ସେୟାର କରିବାକୁ ଚାହୁଁଛନ୍ତି ଲେଖନ୍ତୁ ଏଫ୍ଏମ୍ ଆର୍ସି ଗୋଟେ ସ୍ପେସ୍ ଦିଅନ୍ତୁ କ'ଣ ଲେଖିବାକୁ ଚାହୁଁଛନ୍ତି ଲେଖିକି ପଠାଇ ଦିଅନ୍ତୁ 9495963210କୁ ଆପଣ ମୋତେ ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ ଆମର ହ୍ୱାଟ୍ସଅପ୍ ନମ୍ବରଟି ହେଉଛି 8895254200 କୋଶ୍ଚିନ୍ଟି ଆଉଥରେ କହି ରଖୁଛି ମାଙ୍କର କେଉଁ ଶିକ୍ଷା ଆପଣମାନଙ୍କ ଜୀବନକୁ ସବୁଠାରୁ ଅଧିକ ପ୍ରଭାବିତ କରିଛି ଷ୍ଟେ ଟ୍ୟୁନ୍ଡ

ମଦର୍ସ ଡେ ମୋ ତରଫରୁ ସବୁ ମା ମାନଙ୍କୁ ଆଉ ମୋ ମମିକୁ ବି ହାପି ମଦର୍ସ ଡେ। ମୋ ମମି ମତେ ସବୁବେଳେ କୁହେ କି ସବୁବେଳେ ଭଲ କାମ କରିବୁ, ମୋ ନାଁ ରଖିବୁ, ବାପାଙ୍କ ନାଁ ରଖିବୁ। ତାର ଏଇ କଥା ମୁଁ ସବୁବେଳେ ମନେ ରଖିଛି ଆଉ ସବୁ ସ୍ୱପ୍ନ ପୁରା କରିବି। ବହୁତ ବଢ଼ିଆ ମେସେଜ କରିଥିଲେ ପୂଜା ଭୁବନେଶ୍ୱରରୁ। ତ ଫ୍ରେଣ୍ଡସ୍, ଆମେ ବଡ଼ ହେଉଛେ, ସମୟ ବଦଳୁଛି, କିନ୍ତୁ ମାଙ୍କର କିଛି କଥା ସବୁବେଳେ ଆମର ସାଥିରେ ରହିଥାଏ। ଯେମିତିକି ପୂଜା କହିଲେ କି ତାଙ୍କ ମମି ଆଉ ବାପାଙ୍କ ପାଇଁ ସେ କହିଥିବା, ମମି ଆଉ ବାପା ତାଙ୍କର ଯେଉଁ କଥା କହିଛନ୍ତି କି ସବୁବେଳେ ଭଲ କାମ କରିବୁ, ନାଁ ରଖିବୁ, ଏମିତି ଅନେକ କଥା ବାପା ମା ମାନେ କହିଥାନ୍ତି। ତେଣୁ ନିହାତି ଭାବରେ ପ୍ୟାରେଣ୍ଟସ୍ ମାନେ ତ କହିବେ, କିନ୍ତୁ ସେମାନଙ୍କର କଥାକୁ ମନେ ରଖିବା ସହିତ କାର୍ଯ୍ୟରେ ଲଗାଇବା ମଧ୍ୟ ଆମର କାମ ହୋଇଥାଏ। ଆମ ଜୀବନରେ ବହୁତ ଲୋକ ଆସନ୍ତି ଆଉ ଯାଆନ୍ତି, କିନ୍ତୁ ଜଣେ ମା ଏମିତି ମଣିଷ ଯେ ନିଜ କଷ୍ଟ ସହି ମଧ୍ୟ ସନ୍ତାନର ମୁହଁରେ ହସ ଦେଖିବାକୁ ଚାହାନ୍ତି। ଆମେ ଛୋଟ ଥିବାବେଳେ ମା ଆମ ହାତ ଧରି ଚାଲିବା ଶିଖାଇଥିଲା, ଆଉ ବଡ଼ ହେବା ପରେ ସେଇ ମାଙ୍କ କଥା ମାନି ଆମେ ଜୀବନରେ ଆଗକୁ ବଢ଼ିବାର ଲାଗିଛେ। କାହାର ମା କହନ୍ତି ସବୁବେଳେ ସତ୍ୟର ସାଥ ଦେବୁ, ତ କାହା ମା କହନ୍ତି କାହାକୁ ଛୋଟ ଭାବିବୁ ନାହିଁ, ଏମିତି ଅନେକ କିଛି। ତ ଫ୍ରେଣ୍ଡସ୍, ଆପଣ ବି ଆପଣଙ୍କର ବହୁମୂଲ୍ୟ ମତାମତ ମୋ ସହିତ ସେୟାର କରିପାରନ୍ତୁ। ଦେଖନ୍ତୁ, ଏଫ୍ଏମ୍ ଆର୍ସି ଗୋଟେ ସ୍ପେସ୍ ଦିଅନ୍ତୁ, କ'ଣ ଲେଖିବାକୁ ଚାହୁଁଛନ୍ତି ଲେଖିକି ତାକୁ ପଠାଇ ଦିଅନ୍ତୁ 9495963210କୁ। ଆପଣ ମୋତେ ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ, ଆମର ହ୍ୱାଟ୍ସଅପ୍ ନମ୍ବରଟି ହେଉଛି 8895254200। କ୍ୱେଶ୍ଚିନ୍ଟି ଆଉଥରେ କହି ରଖୁଛି, ଆପଣଙ୍କ ମାଙ୍କର କେଉଁ ଗୁଣ ଆପଣଙ୍କୁ ଭବିଷ୍ୟତରେ ବା ଆପଣ କେଉଁ ଗୁଣ ମନେ ରଖିଛନ୍ତି ଯାହା ଆପଣଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଛି। Stay tuned.

வெல்கம் பேக் டியூன் குறிச்சு மியூசிக்கலையோ ஒரு 100.4 ஆகாஷவாணி FM நேன்போக்கடக் தஞ்சலில் தக்கரே ரேடியோ வம்ச பரிசாகர் வச்சு ஆப்பணங்க சொய்த்த சோ சல்ச்சி ஆஜி சர்ச்சரே ଆଉ ଆଜି ଚର୍ଚ୍ଚାରେ ଆପଣମାନଙ୍କ ପାଇଁ ଗୋଟେ ବ୍ୟୁଟିଫୁଲ ଟପିକ୍ ଥିଲା କି ମାଙ୍କର କେଉଁ ଶିକ୍ଷା ଆପଣଙ୍କ ଜୀବନକୁ ସବୁଠାରୁ ଅଧିକ ପ୍ରଭାବିତ କରିଛି। ମୋ ପାଖରେ ବହୁତ ଗୁଡ଼ିଏ ମେସେଜ ଆସି ପହଞ୍ଚିଯାଇଛି, ଦେଖିବା ପରବର୍ତ୍ତୀ ମେସେଜଟି କିଏ କରିଛନ୍ତି। ମେସେଜଟି କରିଛନ୍ତି ଚୈତନ୍ୟ ଚାନ୍ଦ କୁଆଁରପାଳ ମାଣିଆବନ୍ଧ କଟକରୁ। ସେ ଲେଖିଛନ୍ତି, ଜୟ ଜଗନ୍ନାଥ, ଶୁଭ ମଧ୍ୟାହ୍ନ। ପବିତ୍ର ମାତୃଦିବସ ଉପଲକ୍ଷେ ଅନେକ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣଙ୍କୁ ବି ବହୁତ ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ ଭାଇ। ସବୁ ମାତୃସ୍ଥାନୀୟ ପୂଜ୍ୟସ୍ପଦ ମା'ମାନଙ୍କୁ ମୋର ପଦସ୍ପର୍ଶୀ ପ୍ରଣାମ ଭାଇ। ମା'ଙ୍କ ପାଇଁ ପଦେ ସେ ଗୋଟେ କବିତା ଭଳି ଲେଖିଛନ୍ତି, ଯାହା ସମକକ୍ଷ ନୁହେଁ ଏ ଜଗତେ ପାଦେ ପାଦେ ହୁଏ ସାହା, ଚଳନ୍ତି ଦେବତା ଅଟଇ ସେ ଆମ ଅଗ୍ରେ ପୂଜା ପାଏ ମା, ଅଟକ କରନ୍ତି ଦଣ୍ଡେ ଦେଇ ସେ ପଛରେ ଡକାଇ ଧନ, କୋଳରେ ବସାଇ ମୁଣ୍ଡକୁ ଆଉଁସି ଦେଇଥାନ୍ତି ବହୁ ଜ୍ଞାନ, ପିଲାର ମୁହଁରେ ମୁଠେ ଦାନା ପାଇଁ ଦିନ ରାତି ଖଟିଥାଉ, ସତକର୍ମ ଆଉ ଉପକାର କରିବାକୁ କହିଥାଉ। ବହୁତ ବଢ଼ିଆ କବିତାରେ ଲେଖିଛନ୍ତି ମାଙ୍କ ପାଇଁ, ଆଉ ଲେଖିଛନ୍ତି କି ଭାଇ ବାରଟାରୁ ଗୋଟେ ମଧ୍ୟରେ ଥିବା ଗୀତଗୁଡ଼ିକ ବହୁତ ହୃଦୟସ୍ପର୍ଶୀ ଥିଲା, ଏଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ ଭାଇ ଆପଣଙ୍କର ଏଇ ବ୍ୟୁଟିଫୁଲ ମେସେଜ ପାଇଁ। ପରବର୍ତ୍ତୀ ମେସେଜଟି ଦେଖିବା କିଏ ଲେଖିଛନ୍ତି, ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ। ସେ ଲେଖିଛନ୍ତି, ଶୁଭ ମଧ୍ୟାହ୍ନ ସାଗର ଭାଇ, ମା ସରଳା ଆପଣ ଆଉ ଆପଣଙ୍କ ପରିବାରକୁ ଭଲରେ ରଖନ୍ତୁ, ଖୁସିରେ ରଖନ୍ତୁ, ଏତିକି ପ୍ରାର୍ଥନା କରୁଛି। ଆଜି ମାତୃଦିବସ ଅବସରରେ ସମସ୍ତ ମା'ମାନଙ୍କୁ ହୃଦୟରୁ ପ୍ରଣାମ। ମୋ ବୋଉ ସବୁବେଳେ କହୁଥିଲା, କାହା ମନରେ କଷ୍ଟ ଦେଲା ଭଳି କିଛି କଥା କହିବୁ ନାହିଁ, ସମସ୍ତଙ୍କୁ ଭଲ ବ୍ୟବହାର କରିବୁ, ସ୍ନେହ ଦେବୁ, ଭଲ ପାଇବୁ। ଗରିବ ଦୁଃଖୀ ଓ ଦରିଦ୍ରଙ୍କ ପାଖରେ ଥିଲାବେଳେ ନମ୍ର ହୋଇ ରହିବୁ, ଯେତିକି ପାରିବୁ କହିବୁ କରିବୁ, କେବେ ଦେଖିଲା ଭଳି କିଛି କାର୍ଯ୍ୟ କରିବୁ ନାହିଁ, ଏହିସବୁ ବୋଉ କହୁଥିଲା। ଆଜି ପର୍ଯ୍ୟନ୍ତ ତାଙ୍କ କଥାରେ ଚାଲିଛି ଏବଂ ମୋତେ 92 ବର୍ଷ ହେଲାଣି, ତାଙ୍କୁ ମୋ ହୃଦୟରୁ ପ୍ରଣାମ। ବହୁତ ବଢ଼ିଆ ମେସେଜଟି ଆଉ ଏକ୍ସପିରିଏନ୍ସ ଗୋଟେ ଲେଖିଛନ୍ତି, ଟୁନା ମହିନା ମେଡିକାଲ କଲୋନୀ ଜଗତସିଂହପୁରରୁ। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏଇ ବ୍ୟୁଟିଫୁଲ ମେସେଜ ପାଇଁ। ତ ଫ୍ରେଣ୍ଡସ୍, ଆପଣ ବି ଆପଣଙ୍କର ବହୁମୂଲ୍ୟ ମତାମତ ମୋ ସହିତ ସେୟାର କରିପାରିବେ। ଲେଖନ୍ତୁ FM RC, ଗୋଟେ ସ୍ପେସ୍ ଦିଅନ୍ତୁ, କ'ଣ ଲେଖିବାକୁ ଚାହୁଁଛନ୍ତି ଲେଖିକି ତାକୁ ପଠାଇ ଦିଅନ୍ତୁ 9495963210କୁ। ଆପଣ ମୋତେ ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ, ଆମର ହ୍ୱାଟ୍ସଅପ୍ ନମ୍ବରଟି ହେଉଛି 8895254200। କୋଶ୍ଚିନ୍ଟି ଆଉଥରେ କହି ରଖୁଛି, ମାଙ୍କର କେଉଁ ଶିକ୍ଷା ଆପଣଙ୍କ ଜୀବନକୁ ସବୁଠାରୁ ଅଧିକ ପ୍ରଭାବିତ କରିଥିଲା। ଷ୍ଟେ ଟ୍ୟୁନ୍ଡ।

ଫ୍ରେଣ୍ଡ ସମୟ ସରି ସରି ଆସୁଛି। ମୋ ପାଖରେ ଆଉ କେତେ ଗୁଡ଼ିଏ ମେସେଜ ଅଛି, ଦେଖିବା କିଏ ମେସେଜ କରିଛନ୍ତି। ମେସେଜ କରିଛନ୍ତି ରାଜେନ୍ଦ୍ର ନନା ନୂଆ ଗାଁରୁ, ସେ ଲେଖିଛନ୍ତି, ସାଗର ଭାଇ ଗୁଡ୍ ଆଫ୍ଟରନୁନ୍, ସବୁ ମାତାଙ୍କୁ ମୋର ପ୍ରଣାମ। ଆଉ ସବୁ ମାତାଙ୍କର ଉପଦେଶ ଏଇଆ ଥାଏ କି ପୁଅ ମୋତେ ନ ପଚାରି କୌଣସି କାମ କରିବୁ ନାହିଁ, ଆଉ ଯାହା କରିବୁ ମୋତେ ପଚାରି କରିବୁ। ରାଜେନ୍ଦ୍ର ନନା ନିହାତି ଭାବରେ, କାରଣ ସେମାନେ ସବୁବେଳେ ପିଲାମାନଙ୍କର ଭଲ କାମନା କରନ୍ତି, ଭଲ କରିବା ପାଇଁ ଚେଷ୍ଟା କରନ୍ତି, ତ ସେଥିପାଇଁ ସେ ଏମିତି ଉପଦେଶ ଦେଇଥାନ୍ତି। ପରବର୍ତ୍ତୀ ମେସେଜଟି କରିଛନ୍ତି ସନ୍ତୋଷ ବେହେରା ଆଠଗଡ଼ରୁ, ସେ ଲେଖିଛନ୍ତି, ସାଗର ଭାଇ ଗୁଡ୍ ଆଫ୍ଟରନୁନ୍, ଶୁଭ ଅପରାହ୍ନ। ଆଜି ମାଙ୍କ ପାଇଁ ଦିନଟିଏ, ମୁଁ ମୋ ମାଙ୍କୁ ବୋଉ ବୋଲି ଡାକେ। ବୋଉ କହେ ଯେଉଁ କାମ କରିବାକୁ ଯାଉଛ ତାକୁ ବିଫୋର୍ ଟାଇମ୍ ସାରିକି ଘରକୁ ଫେରିବ, ଆଉ ଅସୁବିଧାରେ ପଡ଼ିବନି। ମୁଁ ତା କଥା ସବୁବେଳେ ମାନିକି ଚଳେ। ବହୁତ ବହୁତ ଧନ୍ୟବାଦ ସନ୍ତୋଷ ବାବୁ ଆପଣଙ୍କର ବ୍ୟୁଟିଫୁଲ ମେସେଜ ପାଇଁ। ପରବର୍ତ୍ତୀ ମେସେଜଟି କରିଛନ୍ତି ଆଭାସ ସେନ, ରାଜକୁମାର ଭରଦ୍ୱାଜ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ। ମେସେଜଟି ବହୁତ ଲମ୍ବା ଅଛି, ସର୍ଟକଟ୍ରେ ପଢ଼ିବାକୁ ଚେଷ୍ଟା କରୁଛି। ସେ ଲେଖିଛନ୍ତି କି ଭାଇ ଟାଟା ଷ୍ଟିଲ୍ ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର। ଆପଣଙ୍କୁ ମଧ୍ୟ ବହୁତ ବହୁତ ନମସ୍କାର ଭାଇ। ସେ ଲେଖିଛନ୍ତି ଆମେ ମାଙ୍କ କଥା ନିହାତି ଭାବରେ ମାନିବା ଉଚିତ। ଆଉ ବହୁତ ସାରା ମେସେଜ ସେ ଲେଖିଛନ୍ତି, ସବୁବେଳେ ଆମେ ମାଙ୍କୁ ଭଲ ପାଇବା ଦରକାର। ମା ସବୁବେଳେ ଆମକୁ ଉପଦେଶ ଦେଇଛନ୍ତି କି ଭଲ ମଣିଷଟେ ହବୁ, ଭଲ ପାଠ ପଢ଼ିବୁ, ଭଲ ଜବ୍ କରିବୁ, ଇନକମ୍ କରିବୁ, ଏମିତି ଅନେକ କିଛି। ବହୁତ ବହୁତ ଧନ୍ୟବାଦ ଆଭାସ ସେନ, ରାଜକୁମାର ଭରଦ୍ୱାଜ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଆପଣଙ୍କର ବହୁମୂଲ୍ୟ ମେସେଜ ପାଇଁ। ତ ଫ୍ରେଣ୍ଡସ୍, ଯେଉଁ ତିନୋଟି ମେସେଜ ମୁଁ ଶେଷରେ ପଢ଼ିଲି, ତାର ଜିଷ୍ଟ ମୁଁ କହିବାକୁ ଚାହିଁବି କି ନିଜ ଉପାସ ଭୋକରେ ରହି ଯେ ସନ୍ତାନର ପେଟକୁ ବୁଝେ ସେ ହେଉଛି ମା। ରାତି ରାତି ଉଜାଗର ରହି ଅସୁସ୍ଥତା ସମୟରେ ପିଲାଟିରେ ଯିଏ ସେବା କରେ ସେ ହେଉଛି ମା। ମା ନଥିଲେ ସବୁ ଅସାର, ମା ନଥିଲେ ଏ ଦୁନିଆ ସତରେ କେତେ ଅନ୍ଧାର। ସେଥିପାଇଁ ମାଙ୍କ ସ୍ଥାନ ଜୀବନରେ ସର୍ବଦା ଉଚ୍ଚରେ। ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜି ଚର୍ଚ୍ଚାର ପ୍ରୋଗ୍ରାମ। ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବକାଟାକ୍ ଦେଲ୍ ସେ ଦେଲ୍ ତାକ୍।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ ଦିଲ୍ ସେ ଦିଲ୍ ତକ୍ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମାଳୟ ରଞ୍ଜନ ମିଶ୍ର ମୁଖ୍ୟ ସମ୍ବାଦ ପରିବେଶଗତ ଦାୟିତ୍ୱ ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ବିକଶିତ ଭାରତ ନିର୍ମାଣ ପାଇଁ ସାମୁହିକ ପ୍ରୟାସ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦଠାରେ ଆଜି ଅପରାହ୍ନରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡକ୍ଟର ହିମନ୍ତ ବିଶ୍ୱଶର୍ମା ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା

0: ও কাতার মধ্যে মিয়ামিঠারে হয়েছে আলোচনা এবং আইপিএল ক্রিকেটের আজ খেলা যাব দুইটি ম্যাচ। ପରିବେଶଗତ ଦାୟିତ୍ୱ ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ଏକ ବିକଶିତ ଭାରତ ନିର୍ମାଣ ପାଇଁ ସାମୁହିକ ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଆରୋପ କରିଛନ୍ତି। ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂ ସଂସ୍ଥାର 45ତମ ବାର୍ଷିକ ସମାରୋହରେ ଅଂଶଗ୍ରହଣ କରିବା ସହିତ ନବନିର୍ମିତ ଧ୍ୟାନ ମନ୍ଦିରକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି ସେବା, ଆଧ୍ୟାତ୍ମିକତା ଏବଂ ସାମାଜିକ ପରିବର୍ତ୍ତନକୁ ପ୍ରୋହାହନ ପ୍ରଦାନ କରିବାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସାମାଜିକ ସ୍ତରରେ ଅଂଶଗ୍ରହଣ ରାଜନୈତିକ ବ୍ୟବସ୍ଥା ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମୋଦି କହିଛନ୍ତି।
1: ବିକଶିତ ଭାରତ କା ନିର୍ମାଣ ଐସେ ଯୁବାଓ ସେ ହି ହୋଗା ଜୋ ଯୁବା ମାନସିକ ରୂପ ସେ ଶାନ୍ତ ହୋ ଜୋ ସାମାଜିକ ରୂପ ସେ ଜିମ୍ମେଦାର ହୋ ଅର୍ ଜୋ ସମାଜ କେ ପ୍ରତି ସମ୍ବେଦନଶୀଲ ହୋ। इसलिए स्पिरिचुअल वेलबींग, मेंटल हेल्थ, योग, मेडिटेशन, इस पर काम करने वाली आपकी ये महत्वपूर्ण गतिविधि, इन सब की भूमिका बहुत बहुत अहम है।
0: ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି କର୍ଣ୍ଣାଟକ ଏବଂ ତେଲଙ୍ଗାନା ଗସ୍ତରେ ଅଛନ୍ତି। ହାଇଦ୍ରାବାଦଠାରେ ଅପରାହ୍ନରେ ଶ୍ରୀ ମୋଦି ପ୍ରାୟ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ତାମିଲଗା ଭେଟ୍ରେ କାଜାଗମ୍ ଟିଭିକେର ମୁଖ୍ୟ ଶ୍ରୀ ଜୋସେଫ୍ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10:00 ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ତାଙ୍କ ସହିତ 9 ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେଥିରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ କେଜି ଅରୁଣରାଜ, ଆଧବ ଅର୍ଜୁନ, ଏସ୍ ଆନନ୍ଦ, ସେଲ୍ଭି ଏସ୍ କୀର୍ଥାନା ଏବଂ ଡକ୍ଟର ଟିକେ ପ୍ରଭୁ ପ୍ରମୁଖ ଅଛନ୍ତି। ଶପଥ ଗ୍ରହଣ ସମାରୋହରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଏବଂ ତାମିଲ ଚଳଚ୍ଚିତ୍ର ଶିଳ୍ପର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। କଂଗ୍ରେସ, ସିପିଆଇ, ସିପିଆଇଏମ୍, ଭିସିକେ ଏବଂ ଆଇୟୁଏମ୍ଏଲ୍ ସହଯୋଗରେ ଶ୍ରୀ ବିଜୟ 234 ସଦସ୍ୟ ବିଶିଷ୍ଟ ଗୃହରେ 120 ଜଣ ବିଧାୟକଙ୍କ ସମର୍ଥନ ଲାଭ କରିଛନ୍ତି। ଆସନ୍ତା ବୁଧବାର ଦିନ ବିଧାନସଭାରେ ବିଶ୍ୱାସ ଭୋଟ୍ର ସମ୍ମୁଖୀନ ହେବାକୁ ରାଜ୍ୟପାଳ ଶ୍ରୀ ଆର୍ଲେକର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟଙ୍କୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ବିଜୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ତାମିଲନାଡୁ ସରକାରଙ୍କ ସହ କେନ୍ଦ୍ର ସରକାର ମିଳିମିଶି କାର୍ଯ୍ୟ କରିବେ। ତାମିଲନାଡୁର ଟିଭିକେ ମୁଖ୍ୟ ଶ୍ରୀ ଜୋସେଫ୍ ବିଜୟ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଦିଶାନାୟକେ କହିଛନ୍ତି ତାମିଲନାଡୁ ସହିତ ଶ୍ରୀଲଙ୍କାର ଇତିହାସ, ସଂସ୍କୃତି, ଉଦ୍ୟୋଗ ଏବଂ ପାରସ୍କରିକ ସମ୍ପର୍କ ବହୁ ପୁରାତନ। ବ୍ୟାପକ ଅର୍ଥନୈତିକ ସଂକଳ୍ପ ଏବଂ ସୁଯୋଗ ମାଧ୍ୟମରେ ଉଭୟ ଦେଶ ମଧ୍ୟରେ ସ୍ଥାୟୀ ସମ୍ପର୍କ ବଜାୟ ରଖିବାରେ ଶ୍ରୀଲଙ୍କା ଭାରତକୁ ସବୁ ପ୍ରକାର ସହଯୋଗ ପ୍ରଦାନ କରିଆସୁଥିବା ଶ୍ରୀ ଦିଶାନାୟକ କହିଛନ୍ତି। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ବଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ବିଶେଷକରି ବୈଠକରେ ଯେଭଳି ଧନଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଶାହା ଦେଶର ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଏବଂ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ। ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଆବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାୟବ ସିଂହ ସାଇନି ଉପସ୍ଥିତ ଥିଲେ। ନେତା ନିର୍ବାଚିତ ହେବା ପରେ ଡକ୍ଟର ବିଶ୍ୱଶର୍ମା ଲୋକଭବନକୁ ଯାଇ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଭେଟିବା ସହ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଛନ୍ତି। ଆସନ୍ତା ମଙ୍ଗଳବାର ଦିନ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ମିଳିଥିବା ସୂଚନା ଅନୁଯାୟୀ ଖାନପଡ଼ାର ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ପଡ଼ିଆରେ ସମାରୋହ ଅନୁଷ୍ଠିତ ହେବା ନେଇ ପ୍ରସ୍ତୁତି ଚାଲିଛି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ।

0: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଡୁଚେରୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଏନ୍ ରଙ୍ଗାସ୍ୱାମୀଙ୍କୁ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତି ପରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଉପରାଜ୍ୟପାଳ କେ କୈଳାସନାଥନ୍ ନୂଆ ସରକାର ଗଠନ ଲାଗି ରଙ୍ଗାସ୍ୱାମୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ବୁଧବାର ଦିନ ଶ୍ରୀ ରଙ୍ଗାସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗତ 9 ତାରିଖ ଦିନ ଅନୁଷ୍ଠିତ ନିର୍ବାଚନରେ ଏଆଇଏନ୍ଆର୍ସି ସମର୍ଥିତ ଏନ୍ଡିଏକୁ ସ୍ୱଷ୍ଟ ବହୁମତ ମିଳିଥିଲା। ଶ୍ରୀ ରଙ୍ଗାସ୍ୱାମୀ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ନାଗାଲାଣ୍ଡରେ ଯାନବାହନଗୁଡ଼ିକର ଷ୍ଟିକର ଏବଂ ସାଇନେଜ୍ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଛି। ଧର୍ମଭିତ୍ତିକ ଏନ୍ଜିଓ ସମ୍ପର୍କିତ ଏବଂ ଅନ୍ୟାନ୍ୟ ଅନଧିକୃତ ସ୍ଲୋଗାନ ତଥା ପ୍ରଦର୍ଶନ ଉପରେ ରାଜ୍ୟ ସରକାର ପ୍ରତିବନ୍ଧକ ଲାଗୁ କରିଛନ୍ତି। ମୋଟରଯାନ ଆଇନ ଏବଂ ତତ୍ସଲଗ୍ନ ନିୟମାବଳୀର ବ୍ୟବସ୍ଥା ଅନୁଯାୟୀ ପୂର୍ବ ଅନୁମତି ବିନା ବ୍ୟକ୍ତିଗତ ତଥା ସାର୍ବଜନୀନ ଯାନବାହନଗୁଡ଼ିକରେ ଏଭଳି ପ୍ରଦର୍ଶନ ନ କରିବାକୁ କୁହାଯାଇଛି। ଚଳିତ ବର୍ଷ ଆରମ୍ଭରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ପରାମର୍ଶ ଆଧାରରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ମାସ ଗତ 30 ତାରିଖରେ ଏହି ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ପ୍ରକାଶର 45 ଦିନ ମଧ୍ୟରେ ଘୋଷିତ ସମସ୍ତ ପ୍ରଦର୍ଶନକୁ ଯାନବାହନରୁ ହଟାଇବା ପାଇଁ ଗାଡ଼ି ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲଂଘନକାରୀଙ୍କ କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ ସୂଚନା ଦିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚଳିତ ଗ୍ରୀଷ୍ମ ଋତୁ ନିମନ୍ତେ ସମସ୍ତ ବିଦ୍ୟାଳୟରେ ଭାରତୀୟ ଭାଷା ଗ୍ରୀଷ୍ମକାଳୀନ ଶିବିର 2026ର ଆୟୋଜନ କରାଯାଉଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି ଏହି ଶିବିର ସପ୍ତାହେ ବ୍ୟାପୀ ଚାଲିବ। ଭାରତର ବିଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ଆତ୍ମପରିଚୟ, ଶବ୍ଦ ଗଠନ ଜ୍ଞାନ, ଦୈନନ୍ଦିନ ଜୀବନରେ ବ୍ୟବହୃତ କଥୋପକଥନ ଏବଂ ସାଂସ୍କୃତିକ ଭାବ ବିନିମୟ ହେଉଛି ଏହି ଶିବିର ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଜାତୀୟ ଶିକ୍ଷାନୀତି 2020 ଆଧାରରେ ଭାରତୀୟ ସାଙ୍କେତିକ ଭାଷାକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତବର୍ଷ ଏହି ପ୍ରୟାସ ଆରମ୍ଭ କରିଥିଲେ। ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା ଏବଂ କାତାର ମଧ୍ୟରେ ମିଆମିଠାରେ ଆଲୋଚନା ହୋଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଓ କାତାର ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ମହମ୍ମଦ ବିନ୍ ଅବଦୁଲ ରହମାନ ଅଲ୍ ଥାନିଙ୍କ ମଧ୍ୟରେ ଆମେରିକା ଇରାନ୍ ଯୁଦ୍ଧ ନେଇ ମତ ବିନିମୟ ହୋଇଛି। ବୈଠକରେ ଯୁଦ୍ଧବିରତି ନେଇ ପ୍ରସ୍ତୁତ ଚୁକ୍ତିନାମା ଉପରେ ଚାଲିଥିବା ପ୍ରୟାସ ନେଇ ଆଲୋଚନା ହୋଇଛି। ୱାଶିଂଟନ୍ଠାରେ ଏହା ପୂର୍ବରୁ ଆମେରିକା ଉପରାଷ୍ଟ୍ରପତି ଜେଡି ଭ୍ୟାନ୍ସଙ୍କ ସହ ଅଲ୍ ଥାନି ଆଲୋଚନା କରିଥିଲେ। ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ନିମନ୍ତେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ଲୁପସ୍ ଦିବସ ପାଳନ କରାଯାଉଛି। ଜଟିଳ ସ୍ୱୟଂକ୍ରିୟ ରୋଗ ପ୍ରତିରୋଧକ ବିହୀନ ଏହି ଅଜଣା ଭୂତାଣୁ ଏବେ ବିଶ୍ୱବ୍ୟାପୀ ବହୁ ଲୋକଙ୍କ ମଧ୍ୟରେ ଦେଖାଦେଇଛି। ରୋଗର ସ୍ଥାୟୀ ଚିକିତ୍ସା ବ୍ୟବସ୍ଥା ଏପର୍ଯ୍ୟନ୍ତ ବାହାରିପାରି ନାହିଁ ଏବଂ ଦୈନନ୍ଦିନ ଜୀବନଶୈଳୀକୁ ଏହା ବିପର୍ଯ୍ୟସ୍ତ କରିଦେଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଲୁପସ୍କୁ ଲୋକଲୋଚନକୁ ଆଣିବା। ଅଣଦେଖା କଲେ ଏହାର ଭୟଙ୍କର ପରିଣାମ ପରିଦୃଶ୍ୟ ହେବ। ଏହି ରୋଗର ପ୍ରଭାବରେ ଶରୀରର କୋଷ ଏବଂ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଆକ୍ରାନ୍ତ ହେବା ସହ ଖଞ୍ଜା, ଚର୍ମ, ବୃକ୍କ, ହୃତ୍ପିଣ୍ଡ ଏବଂ ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହୋଇଥାଏ। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30 ଚେନ୍ନାଇର ଏମ୍ଏ ଚିଦାମ୍ଘରମ୍ ଷ୍ଟାଡିୟମ୍ଠାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଦ୍ୱିତୀୟ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପରସ୍କରକୁ ଭେଟିବେ। ରାୟପୁରର ଶହୀଦ ବୀରନାରାୟଣ ସିଂ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ପରିବେଶଗତ ଦାୟିତ୍ୱ, ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ବିକଶିତ ଭାରତ ନିର୍ମାଣ ପାଇଁ ସାମୁହିକ ପ୍ରୟାସ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ହାଇଦ୍ରାବାଦଠାରେ ଆଜି ଅପରାହ୍ନରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଟିଭିକେ ମୁଖ୍ୟ ଶ୍ରୀ ଜୋସେଫ୍ ବିଜୟ। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡକ୍ଟର ହିମନ୍ତ ବିଶ୍ୱଶର୍ମା। ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା ଓ କାତାର ମଧ୍ୟରେ ମିଆମିଠାରେ ହୋଇଛି ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ୍ ଆଇ ଆମ୍ ସାଇରା ମୁଜତବା ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. Prime Minister Narendra Modi calls for collective efforts to build a developed India through environmental responsibility, youth empowerment and inner well-being. C. Joseph Vijay takes oath as Chief Minister of Tamil Nadu along with 9 ministers. Himanta Biswa Sarma unanimously elected as leader of BJP Legislature Party in Assam. Punjab's Industry Minister remanded to

କମର୍ସିଆଲ ବିଜନେସରେ ଟ୍ୟାକ୍ସକୁ ଆହୁରି ସରଳ କରି ଦିଆଯାଇଛି। ବସ୍, ଟ୍ରକ୍ ଏବଂ ଆମ୍ବୁଲାନ୍ସ ଗୁଡ଼ିକ ଉପରେ ଏବେ ଏକ ପ୍ରକାର 18% ଟ୍ୟାକ୍ସ କରିଦିଆଯାଇଛି, ଯାହା ପୂର୍ବରୁ 28% ଥିଲା। ଏଚ୍ଏସ୍ କୋଡ୍ କ୍ଲାସିଫିକେସନକୁ ଖାତିର ନ କରି ଅଟୋ ପାର୍ଟସ୍ ଉପରେ ଏବେ କେବଳ ଗୋଟିଏ ଟ୍ୟାକ୍ସ ମାନେ 18% ଟ୍ୟାକ୍ସ କରିଦିଆଗଲା। ଏହି ପଦକ୍ଷେପ ଦ୍ୱାରା ମାନୁଫ୍ୟାକ୍ଚରର୍ସ ଏବଂ ପାର୍ଟ ସପ୍ଲାୟରଙ୍କ ସମସ୍ୟା କମ୍ ହୋଇଯିବ ତଥା ସପ୍ଲାଇ ଚେନ୍ ସହଜ ହେବାର ସମ୍ଭାବନା ରହିଛି। ଖୁସିର କଥା ଏହିକି ଯେ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସମସ୍ତ ଇଲେକ୍ଟ୍ରିକ୍ ଭେହିକିଲ୍, ଇଲେକ୍ଟ୍ରିକ୍ ଟୁ ହ୍ୱିଲର ଏବଂ ଇଲେକ୍ଟ୍ରିକ୍ ଥ୍ରୀ ହ୍ୱିଲର ଉପରେ 5% ରିହାତି ଜିଏସ୍ଟି ଦରର ଲାଭ ଉଠାଇ ପାରିବେ, ଯାହାଦ୍ୱାରା ଏହି ଯାନଗୁଡ଼ିକ ସବୁଠାରୁ କମ୍ ଟ୍ୟାକ୍ସ ଯୁକ୍ତ ଯାନବାହନ ମଧ୍ୟରେ ରହିଯିବ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଆଜି ନୂଆଦିଲ୍ଲୀରେ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁରଠାରେ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମାତୃଶକ୍ତିର ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ମାତୃତ୍ୱ ଦିବସ ଏବଂ ଘୂର୍ଣ୍ଣି ବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ବଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ବୈଠକରେ ଯେଭଳି ଧନ ଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଶାହା ଦେଶରେ ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଓ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ। ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲାର ନାକ୍ଟି ଦେଉଳ, ରେଢ଼ାଖୋଲ ଏବଂ ଜୁଜୁମରା ବ୍ଲକର ବିକାଶ ପାଇଁ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପର୍ଯ୍ୟଟନ ଓ ଐତିହ୍ୟର ବିକାଶକୁ ଗୁରୁତ୍ୱ ଦେଇ ନାକ୍ଟି ଦେଉଳ ବ୍ଲକ ଅନ୍ତର୍ଗତ ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ର ଭୂମି ପୂଜନ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଐତିହ୍ୟସ୍ଥଳୀର ବିକାଶ ପାଇଁ ପ୍ରାୟ 8 କୋଟି 30 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ ହୋଇଛି। ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟ ସ୍ୱରୂପ ପ୍ରବେଶ ପଥ, ସେତୁ, ଭ୍ୟୁ ପଏଣ୍ଟ ଓ ସୌରଶକ୍ତି ବ୍ୟବସ୍ଥା, ଅତ୍ୟାଧୁନିକ ସୁବିଧା ଓ ବିଶ୍ରାମ ଗୃହ ନିର୍ମାଣ କରାଯିବ। ନାକ୍ଟି ଦେଉଳ ଅଞ୍ଚଳର ଲୋକମାନଙ୍କ ସୁବିଧା ପାଇଁ କମ୍ୟୁନିଟି ହେଲ୍ଥ ସେଣ୍ଟରର ନୂତନ ଭବନ ଏବଂ ଯୁବ କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ମିନି ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ରେଢ଼ାଖୋଲ ବ୍ଲକ ଅଧୀନରେ ଥିବା ରାମପୁର ଗିରିଶଚନ୍ଦ୍ରପୁର ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି, ଯାହା ଅଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବ। ଶୁଭାରମ୍ଭ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ସାମାଜିକ ଓ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
1: 193 କୋଟି ଟଙ୍କାର ବ୍ୟୟରେ 48 ପ୍ରକଳ୍ପ ଜୁଜୁମରା, ରେଢ଼ାଖୋଲ ତଥା ନାକ୍ଟି ଦେଉଳରେ ପାଖାପାଖି 18 କୋଟି ଟଙ୍କା ବ୍ୟୟରେ ନାକ୍ଟି ଦେଉଳରେ ଗୋଟିଏ ସିଏସ୍ସି ହେବ। ତା ଅନ୍ତର୍ଗତ 6 ପିଏସ୍ସି, 40 ଉର୍ଦ୍ଧ ସବ୍ ସେଣ୍ଟର। ୟାର ଉଦ୍ଦେଶ୍ୟ ନାକ୍ଟି ଦେଉଳର 15,000 ପରିବାରକୁ, ପାଖାପାଖି 65-70 ହଜାର ନାଗରିକଙ୍କୁ ମୌଳିକ ସୁବିଧା ଉପଲବ୍ଧ କରିବାର ଦାୟିତ୍ୱ ଆଜି ଆମେ ନେବା ପାଇଁ ପ୍ରସ୍ତୁତ ଅଛୁ।
0: ଭାରତରେ ବ୍ରିଟିଶ ଉପନିବେଶବାଦୀ ଶାସନ ବିରୁଦ୍ଧରେ 1857 ଆଜିର ଦିନରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବା ସିପାହୀ ବିଦ୍ରୋହ ଆରମ୍ଭ ହୋଇଥିଲା। ମିରଟରେ ତୃତୀୟ ବଙ୍ଗଳା ଲାଇଟ୍ କାଭାଲିର ସୈନିକମାନେ ଗୋରୁ ଏବଂ ଘୁଷୁରୀ ଚର୍ବିରେ ତିଆରି କ୍ୟାଟ୍ରିଜ୍ ବ୍ୟବହାରକୁ ନେଇ ବ୍ରିଟିଶ ଅଧିକାରୀଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିଲେ, କାରଣ ଏହା ସେମାନଙ୍କ ଧାର୍ମିକ ଭାବନାକୁ ଉଲ୍ଲଂଘନ କରୁଥିଲା। ଉତ୍ତର ଏବଂ ମଧ୍ୟ ଭାରତରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଏକ ସ୍ଥାନୀୟ ବିଦ୍ରୋହ କ୍ରମଶଃ ଏକ ବଡ଼ ଆନ୍ଦୋଳନରେ ପରିଣତ ହୋଇଥିଲା ଏବଂ ଭାରତର ସ୍ୱାଧୀନତା ପ୍ରାପ୍ତି ପାଇଁ ପଥ ପ୍ରଶସ୍ତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 1857 ସିପାହୀ ବିଦ୍ରୋହର ବୀର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏହାକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କହିଛନ୍ତି। ଏହି ବିଦ୍ରୋହ ଜନସାଧାରଣଙ୍କ ମନରେ ଦେଶପ୍ରେମର ଭାବନାକୁ ପ୍ରଜ୍ୱଳିତ କରିଥିଲା। ବ୍ରିଟିଶ ସରକାରଙ୍କ ଉପନିବେଶବାଦୀ ଶକ୍ତିକୁ ଦୁର୍ବଳ କରିବାରେ ସିପାହୀ ବିଦ୍ରୋହର ଅନେକ ଗୁରୁତ୍ୱ ରହିଥିଲା ବୋଲି ପ୍ରଧାନମନ୍ତ୍ରୀ

0: ମନ୍ତ୍ରୀ କହିଛନ୍ତି। ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10:00 ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ତାଙ୍କ ସହିତ 9 ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାୟବ ସିଂ ସୈନୀ ଉପସ୍ଥିତ ଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚଳିତ ଗ୍ରୀଷ୍ମ ଋତୁ ନିମନ୍ତେ ସମସ୍ତ ବିଦ୍ୟାଳୟରେ ଭାରତୀୟ ଭାଷା ଗ୍ରୀଷ୍ମକାଳୀନ ଶିବିର 2026ର ଆୟୋଜନ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି ଏହି ଶିବିର ସପ୍ତାହେ ବ୍ୟାପୀ ଚାଲିବ। ଭାରତର ବିଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ଆତ୍ମପରିଚୟ, ଶବ୍ଦ ଗଠନ ଜ୍ଞାନ, ଦୈନନ୍ଦିନ ଜୀବନରେ ବ୍ୟବହୃତ କଥୋପକଥନ ଏବଂ ସାଂସ୍କୃତିକ ଭାବ ବିନିମୟ ହେଉଛି ଏହି ଶିବିର ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଜାତୀୟ ଶିକ୍ଷାନୀତି 2020 ଆଧାରରେ ଭାରତୀୟ ସାଙ୍କେତିକ ଭାଷାକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତବର୍ଷ ଏହି ପ୍ରୟାସ ଆରମ୍ଭ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଦୁନିଆରେ ସବୁଠୁ ସୁନ୍ଦର ଓ ମଧୁର ଶବ୍ଦ ହେଉଛି ମା। ମା ଶବ୍ଦଟି ଛୋଟ ହୋଇପାରେ, କିନ୍ତୁ ଏହାର ଅର୍ଥ ସୀମାହୀନ ଭାବେ ପରିବ୍ୟାପ୍ତ। ତ୍ୟାଗ, ବଳିଦାନ ଓ ତପସ୍ୟାର ପ୍ରତୀକ ମା'ମାନଙ୍କ ସମ୍ମାନାର୍ଥେ ଆଜି ମାତୃଦିବସ ପାଳନ କରାଯାଉଛି। ଆଜି ମା'ମାନଙ୍କୁ ଉତ୍ସର୍ଗ କରି ମାତୃତ୍ୱ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ପୃଥିବୀଠାରୁ ଅଧିକ ସହନଶୀଳ ଏବଂ ଆକାଶଠାରୁ ଅଧିକ ବ୍ୟାପ୍ତ ମା'ଙ୍କୁ ସନ୍ତାନର ପ୍ରଥମ ଗୁରୁ ଓ ମାର୍ଗଦର୍ଶିକା ଭାବେ ବିବେଚନା କରାଯାଏ। ମା'ର ମମତା, ସ୍ନେହ ଓ ତ୍ୟାଗର କୌଣସି ତୁଳନା ନାହିଁ। ଜୀବନର ପ୍ରତ୍ୟେକ କଠିନ ପରିସ୍ଥିତିରେ ମା' ସନ୍ତାନ ପାଇଁ ସବୁଠାରୁ ବଡ଼ ଶକ୍ତି ହୋଇ ଛିଡ଼ା ହୋଇଥାଏ। ମା'ଙ୍କ ସମ୍ମାନ କେବଳ ଗୋଟିଏ ଦିନରେ ସୀମିତ ନ ରହି ପ୍ରତିଦିନ ତାଙ୍କ ପ୍ରତି କୃତଜ୍ଞତା, ସ୍ନେହ ଓ ସମ୍ମାନ ଜଣାଇବା ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାତୃଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି, ମାତୃଶକ୍ତିର ସମ୍ମାନ, ସୁରକ୍ଷା ଓ ସଶକ୍ତିକରଣ ସରକାରଙ୍କ ସର୍ବୋଚ୍ଚ ଲକ୍ଷ୍ୟ। ମା' କେବଳ ଏକ ସମ୍ବୋଧନ ନୁହେଁ, ଏହା ଶକ୍ତି, ସଂସ୍କାର ଏବଂ ସମାଜ ଗଠନର ଅକ୍ଷୟ ଆଧାର। ଜନ୍ମଦାତ୍ରୀ ମା' ଏବଂ ଜନ୍ମଭୂମି ଉତ୍କଳ ଜନନୀଙ୍କ ଗୌରବ ରକ୍ଷା ପାଇଁ ସମସ୍ତଙ୍କୁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସ୍ନେହ, ଶକ୍ତି, ତ୍ୟାଗ ଏବଂ ଧୈର୍ଯ୍ୟର ମୂର୍ତ୍ତିମନ୍ତ୍ର ପ୍ରତୀକ ମା' ସମଗ୍ର ମାନବ ଜଗତ ପ୍ରତି ମା'ମାନଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ମା' ହେଉଛି ଶକ୍ତି, ପ୍ରେରଣା ଓ ସଂସ୍କାରର ପ୍ରତୀକ। ସମାଜ ଗଠନରେ ମା'ର ଭୂମିକା ଅନନ୍ୟ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରଣିଆ।
0: ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଆଜି ଶେଷ ହେଉଛି। ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ବାହାର ଚନ୍ଦନଯାତ୍ରାର ଆଜିର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରଣୀରେ ଠାକୁରଙ୍କର ହଳଦୀପାଣି ନୀତି ଅନୁଷ୍ଠିତ ହେବ। ଗତ ସନ୍ଧ୍ୟାରେ ଭଉଁରୀ ତିଥି ଅବସରରେ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରଣୀରେ 21 ଘେରା ଜଳକ୍ରୀଡ଼ା କରିଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେବ। 2 ଦିନ ଧରି ଏହି ଗଣତି ମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରମିତ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ରାୟଗଡ଼ା ଜିଲ୍ଲା ନୂତନ ସଭାଗୃହଠାରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଆବାସିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନ ବୃଦ୍ଧି ଓ ଛାତ୍ରାବାସ ପରିଚାଳନା ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ଜିଲ୍ଲାର 189 ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସୁପରିନ୍ଟେଣ୍ଡେଣ୍ଟ, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରମୁଖ ଯୋଗଦେଇ ଶିକ୍ଷାର ଉତ୍କର୍ଷତା ଏବଂ ଛାତ୍ର କଲ୍ୟାଣ ସମ୍ପର୍କିତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଥିଲେ। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପରିସରରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫ୍ର ମିଳିତ ସହଯୋଗରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନ୍ତର୍ଗତ କିଶୋର କିଶୋରୀଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପୁଲିସ୍ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ, ସାମାଜିକ ଗଣମାଧ୍ୟମରୁ ଶିକ୍ଷଣୀୟ ଜିନିଷ ଗ୍ରହଣ, ସାଇବର ଅପରାଧ ସମେତ ସମାଜରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାଗୁଡ଼ିକର ଆପୋଷ ସମାଧାନ ଦିଗରେ ପୁଲିସ୍ର ସହଯୋଗ ନେଇ ଆଲୋଚନା ହୋଇଥିଲା। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 17ଟି ଜିଲ୍ଲାକୁ

ସତର୍କ ସୂଚନା ଜାରି କରାଯାଇଛି। ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟା ପ୍ରତି 50 କିଲୋମିଟର ରହିବା ନେଇ ଅନୁମାନ କରାଯାଇଛି। ରାଜ୍ୟରେ ଜାରି ରହିଥିବା କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ଉତ୍ତର ଉପକୂଳ ତଥା ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା 2-4 ଡିଗ୍ରୀ ହ୍ରାସ ପାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଆଜି ନୂଆଦିଲ୍ଲୀରେ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁରଠାରେ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମାତୃଶକ୍ତିର ତ୍ୟାଗ ଓ ବଳିଦାନକୁ ସ୍କରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ମାତୃତ୍ୱ ଦିବସ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ସନ୍ଧ୍ୟା 6:45ରେ।

ವೆಲ್ಕಮ್ ಬ್ಯಾಕ್ ಚುನ್ಕುರ್ಚಿಂದು ಮ್ಯೂಸಿಕ್ ಕಲಿಯೋರ್ ಹಂಡ್ರೆಡ್ ಪಾಯಿಂಟ್ ಫೋರ್ ಆಕಾಶವಾಣಿ ಎಫ್ ಎಂ ರೇನ್ಬೋ ಕಡಕ್ ದಲ್ ತಕ್ರೆ ರೇಡಿಯೋ ಹಂಸಬಾರ್ ಸಾಗರ ಚಾಪಣ ಸಹಿತ ಸೂಚಲ್ಚಿ ಮೋದೆ ಸಹ ଫ୍ରେଣ୍ଡସ୍, ଆଜିର ଯୁବପିଢ଼ି ଆଧୁନିକତା ଦିଗକୁ ନିହାତି ଭାବରେ ବଢୁଛନ୍ତି ସତ, ଏହା ଭଲ କଥା, କିନ୍ତୁ ଆଧୁନିକତା ସହିତ ଯଦି ନିଜ ସଂସ୍କୃତିକୁ ମଧ୍ୟ ସାଙ୍ଗରେ ନେବା ତାହେଲେ ସେହି ଉନ୍ନତିର ସତ୍ୟ ଅର୍ଥ ହେବ। କାରଣ ଯେଉଁ ଦେଶ ନିଜ ସଂସ୍କୃତିକୁ ସମ୍ମାନ କରେ ସେ ଦେଶକୁ ସମଗ୍ର ବିଶ୍ୱ ସମ୍ମାନ କରେ। ଆସନ୍ତୁ ସମସ୍ତେ ମିଶି ନିଜ ଭାଷା, ନିଜ ପରମ୍ପରା ଆଉ ନିଜ ଭାରତୀୟ ସଂସ୍କୃତିକୁ ଗର୍ବର ସହ ଆଗକୁ ନେବା। କାରଣ ସଂସ୍କୃତି ଯେଉଁଠି ବଞ୍ଚିଥାଏ ସେଇଠି ଦେଶର ଆତ୍ମା ଆସିଥାଏ। ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜିର ମୋ ଦେଶ ପ୍ରୋଗ୍ରାମ। ମୋ ପରେ ଯୋଡ଼ି ହୋଇଯାଉଛନ୍ତି ଆର୍ଜି ଜ୍ୟୋତି, ଯିଏ ଆପଣଙ୍କ ଆଫ୍ଟରନୁନ୍କୁ କରିବେ ପୁରା ସୁରିଲା। ଟିଲ୍ ଦେନ୍ ଟେକ୍ କେୟାର, ହାଭ୍ ଏ ନାଇସ୍ ଡେ। ସାଗର ଇଜ୍ ସାଇନିଂ ଅଫ୍। ଷ୍ଟେ ଟ୍ୟୁନ୍ଡ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ୍। ଦିଲ୍ ସେ କଲ୍ ତକ୍।

ଯାଇଛି ଶୋ ସୁରିଲା ଆଫ୍ଟରନୁନ୍। ସୁରିଲା ଆଫ୍ଟରନୁନ୍ରେ ଜ୍ୟୋତି ଅଛି ଆପଣଙ୍କ ସହିତ। ହଁ, ପୁରା ୱିକେଣ୍ଡ ଏଞ୍ଜୟ କରିସାରିଲେଣି, ମାନେ ଆଉ ଅଳ୍ପ ସମୟ ବାକି ଅଛି ଆପଣଙ୍କର ୱିକେଣ୍ଡ ମାନେ ସନ୍ଡେଟା ସରିବା ପାଇଁ। ତ ଯେତିକି ସମୟ ଏଞ୍ଜୟ କରିଛନ୍ତି ଆଉ ତାର ସେ ଯୋଉ ଏଞ୍ଜୟମେଣ୍ଟ ରହିଛି ଆପଣଙ୍କର, ବାକି ଯାହା ସମୟ ବାକି ରହିଛି ଯୋଉ ସନ୍ଡେର, ତାକୁ ଫୁଲ୍ ଅନ୍ ମସ୍ତିରେ ଭରପୁର କରିଦେବ ଆଜି ଜ୍ୟୋତି। ପହଞ୍ଚୁଛି କିଛି ବ୍ୟୁଟିଫୁଲ ମ୍ୟୁଜିକାଲ ଟ୍ରାକ୍ ଓନ୍ଲି ଅନ୍ 100.4 ଆକାଶବାଣୀ ଏଫ୍ଏମ୍ ଗ୍ରୀନ ବୁକାଟେକ୍ ଦିଲ୍ ସି ଦିଲ୍ ତାକ୍। ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏଞ୍ଜୟ।

ଭୁଲିବେନି। ଭାରତ ମସଲା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଆଜି ଠିକ୍ ସନ୍ଧ୍ୟା 7:00।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ଲୀ ଦିଲ୍ତାକ୍। ଆଚ୍ଛା, କହିଲେ କେମିତି ଅଛନ୍ତି ସବୁ? ଆଶା କରୁଛି ଆପଣମାନେ ଫୁଲ୍ ଏନର୍ଜିରେ ଅଛନ୍ତି। କାହିଁକି ନା ଚାଲିଛି ୱିକେଣ୍ଡର ଟାଇମ୍, ତ ଏଇ ୱିକେଣ୍ଡର ଏକଦମ ଏଣ୍ଡରୁ ଆସିକି ପହଞ୍ଚିଛି ଆପଣଙ୍କର ଦୋସ୍ତ, ଆପଣଙ୍କର ହୋଷ୍ଟ ଆର୍ଜି ଜ୍ୟୋତି ଆପଣଙ୍କ ପାଖରେ। ଶୋ ଚାଲିଛି ସୁରିଲା ଆଫ୍ଟରନୁନ୍। ସପ୍ତାହ ସାରାର ଅଫିସ ଟେନସନ, କଲେଜ ଆସାଇନମେଣ୍ଟ, ଟ୍ରାଫିକ, ୱାର୍କଲୋଡ, ଏସବୁକୁ ବାଏ ବାଏ କହିକି ଆପଣ ଗୋଟେ ୱିକେଣ୍ଡରେ ଆସିକି ପହଞ୍ଚିଥିଲେ ନାଇଁ, ଆଉ ସେଇ ୱିକେଣ୍ଡଟା ଗୋଟେ ଚୁଟକିରେ କୁଆଡ଼େ ଗାଏବ ବି ହେଇଯିବାକୁ ବସିଲାଣି। ହଁ, ମାନେ ସାଟରଡେ ସଣ୍ଡେ ଅଲରେଡି ସରିଗଲାଣି, ଆଉ ଅଳ୍ପ ସମୟ ଭିତରେ ସେ ସଣ୍ଡେ ବି କୁଆଡ଼େ ଆପଣଙ୍କୁ ବାଏ ବାଏ କହିକି ୱାନ୍ସ ଏଗେନ୍ କାଲି ସକାଳୁ ମନ୍ଡେ ଆସିକି ଆପଣଙ୍କର ଡୋର୍ ନକ୍ କରିବ। ଆଉ ଏଇ ଯୋଉ ୱିକେଣ୍ଡର ଚିଲ୍ ଫନ୍ ମ୍ୟୁଜିକ ଫ୍ରେଣ୍ଡସ ଆଉ ଫୁଲ୍ ଅନ୍ ଏଞ୍ଜୟମେଣ୍ଟ ଆପଣଙ୍କ ପାଖରେ ଥିଲା, ୱାନ୍ସ ଏଗେନ୍ ପୁଣି ଆପଣ ୱାର୍କଲୋଡ୍ ଭିତରକୁ ଆସନ୍ତାକାଲି ସକାଳୁ ଯାଉଛନ୍ତି। ତଥାପି ତା ପୂର୍ବରୁ ଆଜିକାର ଆଜି ଯୋଉ ସୁରିଲା ଆଫ୍ଟରନୁନ୍ ଶୋ ଚାଲିଛି ସେଇ ଭିତରେ ନିହାତି ଭାବରେ କିଛି ଫୁଲ୍ ଅନ୍ ମସ୍ତି, ଫନ୍ ଟକ୍ ଆଉ ମସ୍ତ ମ୍ୟୁଜିକ, ଫନି ମୋମେଣ୍ଟସ ଆପଣଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବ ଜ୍ୟୋତି। Only on 100.4 Akashwani FM Rainbow Katak Dil Se Dil Tak Re। ପହଞ୍ଚୁଛି ଆଉ କିଛି ଏନର୍ଜେଟିକ୍ ଟ୍ରାକ୍ ଆପଣଙ୍କ ପାଇଁ, ଆଉ ଆପଣଙ୍କର ଆଫ୍ଟରନୁନ୍ ପରେ ଇଭିନିଂକୁ ପୁରା ଏନର୍ଜେଟିକ୍ କରିକି ରଖିବ, ଆଉ ଏଇ ୱିକେଣ୍ଡ ନିହାତି ଭାବରେ ଅତି ସୁନ୍ଦର ଯିବ, ପୁରା ଘୋ ଘା ହବ ବୋଲି ଜ୍ୟୋତି ନିହାତି ଭାବରେ ଆପଣଙ୍କ ପାଖରେ ଗୋଟେ ଛୋଟ ପ୍ରମିସ୍ଟେ ରଖୁଛି। ତେବେ ପହଞ୍ଚୁଛି ଗୋଟେ ବ୍ୟୁଟିଫୁଲ୍ ମ୍ୟୁଜିକାଲ ଟ୍ରାକ୍ ଆପଣଙ୍କ ପାଖରେ, ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏଞ୍ଜୟ।

ଶୁଣିବାକୁ ଭୁଲିବେନି ଭାରତ ମସଲା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଆଜି ଠିକ୍ ସନ୍ଧ୍ୟା 7:00।

ସୋ ଫ୍ରେଣ୍ଡସ୍, ଗୋଟେ ସତ କଥା ଭାବନ୍ତୁ ତ, ଯେତେବେଳେ ଫ୍ରାଇଡେ ଇଭିନିଂ ହୁଏ ନହେଲେ ସାଟରଡେ ଇଭିନିଂ ହୁଏ, ଯେତେ ଖୁସି ମିଳେ ଆମକୁ, ଯେତେ ହାପିନେସ୍ ଆମେ ଫିଲ୍ କରୁ, ସେଇଟା ବୋଧହୁଏ ସାଲାରି କ୍ରେଡିଟ୍ ମେସେଜ୍ ଠାରୁ ବହୁତ ବେଶୀ। ଆମ ଅଫିସରେ ବା ଯୋଉଠି ବି ଆମେ କାମ କରୁଛେ, ଆମର ୱାର୍କ ପ୍ଲେସ୍ ଯାହା ବି ରହିଛି, ସେଠି ସବୁଠାରୁ ଆକ୍ଟିଭ୍ ଦିନ କୋଉଟା କହିଲେ, ଯୋଉଟା ସପ୍ତାହର ଶେଷ ୱାର୍କିଂ ଡେ। କାହିଁକିନା ସବୁ ସମସ୍ତଙ୍କ ମନରେ ଗୋଟେ ହିଁ ଫିଲିଙ୍ଗସ୍ ଥାଏ ଯେ କେମିତି ମାନେ ଛୁଟି ହେବାର ସମୟ ହେବ, ବା କେତେବେଳେ ଆମର ୱାର୍କ ଆୱାର୍ସ ଅଫ୍ ହେବ, ଆମେ ଫଟାଫଟ ଘରକୁ ଯିବା, ଆଉ ଗୋଟେ ୱିକେଣ୍ଡ ଆମକୁ ହାତ ଖୋଲି ଅପେକ୍ଷା କରିଛି ତା ପାଖକୁ ଟାଣି ନେବାକୁ।

ଆଉ ଏଇ ଯୋଉ ୱିକେଣ୍ଡରେ ଷ୍ଟୁଡେଣ୍ଟ ମାନଙ୍କର ତ କଥା ଅଲଗା, ନୋ କ୍ଲାସ, ନୋ ହୋମୱାର୍କ, କେବଳ ଶୋଇବା, ମୋବାଇଲ, ରିଲ୍ସ, ଫ୍ରେଣ୍ଡସ୍ ଆଉ ଫୁଡ୍। କିନ୍ତୁ କିନ୍ତୁ କିନ୍ତୁ ସାଙ୍ଗମାନେ, ୱିକେଣ୍ଡ କେବଳ ଶୋଇବା ପାଇଁ ବା କେବଳ ରିଲାକ୍ସ କରିବା ପାଇଁ ନୁହେଁ, ପ୍ରକୃତରେ ଏଇଟା ରିଚାର୍ଜ ହେବାର ଗୋଟେ ନୂଆ ଟାଇମ୍, ଗୋଟେ ନୂଆ ସମୟ। ସୋ ରିଲାକ୍ସ ହେବା ପାଇଁ ନିହାତି ଭାବରେ ନିଜର ଫ୍ୟାମିଲି, ନିଜର ଫ୍ରେଣ୍ଡ, ସେମାନଙ୍କ ସହିତ ଟାଇମ୍ ସ୍ପେଣ୍ଡ କରନ୍ତୁ, ହ୍ୟାଙ୍ଗ ଆଉଟ୍ କରନ୍ତୁ, ଆଉ ନିଜ ପାଇଁ କିଛି କିଛି ସମୟ ନିହାତି ଭାବରେ ନିଅନ୍ତୁ। ଯାହା କରିବାକୁ ନିଜକୁ ଭଲ ଲାଗୁଛି, ଯାହା କଲେ ଆପଣ ନିଜେ ଖୁସି ପାଉଛନ୍ତି, ସେଥିରୁ କିଛି କାମ ୱିକେଣ୍ଡରେ ନିହାତି ନିଜ ପାଇଁ ରଖନ୍ତୁ।

ସୋ ଫ୍ରେଣ୍ଡସ୍, ଏଇ ୱିକେଣ୍ଡ ଆସିଲେ ଗୋଟେ ବିଗେଷ୍ଟ କନଫ୍ୟୁଜନ୍ ଆମମାନଙ୍କ ଭିତରେ ଆସି ଯେ ଫ୍ରେଣ୍ଡସ୍ ମାନଙ୍କ ସହ ଆଉଟିଙ୍ଗରେ ଯିବା ନା ଫ୍ୟାମିଲି ସହ କିଛି ରିଲାକ୍ସିଂ ମୁମେଣ୍ଟ ସେୟାର କରିବା। ସାଙ୍ଗମାନେ କହନ୍ତି ବ୍ରୋ ରୋଡ୍ ଟ୍ରିପ୍ ଚାଲ, ଆଉ ଫ୍ୟାମିଲି କହେ ସାରା ସପ୍ତାହ ଦେଖା ମିଳୁନି, ଆଜି ତ ଗୋଟେ ଦିନ ଘରେ ରହ। ଆଉ ଆମେ ସମସ୍ତଙ୍କୁ ମ୍ୟାନେଜ୍ କରି କରି ନିଜେ ହିଁ ଟାୟାର୍ଡ ହୋଇପଡ଼ୁ। କିନ୍ତୁ ଅନେଷ୍ଟଲି ଯେ ଆମର ଯୋଉ ସାଙ୍ଗମାନେ ଯୋଉ ଫ୍ରେଣ୍ଡ ସର୍କଲ ଥାନ୍ତି ସେମାନେ ଆମକୁ କ୍ରେଜି ମେମୋରିଜ୍ ଦେଇଥାନ୍ତି, ଆଉ ଫ୍ୟାମିଲି ମାନେ ଆମକୁ ରିଅଲ୍ ହାପିନେସ୍ ବି ଦେଇଥାନ୍ତି।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ ତକ୍। ଦୋସ୍ତ, ଲାଇଫ୍ରେ ଆମେ ଏତେ ବିଜି ହେଇଯାଉ ଯେ ନିଜ ପାଇଁ କିଛି ଟାଇମ୍ ନେବାକୁ ଭୁଲିଯାଉ। ସପ୍ତାହ ସାରା କାମ କରୁ, ନିଜର ଡେଲି ୱେଜେସ୍ ଯାହା ରହିଛି, ନିଜର ଡେଲି ଯାହା ରିକ୍ୱାୟାରମେଣ୍ଟସ୍ ରହିଛି ତାକୁ ଫୁଲଫିଲ୍ କରିବା ପାଇଁ, ନିଜ ଘର ଲୋକ, ନିଜର ପ୍ରିୟଜନ ଯେଉଁମାନେ ଅଛନ୍ତି ସେମାନଙ୍କର ନିଡ୍କୁ ଫୁଲଫିଲ୍ କରିବା ପାଇଁ, କିନ୍ତୁ ଏସବୁ ଭିତରେ ନିଜ ପାଇଁ ଟିକେ ସମୟ ନେବାକୁ ଆମେ ଭୁଲିଯାଉ। କିନ୍ତୁ ଏଇ ୱିକେଣ୍ଡରେ, ମାନେ ଆଜି ସନ୍ଡେ ପରେ ଯେତିକି ସମୟ ଆପଣଙ୍କୁ ଆଜି ମିଳୁଛି, ଥୋଡ଼ା ସା ଟାଇମ୍ ନିଜ ପାଇଁ ବଞ୍ଚନ୍ତୁ। ହସନ୍ତୁ, ରିଲାକ୍ସ କରନ୍ତୁ, ପଜିଟିଭ୍ ରୁହନ୍ତୁ, କାରଣ ରିଅଲ୍ ଏନର୍ଜି କମ୍ସ ନଟ୍ ଫ୍ରମ୍ କଫି ବଟ୍ ଫ୍ରମ୍ ହାପି ମୋମେଣ୍ଟସ୍। ହଁ ହଁ, କେବଳ ଚାହା କଫି ହେଲେ ହିଁ ଗୋଟେ ଏନର୍ଜି ଆସିବ, ତା ତ ନୁହେଁ, ରିଅଲ୍ ଏନର୍ଜି ପାଇଁ ଆମକୁ ହାପି ରହିବା ନିହାତି ଦରକାର।

ତେବେ ଏଇ ୱିକେଣ୍ଡ ପରେ ଯୋଉ ନୂଆ ୱିକ୍ ଷ୍ଟାର୍ଟ ହବ ସେଇ ୱିକ୍ଟା ଏକଦମ୍ ଆପଣଙ୍କ ପାଇଁ ଦମଦାର ରହୁ, ଏକଦମ୍ ଏନର୍ଜେଟିକ୍ ରହୁ, ଏକଦମ୍ ଫୁଲ୍ ଏନର୍ଜିର ସହ ସେଇ ଲାଇଫକୁ ଆପଣ ଏନ୍ଜୟ କରନ୍ତୁ। ତେବେ ଆଉ ଗୋଟେ ଫାଇନାଲ୍ ଟ୍ରାକ୍ ପରେ ସୁରିଲ ଆଫ୍ଟରନୁନ୍କୁ ଏଇଠି ୱାଇଣ୍ଡ ଅପ୍ କରିବା। ତ ସେଥିପାଇଁ ନେକ୍ସଟ ୱିକେଣ୍ଡ ପର୍ଯ୍ୟନ୍ତ ଟେକ୍ କେୟାର, ଷ୍ଟେ ପଜିଟିଭ୍ and have a rocking weekend।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ଷ୍ଟୁଡିଓ ଘଣ୍ଟାରେ ସମୟ ସନ୍ଧ୍ୟା 5:02 ଅତିକ୍ରମ କରିସାରିଛି। ତେବେ ଆପଣଙ୍କର ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଆରମ୍ଭ କରିବା ଶୋ ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍। ହଁ, ଆଜି ସମସ୍ତେ ଆମେ ପାଳନ କରୁଛେ ମଦର୍ସ ଡେ। ମା ମାନଙ୍କ ପାଇଁ ସେମିତି କୌଣସି ଦିନ ନାହିଁ ପ୍ରକୃତରେ, କାହିଁକି ନା ମା ବିନା କୌଣସି ଗୋଟିଏ ଦିନ ବି କମ୍ପ୍ଲିଟ୍ ଲାଗେନି। ତଥାପି ଯେହେତୁ ଆମେ ଗୋଟିଏ ସ୍ପେଶାଲ ଅକେଜନ ଭାବରେ ଆଜିର ଦିନକୁ ପାଳନ କରୁଛେ, ସେଥିପାଇଁ ଆଜି ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ରେ ଆପଣଙ୍କ ପାଇଁ ଗୋଟିଏ ସୁନ୍ଦର ପ୍ରଶ୍ନ ଜ୍ୟୋତି ନେଇ ଆସିଛି। ତେବେ ଆଜିର ପ୍ରଶ୍ନ ହେଉଛି ଯେ ଆପଣ ମାଙ୍କ ପାଇଁ କ'ଣ ଏମିତି କାମ କରିଛନ୍ତି ଯାହାଦ୍ୱାରା ମା ବହୁତ ଖୁସି ହୋଇଛନ୍ତି। ଆମେ ଅଳ୍ପ ବହୁତ ଛୋଟମୋଟ କାମରେ ସାହାଯ୍ୟ କରୁ ମାଙ୍କୁ ନିହାତି ଭାବରେ, କିନ୍ତୁ ଏମିତି କିଛି କାମ ଥାଏ ଯେଉଁଟା ଆମ ମାଙ୍କୁ ବହୁତ ବେଶୀ ଖୁସି ଦେଇଥାଏ, ବହୁତ ବେଶୀ ଆନନ୍ଦ ଦେଇଥାଏ। ତେବେ କ'ଣ ସେ କାମ ଆପଣ କରିଛନ୍ତି ଯାହା ଯେଉଁଥିରେ ଆପଣଙ୍କ ମା ଖୁସି ହୋଇଛନ୍ତି, ଆଉ ସେ ଖୁସିର ଝଲକ ଆପଣ ଦେଖିଛନ୍ତି ବା ଆପଣଙ୍କ ଆଗରେ ସେ ପ୍ରକାଶ ବି କରିଛନ୍ତି ଯେ ତୋର ଏଇ କାମଟି ପାଇଁ ମୁଁ ଭାରି ଖୁସି। ତେବେ ଆପଣ ନିଜର ଏହି ଅନୁଭୂତି, ଏହି ଅନୁଭବ ମାଙ୍କ ସହିତ କ'ଣ ରହିଛି ସେୟାର କରିପାରିବେ ଆମ ସହିତ। ନମ୍ବରଟି ହେଉଛି 0671-230-3153। ସେହି ଭିତରେ ପହଞ୍ଚୁଛି ଗୋଟିଏ ସୁନ୍ଦର ଗୀତ ମାଙ୍କ ପାଇଁ। ତେବେ ଆପଣଙ୍କର ମତାମତର ଅପେକ୍ଷାରେ, ଆପଣଙ୍କର ଫୋନ୍ କଲ୍ର ଅପେକ୍ଷାରେ ଜ୍ୟୋତି ରହିଲା।

0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ ସାଇ କହୁଛି, ବେଲପଡ଼ାରୁ।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ଦିଦି ଯଦି ଗୋଟେ ଚାନ୍ସ ଦେବେ ତାହେଲେ ମୁଁ ମୋ ମାମା ପାଇଁ ଗୋଟେ ଗୀତ ଗାଇବାକୁ ଚାହୁଁଛି।
0: ନିହାତି ଭାବରେ, ଅଳ୍ପ ଦୁଇ ତିନି ଧାଡି ନିହାତି ଭାବରେ ଗାଇପାରିବେ।
1: ଆଜ୍ଞା ଆଜ୍ଞା। ଗପ କହି କହି ଲକ୍ଷେ ଜହ୍ନକୁ ଆଡ଼ି ମୋ ହାତେ ଧରେ।

ଘରୁ କାଢି ମତେ ଦେଖେଇଲୁ ରେ ସଂସାର, ତୋ ହାତ ମୋ ମଥାରେ ରହିଥିଲେ ପାଦ ଧୂଳି ରୁଟି।

0: ବହୁତ ସୁନ୍ଦର, ବହୁତ ସୁନ୍ଦର। ଆପଣଙ୍କର ଲହର ବହୁତ ବଢିଆ ଅଛି। ମା ଶୁଣୁଛନ୍ତି? ଆଜ୍ଞା। ଗୀତଟି ତାହେଲେ ମାଙ୍କ ପାଇଁ ଡେଡିକେଟ୍ କଲେ?
1: ଆଜ୍ଞା, ସେଇଥିପାଇଁ ତ ଗାଇଲି।
0: ଆଜ୍ଞା, ତାହେଲେ କଣ କହିବେ ଆଜିର ଟପିକ ବିଷୟରେ, ଯେ ମାଙ୍କ ପାଇଁ କଣ ଏମିତି କରିଛନ୍ତି? ମା ଭାରି ଖୁସି ହେଇଛନ୍ତି।
1: ମୁଁ କଣ କରେ, ଯେତେବେଳେ ମୋ ମାମା କିଛି କାମ କରୁଥାନ୍ତି ତାଙ୍କ ସହିତ ଟିକେ ମିଶିକିରି ମୁଁ ଟିକେ ଆସୁକି ନ ଆସୁ ଯଦି ସାହାଯ୍ୟ କରେ ତାହେଲେ ମୋ ମାମା ପୁରା ଖୁସି ହେଇଯାଏ। ଆଉ ଯେତେବେଳେ ମୁଁ ନୂଆ ନୂଆ ଗାଡି ଶିଖୁଥିଲି ସେତେବେଳେ ମୋ ମାମାର ଗୋଟେ ଇଚ୍ଛା ଥିଲା ମୁଁ ତାକୁ ବସେଇକି ନେବି ଯୋଉନ ସିଏ ବହୁତ ଖୁସି ହବ, ଆଉ ମୁଁ ଯୋଉନ ତାକୁ ବସେଇ ନାଇଥିଲି ସେଦିନ ସିଏ ବହୁତ ଖୁସି ହେଇଯାଇଥିଲା।
0: ଆଚ୍ଛା ଆଚ୍ଛା, ବହୁତ ବଢିଆ କଥା ଯେ ମା ଏତେ ସୁନ୍ଦର ଗୋଟେ ସ୍ୱପ୍ନ ଦେଖିଥିଲେ ଯେ ଯେତେବେଳେ ଆପଣ ଗାଡି ଚଲେଇବେ ଆପଣଙ୍କ ସହିତ ବସିକି ଯିବେ ଆଉ ଆପଣ ଗାଡିରେ ବସେଇଛନ୍ତି ବି।
1: ଆଜ୍ଞା,
0: ଆଉ ଡେଲି କାମରେ ସାହାଯ୍ୟ ବି କରନ୍ତି ମାଙ୍କୁ ନା?
1: ଆଜ୍ଞା, ଏମିତି ତ ଛୋଟ ମୋଟ କାମରେ ସମସ୍ତେ ସାହାଯ୍ୟ କରିବା ଦରକାର
0: ନିହାତି ଭାବରେ। ମୋର ବି ଏଇଟା
1: ଶୀଘ୍ର କାମ ସରିଯିବ,
0: କଷ୍ଟ ବି ଲାଗିବନି ମାଙ୍କୁ, କାହିଁକି ନା ଆମ ପାଇଁ ତ ପିଲାବେଳୁ ସେ ପରିଶ୍ରମ କରିଛନ୍ତି। ତେବେ ଆମେ ଯେତେବେଳେ ବୟସରେ ଉପଯୁକ୍ତ ବୟସରେ ପହଞ୍ଚିଲେଣି, ଛୋଟ ମୋଟ କାମ ଯଦି ଟିକେ କରିଦେଇପାରିବା, ତାଙ୍କୁ ଟିକେ ହାଲକା କରିପାରିବା, ସେତିକି ହିଁ ତାଙ୍କ ପାଇଁ ବହୁତ। ପ୍ରକୃତରେ ଆମେ ଯାହା ବି କଲେ ତାଙ୍କ ପାଇଁ ସବୁ କିଛି କମ୍ ପଡିଯିବ। ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହେଇଥିବାରୁ।
1: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
0: ନମସ୍କାର। ପ୍ରକୃତରେ ମାଙ୍କୁ ଟିକେ ଟିକେ କାମରେ ସାହାଯ୍ୟ କରିବା ଦ୍ୱାରା ବି ମାଙ୍କର ପରିଶ୍ରମ ଟିକେ ହାଲକା ଯଦି ଆମେ କରିଦେଇପାରିବା ନିହାତି ଭାବରେ ସେ ଟିକେ ଖୁସି ହେବେ। ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି? କଲ୍ଟି କଟିଯାଇଛି। ତେବେ ମା ତାଙ୍କ ବିଷୟରେ କ'ଣ ବା କହିବା, ଜନ୍ମ ପରେ ଆମ ସହିତ ସମସ୍ତଙ୍କର ସମ୍ପର୍କ ଗଢ଼ି ହେଇଯାଏ, କିନ୍ତୁ ଜନ୍ମ ପୂର୍ବରୁ ତାଙ୍କ ଗର୍ଭରୁ ହିଁ ଆମେ ତାଙ୍କ ସହିତ ଯୋଡ଼ି ହେଇଥାଉ। ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି? ହ୍ୟାଲୋ,
2: ହ୍ୟାଲୋ ଦିଦି, ନମସ୍କାର। ଜୟ ଶ୍ରୀ ଜଗନ୍ନାଥ।
0: ନମସ୍କାର, ଜୟ ଶ୍ରୀ ଜଗନ୍ନାଥ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଦିଦି, ମୁଁ ସନ୍ତୋଷ ବେହେରା, କଞ୍ଚୁଲ ଆଠଗଡ଼।
0: ବହୁତ ବହୁତ ସ୍ୱାଗତ ଆପଣଙ୍କୁ କାର୍ଯ୍ୟକ୍ରମକୁ।
2: ଆଜ୍ଞା,
0: କଣ କହିବେ ଆଜିର ଟପିକ ବିଷୟରେ?
2: ଦିଦି, ମୁଁ ତ ମା ଡାକେନି, ବୋଉ ଡାକେ।
0: ଆଜ୍ଞା,
2: ବୋଉ ଡାକଟା ଟିକେ ମଧୁର ଲାଗେ ମତେ,
0: ଛୋଟ
2: ବେଳୁ ନାନୀ ଭାଇ ଡାକନି, ମୁଁ ଡାକେ ଆଉ। ଆଉ ମୁଁ ଯୋଉଦିନ ଚାକିରିରେ ଦରମା ପାଇଲି, ପ୍ରଥମ ଦରମା ବୋଉ ବୋଉ ଆଣିକି ଦେଲି, ମୋ ବୋଉ ବହୁତ ଖୁସି ହେଇଥିଲା। ଆଉ ଗୋଟେ କଥା, ସେ ସବୁଦିନ ମୁଁ ବୋଉକୁ ତା ସନ୍ଧ୍ୟାବେଳେ ମୋଡ଼ାମୋଡ଼ି କରିଦିଏ, ସେଥିରେ ସେ ଖୁସି ହୁଏ। ଏବେ ବି ମୋର ମ୍ୟାରେଜ ସରିଲା ପରେ ବି ମୁଁ ତାକୁ ଘଷି ଦିଏ, ସେ ଶୋଇବା ପୂର୍ବରୁ ମୁଁ ତାକୁ ଘଷା ଘଷି କରିଦିଏ। ସେଇଟା ସବୁଠୁ ତାର ଆଶୀର୍ବାଦ ଯୋଗୁ ଆମେ ଏବେ ଭଲରେ ରହିଛୁ। ଶେଷ ଜୀବନରେ ବି ମୋ ସ୍ତ୍ରୀର ମୋର ତାକୁ ବହୁତ ସେବା କରୁଛି, ଯେତିକି କରିବା କଥା, ତଥାପି କମ୍ ହେଇଛି ଆମେ ଭାବୁଛୁ।
0: ତାର ଆଶୀର୍ବାଦ
2: ଆମେ ଭଲରେ ଅଛୁ, ଆମ ଛୁଆମାନେ ବି ଭଲରେ ଅଛନ୍ତି,
0: ବହୁତ ଝିଅ,
2: ତାର ଆଶୀର୍ବାଦ ଆମ ଉପରେ ହେଇଛି ବୋଲି ମୁଁ ଭାବୁଛି।
0: ନିହାତି ଭାବରେ ତାଙ୍କର ଆଶୀର୍ବାଦ ଆପଣଙ୍କ ସହିତ ରହିଛି, ଭବିଷ୍ୟତରେ ମଧ୍ୟ ରହିବ, ଏବଂ ପୁରା ଆପଣଙ୍କର ସଂସାର ପୁରା ଭବିଷ୍ୟତରେ ବି ଖୁସିରେ ରହିବେ। ନିହାତି ଭାବରେ ମାଙ୍କର ସେବା କରିଛନ୍ତି ମାନେ ଏହାଠାରୁ ବଡ଼ ଜିନିଷ ଆଉ କିଛି ନାହିଁ। ପ୍ରକୃତରେ ଆମେ ମାଙ୍କ ପାଇଁ ଯେତେ କଲେ ବି
2: କହୁଛି, ମା ବାପାଙ୍କୁ କେବେ ଅଣହେଇକି ଦେଖା କରୁ ନାହିଁ, ସେ କେତେ ପରିଶ୍ରମ କରିକି କେତେ ମା କେତେ ଦୁଃଖ ଦେଇକି ଆମକୁ ଜନ୍ମ କରିଛି, ତେଣୁ ତା ଗର୍ଭ କଷ୍ଟ କେହି ସହିତ ମାନେ ପୂରଣ କରିପାରିବେ ନାହିଁ।
0: ନିହାତି ଭାବରେ
2: କେବେ ମା ବାପାଙ୍କୁ ଅଣହେଳା କରୁ
0: ନାହିଁ,
2: ବାହାରେ ରହିଲେ ବି ତାଙ୍କ ସହିତ ଟିକେ ଫୋନ ଯୋଗେ କଥାବାର୍ତ୍ତା ହୁଅନ୍ତୁ,
0: ନିହାତି ଆମ ପାଖରୁ ସ୍ୱର ଟିକେ ଶୁଣିଗଲେ ବି ସେ ଖୁସି ହେଇଯିବେ। ସପ୍ତାହକୁ ଥରେ ଦୁଇ ଥର ଯିଏ ବହୁତ ଦୂରରେ ରହୁଛନ୍ତି, ଆଟଲିଷ୍ଟ ମାସେ ଦୁଇ ମାସରେ।

0: ସକରେ ଯେତେବେଳେ ସୁଯୋଗ ମିଳୁଛି ନିହାତି ଭାବରେ ତାଙ୍କ ପାଖକୁ ଥରେ ଯିବା ନିହାତି ଦରକାର।
1: ଆଜ୍ଞା,
0: ବହୁତ ସୁନ୍ଦର କଥା କହିଲେ, ଆମ କାର୍ଯ୍ୟକ୍ରମରେ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର, ଜୟ ଶ୍ରୀ ଜଗନ୍ନାଥ। ଅତି ସୁନ୍ଦର କଥାଟେ କହିଲେ ସନ୍ତୋଷ ଭାଇ, ଯେ ଆମେ ଯେତେ ଦୂରରେ ରହିଲେ ବି ଟିକେ ମା ବାପାଙ୍କ ଖବର ନେବା, ମା ବାପାଙ୍କୁ ଟିକେ ଫୋନ କଲ୍ କରିବା। ହଁ, ଆଜିକାଲି ତ ସମସ୍ତେ ପାଖରେ ରହିବା ସମ୍ଭବ ହେଇପାରୁନି, ତଥାପି ଚେଷ୍ଟା କରିବା ଫୋନ କଲ୍ ମାଧ୍ୟମରେ ହଉ, ନହେଲେ କୌଣସି ନା କୌଣସି ଉପାୟରେ ହଉ ମା ବାପାଙ୍କ ପାଖରେ ରହିବା, ନହେଲେ ତାଙ୍କୁ ଆମ ପାଖରେ ରଖିବା। ତେବେ ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି। ହ୍ୟାଲୋ
2: ହ୍ୟାଲୋ
0: ହ୍ୟାଲୋ କିଏ କହୁଛନ୍ତି, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଭଲ ଲାଗେ ତୋ କଥା, ଭଲ ଲାଗେ ତୋ କଥା, ଯେବେ ତୋ ସହ ଘରେ ଦେଖା ମିଳନ ଇଲାକାରେ ତୁ ଅଟୋ ନିଶିପଦ୍ମା, ମୋତେ ତୋର ଦେବତା ରହିଥିବା ଏମିତି ସବୁ ଯୁଗକୁ ପରା କେଦାର ଗୌରୀ ପ୍ରେମ ପରି ଆମ ପ୍ରେମ ରହିଥିବ ଚିର ଅମର ପରା ପାଖି ରହିଥିବ ଏଇ ବେଳାଭୂମି କୋଣାର୍କ ଚନ୍ଦ୍ରଭାଗା। ନମସ୍କାର, ଗୁଡ୍ ଇଭିନିଂ। ଗୋପପୁରା ନିଶ୍ଚିନ୍ତ ଭରି କଟକରୁ ଚନ୍ଦ୍ରକାନ୍ତ କୁର୍ତ୍ତି ଆପଣଙ୍କୁ ଏବଂ ସମସ୍ତ ମଦର୍ସ ମାନଙ୍କୁ ମଦର୍ସ ଡେ ରେ ଅନେକ ଅନେକ ୱିଶେସ୍, ଆଣ୍ଡ ମୁଁ ଆପଣଙ୍କୁ ଅନେକ ଅନେକ ୱିଶେସ୍ ମଧ୍ୟ ଜଣାଉଛି ଏବଂ ସବୁ ମା ମାନଙ୍କୁ
0: ବହୁତ ବହୁତ ଧନ୍ୟବାଦ। ତେବେ କଣ କହିବେ ଆଜିର ଟପିକ ବିଷୟରେ?
2: ଟପିକ ବିଷୟରେ କହିବି ଯେ ମୋ ମା ଟିକେ ବୁଲିବା ପାଇଁ ବହୁତ ଭଲ ପାଏ, ଆଉ ଖାଇବା ପାଇଁ ବି ଟିକେ ବହୁତ ଭଲ ପାଏ, ତ ମୁଁ ସେଥିପାଇଁ ଥରେ ଦିନ ବୁଲିବାକୁ ନେଇଗଲି, ମାନେ ଥରେ କଟକ ଚଣ୍ଡୀ ମନ୍ଦିର ଆର ବର୍ଷ ବୁଲିବାକୁ ନେଇଥିଲି, ଆଉ ମୋ ମା ର ମୋର ଯାଇଥିଲୁ ବୁଲିଥିଲୁ, ଆଉ ଖାଇବି ଲସି ଫସି ପିଇ ପାଇକି ଆସିଥିଲୁ, ଆଉ ଆଇସକ୍ରିମ ମଧ୍ୟ ଖାଇଥିଲୁ, ଆଉ ତା ଛଡା ସାଲେପୁର ଯାଇଥିଲୁ ସାଇଶ୍ୱରୀ ମନ୍ଦିର ବୁଲିବାକୁ ନେଇଥିଲି, ଆଉ ମଧ୍ୟ ଲାଷ୍ଟ ଟାର୍ଗେଟ ଅଛି କେନ୍ଦ୍ରାପଡା ବଳଦେବ ଯିବାର ଅଛି, ଆଉ ଏଇଟା ମୋ ହାତ ଟିକେ ଖଣ୍ଡିଆ ଯାଇଛି ସେଥିପାଇଁ ଭଲ ନାହିଁ, ତ ସେଥିପାଇଁ ଏଥରକ ଟିକେ ଏବେ ମୁଁ ବୁଲିବାକୁ ନେଇପାରୁନି। ହାତ ଭଲ ହେଇଗଲା ପରେ ମୋର ମୁଁ ପୁଣି କେନ୍ଦ୍ରାପଡା ବଳଦେବ ଯିବୁ, ମୋ ବୋଉ ଆଉ ମୁଁ ବୁଲିବା ପାଇଁ ଯିବୁ, ଆଉ ଆଇସକ୍ରିମ ହରିକା ସବୁ ମାଙ୍କୁ ଖାଇବାକୁ ଦେବି, ଆଉ ସିଏ ଟିକେ ଖାଇବା ପାଇଁ ଭଲ ପାଏ ଆଉ ବୁଲିବା ପାଇଁ ବହୁତ ଭଲ ପାଏ।
0: ନିହାତି ଭାବରେ, ଆଉ ହାତ ତ ଖଣ୍ଡିଆ ହେଇଯାଇଛି, ତେବେ ଚେଷ୍ଟା କରନ୍ତୁ ଆଜି କିଛି ଗୋଟେ ହାଲକା ଫୁଲକା ବନେଇକି ଦେବା ପାଇଁ, ଯଦି ବନେଇ ପାରୁଛନ୍ତି, ଯେହେତୁ ନିଜେ ଅସୁସ୍ଥ ଅଛନ୍ତି କହୁଛନ୍ତି, ତେଣୁ ଆପଣଙ୍କୁ ପ୍ରେସର କରିବିନି, ନିହାତି ଭାବରେ ଯଦି ପାରୁଛନ୍ତି ଆଜି କିଛି ବନେଇକି ଦିଅନ୍ତୁ, ନହେଲେ କିଛି କିଣି ଆଣିକି ଦିଅନ୍ତୁ ନା, କାହିଁକି ନା କହୁଛନ୍ତି ନା ମା ଟିକେ ଖାଇବାକୁ ଭଲ ପାଆନ୍ତି ବୋଲି।
2: ଆଇସକ୍ରିମ ଆଉ ପାମ୍ପଡ଼, ଆଇସକ୍ରିମ ପାମ୍ପଡ଼ ଆଉ ଚା ଟିକେ ପିଇବା ପାଇଁ ବହୁତ ଭଲ ପାଏ।
0: ଆଜି ଟିକେ ଚାହା ସହିତ ପାମ୍ପଡ଼ ହେଇଯାଉ। ନିହାତି ଭାବରେ ଆଜି ମାଙ୍କୁ ଏତିକି ତ ଖୁସି ଦିଅନ୍ତୁ, ଆଉ ବୁଲାବୁଲି ବି କରୁଛନ୍ତି, ବହୁତ ବହୁତ ଧନ୍ୟବାଦ, ଏତେ ସୁନ୍ଦର କଥା କହିଲେ, ମାଙ୍କୁ ସମୟ ଦେଉଛନ୍ତି, କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ।
2: ନମସ୍କାର।
0: ହଁ, ଏଇ ତ ଛୋଟ ଛୋଟ କଥା ମାଙ୍କ ପାଇଁ ସେତିକି ହିଁ ସେମାନଙ୍କର ଖୁସିର କାରଣ ହେଇଯାଏ, କାହିଁକି ନା ସେମାନେ ଆମଠାରୁ କିଛି ଗୋଟେ ବହୁତ ବଡ଼ ଜିନିଷ, ବହୁତ ଦାମୀ ଜିନିଷ, ବହୁତ ଦାମୀ ଉପହାର, ଏଇସବୁ ଜିନିଷର ଆଶା କେବେ ବି ରଖିନଥାନ୍ତି, ତାଙ୍କୁ କେବଳ ଆମେ ତାଙ୍କ ପାଖରେ ରହିଲେ ହିଁ ସେମାନେ ଖୁସି ହେଇଯାନ୍ତି। ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି। ହ୍ୟାଲୋ
3: ହ୍ୟାଲୋ
0: ଜୟ ଶ୍ରୀ ଜଗନ୍ନାଥ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ପ୍ରଫୁଲ୍ଲ ପ୍ରଧାନ କହୁଥିଲି, କୁଆଁରପାଳ ମାଣିଆ ମନ୍ଦିରରୁ।
0: ଆଜ୍ଞା, କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ, କଣ କହିବେ ଆଜିର ଟପିକ ବିଷୟରେ?
3: ଆମ ମାଙ୍କ ବିଷୟରେ କଣ କହିବି, ମା ଯେତେବେଳେ ରାଗି ଥିବ ତମେ ଯଦି ଆମ ମାଙ୍କ ଆଗରେ ଟିକେ ଯାଇକି ହସିଦବ, ମା ହେଇଥିଲେ ଖୁସି ହେଇଯାନ୍ତି।
0: ଆଚ୍ଛା,
3: ଯଦି ସେ ରାଗିକି କୌଣସି କଥା କହିଥିବେ ଯେ ତମକୁ ମାର୍ଧର କରିଥିବେ, ତମେ କିଛି କରିବନି, ଯାଇକି ମା ମୁହଁ
0: ସେ ବୁଝିଯାନ୍ତି ଯେ ମୁଁ ଯେତେ ରାଗିଲେ ବି ମୋ ଛୁଆ ମୋଠୁ କେବେ ଦୂରରେ ରହିବେନି,
3: ନିଶ୍ଚିତ ମ୍ୟାମ,
0: ସେଥିପାଇଁ ସେ ଖୁସି।
3: ଆମେ ହେଉଛୁ ବୁଣାକାର, ବୁଣୁଛୁ ତନ୍ତ, ଯେତେବେଳେ ଖଣ୍ଡେ ଲୁଗା ମୋ ମାକୁ ମୁଁ ନେଇକି ଦେଲି, ନିଜେ ବୁଣିକି
0: ଦେଇଛନ୍ତି,
3: ଜନ୍ତୁ ଲୁଗା, ଜନ୍ତୁ ବୋଲେ ଧରିବେ ଯୋଉ ବରର ଯୋଉଟା କହୁଛନ୍ତି,
0: ନିଜେ ବୁଣିକି ଦେଇଛନ୍ତି ନିଜ ହାତରେ, ନିଜେ
3: ଏଇସବୁ ଜିନିଷ ହେଇଥିଲା, ରୁଗାଖଣ୍ଡ ଦେଇଥିଲି, ମୋ ମା ବହୁତ ଖୁସି ହେଲା, ସେଟାକୁ ସେତିକି ରଖିଲା ପାଖାପାଖି 10-15 ବର୍ଷ, ତାପରେ ମୁଁ ତାକୁ କହିଲି ନା ଏଟା ପିନ୍ଧି, ତାପରେ ମୁଁ ତତେ ଲୁଗା ଦେବି, ସେଠୁ ବାଧ୍ୟ ହେଇକି ପିନ୍ଧିଲା, ଆଉ ତାପରେ ଆଉ ଖଣ୍ଡେ ଲୁଗା ଦିଆ ହେଲା ଆଉ।
0: ଆଚ୍ଛା, ଆପଣ ସେ ଯୋଉ ଯେତିକି ଲୁଗା ଦେଇଛନ୍ତି ନିଜେ ବୁଣିକି ଦେଇଛନ୍ତି?
3: ହଁ ମ୍ୟାମ, ନିଜେ କମ୍ପ୍ୟୁଟର କାଟିକି ତାକୁ ଦେଇଛି।
0: ବହୁତ ସୁନ୍ଦର କାମ କରିଛନ୍ତି, ଯେ ଆମେମାନେ ବି ଗିଫ୍ଟ କରୁଛୁ ମାଙ୍କୁ, କିନ୍ତୁ ନିଜେ ବୁଣିକି ମାନେ ନିଜ ଇଚ୍ଛାରେ ଗୋଟେ ସୁନ୍ଦର ଡିଜାଇନ୍ କରିକି ମାଙ୍କ ପାଇଁ ଆମେ କରିବା ଆମ ପାଇଁ ସମ୍ଭବ ନୁହେଁ। ଆପଣ ଏତେ ସୁନ୍ଦର ସୌଭାଗ୍ୟ ପାଇଛନ୍ତି, ବହୁତ ବହୁତ ଧନ୍ୟବାଦ।
3: ଧନ୍ୟବାଦ ମ୍ୟାମ।
0: ଆଜ୍ଞା, ये थिले प्रफुल्ल भाई जे कि निज मां को हाथ रे बुणी किरी लुगा देइछंती केते सुंदर कथा मते तो एक कथा सुणी कि भारी एक्साइटमेंट

0: ଫିଲ୍ ହଉଛି ଯେ କାଶ ମୁଁ ଶିଖିଥାନ୍ତି, କାଶ ମୁଁ କରିପାରିଥାନ୍ତି। ତେବେ ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି। ହ୍ୟାଲୋ,
1: ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ରାମ ରାମ ହରେ। ଗୁଡ୍ ଇଭିନିଂ ଅପା, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଆଜ୍ଞା, କହୁଥିଲି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ରାଜସୁନାଖଳା ବାଙ୍କୋଇ ବାରବାଟୀ ନିକଟ ଆରିକମା ଗ୍ରାମ ଡିବସାହିରୁ ମା କୁଶାସୁଙ୍କ ପୀଠରୁ କହୁଥିଲି।
0: ଆପଣଙ୍କ ନାଁ?
1: ବଳରାମ ବେହେରା। ଆଜ୍ଞା
0: ଆଜ୍ଞା, କଣ କହିବେ ଆଜିର ଟପିକ ବିଷୟରେ?
1: ଟପିକ ତ ମାଠ ବଳି ଦୁନିଆରେ କିଛି ନାହିଁ, ବାପା ମା ମାଠ ବଳିକି ବାପା ମାଙ୍କ ସେବା ଯିଏ କରିବ ସିଏ କେବେ ସଂସାରରେ ବହୁତ ଭଲରେ ରହିବ। ଆଜ୍ଞା,
0: ଆଜିକାଲି
1: ବାପା ମାଙ୍କ ସେବା ବହୁତ କୁଚିତ କମ କରୁଛନ୍ତି, ବାପା ମାଙ୍କୁ ଅଲଗା କରିଦଉଛନ୍ତି, ବାପା ମାଙ୍କୁ ନେଇକି ଅନ୍ନଥ ଆଶ୍ରମ ଛାଡି ଦଉଛନ୍ତି, ଏମିତି ସବୁ ହଉନି ଆଜିକାଲି। ଆଜ୍ଞା, ସେଥିପାଇଁ ବାପା ମାଙ୍କ ସେବା କରିବ ଡେଲି। ସକାଳୁ ଉଠିଛି, ପୁଅ ହଉ ବା ଝିଅ ହଉ କିମ୍ବା ବୋହୁ ହଉ, ବାପା ମାଙ୍କର ଶାଶୁ ଘର ସେବା କରିବା ଦରକାର। ବୋହୁ ହେଇଥିଲେ, ପୁଅ ଝିଅ ହେଇଥିଲେ ବାପା ମାଙ୍କର ସେବା କରିବା ଦରକାର। ପ୍ରତ୍ୟେକ ଦିନ ସକାଳୁ ଉଠିକି ଗାଧେଇ ସାରନ୍ତୁ ବା ଅଗାଧୁଆରେ ବାପା ମାଙ୍କୁ ପ୍ରଣାମ କରିବା ଦରକାର। ଏଇଟା ଯଦି କରିବେ ତାହେଲେ ଆପଣଙ୍କର ଭବିଷ୍ୟତ ଉଜ୍ଜଳ ରହିବ
0: ନିହାତି ଭାବରେ। କିନ୍ତୁ ଆପଣ କଣ କରିଛନ୍ତି ଯୋଉଥିରେ ଆପଣଙ୍କ ମା ବହୁତ ଖୁସି ହେଇଛନ୍ତି?
1: ମା, ମୁଁ ତ ଯେତେବେଳେ ଆମର ମୁଁ ଅଛି ଆଜ୍ଞା ଏଠି, ମୁଁ ତ ସବୁ ମା ମତେ ବହୁତ ଭଲ ପାଆନ୍ତି, ବହୁତ ଭଲ ପାଆନ୍ତି। ତାପରେ ମୁଁ ଯେତେବେଳେ ଚାକିରି କଲି ଆମର କଟକରେ, ଆମର ଯୋଉ ହାଇକୋର୍ଟରେ ଅଛି ଆଡଭୋକେଟ ଜେନେରାଲ ଅଫିସ, ମା ଏଜି ଅଫିସ କୁହନ୍ତି, ସେଠି ସର୍ଭିସ ଯେତେବେଳେ କଲି ପ୍ରଥମ ଥର ବାପା ମାଙ୍କୁ ଧରେଇଥିଲି। ବାପା ଗଣିକି ଟଙ୍କା ବୋଉକୁ ଦେଖୁଥାନ୍ତି ଖାଲି, ଏତେ ଖୁସି ଯେ ଆଉ କୁହନ୍ତିନି।
0: ମାନେ ଫାର୍ଷ୍ଟ ଟାଇମ୍ ରୋଜଗାର କରିକି ଆଣିକି ଦେଇଛି।
1: ଆଜ୍ଞା,
0: ଆଚ୍ଛା, ତାହେଲେ ମା ସେତେବେଳେ କଣ କହିଥିଲେ ଆପଣଙ୍କୁ?
1: କହିବା କଣ, ଏତେ ଖୁସି ଯେ କୁହନ୍ତିନି ଆଜ୍ଞା, ବହୁତ ଖୁସି। ସେତେବେଳେ ବହୁତ ଖୁସି ଥିଲେ ବାପା ମାଙ୍କ, ବହୁତ ଖୁସି ଥିଲେ। ମା ବହୁତ ମତେ ଭଲ ପାଆନ୍ତି, ବାପା ବହୁତ ମତେ ଭଲ ପାଆନ୍ତି, ମା ଏତେ ଭଲ ପାଆନ୍ତି, ସମସ୍ତେ ସାମ୍ନାରେ କୁହନ୍ତି ମୋ ପୁଅ ମାନେ ଏତେ ମାନେ ଇଏ ମାନେ ମୋ ବିଷୟରେ କିଛି ସେ ଖରାପ କୁହେନି, ସବୁବେଳେ ଭଲ କଥା ହିଁ କହେ ବାହାରେ।
0: କହି ତ ପାରୁନଥିବେ, ଶୁଣି ବି ପାରୁନଥିବେ।
1: ଆଜ୍ଞା,
0: ନିହାତି ଭାବରେ ମା ମାନେ ସବୁବେଳେ ହିଁ ଏମିତି ନିଜ ଛୁଆ ମାନଙ୍କ ପାଇଁ କିଛି ବି ସେ କରିପାରନ୍ତି, ଆଉ ଏଇ ଛୋଟିଆ ଛୋଟିଆ ଖୁସିରେ ହିଁ ସେମାନେ ଖୁସି ହେଇଯାନ୍ତି। ତାଙ୍କୁ ବେଶୀ କିଛି ଦରକାର ନଥାଏ। ବହୁତ ସୁନ୍ଦର କଥା କହିଲେ, ଆମ କାର୍ଯ୍ୟକ୍ରମରେ ସାମିଲ ହେଇଥିବାରୁ ବହୁତ ବହୁତ ଧନ୍ୟବାଦ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ନମସ୍କାର, ଗୁଡ୍ ଇଭିନିଂ,
0: ଭେରି ଗୁଡ୍ ଇଭିନିଂ। ତେବେ ମା ପ୍ରକୃତରେ କିଛି ଗୋଟେ ଭାରି ସାମାନର ଆବଶ୍ୟକତା ରଖିନଥାନ୍ତି, କେବଳ ଆମ ଜୀବନରେ ତାଙ୍କୁ ଛୋଟିଆ ପ୍ରାୟୋରିଟି ଯଦି ଟିକେ ମିଳିଯିବ ତାହେଲେ ବି ସେ ଖୁସି। ତେବେ ଦେଖିବା ଆମକୁ ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି। ହ୍ୟାଲୋ, ହ୍ୟାଲୋ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଶୁଭ ସନ୍ଧ୍ୟା। ତେବେ କଣ କହିବେ ଆଜିର ଟପିକ ବିଷୟରେ?
2: ଆଜ୍ଞା,
0: ଆଜିର ଟପିକ ବିଷୟରେ କଣ କହିବେ?
2: ଦେଖନ୍ତୁ, ଆଜି ଟପିକ ଉପରେ ପ୍ରଥମେ ମାତୃଦିବସ ମା ଦିବସ ଉପଲକ୍ଷେ ସମସ୍ତଙ୍କୁ ମୋର କୋଟି କୋଟି ହୃଦୟରୁ ପ୍ରଣାମ ଜଣାଉଛି, ଏବଂ ମୋ ମା ମୋ ପାଖରେ ରହୁଛି 92 ବର୍ଷ ହେଇଗଲାଣି, ଆଉ ତା କଥା କିଏ ଅନ୍ୟ କିଏ ନ ବୁଝିଲେ ବି ଯେ ଯେତେବେଳେ ମୁଁ ଆସେ ସେ ଖଣ୍ଡେ ଖଣ୍ଡେ ତା ମୁଣ୍ଡ ଟିକେ କାମୁନି, ଗୋଟେ ଟିକେ ଗୁଡାକୁ ଟିକେ ନେଇ ଆସିବୁ, ଟିକେ ପାନ ଗୁଣ୍ଡି ଟିକେ ସଜାଇକି ନେଇ ଆସିବୁ, ଯେହେତୁ ଛେପ ଫେପ ଟିକେ ପଡିଯାଏ, ତାକୁ ମୋ ସ୍ତ୍ରୀ ସଫା ସୁତୁରା କରିଦିଏ, ପରିଷ୍କାର କରିଦିନି, ସେ ଯାହା ହଉ ପ୍ରତି ସପ୍ତାହରେ ଘଣ୍ଟାଟେ ବଜାର ବୁଲିବ, ମୁଁ ତା ଟିକେ ଟିକେ ଅଟୋରେ ବସେଇବି, ଚାରିଆଡେ ବୁଲେଇକି ଆଣିକି ଛାଡ଼ିବି, ତେଣୁ ତା ମନ ବହୁତ ଖୁସି, ତେଣୁ ତାହା ସେ ସବୁବେଳେ ମୋ ପାଖରେ ରହିବାକୁ ଚାହୁଁଛି।
0: ଆଚ୍ଛା, ବହୁତ ବହୁତ ଧନ୍ୟବାଦ, ଆପଣ ମାଙ୍କର ସେବା କରୁଛନ୍ତି, ତାଙ୍କ କଥା ଟିକେ ଶୁଣିପାରୁଛନ୍ତି, ଆମ କାର୍ଯ୍ୟକ୍ରମରେ ସାମିଲ ହେଇଥିବାରୁ
2: ବହୁତ ଚାହୁଁଛନ୍ତି, ତାହା ମୁଁ ଆଣିକି ଦେଉଛି, କେବେ ତା ମନରେ ଅଶାନ୍ତି କରୁ
0: ନିହାତି ଭାବରେ।
2: ଆଜି ଟିକେ ମୁଁ ଗୋଟାଏ ଆଳୁ ଚପ ଆଣିବୁ ଏଇ ଜାଗାରେ, ଯେମିତି ଦାନ୍ତ ଇଏରେ ମାନେ ଚୋଗେଇ ପାରୁନାହାନ୍ତି, ଖାଉଛୁ ନ ଖାଉନୁ ଆଇଁ ତ ଦଉଛି, ଟିକେ ତ ଖାଉଛନ୍ତି, ଯାହା ଖାଉଛନ୍ତି ମନ ତାଙ୍କର କେବେ
0: ଯେମିତି ଆମର ପିଲାବେଳେ
2: 6 ବର୍ଷ ହେଲାଣି ଗଲେଣି, ମୁଁ ତାକୁ କେବେ ଜଣେନି ଯେ ତାଙ୍କ ପାଖରେ ନାହାନ୍ତି ବୋଲି।
0: ବହୁତ ବହୁତ ଧନ୍ୟବାଦ, ଆପଣ ତାଙ୍କ ପାଖରେ ଏମିତି ଥାନ୍ତୁ, ସେ ସବୁବେଳେ ଏମିତି ଖୁସିରେ ଥାନ୍ତୁ।
2: ଆଜ୍ଞା, ଧନ୍ୟବାଦ, ଯିବା ଆଗରୁ ମା ଶାରଳା ଆଉ ଥରେ ଆପଣଙ୍କୁ ଆପଣ ପରିବାରକୁ ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା କରି।
0: ବହୁତ ବହୁତ ଧନ୍ୟବାଦ ଆମ କାର୍ଯ୍ୟକ୍ରମରେ ଯୋଡ଼ି ହେଇଥିବାରୁ। ତେବେ ଆମେ ପୁଣି ଯୋଡ଼ି ହେବା, ଶୁଣିଦେବା କିଛି ବ୍ୟୁଟିଫୁଲ ଟ୍ରାକ୍ ମାଙ୍କ ପାଇଁ।

0: ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ବ୍ରେନ୍ ପୋକାଟାକ୍ ଦିଲ୍ ସି ଦିଲ୍ ତାକ୍ ଶୋ ଚାଲିଛି ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଆଉ ଆଜିର ଟପିକ୍ ରହିଛି ଯେ ଆପଣ କ'ଣ ଏମିତି କରିଛନ୍ତି ଯେଉଁଥିରେ ମା ଖୁସି ହୋଇଛନ୍ତି ତେବେ ଆମ ସହ ଅନେକ ଶ୍ରୋତା ବନ୍ଧୁ ଯୋଡ଼ିବା ପାଇଁ ଚେଷ୍ଟା କରୁଛନ୍ତି ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି କୋଉଠୁ କରିଛନ୍ତି ହ୍ୟାଲୋ
1: ହ୍ୟାଲୋ ହଁ ବବଲୁ କହୁଛି କଟକରୁ
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ
1: ଥ୍ୟାଙ୍କ ୟୁ
0: କ'ଣ କହିବେ ଆଜିର ଟପିକ୍ ବିଷୟରେ
1: ନିଶ୍ଚିନ୍ତ ମାନେ ମୋ ମା ସବୁବେଳ ପାଇଁ ତାଙ୍କର ପୁରା ଗୋଟେ ଥିଲା କି ମନରେ ଅବଶେଷ କି ମୁଁ ତାଙ୍କ ହିସାବରେ ଗଲିନି କାହିଁକିନା ସିଏ ଚାହୁଁଥିଲେ କି ମୁଁ ଟିକେ ଭଲସେ ପାଠ ପଢେ ଗୋଟେ ଅଫିସିଆଲ ଜବ୍ କରେ କିନ୍ତୁ ମୋ ମାମା ଯେହେତୁ ଜଣେ ଟିଚର ତାଙ୍କର ସିଏ ଗୋଟେ ସ୍ୱପ୍ନ ଥିଲା ତ ସେ ସ୍ୱପ୍ନ ମୁଁ କୋଉ ନା କୋଉ ଟିକେ ଅଧୁରା କରୁଛି ତାଙ୍କ ମନରେ ସବୁବେଳେ ବି ଦୁଃଖ ଥାଏ କି ମୋ କଥା ଶୁଣିଲାନି ଆଉ ବିଜନେସ୍ କଲା ଇଏ କଲା ସେ କଲା ଏମିତି ଥାଏ କିନ୍ତୁ ବର୍ତ୍ତମାନେ ସିଏ ତାପରେ ଏ ଯୋଉ ବିଜନେସ୍ କୁ ନେଇକି ଯେତେବେଳେ ମୁଁ କାମ କଲି ଯେହେତୁ ମୋର ସାଇଡ୍ କାମ କଲି କଣ୍ଟ୍ରାକ୍ଟ କାମ କଲି ସେଥିରୁ ପ୍ରାୟ ସକ୍ସେସ ଆସିଲା ଲୋକମାନଙ୍କର ଯେ ଯୋଉ ପ୍ରଶଂସା ଆସିଲା ଲୋକ ଘରକୁ ଆସନ୍ତି ତ ସେମାନେ କି ଯୋଉମାନଙ୍କର କାମ ଯୋଉ ଗାଁରେ ଥିବ ସେମାନେ ମାନେ କହନ୍ତି କି ପ୍ରୋଜେକ୍ଟ ଆପଣ କରନ୍ତୁ ସିଏ ଏଇଟା ଜାଣେ ତ ସିଏ ବହୁତ ଖୁସି ହେଇଯାଏ କି ନାଇଁ ମୁଁ ଯୋଉଟା ଭାବୁଥିଲି କି ମୋ ଟିକେ ପାଠ ଅଧିକା ପଢୁ ଗୋଟେ କୌଣସି ଅଫିସିଆଲ ଜବ୍ କରୁ ନାଇଁ ଠିକ ଅଛି ସେ ଧାରଣାଟା ବୋଧେ କୋଉ ନା କୋଉଠି ଠିକ ଥିଲା କିନ୍ତୁ ଫେର୍ ବି ମୁଁ ଟିକେ ଅଧିକା ଭାବି ଦେଇଥିଲି ନାଇଁ ଏବେ ଠିକ୍ ଠାକ୍ ଅଛି ତ ଏଥିପାଇଁ

0: ଦୁସରା ମୋ ମାମା ଖୁସି ଥାନ୍ତି।
1: ଆଚ୍ଛା ଆପଣ ତର ସକ୍ସେସ କୁ ନେଇକି ଖୁସି ଅଛନ୍ତି।
0: ଆଜ୍ଞା
1: ଆଜି ଫାଷ୍ଟ ଟାଇମ କଲ କରିଛନ୍ତି?
0: ନା ନା ମୁଁ ବହୁତ ସାରା କଲ କରେ।
1: ଆଚ୍ଛା ଆଚ୍ଛା
0: ରେମ୍ବରେ ପୁରୁଣା ଲିସନର ଜଣେ ମୁଁ।
1: ଆଚ୍ଛା ଆଚ୍ଛା ବହୁତ ବହୁତ ଧନ୍ୟବାଦ।
0: ଆପଣ ସହିତ ବୋଧେ ଫାଷ୍ଟ ଟାଇମ ମୁଁ କଥା ହଉଛି।
1: ମୋ ସହିତ ଫାଷ୍ଟ ଟାଇମ କଥା ହଉଛନ୍ତି। ତେବେ ବହୁତ ବହୁତ ଧନ୍ୟବାଦ ଯେ ମା ଯୋଉ ସ୍ୱପ୍ନ ଦେଖିଥିଲେ ତାକୁ ପୁରା କରିପାରିନାହାନ୍ତି ସତ, କିନ୍ତୁ ଯାହା ବି କରିଛନ୍ତି ସେଥିରେ ମା ଖୁସି ହେଇପାରିଛନ୍ତି।
0: ନିଶ୍ଚିନ୍ତ ନିଶ୍ଚିନ୍ତ ତାଙ୍କ ମନ ଟିକେ ଥାଏ କି।

0: ନିହାତି ଭାବରେ ସେ ସେତିକି ଖୁସି ଅଛନ୍ତି ବୋଲି ସେ ପଛରେ କହୁଛନ୍ତି। ସାମ୍ନାରେ ନ କହିବାର ଗୋଟିଏ ଛୋଟିଆ କାରଣ ଯେ ସେ ଯେହେତୁ ଚାହୁଁଥିଲେ ଆଉ ଆପଣ ସେ କାମଟି କରିନାହାନ୍ତି, ସେ ସେଥିପାଇଁ ସାମ୍ନାରେ କହୁନାହାନ୍ତି। ନହେଲେ ପ୍ରକୃତରେ ଯଦି ପଛରେ ପ୍ରଶଂସା କରୁଛନ୍ତି, ମନ ଭିତରୁ ବହୁତ ଖୁସି ଅଛନ୍ତି। ନିହାତି ସେ ମନ ଭିତରେ କେବଳ ମାଙ୍କର ଗୋଟିଏ ଆଶା ଥାଏ ଯେ ଆମ ପିଲାଟି କେମିତି ଷ୍ଟାଣ୍ଡ କରିଯାଉ, ସକ୍ସେସ ହଉ ଲାଇଫରେ, ତେଣିକି ସେ ସତ ମାର୍ଗରେ ଯେଉଁ ପଟେ ଯାଉଛି ଯାଉ, କିଛି ଅସୁବିଧା ନାହିଁ, ନୁହେଁ କି?
1: ବିଲକୁଲ
0: ନିହାତି। ତେବେ ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର କଥା ଆମ ସହିତ ସେୟାର କରିଥିବାରୁ। ହଁ, ଯେତେବେଳେ ଆମକୁ ଜନ୍ମ ଦେଇଛନ୍ତି ଆମକୁ ନେଇ ଅନେକ ସ୍ୱପ୍ନ ତାଙ୍କ ମନରେ ଆସେ, ତେବେ ଆମେମାନେ ବି ମଣିଷ, ସବୁ ସ୍ୱପ୍ନ ପୂରା କରିବା ଆମ ପକ୍ଷେ ବି ସମ୍ଭବ ହେଇ ନପାରେ, ତଥାପି ଚେଷ୍ଟା କରିବା। ସ୍ୱପ୍ନ ଭାଙ୍ଗିଲେ ଭାଙ୍ଗିବା ପରେ ମଧ୍ୟ ମାଙ୍କର ମନରେ ଟିକେ ଖୁସି ଦେବା ପାଇଁ ଦେଖିବା ଆମକୁ। ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି? ହ୍ୟାଲୋ।
2: ଚଲତି ଫିରତି ଆଖୋ ସେ ମେନେ ଦୁନିଆ ଦେଖି ହେ, ଚଲତି ଫିରତି ଆଖୋ ସେ ମେନେ ଦୁନିଆ ଦେଖି ହେ, ମେନେ ଜନ୍ନତ ତ ନାହିଁ ଦେଖି ଲେକିନ ମେରେ ମା କି ପ୍ୟାର ଦେଖି ହେ। ନମସ୍କାର ଆଜ୍ଞା।
0: ନମସ୍କାର, ବଢିଆ ଶାୟରୀଟେ କହିଲେ ମାଙ୍କୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ମୁଁ ସମୀର ପଣ୍ଡା କହୁଛି, ତେଲଙ୍ଗାପିଠ କଟକରୁ।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
3: ଧନ୍ୟବାଦ ଆଜ୍ଞା।
0: କଣ କହିବେ ଆଜିର ଟପିକ ବିଷୟରେ, କଣ ଏମିତି କରିଛନ୍ତି ଯେଉଁଥିରେ ମା ଭାରି ଖୁସି ହେଇଛନ୍ତି?
3: କଣ କହିବା, ମା କଥା କହିଲେ ଶବ୍ଦ କମ ପଡିଯିବ। ମାର ଭଲ ପାଇବା ଆଉ ସ୍ନେହକୁ ବର୍ଣ୍ଣନା କରିବା, ଆଉ ମାର ମମତା ଅମୂଲମୂଲ, ମାର ସ୍ନେହ, ମା ହଉଛି ସ୍ନେହ ଆଉ ଶ୍ରଦ୍ଧାର ସାଗର। ଖୁବ ଅଳ୍ପ ବୟସରୁ, 10-11 ବର୍ଷ ବୟସରୁ ମୁଁ ମୋ ବୋଉଙ୍କୁ ହରିଥିଲି। ଯେତେବେଳେ ପଳେ ବୋଉଙ୍କ କଥା ଆଲୋଚନା କରୁ ପଳେ ମୋ ଆଖିରେ ମାନେ ଲୁହ ଜକେଇ ଆସେ। ଅନ୍ୟମାନେ କୁହନ୍ତି ଏବେ ମୋ ବୋଉ ମରିବା 35 ବର୍ଷ ହେଇଯିବ, ଅନ୍ୟମାନେ କୁହନ୍ତି ଯେ ଏଠି ଆମ ସାହିରେ, ସାହି ପଡ଼ିଶାରେ, ଆମ ଗାଁରେ ଯେ ତୁମ ବୋଉ ଭଳି ବୋଉ ଆମ ଏ ଖଣ୍ଡମଣ୍ଡଳରେ କେହି ନଥିଲେ, ତ ତା ବାବଦରେ ତାକୁ ବା ତା ପାଇଁ ଆମେ କଣ କରିବା ପୂର୍ବରୁ, ଦୁନିଆକୁ ଚିହ୍ନିବା ପୂର୍ବରୁ ସେ ତ ଦୁନିଆ ଛାଡି ଚାଲିଯାଇଥିଲା। କିନ୍ତୁ ମୁଁ ଭାବେ ଯେ ପ୍ରତ୍ୟେକ ଆଙ୍ଗୁଠି ତାର ମାନେ କୁହନ୍ତି ନା, ମାର ହାତ ପିଲାର ମୁଣ୍ଡ ଉପରେ ରହିଲେ ଆଶୀର୍ବାଦ ସ୍ୱରୂପ କାମ କରେ। କେବଳ ଆଶୀର୍ବାଦ ନୁହଁ, ମାର ପ୍ରତ୍ୟେକ ଆଙ୍ଗୁଠିରେ ଆଶୀର୍ବାଦର ସମ୍ପତ୍ତି ଭରପୁର ରହିଛି। ସେଇଥିପାଇଁ ଖାଲି ମାର ହାତ ମୁଣ୍ଡ ଉପରେ ରହିଗଲେ ଦୁନିଆର ସବୁ ବିଘ୍ନ, ସବୁ ବାଧା, ସବୁକିଛି କୁଆଡେ ଦୂର ହେଇଯାଏ। ତ ଏଇ ବାବଦରେ ମୁଁ ଅଧିକା କଣ କହିବି, କେବଳ ମାଙ୍କ ପାଇଁ ଦିନଟିଏ ନୁହେଁ, ମା ତ ଆମ ପାଇଁ ସବୁକିଛି, ସବୁକିଛି ଆମ ପାଇଁ, ଇଏ ଦୁନିଆକୁ ଆଣିଛନ୍ତି ଆମକୁ ସିଏ, ଆଉ ତାଙ୍କ ପାଇଁ ଆମେ କଣ କରିପାରିବା ବା କଣ ନ କରିପାରିବା, କିନ୍ତୁ ସିଏ ଆମ ପାଇଁ ଶ୍ରେଷ୍ଠ, ସିଏ ଆମ ପାଇଁ ସର୍ବଶ୍ରେଷ୍ଠ। ସେଥିପାଇଁ ମୁଁ ଯୋଉଟା ଯେମିତି ସଂସ୍କୃତରେ କୁହାଯାଏନି, ପୁନରପି ଜନମମ ପୁନରପି ମରଣମ
0: ପୁନରପି ଜନନୀ ଯଥା ରସାୟନମ,
3: ତେଣୁ ସବୁବେଳେ ମୁଁ ଚାହିଁବି ମୋ ସେଇ ବୋଉକୁ ମୋର ମା ରୂପରେ ପାଏ, ଏବଂ ସବୁବେଳେ ଏଇ ଦୁନିଆକୁ ଆସେ ତାରି ଆଶୀର୍ବାଦ ସବୁବେଳେ ମୁଣ୍ଡ ଉପରେ ରହୁ। ବେଳେ ବେଳେ ଦୁଷ୍ଟ ହେଲେ ଆମେ ତ ଗୋଟେ ଏତେ ମନେ ମାନେ ଆମ ବୋଉ ବହୁତ ସୁଧାର, ଆମେ ବି ସେତେ ଦୁଷ୍ଟ କେବେ ହେଇନୁ, କିନ୍ତୁ କଥା ପ୍ରସଙ୍ଗରେ କଥା ଯେତେବେଳେ ପଡେ କୁହନ୍ତି ନା, ରାତି ବରଷା ମା ପରସା, ମାର ଗାଳି ଦାଣ୍ଡର ଧୂଳି। ମା ଯେତେବେଳେ ଆକଟ କରନ୍ତି ନା, ସେ ଆକଟ ଭବିଷ୍ୟତ ଜୀବନକୁ ସ୍ୱର୍ଣ୍ଣିମ ଅଧ୍ୟାୟରେ ପରିଣତ କରିଥାଏ। ବୟସ ହେଲେ ସେଟା ମନେ ପଡେ ଯେ ଆମ ମା ଆମକୁ ଆକଟ କରୁଥିଲେ, ଆମ ଆଜି ଠିକ ଜାଗାରେ ପହଞ୍ଚିତେ। ଆଜି ମଦର୍ସ ଡେ ରେ ସବୁ ମା ମାନଙ୍କୁ ମୋର ସଭକ୍ତି ପ୍ରଣାମ, ଏତିକି କହିବା।
0: ନିହାତି ଭାବରେ ବହୁତ ସୁନ୍ଦର କଥା କହିଲେ। ଆପଣଙ୍କର କଥା ଶୁଣି ପ୍ରକୃତରେ ଆମେ ଦୁଃଖିତ ଯେ ମାଙ୍କ ଠାରୁ ଆମେ ଶବ୍ଦ ଶିଖିଛେ, ତାଙ୍କ ପାଇଁ କୌଣସି ଶବ୍ଦ ନାହିଁ। ତଥାପି ଆପଣଙ୍କର ଉପରେ ସବୁବେଳେ ମାଙ୍କର ଆଶୀର୍ବାଦ ନିହାତି ଭାବରେ ରହିଛି, ସେଥିପାଇଁ ଆପଣ ଜୀବନରେ ନିହାତି ଭାବରେ ସକ୍ସେସ ହେଇପାରିଛନ୍ତି। ଏମିତି ଆପଣଙ୍କ ଉପରେ ମାଙ୍କର ଆଶୀର୍ବାଦ ଥାଉ, ଈଶ୍ୱରଙ୍କର କୃପା ଥାଉ। ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହେଲେ ଆଉ ଏତେ ସୁନ୍ଦର କଥା କହିଲେ। ନମସ୍କାର, ଜୟ ଶ୍ରୀ ଜଗନ୍ନାଥ। ପ୍ରକୃତିରେ ସାଥୀ ମା ନାହିଁ ଯାହାର, ତାହା ନାହିଁ ତାହାର। ଦୁଃଖଦ ମୁହୂର୍ତ୍ତ, ପିଲାଦିନରୁ ମାଙ୍କୁ ହରାଇଛନ୍ତି, ବହୁ କଷ୍ଟ। ତଥାପି ମାଙ୍କର ଝାପ୍ସା ଅନୁଭୂତି ସେ ସେୟାର କଲେ ଯେ ଅନ୍ୟମାନେ ମାଙ୍କ ବିଷୟରେ ବି ଭଲ କୁହନ୍ତି ଯେ ମା ଅତି ସୁଧାର ଥିଲେ, ସେସବୁ ବିଷୟରେ ଆମ ସହ ଆଲୋଚନା କଲେ ସମୀର ଭାଇ। ତେବେ ଦେଖିବା ଆମକୁ ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି?

0: हेलो
1: सुनीता पुष्टि पटापट पावती
0: कार्यक्रम को बहुत बहुत स्वागत
1: ଆଜ୍ଞା ଆଜ୍ଞା ମୁଁ ବହୁତ ଦିନ ହେଲା ଫୋନ ନମ୍ବର ଜମା ଲାଗୁନାହିଁ ଆଉ ଆଜି ଆପଣଙ୍କ ସହିତ ଫାଷ୍ଟ ଟାଇମ୍ କଥା ହଉଛି
0: ନାଇଁ ମୁଁ ପୂର୍ବରୁ ଆପଣଙ୍କ ସହିତ ଦୁଇ ତିନି ଥର କଥା ହେଇଛି ନିହାତି ଭାବରେ ଆପଣଙ୍କର ନେଟୱାର୍କ ଇସ୍ୟୁ ପାଇଁ ବୋଧ ହୁଏ ଫୋନ ଲାଗୁନଥିବ
1: ଆଜ୍ଞା ଆଜ୍ଞା ଆଉ ଟପିକ ଉପରେ ମୁଁ ଏତିକି କହିବି ଯେ ମାନେ ମୋ ମାଆକୁ ଏମିତି ଖୁସି କରାଏ ଯେ ଚକୋଲେଟ୍ ଦେଇ କାହିଁକି ନା ମୋ ମାମା ବେଶୀ ଚକୋଲେଟ୍ ଖାଇବାକୁ ଭଲ ପାଆନ୍ତି ଆଉ ମୁଁ ବି ଚକୋଲେଟ୍ ଖାଇବାକୁ ଭଲ ପାଏ ଆଉ ଯେତେବେଳେ ମୁଁ ରାଗିଯାଏ ସେ ମୋତେ ଚକୋଲେଟ୍ ଆଣିଦିଅନ୍ତି ଆଉ ମୋ ମା ରାଗିଗଲେ ମୋ ମାଆକୁ ବି ଚକୋଲେଟ୍ ଖାଇବାକୁ ଦିଏ ଆଉ ମାମା ବହୁତ ଖୁସି ହେଇଯାଆନ୍ତି
0: ତାମାନେ ଚକୋଲେଟ୍ ଦେଇକି ମାଆଙ୍କୁ
1: ଖୁସି କରିଦିଅନ୍ତି ମୁଁ ବହୁତ ଭଲ ପାଏ ଆଉ ମୁଁ ବି ତାକୁ ବେଶୀ ଭଲ ପାଏ
0: ବହୁତ ସୁନ୍ଦର କଥା ଯେ ଚକୋଲେଟ୍ ମାଆଙ୍କୁ ଦିଅନ୍ତି ଆଉ ମା ଖୁସି ହେଇଯାନ୍ତି ଆଜ୍ଞା ଆଜ୍ଞା ମୁଁ ଆପଣଙ୍କ ସହିତ ଆଗରୁ କଥା ହେଇଛି ଦୁଇ ତିନି ଥର ଆଜ୍ଞା ଆଜ୍ଞା ଠିକ ଅଛି ତେବେ ଆଜି ଆମ ସହିତ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ ତେବେ ଏମିତି ଛୋଟ ଛୋଟ କଥାରେ ମା ଖୁସି ପ୍ରକୃତରେ ମାଙ୍କ ପାଇଁ ଶବ୍ଦ ନାହିଁ ମାଙ୍କ ଖୁସିକୁ ଆମେ ରଖିବା ପାଇଁ କିଛି ବି ଛୋଟିଆ କାମ କରିଦେଲେ ମା ଖୁସି ହେଇଯାନ୍ତି ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି କୋଉଠୁ କରିଛନ୍ତି ହ୍ୟାଲୋ ହ୍ୟାଲୋ ହ୍ୟାଲୋ କୌଣସି ଅସୁବିଧା ପାଇଁ କଲ୍ଟି କଟିଯାଇଛି ତେବେ ଚେଷ୍ଟା କରିବା ଆଉ ଥରେ ଯୋଡ଼ିବା ପାଇଁ ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି କୋଉଠୁ କରିଛନ୍ତି ହ୍ୟାଲୋ
2: ହ୍ୟାଲୋ
0: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ହ୍ୟାଲୋ
0: ହ୍ୟାଲୋ
2: ଭୁବନେଶ୍ୱରରୁ କହୁଥିଲି କୃପା ସିନ୍ଧୁ କବି
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ
2: ଆଜ୍ଞା
0: କଣ କହିବେ ଆଜିର ଟପିକ ବିଷୟରେ
2: ଟପିକ ମୁଁ କହୁଛି ଆଜ୍ଞା ପ୍ରଥମରୁ ଆମର ସେତେବେଳେ ଗୋଟେ ଯୋଉ ସାଇ ବାବା ଯୋଉ ଥାନ୍ତି ସେତେ ଆମେ ସବୁ ରବିବାର ଦିନ ସବୁ ମାନେ ବାଳ ବିକାଶ କ୍ଲାସ ହୁଏ ସବୁ ରବିବାର ଦିନ ଆମେ ଯାଉ ସେ ସାଇ ବାବାଙ୍କ ପାଇଁ ଭଜନ ଗାଇବା ପାଇଁ ସେଠି ଶିଖେଇଥାନ୍ତି ଯେ ସବୁଦିନ ସକାଳୁ ଉଠିକି ବାପା ମାଙ୍କୁ ମୁଦିଆ ମାରୁ ଆମେ ମାଙ୍କୁ ମୁଦିଆ ମାରୁ ତାପରେ ଆଉ ଗୋଟେ କଥା ହଉଛି କଣ ଆଉ ସବୁ ସୋମବାର ମା ମନ୍ଦିର ଯାଆନ୍ତି ମୋ ମାଙ୍କ ସାଙ୍ଗରେ ମନ୍ଦିର ବି ଯାଏ ଆଉ ଆଉ ଗୋଟେ କଥା କହୁଛି କଣ ଆଉ ମାଙ୍କର ଆଖି ଅପରେସନ ଯେତେବେଳେ ହେଇଥିଲା ଆଉ ସେତେବେଳେ ମୁଁ ମାଙ୍କ ପାଖରେ ପୁରା ଥିଲି ଦି ଦିନ ଯାଏ ମୁଁ ତାଙ୍କ ପାଖରେ ବେଡ୍ରେ ଜଗିକି ରହିଥିଲି କାହିଁକି ହାତଟା କାଳେ ଆଖିରେ ମାରିଦେବେ ବୋଲି ସେ ଅସୁବିଧା ହବ ସେଥିପାଇଁ ମୁଁ ଜଗିକି ରହିଥିଲି ଆଉ ଗୋଟେ କଥା କହୁଛି ମାନେ ମା ଆମର ଯେତେବେଳେ ମାନେ ଯେକୌଣସି ଯୋଉ ଆମର ପ୍ୟାଣ୍ଟ ସାର୍ଟ ବି ତିଆରି କରିଦିଅନ୍ତି ମୋ ପାଇଁ
0: ଆପଣଙ୍କ ପାଇଁ ଆଚ୍ଛା ବୁଝିଲି
2: ଆଜ୍ଞା ତେଣୁ ଏତେ ସବୁ ଅଛି ତେଣୁ ମା ମତେ ଭାରି ଭାରି ଭଲ ପାଆନ୍ତି ବହୁତ ଭଲ ପାଆନ୍ତି ମୁଁ ବି ମାଙ୍କୁ ବହୁତ ଭଲ ପାଏ ମୁଁ ଯାହା ହେଲେ ଆସିକି କହିବି
0: ଆଚ୍ଛା ବହୁତ ବହୁତ ଧନ୍ୟବାଦ ଯେ ମାଙ୍କର ସେବା କରିଛନ୍ତି ଅସୁବିଧା ସମୟରେ ମାଙ୍କ ପାଖରେ ଆପଣ ହିଁ ଠିଆ ହୋଇଛନ୍ତି ଆପଣଙ୍କ ଛଡ଼ା ତାଙ୍କର ଆଉ କେହି ସାହାଭରସା ହିଁ ନାହାନ୍ତି ଯେମିତି ଆପଣଙ୍କ ପାଇଁ ସେ ସବୁକିଛି ଆପଣ ବି ତାଙ୍କ ପାଇଁ ସବୁକିଛି ହେଇକି ରୁହନ୍ତୁ ବହୁତ ବହୁତ ଧନ୍ୟବାଦ ଆପଣ କାର୍ଯ୍ୟକ୍ରମରେ ଯୋଡ଼ି ହେଇଥିବାରୁ
2: ନମସ୍କାର
0: ତେବେ ମାଙ୍କର ଭରସା ତାଙ୍କ ସନ୍ତାନମାନେ ହିଁ ହେଇଥାନ୍ତି ଯେମିତି ଆମେମାନେ ଘରକୁ ଆସିକି ଯେତେବେଳେ ଏଣ୍ଟ୍ରି କରୁ ମାଙ୍କୁ ନ ଦେଖିଲେ ମୁଣ୍ଡ ଖରାପ ହେଇଯାଏ ସେମିତି ଯଦି ମା ଗୋଟିଏ କ୍ଷଣ ଆମକୁ ନ ଦେଖନ୍ତି ମାଙ୍କର ବି ହାଲତ ଏକଦମ ଖରାପ ହେଇଯାଏ ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି ଆଉ କଣ କହୁଛନ୍ତି ଆଜିର ଟପିକ ବିଷୟରେ ହ୍ୟାଲୋ
3: ଯୋ ସଦାର ସ୍ନେହ ଦେବ ବସୁ

0: କିନ୍ତୁ ପ୍ରଥମତଃ ମା ଏକ ରୂପ ଅନେକ, ମା ହଉଛନ୍ତି ନିଃସ୍ୱାର୍ଥ ପ୍ରେମ, ତ୍ୟାଗ କି ଦେବୀ, ପ୍ୟାର କି ସାଗର, ମମତା କି ମୂର୍ତ୍ତି, ପେହଲି ଗୁରୁ ଓ ହର ଦର୍ଦ କି ଦବା। ଆଉ ମୋର ମନ ଅଛି, ମା ତ ମତେ ସବୁବେଳେ ରୋଷେଇ କରି ଦଉଥିଲେ, ମୋର ମନ ଅଛି ମୁଁ ଥରେ ମାଙ୍କୁ କହିଲି ମା ମୁଁ ତମକୁ ରୋଷେଇ କରିକି ଦେବି ଆଜି। ଆଉ ସେଦିନ ମୁଁ ରୋଷେଇ କରିଥିଲି, ମୋର ମନ ଅଛି ଭାତ ଡାଲି ଆଉ ଭଜା, ମତେ ତରକାରୀ ଆସିଲା କିନ୍ତୁ ଭାତ ଡାଲି ଭଜା ମତେ ଆସୁଥିଲା। ଆଉ ସେଦିନ ମୋ ମା ଖାଇକି ମୋ ହାତରୁ ବହୁତ ଖୁସି ଅନୁଭବ କରିଥିଲେ ଆଉ ମତେ କହିଥିଲେ ଯାହା ହବ ପୁଅର ମୁଣ୍ଡକୁ ହାତ ପାଇଗଲାଣି।
1: ଖାଇବାଟା ଟେଷ୍ଟି ହେଇଥିଲା ନା ହେଇନଥିଲା?
0: ହଁ, ବହୁତ ବଢିଆ ଟେଷ୍ଟି ହେଇଥିଲା।
1: ଯାହା ହଉ, ଏତେ ସୁନ୍ଦର ଖାଇବା କରିକି ମାଙ୍କୁ ଗୋଟେ ଦିନ ନିଜ ଇଚ୍ଛାରେ ଖୁଆଇଛନ୍ତି ଆଉ ମା ସେଥିରେ ଖୁସି ବି ହେଇଛନ୍ତି। ମା ବି ଭାବିଥିବେ ଯାହା ହଉ ମୋ ପୁଅଟି ରୋଷେଇବାସ ବି ଜାଣିଗଲାଣି। ନିହାତି ଭାବରେ ବହୁତ ସୁନ୍ଦର କଥା ଯେ ମାଙ୍କୁ ଖାଇବାକୁ ଦେଇଥିଲେ ଗୋଟେ ଥର ନିଜେ ରାନ୍ଧିକି ଆଉ ମା ଖୁସି ହେଇଛନ୍ତି। ବହୁତ ବହୁତ ଧନ୍ୟବାଦ ଆମ କାର୍ଯ୍ୟକ୍ରମରେ ଯୋଡ଼ି ହେଇଥିବାରୁ।
0: ନମସ୍କାର।
1: ନମସ୍କାର। ଦେଖନ୍ତୁ ତ କେତେ ସୁନ୍ଦର କଥା, ମନକୁ ମନ ଦିନେ ବାହାରିକି ରୋଷେଇ କରିଛନ୍ତି ନାରାୟଣ ଭାଇ ଆଉ ସେଥିରେ ମା ରୋଷେଇ ଖାଇକି ତାଙ୍କର ରାତ ରନ୍ଧା ଖାଇକିରି ଖୁସି ହେଇଯାଇଛନ୍ତି। ମାର ଖୁସି ପାଇଁ ବହୁତ ବେଶୀ ମସକତ କରିବାକୁ ପଡ଼େନି ମୁଁ ଯେତିକି ଭାବୁଛି, ଆମେ ସମସ୍ତେ ସେୟା ହିଁ ଭାବିବା ଦରକାର ଯେ ମାଙ୍କ ପାଇଁ ବେଶୀ କିଛି କରିବା ଦରକାର ନାହିଁ, ଆମେ ଟିକେ ଯଦି ଖୁସି ହେଇଯିବା ତାହେଲେ ବି ସେ ଖୁସି। ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି ଆଉ କଣ କହୁଛନ୍ତି ମାଙ୍କ ବିଷୟରେ।
2: ହ୍ୟାଲୋ
1: ହ୍ୟାଲୋ
2: ହ୍ୟାଲୋ
1: ହ୍ୟାଲୋ ଶୁଣାଯାଉଛି? ନମସ୍କାର, କିଏ କହୁଛନ୍ତି?
2: ରୁଦ୍ରପ୍ରକାଶ ମଲ୍ଲିକ କେନ୍ଦ୍ରାପଡ଼ାରୁ କହୁଥିଲି, କିନ୍ତୁ ଦିଦି ଯାଜପୁରରେ ରହିକି ପଢୁଛି ଏବେ ଆଉ।
1: ଆଚ୍ଛା, କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଆଜ୍ଞା ଦିଦି,
1: କଣ କହିବେ ଟପିକ ବିଷୟରେ? ଆଜି ଫାର୍ଷ୍ଟ କଲ୍ କରିଛନ୍ତି ନା ଆଗରୁ କଥା ହେଇଥିଲେ?
2: ଆଗରୁ ତ ବହୁତ ଲଗେଇବା ପାଇଁ ଚେଷ୍ଟା କରୁଛି କିନ୍ତୁ କେବେ ଲାଗିନି କଲ୍, ଆଜି ବି ବହୁତ ସମୟ ଲଗଉଛି କିନ୍ତୁ ଲାଗୁନଥିଲା, ବର୍ତ୍ତମାନ ପାଇଁ ଯାହା ଜଗନ୍ନାଥ ଲାଗିଲା।
1: ଆଚ୍ଛା, ତମେ ଫାର୍ଷ୍ଟ କଲ୍ ମାନେ ଆପଣ ଫାର୍ଷ୍ଟ କଲ୍ କରିଛନ୍ତି ଆଜି ପ୍ରଥମ ଥର?
2: ବିଷ୍ଣୁର ତ ମ୍ୟାଡମ୍ 8 ବର୍ଷ ମୁଁ ଶୁଣୁଛି କିନ୍ତୁ
1: କଲ୍ କେବେ ଲାଗିନଥିଲା।
2: ଆଜ୍ଞା ଆଜ୍ଞା,
1: ତାହେଲେ ମଦଶ୍ରୀ ମାଙ୍କର ଆଶୀର୍ବାଦ ପାଇଁ କି ଲାଗିଯାଇଛି, ଫଟାଫଟ ସେୟାର କରନ୍ତୁ କଣ କରିଛନ୍ତି ମା ଖୁସି ହେଇଛନ୍ତି।
2: ଏପର୍ଯ୍ୟନ୍ତ ମୁଁ ଚାକିରି ବାକିରି କିଛି କରିନି, ବର୍ତ୍ତମାନ ପାଇଁ କମ୍ପିଟେଟିଭ ପାଇଁ ପ୍ରିପେୟାର ହଉଛି। ପ୍ରଥମ କଥା ହଉଛି କି ମ୍ୟାଡାମ ମା ବିଷୟରେ କହିଲେ ମାର ଋଣ କିଏ ସୁଝେଇ ପାରିବେନି, ତା ସ୍ନେହ ଶ୍ରଦ୍ଧା ଭଲ ପାଇବା ତାର ମୂଲ୍ୟ ଆଜି ମାନେ ଆଜି ପର୍ଯ୍ୟନ୍ତ ଦୁନିଆରେ କିଏ ଦେଇପାରିବେନି, ଯେମିତିକି ଜନ୍ମ ହେଇଛି କିଏ ଦେଇପାରିବେନି ତା ମୂଲ୍ୟ। ତେଣୁକରି ମା ସବୁବେଳେ ଚାହେଁକି ତା ପିଲାମାନେ ତା ପାଖରେ ରୁହନ୍ତୁ କି ଯୋଉଠି ବି ଥାନ୍ତୁ ତା କଥା ସବୁବେଳେ ବୁଝୁଥାନ୍ତୁ, ତା ସାଙ୍ଗରେ ଜଡିତ ହେଇକି ରହିଥାନ୍ତୁ, ଭଲ ମନ୍ଦ କରିଥାନ୍ତୁ, ସବୁପାଇଁ ସେଇଟା ଭାବେ। ମୁଁ ବି ଯେତେବେଳେ ଗାଁକୁ ଯାଏ ମୁଁ ତ ଯାଇଥିବି ଥରେ, ମୁଁ କାଲି ଆସିବାର ଥିବ ମୁଁ କହିଦେବି ମୁଁ କାଲି ପଳେଇ ବୋଲି, ସିଏ କହୁଥିବ ନାଇଁ ନାଇଁ ତୁ ଆଉ ଗୋଟେ ଦିନ ରହିଯା ଆଉ ମତେ ଭଲ ଲାଗିବନି, ଇଏ କରିବନି ସେ କରିବନି, ଏମିତି ମାନେ କହିକି ମତେ ଅଟକେଇ ଦେବେ। ମୁଁ ସେଇଥିପାଇଁ ମୁଁ ଯେତେବେଳେ ଗାଁରୁ ବାହାରିକି ଆସିବାର ଥାଏ ସେଥିପାଇଁ ମୁଁ ତ ପହର ଦିନ ଆସିବାର, ତୁ ମୁଁ ମିଛରେ କହିବି କି ମୁଁ କାଲି ଆସିବି ବୋଲି, ଯେତେବେଳେ ସେ କହିବ ନାଇଁ ତୁ କାଲି ଗୋଟେ ଦିନ ରହିଯା, ମୁଁ କାଲି ଗୋଟେ ଦିନ ରହିଗଲେ ଯେତେବେଳେ ସିଏ ଖୁସି ହେଇଯାଏ।
1: ଆଚ୍ଛା, ମାଙ୍କୁ ଖୁସି କରିବା ପାଇଁ ଏତିକି ଟିକେ ମିଛ କହିବାକୁ ପଡେ। କଣ କରିବା, ବେଳେ ବେଳେ ମାନେ କବାଟ କଣରେ ଠିଆ ହେଇ ଆଖିରୁ ଦୁଇଟପା ଲୁହ ବି ଖସି ଯାଉଥିବ ମାଙ୍କର ଯେ ମୋ ପୁଅ କାଲି ସକାଳୁ।
2: ମୁଁ ତ ବାହାରେ ରହୁଛି ଯେହେତୁ କେନ୍ଦ୍ରାପଡ଼ା, ମୁଁ ଯାଜପୁର ଟାଉନରେ ପଢୁଛି, ତା ଦେହ ପା ଭଲ ହେଲେ ମୁଁ ଯାଇ ପହଞ୍ଚେ ପାଖରେ, ଭାଇ ପୋଲିସରେ ଚାକିରି କରିଛନ୍ତି ଭୁବନେଶ୍ୱରରେ ଆସିପାରନ୍ତିନି ସବୁବେଳେ, ତା ଦେହ ପା ଭଲ ହେଲେ ମୁଁ ଯାଇ ପହଞ୍ଚେ ମେଡିକାଲ।
1: କେତେ ଥର ଯାଆନ୍ତି, ମାସକୁ କେତେ ଥର ଯିବା ଆସିବା କରିପାରନ୍ତି?
2: ମୁଁ ତ ମାକ୍ସିମମ ତ ଚେଷ୍ଟା କରେ 4-5 ଥର ଯିବା ପାଇଁ,
1: ପ୍ରତି ମାସରେ ଯାଆନ୍ତି ତ
2: ଯାଇନି,
1: ପ୍ରତି ମାସରେ ନିହାତି ଭାବରେ ଯାଆନ୍ତି ତ?
2: ଆଜ୍ଞା ଆଜ୍ଞା, ମୁଁ ନିହାତି 4-5 ଥର ଯିବା ପାଇଁ ଚେଷ୍ଟା କରେ, ଯେତେବେଳେ ବି ଛୁଟି ମିଳେ ମୁଁ ବାଇକ୍ ଅଛି ପାଖରେ ମୁଁ ପଳାଏ।
1: ବହୁତ ବହୁତ ଧନ୍ୟବାଦ। ଯାଜପୁରରୁ କେନ୍ଦ୍ରାପଡ଼ା?
2: ଆଜ୍ଞା।
1: ବହୁତ ସୁନ୍ଦର କଥା, ଏମିତି ହୁସିଆରି ହେଇକି ଯିବା ଆସିବା କରୁଥିବେ ମାଙ୍କ ପାଇଁ।
2: ଆଜ୍ଞା,
1: ନିହାତି ଭାବରେ ବହୁତ ସୁନ୍ଦର କଥା କହିଲେ, ଫାର୍ଷ୍ଟ ଟାଇମ୍ କଲ୍ କରିଥିଲେ ଆଉ ମାଙ୍କ ପାଖରେ ଏମିତି ଥାନ୍ତୁ ସବୁବେଳେ, ମାଙ୍କୁ ଖୁସି ଦଉଥାନ୍ତୁ, ଏମିତି ଛୋଟ ମୋଟ ମିଛ କହିକି ମାଙ୍କୁ ଖୁସି ଦିଅନ୍ତୁ, କିଛି ଅସୁବିଧା
2: ନାହିଁ।
1: ବହୁତ ବହୁତ ଧନ୍ୟବାଦ। ତେବେ ମାଙ୍କ ପାଇଁ ଏତିକି ଟିକେ ମିଛ, ହଁ ଆମେ ସମସ୍ତେ କାର୍ଯ୍ୟବ୍ୟସ୍ତ, କେବେ ଛୁଟି ମିଳେନି, କେବେ ପରିଶ୍ରମ ଅଧିକା କରିବାକୁ ପଡ଼େ, ଯାହା ପାଇଁ ଆମକୁ ଘର ଛାଡ଼ିକି ଆସିବାକୁ ପଡ଼େ। ତଥାପି ଭାଇ ଯୋଉ ସୁନ୍ଦର ଆଇଡିଆଟି ଦେଲେ ଯେ ଯଦି ଆସନ୍ତା ପରଦିନ ଆସିବାର ଅଛି ତାହେଲେ ଯଦି ମା ଚାହୁଁଛି ଆଉ ଗୋଟେ ଦିନ ରହିବା ପାଇଁ, ମାଙ୍କୁ ଖୁସି କରିବା ପାଇଁ ଗୋଟେ ମିଛ କହିଦେବା ଯେ ମୁଁ କାଲି ଯାଉଛି। ଠିକ୍ ଅଛି, ବହୁତ ସୁନ୍ଦର କଥା, ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି। ହ୍ୟାଲୋ
3: ହ୍ୟାଲୋ, ମୁଁ ଭୁବନେଶ୍ୱରରୁ ପ୍ରକାଶ ଚନ୍ଦ୍ର ସାହୁ କହୁଛି, ସାଲିଆ ସାହି।
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
3: ନମସ୍କାର ଦିଦି, ଆପଣ କାର୍ଯ୍ୟ ବହୁତ ଭଲ ଲାଗୁଛି।
1: ବହୁତ ବହୁତ ଧନ୍ୟବାଦ, ଆପଣ ସବୁ କାର୍ଯ୍ୟକ୍ରମ ଶୁଣନ୍ତି?
3: ଆଜ୍ଞା, ସବୁବେଳେ ମୁଁ ସକାଳ 6ଟାରେ ଦୋକାନ ଖୋଲେ, ଫେର 12ଟାରେ ବନ୍ଦ କରିକି ମାଲାଣି ଆଉଯାଏ, ଫେର 4ଟା ବେଳେ ଦୋକାନ ଖୋଲିକି ରାତି 10ଟାରେ ବନ୍ଦ କରେ,
1: କିନ୍ତୁ ସବୁବେଳେ ରେଡିଓ ବାଜୁଥାଏ।
3: ଆଜ୍ଞା,
1: ଆଉ ଆମେ ମାନେ ହିଁ ବାଜୁଥାଉ ସବୁବେଳେ FM ରେନ୍ବୋ।

0: ଆଚ୍ଛା ବହୁତ ସୁନ୍ଦର କଥା
1: କହିଲି। ଆଉ ଏଇ ଫିଲ୍ମ ଫିଲିମ ଦେଖିକି ବେଶୀ ମୁଁ ସେଇଟାରୁ ବୁଦ୍ଧି ଶିଖିଛି ବେଶୀ ଆଉ।
0: ଆଚ୍ଛା ତମେ ଲାଇଫ ସ୍କିଲ ଅଧିକା ଗେନ୍ କରିଛନ୍ତି।
1: ଆଜ୍ଞା
0: ତେବେ କଣ କହିବେ ଆଜିର ଟପିକ ବିଷୟରେ, କଣ କରିଛନ୍ତି ଯୋଉଥିରେ ମା ଭାରି ଖୁସି ହେଇଛନ୍ତି?
1: ହଁ ମୋ ମା ଯେତେବେଳେ କଲିକତାରେ ଥିଲା ଦି ଭାଇ ସାଙ୍ଗରେ, ଯେତେବେଳେ ଦେହ ଖରାପ ହେଇଥିଲା ମୁଁ ଯେତେବେଳେ ଭୁବନେଶ୍ୱର ଥିଲି ମୁଁ ଯାଇକି ମୋ ମାଙ୍କୁ ଦେଖା କରିବାକୁ ଯାଇଥିଲି।
0: ଆଚ୍ଛା
1: ଆଉ ମୋ ମାଙ୍କୁ ଦେଖିକି ମୋର ଭାରି କାନ୍ଦ ମାରିଲା। ଆଉ ଫେର ମୋ ମାଙ୍କୁ କହିଲି ଚାଲ ମୋ ଭୁବନେଶ୍ୱରରେ ମାସେ ଦି ମାସ ରହିକି ଆସିବୁ। ନେଇକି ଆଇନି ଭୁବନେଶ୍ୱର ଆଣିକି ତାକୁ ଜନ୍ମ ମାଟିରେ ନେଇଗନି, ଟିକେ ବୁଲେଇ ଆଣିନି।
0: ଆଚ୍ଛା
1: ଜନ୍ମ ମାଟି ହଉଛି ଆମର ଭଦ୍ରକ।
0: ଆଜ୍ଞା
1: ଆଉ ଜନ୍ମ ମାଟି ବୁଲେଇକି ତା ବାପ ଘରେ ବୁଲେଇନି, ବାପ ଘର ହେଲା ଯାଜପୁର ମଲ୍ଲିକାପୁର, ବାପ ଘର ବୁଲେଇକି ସେତେବେଳେ ବୋଉର ପାରାଲାଇସିସ ହେଇଯାଇଥିଲା।
0: ଆଚ୍ଛା
1: ତାକୁ ଗାଁକୁ କାର କରିକି ନେଇଗନି, ବୁଲେଇ ଆଣିକି ଫେର ଭୁବନେଶ୍ୱର ଆଣିକି ଫେର ତାକୁ କଲିକତାରେ ଛାଡିଦେଇ ଆଇନି।
0: ସେଥିରେ ମା ଖୁସି ହେଇଥିଲେ?
1: ହଁ କାହିଁକିନା ତାକୁ ଜନ୍ମ ମାଟିରେ ଆସିବାକୁ କେହି ଆଣିପାରୁ ନଥିଲେ,
0: ତାଙ୍କର ଭାରି ଇଚ୍ଛା ଥିଲା।
1: ଦୁଃଖ କଥା ବୁଝିକି ଆଣିକି ତା ଜନ୍ମ ମାଟିରେ ମୁଁ ବୁଲେଇ ଆଣିନି।
0: ବହୁତ ସୁନ୍ଦର କାମ କଲେ।
1: ନେଇକି ମୁଁ ଏଠି ଭୁବନେଶ୍ୱରରେ ଅଛି।
0: ଆଜ୍ଞା
1: ଆଉ ବର୍ଷକୁ ବର୍ଷ ମା ବାପାଙ୍କର ଶ୍ରାଦ୍ଧ ମୁଁ ଏଠି ସବୁ କିଛି କରୁଛି ଘର ଭିତରେ।
0: ଆଚ୍ଛା ଯା ହଉ, ମାଙ୍କର ମନ କଥା ବୁଝିକି ଏତିକି କରିପାରିଲେ ଯେ ତାଙ୍କର ଜନ୍ମ ମାଟିକୁ ଥରେ ବୁଲେଇ ନେଲେ ତାଙ୍କୁ, ସେଥିରେ ପ୍ରକୃତରେ ସେ ବହୁତ ଖୁସି ହେଇଥିବେ।
1: ଆଉ ମୋ ଦି ଭାଇ କଲିକତାରେ ଅଛନ୍ତି ଆଉ ସେମାନେ ଜନ୍ମ ମାଟିକି ଆସୁନାହାନ୍ତି ଟୋଟାଲ।
0: ନାଇଁ ଜନ୍ମ ମାଟିର ମୁହଁ ସମସ୍ତଙ୍କ ପାଖରେ ଥାଏ, ହୁଏତ କୌଣସି କାର୍ଯ୍ୟବଶତଃ ବ୍ୟସ୍ତ ରହିଯାଇଥିବେ, ତଥାପି ମୁଁ ରିକ୍ୱେଷ୍ଟ କରିବି ଯେ ଜନ୍ମ ମାଟିକୁ କେବେ କେହି ଭୁଲନ୍ତୁନି।
1: ଆସିଲେ ନେଇ ବା ମୋ ମାଙ୍କର କାମ କଲେନି, ମୁଁ ଭାଇ ବଗାରିକି ନେଇକି ଫେର ଆଉ ଗୋଟେ ଛୋଟ କାମ କରିନି, ସେମାନେ କଲିକତାରେ କାମ କଲେ।
0: ଠିକ ଅଛି ଠିକ ଅଛି, ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହେଇଥିବାରୁ। ମାଙ୍କ ପାଇଁ
1: ଜନ୍ମ ମାଟିକି ମୁଁ ମୋ ଭାଇ ବଗାରିକି ନେଇକି ଫେର

0: କଣ ବା କହିବା, ମାଙ୍କ ପାଇଁ ତ ସବୁଦିନ ଯଦି କିଛି କିଛି କରିବା ତା ବି କମ୍ ପଡ଼ିଯିବ, ତଥାପି ମାଙ୍କ ପାଇଁ ଆମେ ଯେତେ କଲେ କମ୍ ପଡ଼ିଲେ ବି କିଛି କିଛି କରିବା ନିହାତି ଦରକାର। ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି। ହ୍ୟାଲୋ,
1: ଜାଣେ ନା ପୂଜା, ଜାଣେ ନା ମନ୍ତ୍ର, ଭକ୍ତି ଜାଣେ ନା, ଜାଣିଛି ଯେବେ ଜାଣିଛି ଖାଲି ତୁ ଯେ ମୋର ମା, ତୋହରି ମନ୍ଦିରେ ଆଜି ନିଜ ହାତରେ ତୋ ପାଖରେ ଦେଇଛି ଦୀପ ଜାଳି, ମା ତୋ ପାଦର ଧୂଳି ଦେ ମୋ ମଥାରେ ଗୋଳି, ଜନମେ ଜନମେ ପୂଜା ପାଉଥିବୁ କରି ତୋତେ ଜପାମାଳି, ମା କରି ତୋତେ ଜପାମାଳି। ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର,
1: କଟକର ସିବିଏ ସେକ୍ଟର ସିକ୍ସ ରୁ ମୁଁ ଦୀପାକର ସେଠି କହୁଥିଲି। ଆଜ୍ଞା,
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ଵାଗତ। ଆପଣଙ୍କର ଗୀତ ବହୁତ ଭଲ ଲାଗିଲା, ତେବେ କଣ କହିବେ ଆଜିର ଟପିକ ବିଷୟରେ?
1: ସୁନ୍ଦର, ଆଜି ଏତେ ସୁନ୍ଦର ବିଷୟବସ୍ତୁ ଆଉ ଏତେ ସୁନ୍ଦର ପରିଚାଳନା ହଉଛି, ଆଉ ଶୁଣି ଶୁଣିକି ଲାଷ୍ଟ ପର୍ଯ୍ୟନ୍ତ ମୁଁ ଆଉ ଗୋଟେ ଚେଷ୍ଟାର ଯାହା ହଉଛନ୍ତି ସେମିତି ଲାଗିଯାଇଛି। ମୁଁ କହିଲି ନାଇଁ ନାଇଁ ପଦେ କହିବାକୁ ପଡିବ ନିଶ୍ଚିନ୍ତ ଭାବରେ ମ୍ୟାଡମ,
0: ଚେଷ୍ଟାରେ ଲାଗିଯାଇଛି।
1: ହଁ ହଁ ଲାଗିଯାଇଛି ଆଜ୍ଞା। ଆଉ ମାଙ୍କ ବିଷୟରେ କଣ କହିବା ଆଜ୍ଞା, ମାଙ୍କ କଥା, ମା ବୁ ସେ ଶବ୍ଦ ଏତେ ମଧୁର, ଏତେ ମଧୁର ମା ଡାକଟା ବୁ ଡାକଟି, ସେ ଚାକରେ ହିଁ ସବୁକିଛି ପାଣି ଛାଡି ଯାଉଛି। କିନ୍ତୁ ମାର ତ ଡାକର ତୁଳନା ନାହିଁ, କୋଉଠୁ ଆରମ୍ଭ କରିବ, କୋଉଠୁ ଶେଷ କରିବ, କଣ ତାଙ୍କ ବିଷୟରେ ସୃଷ୍ଟି ଗାଇବ,
0: ସେମିତି କିଛି ଆରମ୍ଭ ଶେଷ ହିଁ ନାହିଁ।
1: ହଁ ଯାହା ବି ହେଲେ ଅଳ୍ପ ଅଧିକ ଯେହେତୁ କଲ୍ କରିଛି ମୁଁ ବି ପଦେ କହିବି ନିଶ୍ଚିନ୍ତ ଭାବରେ। ମୁଁ ଅତି ମେଟ୍ରିକ ପରେ ପରେ ମୁଁ ବାହାରେ ରହୁଛି, ଅନ୍ୟ 35-40 ଧରିକି ମୁଁ ବାହାରେ ରହିଛି। ଯେବେ ବି ମୁଁ ଘରକୁ ଯାଏ, ବହୁତ ସମୟକ୍ରମେ ତ ଫୋନ ଏବେ ହେଲା, ଆଗରୁ ତ ଫୋନ ନଥିଲା, ଚିଠି ଖଣ୍ଡେ ଯଦି ଯାଇଥିବ ଚିଠିକି ଅନେଇକି ସେ ରହିଥିବେ,

0: କିଛିଟା କିଛି ଉତ୍ତର ଶୁଣିବେ, କିଛିଟା ପୁଣି ଲେଖିବେ ଏମିତି। ଆଉ ଏବେ ଫୋନ ଦୁନିଆ ହେଲା ବେଳକୁ କିନ୍ତୁ ମୋ ବୋଉ ନାହିଁ, ଆଉ ବୋଉ ପଳେଇ ଯାଇଛନ୍ତି 2007 ଗଲେଣି ବାହାରି। ତେଣୁକରି ଯୋଉ ସମୟରେ ବି ଥିଲେ, ଯେମିତି ବି ଥିଲେ, ମୁଁ ଯିବା ବାଟ ସବୁବେଳେ ଚାହିଁ ରହିଥିବେ। ଆଉ ତାଙ୍କର ବହୁତ ପସନ୍ଦ ପାନ ଗୁଆ, ଆଉ ଗାଁକୁ ଗଲେ ଟିକେ ଶୁଖୁଆ ଆଉ ମାଛ, ଏଇସବୁ ଜିନିଷ ତାଙ୍କ ଆଦରର ଖାଦ୍ୟ ଯାହା, ସେଇସବୁ ଜିନିଷ ଟିକେ ଯୋଗେଇ ଦେଲେ ସେ ଏତେ ଖୁସି ବି ହୁଅନ୍ତି, ଆଉ ସବୁବେଳେ ବାଟକୁ ଅନେଇକି ରହିଥାନ୍ତି। ଯେତେବେଳେ ଯଦି ବି ମୁଁ କୁଆଡେ ଆମ ଘର ପାଖରେ ଗୋଟେ ଅଳକା ନଈ ବୋହିଯାଉଛି, ହଠାତ୍ ମୁଁ ଯଦି ଗାଁକୁ ଯାଇଥିବି କୌଣସି କାରଣରୁ ନଈକି ଯିବାକୁ ପଡିଲା, କାଳେ ପାଣି ଅଛି ଗାଧୁଆ ନଈ ପହଁରା ଜାଣିନି କଣ କରୁଛି କଣ ନାହିଁ, ସେ ମୁଁ ନଈରେ ପାଣିରେ ପଶିଲା ବେଳକୁ ସେ ଯାଇକି ନଈ ତୁଠରେ ଛିଡ଼ା ହେଇଯାଇଥିବ। ତେଣୁକରି ଏମିତି ମା ଆଉ ମାର କଥା କାହିଁକି ଆଜ୍ଞା, ତାକୁ ତ ବର୍ଣ୍ଣନା କରି ହବନି, ସେ ତ ଅବର୍ଣ୍ଣନୀୟ
1: ନିହାତି ଭାବରେ।
0: ତେଣୁକରି ମା
1: ତାଙ୍କ ଠାରୁ ଆମର ମାନେ ବାକ୍ଶକ୍ତି ବି ସୃଷ୍ଟି ତାଙ୍କରି ପାଖରୁ, ତେଣୁ ତାଙ୍କ ପାଇଁ କହିବା ପାଇଁ ଆମ ପାଖରେ ଯେତେ ଶବ୍ଦ ବାହାରିଲେ ବି ସବୁ କମ
0: କମ ପଡିବା ଆଜ୍ଞା, ନିଶ୍ଚିନ୍ତ ଭାବରେ,
1: ନିହାତି ଭାବରେ। ବହୁତ ସୁନ୍ଦର କଥା କହିଲେ, ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡି ହେଇଥିବାରୁ।
0: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ।
1: ନମସ୍କାର, ଜୟ ଶ୍ରୀ ଜଗନ୍ନାଥ। ତେବେ ମାଙ୍କ ପାଇଁ ସବୁ ଶବ୍ଦ କମ, ସବୁ କାମ କମ, ସବୁ ଖୁସି ବି କମ, ତଥାପି ମାଙ୍କ ମୁହଁରେ ଟିକେ ଖୁସି ଦେଖିଦେଲେ ଆମେ ବି ଖୁସି ହେଇଯାଉ, ଆଉ ଆମର ପ୍ରତ୍ୟେକଟି ଖୁସିରେ ମା ଖୁସି। ତେବେ ହୁଏତ ଲାଷ୍ଟ କଲ, ଗୋଟିଏ କଲ ନେଇ ହବ, ଯେହେତୁ 5:55 ହେଇଗଲାଣି। ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ହ୍ୟାଲୋ,
2: ଅଶୋକ ପଣ୍ଡା, ମଧୁପାଟଣା, କଟକ।
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ସଂସାର ମନ୍ଦିରର ପୂଜା ଦେବୀ ମା, ମାର ସ୍ଥାନ କେହି ନେଇପାରିବେ ନାହିଁ। ମାକୁ ଖୁସି କରିବା ପାଇଁ ମୋ ମା ଖୁସି ହେଇଥିଲା ସେଇଦିନ, ସେ ଅତୀତ ମନେ ପଡ଼ିଯାଉଛି ଆଜି, ଆପଣ ମନେ ପକେଇ ଦେଲେ। ଯୋଉଦିନ ମୋର ମାଟ୍ରିକ ଫଳ ପ୍ରକାଶ ପାଇଲା, ମୁଁ ମାଟ୍ରିକ ଫଳରେ ହାୟର ସେକେଣ୍ଡ ଜୋନ୍ ରଖିକି ପାସ୍ କରିଥିଲି। ମୋ ମାକୁ ଯାଇକି ପ୍ରଥମେ ଏଇ ଖୁସି ଖବର ଦେଇଥିଲି, ମା ଖୁସିରେ କାନ୍ଦି ପକେଇଥିଲା।
1: କେତେ ପ୍ରାର୍ଥନା କରିଥିବେ ସେ ଈଶ୍ୱରଙ୍କ ପାଖରେ ଯେ ମୋ ପିଲାଟି ଭଲ ରେଜଲ୍ଟ କରୁ।
2: ଆଜ୍ଞା ଆଜ୍ଞା ଆଜ୍ଞା, ସେଥିପାଇଁ କି ସେ ଖୁସିରେ ଆଖିରୁ ଲୁହ ବୋହିଯାଇଥିଲା।
1: ତାପରେ
2: ଏକାଥରେ ମୋ ପୁଅ ମାଟ୍ରିକ ପାସ୍ କରିଯାଇଛି।
1: ହଁ, ସେ ସମୟରେ ଟିକେ କଷ୍ଟ ଥିଲା, ଆଉ ଆପଣ ଗୋଟିଏ ଥରରେ ଏତେ ଭଲ ନମ୍ବର ରଖି ବି ପାସ୍ କରିଥିଲେ, ସେଥିପାଇଁ ବହୁତ ଖୁସି ହେଇଥିଲେ।
2: ଆଜ୍ଞା,
1: ତାପରେ ତାପରେ କଣ ଥିଲା ମାଙ୍କର ରିଆକ୍ସନ, କଣ କହିଥିଲେ ଆପଣଙ୍କୁ?
2: କହିବ ଆଉ କଣ, ମୁଁ ତାରି ଲୁଗା ପଣ ଦୋକାନରେ ତା ଲୁହ ପୋଛିଦେଲି।
1: ଆଜ୍ଞା,
2: ସିଏ ଖାଲି ଏତିକି କହିଲା, କହିଲା ମୁଁ କାନ୍ଦୁ ନାହିଁ, ଏ ଖୁସିର ଲୁହ ମୋ ଆଖିରୁ ବୋହିଗଲା।
1: କେତେ ମାନେ ତପସ୍ୟାର ଫଳ ସେ ପାଇଗଲେ ଯେ ନାଇଁ, ମୋ ଛୁଆଟି ଗୋଟିଏ ଥରରେ ଏତେ ଭଲ ମାର୍କ ରଖି ପାସ୍ କରିଛି।
2: ମାର ଆଜ୍ଞା ପ୍ରକୃତରେ ମାର ସ୍ଥାନ କେହି ନେଇପାରିବେନି, ମା ପାଇଁ କି କୌଣସି କଥା କହିବା ବର୍ଣ୍ଣନା କରିବା ବି ଭାଷା ଅନ୍ୟଟ ପଡିଯାଉଛି।
1: ନିହାତି ଭାବରେ ଆମେ ଯାହା ବି କହିଲେ, ଯେତେ କହିଲେ, ଯେତେ ବର୍ଣ୍ଣନା କଲେ, ସବୁ କିଛି କମ ମାଙ୍କ ପାଇଁ। ଆମେ ଯଦି ଆଜି ଦୁନିଆର ଆଲୋକ ଦେଖିଛେ, ରାସ୍ତାରେ ଚାଲିପାରୁଛେ, ଆମର ପରିଚୟ ସୃଷ୍ଟି ହେଇଛି କେବଳ ମାଙ୍କ ପାଇଁ। ବହୁତ ସୁନ୍ଦର କଥା କହିଲେ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହେଇଥିବାରୁ।
2: ପ୍ରଥମ କଲ୍ ଲାଗିଥିଲା, ଗୀତ ବାଜିଗଲା, ଆଉ ସେଥିପାଇଁ ମୁଁ ପ୍ରଥମ କଲ୍ ହେଇପାରିଲାନି, ରିଙ୍ଗ ହେଇକି ରହିଲା, ଶେଷକୁ ଲାଗି ଲାଗି ଯେତେବେଳକୁ ଶେଷ କଲ୍ ଲାଗିଲା।
1: ବହୁତ ବହୁତ ମାନେ ଅପେକ୍ଷା କରି କରି କଲ୍ କରିଛନ୍ତି, ଆଉ ଲାଷ୍ଟ କଲ୍ ଲାଗିଯାଇଛି। ପ୍ରଥମରେ ଲଗେଇଥିଲେ, ହଁ ଗୀତଟି ଦେଇଥିଲେ ଯେହେତୁ, ସେଥିପାଇଁ ରିସିଭ୍ କରିପାରିନଥିଲି। ତେବେ ବହୁତ ବହୁତ ଧନ୍ୟବାଦ, ଆପଣ ଅପେକ୍ଷା କରିଛନ୍ତି, କଲ୍ କରିଛନ୍ତି, ଆଉ ଏଇ ସୁନ୍ଦର ଟପିକ୍ରେ ଏତେ ସୁନ୍ଦର କଥା କହିଛନ୍ତି। ବହୁତ ବହୁତ ଧନ୍ୟବାଦ, ଧୈର୍ଯ୍ୟର ସହିତ ଅପେକ୍ଷା କରିଛନ୍ତି ଆଉ କଲ୍ ଟ୍ରାଏ କରିଛନ୍ତି ବୋଲି। ବହୁତ ବହୁତ ଧନ୍ୟବାଦ। ହଁ, ଆମର ରେଜଲ୍ଟ ତା ପାଇଁ ଆମେ ଯେତିକି ଅପେକ୍ଷା କରିନଥାଉ, ଆମେ ଯେତିକି ପ୍ରାର୍ଥନା କରିନଥାଉ, ଆମଠାରୁ ଅଧିକ ପ୍ରାର୍ଥନା କରିଥାନ୍ତି ଆମର ମା। ଆମର ଖୁସି ପାଇଁ ଆମେ ଯେତିକି ଚାହିଁନଥାଉ, ଆମଠାରୁ ଅଧିକା ଚାହିଁଥାନ୍ତି ଆମ ମା। ଆମର ବେଶୀ ଖୁସି ଚାହିଁଥାନ୍ତି ଆମର ମା। ସଂସାରରେ ସବୁ କିଛି ସେ ଫୋପାଡ଼ି ଦେଇପାରନ୍ତି, ସବୁ କିଛି ଦୂରକୁ ଠେଲି ଦେଇପାରନ୍ତି, କିନ୍ତୁ ତାଙ୍କର ପ୍ରତିଟି ମନୋକାମନା କେବଳ ଥାଏ ଯେ ମୋ ପିଲାଟି ଖୁସିରେ ରହୁ, ମୋ ପିଲାଟି ଖୁସି ହେଉ। ତେବେ ମଦର୍ସ ଡେରେ ନୁହେଁ, ସବୁଦିନ ମାଙ୍କ ମୁହଁରେ ଆମେ କେମିତି ହସ ଫୁଟେଇ ପାରିବା, ସେଥିପାଇଁ ଛୋଟିଆ ଛୋଟିଆ ପ୍ରୟାସ କରିବା ନିହାତି ଦରକାର। ତେବେ ଆଜିର ଡାଏଲ ଇନ୍ ଲାଇଭ ଚିଟ୍ଚାଟ୍

କୁ ଏଇଠି ୱାଇଣ୍ଡ ଅପ୍ କରିବା। ଯେଉଁମାନେ ଆମ ସହ ଯୋଡ଼ି ହେଲେ ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଯେଉଁମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି, ଚେଷ୍ଟା କରିଛନ୍ତି କଲ୍ କରିବା ପାଇଁ, କଲ୍ ଲାଗିନାହିଁ, ନେଟୱାର୍କ ଆମର ଲାଇନ୍ ବିଜି ରହିଥିବାରୁ ସେମାନଙ୍କୁ ମଧ୍ୟ ତାଙ୍କର ଧୈର୍ଯ୍ୟ ପରୀକ୍ଷା ସେ ଦେଇଛନ୍ତି। ତଥାପି କେତେଜଣ ସଫଳ ହୋଇଛନ୍ତି, କେତେଜଣ ଅସଫଳ ହୋଇଛନ୍ତି, ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ ଯେଉଁମାନେ ଆମକୁ ଶୁଣିଛନ୍ତି, ଆମ ସହିତ ଯୋଡ଼ି ହୋଇଛନ୍ତି, ଯୋଡ଼ିବା ପାଇଁ ଚେଷ୍ଟା କରିଛନ୍ତି। ତେବେ ଆଜି ମଦର୍ସ ଡେରେ ମାଙ୍କୁ ଖୁସି କରନ୍ତୁ, ବାକି ମାଙ୍କର ଯତ୍ନ ନିଅନ୍ତୁ, ମାଙ୍କ ପାଇଁ ନିହାତି ଭାବରେ କିଛି ନା କିଛି ଖୁସି ମାଙ୍କୁ ଦେବା ପାଇଁ ଚେଷ୍ଟା କରନ୍ତୁ, କାହିଁକି ନା ଆମର ସବୁ ଖୁସିର କାରଣ ଆମ ମା ହୋଇଥାନ୍ତି। ତେବେ ମାଙ୍କ ମୁହଁରେ ହସ ଦେଖିଲେ ନିହାତି ଭାବରେ ଆମର ଦିନ ବି ଭଲ ଯିବ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୋକାଟେକ୍ ଦେଲ୍ ସି ଦେଲ୍ତାଗ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 13ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30। ସନ୍ଧ୍ୟା 7:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ। ସନ୍ଧ୍ୟା ଆସର ଶୁଣିପାରିବେ ସନ୍ଧ୍ୟା 7:25। ରାତି 8:02 ଶୁଣିବେ ଗୀତରେ ମିତରେ। ଅଭୁଲା ସ୍କୃତି ଶୁଣିପାରିବେ ରାତି 9:15। ରାତି 10:00 ଶୁଣିବେ ରେନ୍ବୋ ଏସ୍ଏମ୍ଏସ୍। ଶୁଣିଲେ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ ସକାଳ 6:05। ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 32ତମ ଭାଗ ଶୁଣିବେ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 7:10। ଏଥିରେ ବିଷୟ ରହିଛି ଖାଦ୍ୟ ହିଁ ଔଷଧ। ଆଲୋଚନା କରିବେ ଡାକ୍ତର ରବୀନ୍ଦ୍ରନାଥ ପ୍ରଧାନ। ଶୁଭ ସକାଳ ଶୁଣିବେ ସକାଳ 7:25। ମର୍ଣ୍ଣିଂ ମେଲୋଡି ସକାଳ 8:30। ସକାଳ 9:00 ଶୁଣିବେ ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତ ରଖିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ଶୁଣିବେ ଦିନ 10:00। ଦିନ 11:00 ଶୁଣିବେ କଳାକାର। ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଦିନ 11:30। ମଧ୍ୟାହ୍ନ 12:00 ଶୁଣିବେ କିଛି କଥା କିଛି ଗୀତ। ଆଜି ଚର୍ଚ୍ଚାରେ ଦିନ 1:10। ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତ ରଖିପାରିବେ ହ୍ୱାଟ୍ସଆପ୍ ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ। ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଦିନ 2:45। ଅପରାହ୍ନ 3:00 ଶୁଣିବେ ମୋ ଦେଶ। ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4:00। ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଅପରାହ୍ନ 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତ ଫୋନ୍ କଲ୍ ମାଧ୍ୟମରେ ସେୟାର କରିପାରିବେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ

ରାମଚରିତ ମାନସର 14ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30। ସନ୍ଧ୍ୟା ଆସର ଶୁଣିପାରିବେ ସନ୍ଧ୍ୟା 7:25। ରାତି 8:02 ଶୁଣିବେ ଗୀତରେ ମିତରେ ଓଡ଼ିଆ ଏବଂ ହିନ୍ଦୀ ଗୀତ ସମ୍ମିଳିତ କାର୍ଯ୍ୟକ୍ରମ ଅଭୁଲା ସ୍କୃତି ଶୁଣିପାରିବେ ରାତି 9:15। ରାତି 10:00 ଶୁଣିପାରିବେ ରେନ୍ବୋ ଏସ୍ଏମ୍ଏସ୍। ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

0: ବର୍ତ୍ତମାନ ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 13ତମ ଭାଗ।
1: एपिसोड 13।

ଶୁଣିବାକୁ ଭୁଲିବେନି ଭାରତ ମସଲା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଆଜି ଠିକ୍ ସନ୍ଧ୍ୟା 7:00।

ଠାରେ କମ୍ୟୁନିଟି କେନ୍ଦ୍ରର ଶିଳାନ୍ୟାସ ମଧ୍ୟ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲାର ନାକଟେଦେଉଳ ରେଢ଼ାକୋଲ ଏବଂ ଜୁଜୁମୁରା ବ୍ଲକର ବିକାଶ ପାଇଁ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପର୍ଯ୍ୟଟନ ଓ ଐତିହ୍ୟର ବିକାଶକୁ ଗୁରୁତ୍ୱ ଦେଇ ନାକଟେଦେଉଳ ବ୍ଲକ ଅନ୍ତର୍ଗତ ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ର ଭୂମିପୂଜନ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଐତିହ୍ୟସ୍ଥଳୀର ବିକାଶ ପାଇଁ ପ୍ରାୟ 8 କୋଟି 30 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ ହୋଇଛି। ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟ ସ୍ୱରୂପ ପ୍ରବେଶ ପଥ, ସେତୁ, ଭ୍ୟୁ ପଏଣ୍ଟ ଓ ସୌରଶକ୍ତି ବ୍ୟବସ୍ଥା, ଅତ୍ୟାଧୁନିକ ସୁବିଧା ଓ ବିଶ୍ରାମ ଗୃହ ନିର୍ମାଣ କରାଯିବ। ନାକଟେଦେଉଳ ଅଞ୍ଚଳର ଲୋକମାନଙ୍କ ସୁବିଧା ପାଇଁ କମ୍ୟୁନିଟି ହେଲ୍ଥ ସେଣ୍ଟରର ନୂତନ ଭବନ ଏବଂ ଯୁବ କ୍ରୀଡ଼ାବିତ୍ଙ୍କୁ ପ୍ରୋହାହିତ କରିବା ପାଇଁ ଏକ ମିନି ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ରେଢ଼ାଖୋଲ ବ୍ଲକ ଅଧୀନରେ ଥିବା ରାମପୁର ଗିରିଶଚନ୍ଦ୍ରପୁର ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି, ଯାହା ଅଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବ। ଶୁଭାରମ୍ଭ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ସାମାଜିକ ଓ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସମ୍ବଲପୁର ସହରରେ ଆଗାମୀ ଦିନରେ ହେବାକୁ ଥିବା ପବିତ୍ର ଶୀତଳଷଷ୍ଠୀ ଯାତ୍ରା ନେଇ ଆଜି ପ୍ରାକ୍ ପ୍ରସ୍ତୁତି ବୈଠକ ସ୍ଥାନୀୟ ସର୍କିଟ୍ ହାଉସ୍ଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ ଓ ଶୀତଳଷଷ୍ଠୀ ଯାତ୍ରା ସମନ୍ୱୟ ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ। ବିଗତ ଦିନର ଅଭିଜ୍ଞତା ଆଧାରରେ ଚଳିତ ବର୍ଷ ମଧ୍ୟ ଶାନ୍ତି ଶୃଙ୍ଖଳାର ସହିତ ଯାତ୍ରା ପାଳନ ପାଇଁ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରେ ଥିବା ରତ୍ନ ଅଳଙ୍କାରର ଗଣତିମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ପୁଣି ଥରେ ଆରମ୍ଭ ହେବ। ଦୁଇଦିନ ଧରି ଏହି ଗଣତିମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ସହିତ ୱେଭ୍ ଡଗ୍ ବଜାରର ଦ୍ୱିତୀୟ ସଂସ୍କରଣ ଆସନ୍ତା ଜୁନ୍ ମାସ 16 ତାରିଖରୁ ମୁମ୍ବାଇ ଏନ୍ଏଫ୍ଡିସି କମ୍ପ୍ଲେକ୍ସରେ ଆୟୋଜନ କରାଯିବ। ଏହା 18 ତାରିଖ ପର୍ଯ୍ୟନ୍ତ ଚାଲିବ। ୱେଭ୍ ଡଗ୍ ବଜାର ସହଯୋଗ, ମାର୍ଗଦର୍ଶନ ଓ ବୈଷୟିକ ସ୍ତରରେ ପରିଚୟ ଦେବାରେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତାଙ୍କ ଯାତ୍ରାକୁ ତ୍ୱରାନ୍ୱିତ କରିବ। 2024 ମସିହାରେ ପ୍ରଥମ ସଂସ୍କରଣ ପରେ ଚଳିତ ବର୍ଷ ଦ୍ୱିତୀୟ ସଂସ୍କରଣର ଆୟୋଜନ କରାଯାଉଛି। ଦୃଶ୍ୟ ଶ୍ରାବ୍ୟ ଶିଳ୍ପର ପ୍ରତିଷ୍ଠିତ ବୃତ୍ତିଗତ ଓ ଉଦୀୟମାନ ପ୍ରତିଭାଙ୍କୁ ଏହା ଏକ ମଞ୍ଚ ପ୍ରଦାନ କରିବ। ପ୍ରଯୋଜକ, ବିତରକ, ପ୍ରସାରକ, ପାଣ୍ଠି ପ୍ରଦାନକାରୀ ଏବଂ ପ୍ରଯୁକ୍ତିବିଦ୍ୟା ଅଂଶୀଦାରମାନଙ୍କ ପାଇଁ ଏହି ମଞ୍ଚ ଏକ ଅନନ୍ୟ କେନ୍ଦ୍ର ଭାବରେ କାର୍ଯ୍ୟ କରି ଚଳଚ୍ଚିତ୍ର ନିର୍ମାତାଙ୍କୁ ବିଶ୍ୱସ୍ତରରେ ପରିଚିତ କରାଇବ। ୱେଭ୍ ଡଗ୍ ବଜାରର ପ୍ରମୁଖ ଅଂଶ ଭାବେ ଭିଆର୍, ପ୍ରଗତି ଲ୍ୟାବ୍, ଏକ୍ସଆର୍ ଏବଂ ଇମର୍ସିଭ୍ ମାର୍କେଟ୍କୁ ସ୍ଥାନିତ କରାଯାଇଛି। ଚଳଚ୍ଚିତ୍ର ନିର୍ମାତା ଏବଂ ଆନିମେସନ୍ ଶିଳ୍ପର ମୁଖ୍ୟ ଅଂଶୀଦାରମାନଙ୍କୁ ଏଥିରେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇଛି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 26 ତାରିଖରେ କଟକ କେନ୍ଦ୍ର ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଉଛି। ଏଥିରେ ଆକାଶବାଣୀର ବହୁ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିବେ। ଏହି ଅବସରରେ ଗତକାଲି କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂସ୍କୃତି ଭବନରେ ଏକ ସଙ୍ଗୀତ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଆକାଶବାଣୀର ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ହୃଷିକେଶ ପାଣି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ଶିକ୍ଷା, ସୂଚନା, ବିଶେଷକରି କୃଷିକ୍ଷେତ୍ର ତଥା କୃଷକମାନଙ୍କ ଉନ୍ନତିରେ ଆକାଶବାଣୀର ଅନନ୍ୟ ଭୂମିକା ରହିଛି। ଏଥିରେ ରୀତା ପଟ୍ଟନାୟକ ଓ ଅମିତ ଦାସଙ୍କ ସଙ୍ଗୀତ ଓ ବାଦ୍ୟ ପରିବେଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହାସହ ରବିନାରାୟଣ ଶତପଥୀ ଓ ଶିଶିର କୁମାର ଶତପଥୀ ଦାସକାଠିଆ ପରିବେଷଣ କରିଥିଲେ।

0: ଏହା ବିପର୍ଯ୍ୟସ୍ତ କରିଦେଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଲୁପସ୍କୁ ଲୋକଲୋଚନକୁ ଆଣିବା। ଏହାକୁ ଅଣଦେଖା କଲେ ଏହାର ଭୟଙ୍କର ପରିଣାମ ପରିଦୃଶ୍ୟ ହେବ। ଏହି ରୋଗର ପ୍ରଭାବରେ ଶରୀରର କୋଷ ଏବଂ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଆକ୍ରାନ୍ତ ହେବା ସହ ଖଞ୍ଜା, ଚର୍ମ, ବୃକ୍କ, ହୃତ୍ପିଣ୍ଡ ଏବଂ ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହୋଇଥାଏ। ଏ ସମ୍ପର୍କରେ ଡାକ୍ତର ସମ୍ବିତ ସୁବୁଦ୍ଧି ଆକାଶବାଣୀକୁ କୁହନ୍ତି।
1: ଶରୀରର ସବୁ ଅଙ୍ଗକୁ ଆଫେକ୍ଟ କରେ, ଯେମିତିକି ଆମର ସ୍କିନ୍ ଆଫେକ୍ଟ ହୁଏ, ଯୋଉଥିରେ କି ଆମର ଏଥିରେ ବଟରଫ୍ଲାଏ ରାସ୍ ହୁଏ, ପୁରା ମୁହଁରେ ରାସ୍ ହବ, ଯୋଉଟାକି ଆମର ନାକ ସନ୍ଧିକୁ ଛାଡ଼ିକି ପୁରା ବଟରଫ୍ଲାଏର ରାସ୍ ଦେଖାଯିବ। ଏହା ଛଡ଼ା ଆମର ଗଣ୍ଠି ମଧ୍ୟ ଏଥିରେ ଆଫେକ୍ଟ ହୁଏ, ଜଏଣ୍ଟ ପେନ୍ ହୁଏ। ଯେତେ ଜଲ୍ଦି ଆମେ ୟାକୁ ଡିଟେକ୍ଟ କରିବା, ତାକୁ ସେତେ ଜଲ୍ଦି ଆମେ ତାକୁ ଟ୍ରିଟ୍ କରିକି ଇଏ ବହୁତ ଜଲ୍ଦି ରେମିସନ୍ରେ ବି ରହିବ।
0: ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ସୋମନାଥ ଅମୃତ ପର୍ବ ଅବସରରେ ଆସନ୍ତାକାଲି ମନ୍ଦିରର ଧ୍ୱଜପୂଜା ଓ ମହାପୂଜାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ଓ ପ୍ରସ୍ତୁତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁର ଜିଲ୍ଲାରେ 194 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବଂ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ପୁଣି ଥରେ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

ଶରୀରକୁ ସୁସ୍ଥ ଏବଂ ନିରୋଗ ରଖିବା ନିମନ୍ତେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ଲୁପସ୍ ଦିବସ ପାଳନ କରାଯାଉଛି। ଜଟିଳ ସ୍ୱୟଂକ୍ରିୟ ରୋଗ ପ୍ରତିରୋଧକ ବିହୀନ ଏହି ଅଜଣା ଭୂତାଣୁ ଏବେ ବିଶ୍ୱବ୍ୟାପୀ ବହୁ ଲୋକଙ୍କ ମଧ୍ୟରେ ଦେଖାଦେଇଛି। ରୋଗର ସ୍ଥାୟୀ ଚିକିତ୍ସା ବ୍ୟବସ୍ଥା ଏପର୍ଯ୍ୟନ୍ତ ବାହାରିପାରି ନାହିଁ ଏବଂ ଦୈନନ୍ଦିନ ଜୀବନଶୈଳୀ

ଶୁଣିବାକୁ ଭୁଲିବେନି ଭାରତ ମସଲା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଆଜି ଠିକ୍ ସନ୍ଧ୍ୟା 7ଟାରେ।

କୁଇଣ୍ଟାଲ ଦଶ କୁଇଣ୍ଟାଲ ହେଲା ଆମେ ଫେସି ପାରିଲୁ ଗାଁରେ ପଚାଶ ଜଣ ପିଲାଙ୍କୁ ଏନଗେଜ୍ ସେଇଠୁ ମନରେ ଆସିଲା ଆମେ କିଛି କରିବା କରେଇବା ଆମେ ଦୁର୍ବଳ ନୁହେଁ କାରଣ ଆମର ପୂର୍ବଜ ମାନେ

ଯିଏ କୋଣାର୍କ ମନ୍ଦିର ତିଆରି କରିଥିଲେ, ଯୋଉ ବିଜନେସର ବେପାର କରି ଦାବା ସୁମିତ୍ରା ବାଲି ପୂର୍ବଜମାନେ ପାରାଦ୍ୱୀପ ବାଟେ ନୌକାରେ ବିଜନେସ କରିବାକୁ ଯାଇଥିଲେ, ଏବଂ ଉଦ୍ୟମ ଥିଲା ଆମେ ଆଗକୁ ଯିବା, ଆମେ ବି କିଛି କରିବା।

0: ଆମର ଇଚ୍ଛା ଶକ୍ତି ଯୁବକ ମାନଙ୍କର ଯୋଉ କମିଯାଇଛି, ଆଗ ବଞ୍ଚ ତାପରେ ବଞ୍ଚେଇବା। ଆୟକୁ ଦେଖି ଆମେ ଯଦି ବ୍ୟାଙ୍କ ଫାଇନାନ୍ସ ଦେବା, ତାକୁ ଯଦି ଖାଇଦେଲୁ ଡିଫଲ୍ଟର ହେଇଗଲୁ, ଆଗକୁ ଆଉ ବଢିପାରିବୁନି।
1: ଶ୍ରୋତା ବନ୍ଧୁ, କେମିତି ଲାଗିଲା ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ପଣ୍ଡାଙ୍କର ଏଇ କେଇ ଧାଡି କଥା, ଯିଏ ଆଜି ବି ବିଶ୍ୱାସ କରନ୍ତି ନିଜର କର୍ମକୁ, ଆଉ ସେଇ ବାପା ଯିଏ ପ୍ରତିଟି ମନକୁ ପଢି ପାରନ୍ତି, ସେତିକି ବୁଝି ପାରନ୍ତି, ସେମିତି କିଛି ଅକୁହା ଅଭୁଲା କଥା ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ପଣ୍ଡାଙ୍କ ପୁତ୍ର ତଥା ଭାରତ ମସଲାର କ୍ୟାପ୍ଟେନ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପଣ୍ଡାଙ୍କ ମୁହଁରୁ।
2: ପ୍ରଥମ ଗୁରୁ ହେଉଛନ୍ତି ବାପା ମା, ତେଣୁ ତାଙ୍କର ବିନା ଆଶୀର୍ବାଦରେ କୌଣସି ଜିନିଷ ଆଗକୁ ହବନି। ମୁଁ ଧନ୍ୟବାଦ ଦେବି ତାଙ୍କର, ହୁଏତ ସମୟରେ ସେ ନିଶ୍ଚିତ କିଛି ପୁଣ୍ୟ କାମ କରିଛନ୍ତି, ଯାହାଫଳରେ ଆଜିକା ସମୟରେ ଆମେ ଭଗବାନଙ୍କ ଆଶୀର୍ବାଦ ସହିତ ଭାରତ ମସଲା ପରିବାରଟେ ଗଢ଼ିଛୁ, ଗୋଟିଏ ପରେ ଗୋଟିଏ ଷ୍ଟେପ୍ ଆଗକୁ ଚଢ଼ିଛୁ। ଏ କେବଳ ବିଶେଷ ଭାବରେ ବାପା ମାଙ୍କର ଆଶୀର୍ବାଦ, ପରିବାରର ଆଶୀର୍ବାଦ, ସମଗ୍ର ଭାରତବାସୀଙ୍କର ଆଶୀର୍ବାଦ, କାହିଁକିନା ବିନା ଆଶୀର୍ବାଦରେ କିଛି ହୁଏ ନାହିଁ।

ଆଜି ପର୍ଯ୍ୟନ୍ତ ମଧ୍ୟ ମୋ ବାପାଙ୍କ ସାମ୍ନାକୁ ମୁଁ ଯାଏ ନାହିଁ। କଥାବାର୍ତ୍ତା ଥିଲେ ମଧ୍ୟ ୱାଇଫ୍ଙ୍କ ଦ୍ୱାରା ହଉ, କୌଣସି କର୍ମଚାରୀଙ୍କ ଦ୍ୱାରା ହଉ, ଯଦି ବା ଗୋଟେ ଏଠି ମିଟିଂ ହଉଛନ୍ତି, ବାପା ବସିଛନ୍ତି, ଯଦି ପଶିଗଲେ ଆମେ ଏଠୁ ଉଠିଯିବୁ। ସେ ମାର୍ଗଦର୍ଶକରେ ଆମେ ଯୋଉ କାର୍ଯ୍ୟ ତାଙ୍କ ଆଶୀର୍ବାଦରୁ କରୁଛୁ, ନିଶ୍ଚିତ ଭାବରେ ଆମକୁ ଏତେ ବଡ ନଈ ପାର ହେବା ପାଇଁ ତାଙ୍କର ଆଶୀର୍ବାଦ ନିର୍ଭର କରୁଛି। ମୁଁ ମନେ ଅଛି, ମୁଁ ଯେତେବେଳେ ଛୋଟ ପିଲା ଥିଲି, କର୍ମଚାରୀମାନେ ସେଥିରେ କାମ କରନ୍ତି, ଜଣେ ଦି ଜଣ, ବାପା ଏଭଳି ଲୋକ ଯଦି ଖାଦ୍ୟ ନେଇକି ନ ଆସିଛି, ଆରେ ଖାଇବା ଆଜି କ'ଣ ଘରୁ ଆଣୁନୁ ନା ନାଇଁ, ଏମିତି ଏମିତି ହସ୍ପିଟାଲ ଆଣିପାରିଲେ, ବାପା କ'ଣ କରିବେ ନା, ସିଧା ଧରିବେ ତାଙ୍କୁ, କହିବେ ଆସ ଘରକୁ ଯିବା। ମୁଁ ନିଶ୍ଚିତ ତାଙ୍କ ସହିତ ଗାଧେଇକିନା ଦିନ ବାଟ ଗୋଟେ ହବ, ଦୁଇଟା କର୍ମଚାରୀମାନଙ୍କୁ ଧରିବେ, କର୍ମଚାରୀମାନେ ଯେଉଁ ଚାଷ କାମ କରନ୍ତି ତାଙ୍କୁ ଧରି ଚାଲି ଆସିଲେ ଘରକୁ। ମା ଟିକେ ବିରକ୍ତ ହେଲେ, କହିଲେ ତମେ ଦୁଇଜଣ ନେଇକି ଆସିଛ, ବର୍ତ୍ତମାନ ଦୁଇଟା ବାଜିଲାଣି, ଆଉ ସେତେବେଳେ ତ ରୋଷେଇ ହଉଥିଲା ଆପଣ କାଠ ଚୁଲିରେ। ମାଙ୍କୁ ସେଠୁ ସେ କହିଲେ, ତମ ପାଟି କର ନାହିଁ, ତମେ ଆଗ ତାଙ୍କୁ ଦେଇଦିଅ ଖାଇବାକୁ। ବାପା ଏଭଳି ଗୋଟେ ଲୋକ ଯିଏକି ସେ କର୍ମଚାରୀ ଜଣକୁ ସମସ୍ତ ଖାଦ୍ୟ ଦେଇଦେଲେ, କହିଲେ ଆମେ ଆଉ କ'ଣ ଖାଇଦେବୁ, ଏମିତିକି ବିସ୍କୁଟ ଫିସ୍କୁଟ ଖାଇ ଆମେ ସମୟ କାଟିଛୁ। ଏଟା ମୋ କହିବା ଉଦ୍ଦେଶ୍ୟ ଯେ କିଭଳି ତାଙ୍କ ସ୍ୱଭାବ ଥିଲା। ନାଇଁ, ମୁଁ ଜଣଙ୍କୁ ଅତିଥି ଆଣିଛି, ଅତିଥି ସେ ଛୋଟିଆ ଲେବରଟିଏ ହଉ ବା ଗୋଟେ ବଡ଼ ଅଫିସର ହଉ, କିନ୍ତୁ ଅତିଥି ସେବା ହଉଛି ପ୍ରଥମ କର୍ତ୍ତବ୍ୟ। ସେ ଯୋଉ ଅତିଥି ସେଦିନ କ'ଣ କରିଥିଲେ, ମାନେ ଆମ ଦୁଇ ଜଣ ଖାଦ୍ୟକୁ ତାଙ୍କୁ ଦେଇଦେଲେ, ସେ ଯୋଉ ଭାବ ତାକୁ ଟିକେ ଭିତରେ ଚିନ୍ତା କରିବା, ବାପାଙ୍କର କ'ଣ ଉଦ୍ଦେଶ୍ୟ। ତାଙ୍କ ଯୋଉ ମନ୍ତର ସନ୍ତର କହିଦେଇଥିଲା ଯେ ଲୋକ ଗୋଟିଏ ନିଷ୍ଠାବାନ, ଏ ଲୋକ ଗୋଟେ ସଚେତନବାନ, ଏ ଲୋକ ପର ପାଇଁ କିଛି ନା କିଛି କରିପାରେ, ଯିଏକି ନିଜ ଖାଦ୍ୟରୁ କାଟି ଦେଇପାରେ। ବାପା ମାଙ୍କ ବିନା ଆଶୀର୍ବାଦରେ କୌଣସି ଜିନିଷ ଚାଲେ ନାହିଁ। କହିବାକୁ ଯଦି ସୁଯୋଗ ଦେବେ, ମୁଁ କହିବି ମୋ ମାଙ୍କର କାମ କ'ଣ, ବାପାଙ୍କର କ'ଣ କାମ। ପ୍ରଥମ ବାପାଙ୍କ କଥା କହୁଛି, ଏବେ ଥର ଗୋଟେ ନଡ଼ିଆ ଗଛ ବାପା ଲଗାଉଥିଲେ, ମତେ ସେଠୁ ଉଠିଲେ ଆସ ଗୋଟେ କ୍ୟାମେରାରେ ଫଟୋ ଉଠିବ, ନଡ଼ିଆ ଗଛ ଆପଣ ଲଗେଇବେ। ବାପା ସେଠି ଦୂରରୁ ଥାଇକଲେ, ସେ ଲଗେଇଲା ସେ ଗଛ ବଞ୍ଚିବନି, ସତରେ ସେ ଗଛ ବଞ୍ଚିଲା ନାହିଁ, କିନ୍ତୁ ବାପା ଆମର ଶୁଖିଲା କାଠ ଲଗେଇଦେବେ, ସେ ବଞ୍ଚିଯିବ। ତାଙ୍କ ହାତ ଏଭଳି, ମାନେ ମଜା କଥା ନୁହଁ, ଆପଣ ଟ୍ରାଏ କରନ୍ତୁ ଏ ମହରାମ ଏରିଆରେ କ'ଣ ନ ହଉଛି। ଆପଣ ଆମ୍ବ ଦେଖନ୍ତୁ, ଆପଣ ଏଠି 300-400 ଆମ୍ବ ଗଛ ଅଛି, ବିଭିନ୍ନ ପ୍ରକାର ପରିବା ହଉଛି। ଆମ ଆଶ୍ଚର୍ଯ୍ୟ ହଉ ଯେ ସମସ୍ତେ ବି ଏଠି ଏତେ କର୍ମଚାରୀ ହେଉଛନ୍ତି, ନନାଙ୍କର ହାତ ମାନେ ସବୁ ବଢିଆ। ତେଣୁ ମୋର ଏଠି କହିବା ଉଦ୍ଦେଶ୍ୟ ଥିଲା, ସିଏ ନିଶ୍ଚିତ ଏ ଗଛକୁ ବଢ଼ିଛନ୍ତି, ଆମମାନଙ୍କ କାମ ହେଲା କ'ଣ, ଆମେ ତାକୁ ରକ୍ଷଣାବେକ୍ଷଣ କରୁଛୁ। ତେଣୁ ବାପା ଫୁଲ ତୋଳିକି ପ୍ରତି 8 ଦିନରେ 2 ଥର ସିଧା ଫୁଲ ଫୁଲ କରିବେ, ଜଗନ୍ନାଥ ମନ୍ଦିରକୁ ନେଇକି ଦେଇଛେ। ଏମିତି ବି କୋରୋନା ଟାଇମ୍ରେ ଯେତେବେଳେ କି ଅଖଚକ ନ ଚାଲୁଥିଲା, ସେତେବେଳେ ବାପାଙ୍କର ଫୁଲ ତୋଳା ହଉଥିଲା, ଆଉ ମୁଁ ବିରକ୍ତ ହୁଏ, କାଇଁ ବେକାର ବୁଲୁଛ, କୋରୋନାଟାରେ କୋଉଠୁ କ'ଣ ହବ, କ'ଣ ନା ନାଇଁ, କିଛି ହବନି, ମୁଁ ଜଗନ୍ନାଥଙ୍କ ସେବା କରୁଛି, ଆଉ ଗଛ ପାଖରେ ଅଛି, ମୋତେ ଅକ୍ସିଜେନ୍ ମିଳୁଛି। ଫୁଲ ନେଇକି ଯାଆନ୍ତି ପ୍ରତି ୱିକ୍ରେ 2 ଥର ମନ୍ଦିରକୁ, ପୁରୀରେ ଠାକୁରଙ୍କୁ ଦେଇକି ଆସନ୍ତି, ଏଇଠି ଏବେ ବି କରୁଛନ୍ତି। ମାଆଙ୍କର ମୁଖ୍ୟ କାମ କ'ଣ, ଆଜି ମୋ ମା ହେଉଛନ୍ତି ଏଭଳି, ସେ ମାନେ ବହୁତ ପ୍ରକାର ଓଷାବ୍ରତ ମଧ୍ୟ କରନ୍ତି, ଦିନକୁ ଥରିଏ ମାତ୍ର ସେ ଅନ୍ନ ଗ୍ରହଣ କରନ୍ତି, ପ୍ରସାଦ ଗ୍ରହଣ କରନ୍ତି, ତା ସହିତ ସକାଳୁ ଉଠିକିନା ସ୍ନାନ କରିକି ଆସି ଜଗନ୍ନାଥ ମନ୍ଦିରରେ ବସିବେ, ବସିକି ସେଇଠି

0: ଆପି ଦେଇକିନା ଜଗନ୍ନାଥ ମନ୍ଦିରରେ କଙ୍କଟନା ଫଣ୍ଡ ଉଠୁଛନ୍ତି ଜଗନ୍ନାଥଙ୍କ ସେବା ପାଇଁ ଯୋଉ ଫୁଲ ଗୁଥାନ୍ତି ସେବାୟତ ମାନେ ତାଙ୍କ ସାଙ୍ଗରେ ମିଶି ମା ଆମର ଫୁଲ ଗୁନ୍ଥନ୍ତି। ଏବେ ବି ଆପଣ ତ ଆଲାଉ ନାହିଁ ମନ୍ଦିର ଭିତରେ କ୍ୟାମେରା, ଆପଣ ଯାଇ ନିଜେ ସୋଚ ଦେଖିପାରିବେ। ମୁଁ କହିଦେବି ଯେତେବେଳେ ମା ଯାଉଛନ୍ତି, କାର୍ତ୍ତିକ ମାସ ଥା ତ ରୁହନ୍ତି, ଅନ୍ୟ ଦିନ ବି ଏମିତି ଆଠ ଦିନ ଚାରି ଦିନ କାଲି ଯାଇଥିଲେ, ସେ ଦୁଇ ଚାରି ଘଣ୍ଟା ସେ ଫୁଲ ଠାକୁରଙ୍କ ପାଇଁ ଫୁଲ ଗୁନ୍ଥିବା ତାଙ୍କର ହେଉଛି ସେ ନିଜ। ତେଣୁ ତାଙ୍କର ଯୋଉ କର୍ମ, ତାଙ୍କ କର୍ମ ପାଇଁ ଏଇ ଯୋଉ ଗୋଟିଏ ଗଛ ବଢ଼ିଥିଲେ, ସେ ଗଛ ନିଶ୍ଚୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିରେ ଖାଲି ଯେ ଆମେ ନୁହଁ, 15,000 ପରିବାର। ତେଣୁ ଦୁନିଆରେ ସତ୍କର୍ମ କର, ଅର୍ଥ ଆପଣଙ୍କ ପାଖକୁ ଆସିବ, କିନ୍ତୁ ସତ୍କର୍ମରେ ରୁହ, ସବୁବେଳେ ମନକୁ ଦୃଢ଼ତା କର, ଏତେ ଭାଙ୍ଗି ପଡ଼ନି।
1: ଶ୍ରୋତା ବନ୍ଧୁ, ଆଜିର ଅଧ୍ୟାୟରେ ଭାରତ ମସଲାର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ପଣ୍ଡାଙ୍କ କାହାଣୀ ଶୁଣୁ ଶୁଣୁ ଆମେ ଆପଣଙ୍କୁ ଶୁଣେଇଲୁ ସେହି ବାପାଙ୍କ ମନକୁ, ତାଙ୍କର ପୁତ୍ର ଶ୍ରୀଯୁକ୍ତ ସୁଶାନ୍ତ କୁମାର ପଣ୍ଡାଙ୍କ ମୁହଁରୁ। ଆଶା କରୁଛୁ ଏହି କେଇ ଧାଡ଼ି ଗପ ବା କଥା ଆପଣଙ୍କ ହୃଦୟକୁ ନିଶ୍ଚୟ ଛୁଇଁଥିବ। ତେବେ ଏବେ କଥା ଭିତରେ କଥା, ଇନ୍ସପେକ୍ଟର ରାକେଶ କୁମାର ବେହେରା, ଆଇଆଇସି ମହୋଦୟଙ୍କ ମୁହଁରୁ। ସାର୍, ଜଣେ ଜଣକୁ ଯେତେ ଚେଷ୍ଟା କଲେ ବି ଭୁଲି ପାରେ ନା କାହିଁକି?
2: ମୋ ମତରେ ଜଣେ ଜଣକୁ ଭୁଲି ପାରେ ନା ଅର୍ଥ, ସେ ତାକୁ ଭଲ ପାଉଛି, ସେ ତାର ନେଚରକୁ, ତାର ପ୍ରକୃତି, ତାର ଚାଲିଚଳନ, ତାର କଥାବାର୍ତ୍ତା, ତାର ବ୍ୟବହାର, ଜଣକୁ ପସନ୍ଦ ଲାଗିଲେ ସେ ତା ପ୍ରତି ଆକୃଷ୍ଟ ହୁଏ, ତ ସେ ତାକୁ ଭୁଲି ପାରେ ନାହିଁ। ଯିଏ ଯାହା ଥରେ ଭଲ ବ୍ୟବହାରଟେ ପାଇଥିବ, ଭଲ ସାହାଯ୍ୟଟେ ପାଇଥିବ, ଭଲ କଥାଟେ, କିଛି ନହେଲେ ବି ଭଲ ପଦୁଟିଏ ମିଠା କଥା ଯିଏ କହିଥିବ, ମନର ଦୁଃଖ ବା କଷ୍ଟ ଦେଲା ଭଳିଆ କଥା ଯିଏ କହିନଥିବ, ସେମିତି ଲୋକ ପ୍ରତି ଆମର ଦୁର୍ବଳତା ଆସେ। ସବୁର ମୂଳରେ ଯିଏ ଆମର ସୃଷ୍ଟିକର୍ତ୍ତା ମା, ମାକୁ ଭୁଲି ପାରିବେ ନାହିଁ। ଆଉ ଆପଣମାନେ ତ ଜାଣିଛନ୍ତି, ଆଗରୁ ବହୁତ ଥର କହିଛି, ମା ମତେ ଅଧା ବାଟରୁ ଛାଡି ଚାଲିଯାଇଛି। ମୁଁ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ଯେତେବେଳେ ସେ ଥରେ ମୋ ମୁଣ୍ଡକୁ ବା ମନ ଭିତରକୁ ପଶିଯାଏ, ମୁଁ ଆଉ ସେଇ ସମୟରେ କିଛି କାମ କରିପାରେ ନାହିଁ, ରହିଯାଏ, ବସିଯାଏ କି ରହିଯାଏ, ପୁଣି ଭୁଲିବା ପାଇଁ ଚେଷ୍ଟା କରେ, କାରଣ ବହୁତ କଷ୍ଟ ଦିଏ, ଆଖିରୁ ଲୁହ ବହେ, ପୁଣି ସେ ଫେରି ଆସନ୍ତା କି ଗୋଟେ ଯୋଉ ଅସମ୍ଭବ ଚେଷ୍ଟା ମନ ଭିତରେ ବ୍ୟାକୁଳିତ ହୁଏ, କିନ୍ତୁ ସେଇଟା ତ ହେଇପାରିବନି, ଆମେ ଜାଣିଛନ୍ତି ନିଷ୍ଠୁର ସତ୍ୟକୁ ଆମକୁ ଗ୍ରହଣ କରିବା ପାଇଁ ପଡିବ। ତେଣୁ ମାଆକୁ କେବେ ଆମେ ଭୁଲି ପାରିବା ନାହିଁ, ଏଇଟା ହଉଛି ଧ୍ରୁବ ସତ୍ୟ।
1: ସାର୍, ଏ ଦୁନିଆକୁ ଆପଣ କେବେ ବୁଝିଲେ?
2: ଆମେ ଛୋଟବେଳେ ବିଭିନ୍ନ ପ୍ରକାର ପରିସ୍ଥିତି ହେଇ ଗତି କରନ୍ତି, ତ ଯେତେବେଳେ ଆମେ ପରିପକ୍ ହେଇନଥାନ୍ତି ସେଇ ଜିନିଷଟାକୁ ଏତେ ଅନୁଭବ କରିପାରନ୍ତି ନାହିଁ। ତ ଯେତେବେଳେ ଗୋଟେ କଷଟି ପଥରରେ କଷି ହଉ, ଆମେ ଗୋଟେ ଦୁଃଖ କଷ୍ଟ, ଗୋଟେ କାହାର ଅଭାବ ଅନୁଭବ କରନ୍ତି, ସେଇ ସମୟରେ ଆମେ ଜୀବନକୁ ବେଶି ଜାଣନ୍ତି। ଯୋଉ ଆମକୁ ସୁଖ ପ୍ରାଚୁର୍ଯ୍ୟ ଟଙ୍କା ପଇସା ଯେତେବେଳେ ସବୁ ମିଳୁଥାଏ, ଅବାସ କରୁଥାନ୍ତି, ସେତେବେଳେ ଆମେ ଜୀବନକୁ ଜାଣିପାରନ୍ତି ନାହିଁ। ଯୋଉଟାକି ଜଣେ ଜଣେ ଭାବନ୍ତି ଜୀବନର ଅର୍ଥ ହଉଛି ମୋଟା ମୋଟା ସୁନାମୁଦି, ବଳା ଏକରେ ବଡ଼ ବଡ଼ ମାଳ, ପୁରା ଦାମିକିଆ 2 କୋଟି 3 କୋଟିର କାର, ଏରୋପ୍ଲେନରେ ବୁଲିବା, ଅଏସ୍ କରିବା, ସେଟା ହଉ ଜୀବନ। ମୋ ମତରେ ବୋଧେ ସେଇଟା ଜୀବନ ନୁହଁ, ଏଟା ଗୋଟେ ଜୀବନର ଅଂଶ। ତ ଆମକୁ ଜୀବନ ବଞ୍ଚିବାକୁ ହେଲେ ଜୀବନର କଷଟି ପଥରକୁ ଅତିକ୍ରମ କରିବାର ଅଛି, ଜୀବନକୁ ବୁଝିବାର ଅଛି। ଆମେ ଯେମିତି ସୁଖରେ ରହୁଛନ୍ତି, ଆଉ ଜଣେ କେମିତି ଟିକେ ସୁଖରେ ଖୁସିରେ ରହୁ, ତାର ଟିକେ ଚିନ୍ତା କରିବାର ଆମର ଆବଶ୍ୟକତା ରହିଛି, ନୈତିକ ଆବଶ୍ୟକତା ରହିଛି ଆମେ ସମସ୍ତଙ୍କ ପାଇଁ। ଏତିକି ପାରିବା ମଣିଷଟେ ହଉ କିମ୍ବା ପଶୁପକ୍ଷୀଟେ ହଉ, ଯେ ଦୁଃଖରେ ରହିଛି, କଷ୍ଟରେ ରହିଛି, ଆମ ମନରେ ଯଦି ଦୁଃଖ ନ ଆସୁଛି ତାହେଲେ ଆମେ କି ମଣିଷ? ତ ସେ ଯଜ୍ଞ ପରିପୂର୍ଣ୍ଣତା ଆସିବ, ସେ ଜୀବନର ପରିପୂର୍ଣ୍ଣତା ଆସିବ, ଆଉ ଆମେ ସେଇ ସମୟରେ କଣ ମନେ ମନେ ଭାବିଯାଉଛି, ହିଂସା, ଦ୍ୱେଷ, ପରସିକାରତା, ନିନ୍ଦା, ଏଇସବୁ ଜିନିଷ ପୁଡି ହେଇଯିବ ଆମ ଜୀବନରୁ, ଏଇ ତ ହିଁ ଜୀବନ।
1: ଧନ୍ୟବାଦ ସାର୍। ଶ୍ରୋତା ବନ୍ଧୁ, ଆଜି କଥାରେ କଥାରେ, ଗୀତରେ ଗୀତରେ ପ୍ରତ୍ୟେକଟି କଥା ଆପଣଙ୍କୁ କେମିତି ଲାଗିଲା, ନିଜର ସୁଚିନ୍ତିତ ମତାମତ ଦେବା ସହ ମନେ ରଖନ୍ତୁ ଆଜି ଅଧ୍ୟାୟର ପ୍ରଶ୍ନ। ପ୍ରଶ୍ନଟି ହେଲା, ଭାରତ ମସଲାର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ପଣ୍ଡା ମହୋଦୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖକୁ ଅର୍ଥାତ୍ ଶ୍ରୀମନ୍ଦିରକୁ ଫୁଲ ନେଇ ସପ୍ତାହକୁ କେତେଥର ଯାଆନ୍ତି? ସଠିକ ଉତ୍ତର ଲେଖି ପଠାଇବାର ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8847862377। ତେବେ ଗତ ଅଧ୍ୟାୟର ଭାଗ୍ୟଶାଳୀ ବିଜେତା ଆପଣମାନେ ସୁଧାଂଶୁ ବିଶ୍ୱାଳ ଧର୍ମଶାଳା ଯାଜପୁର, ଧନପତି ସାହୁ ବରପାଲି ବରଗଡ଼ରୁ ଏବଂ ସତ୍ୟାନନ୍ଦ ନାୟକ କୁଚେଇ ମୟୂରଭଞ୍ଜରୁ ଆପଣ ସମସ୍ତଙ୍କୁ ଭାରତ ମସଲା ପକ୍ଷରୁ ଅନେକ ଅନେକ ହାର୍ଦ୍ଦିକ ଅଭିନନ୍ଦନ। ଆମର ନିୟମିତ ଶ୍ରୋତା ବନ୍ଧୁମାନେ ଯେଉଁମାନେ ଆମର ଏହି କାର୍ଯ୍ୟକ୍ରମକୁ ମନ ଦେଇ ଶୁଣୁଛନ୍ତି ଏବଂ ସଠିକ ଉତ୍ତର ଲେଖି ପଠାଉଛନ୍ତି, ସ୍ୱଳ୍ପ ସମୟ ଦୃଷ୍ଟିରୁ ଆପଣମାନଙ୍କର କେତେ ଜଣଙ୍କର ନାଁ ଆମେ ସ୍ଥାନିତ କରୁଛୁ ଆଜିର କାର୍ଯ୍ୟକ୍ରମରେ। ଆପଣମାନେ ହେଲେ ଗୀତାଞ୍ଜଳି ମହାପାତ୍ର ଜଗତସିଂହପୁରରୁ, ଭାଗ୍ୟଶ୍ରୀ ଦାସ ମଧୁସୂଦନପୁର ଜଗତସିଂହପୁରରୁ, ସୁଦାମ ସାହୁ ସୋନପୁରରୁ, ନୀଲିମା ପ୍ରଧାନ ବରପାଲି ବରଗଡ଼ରୁ, କାହ୍ନ ପ୍ରଧାନ ବରପାଲି ବରଗଡ଼, ଧନପତି ସାହୁ ବରପାଲି ବରଗଡ଼, ଉର୍ମିଳା ସିଡିଏ କଟକରୁ, ଅହଲ୍ୟା ସାହୁ ବରପାଲି ବରଗଡ଼ରୁ, ଗାୟତ୍ରୀ ସାହୁ ବରପାଲିରୁ, ମିଲନ ପ୍ରଧାନ ବରପାଲି ବରଗଡ଼ରୁ, ଶ୍ରୀବତ୍ସ ବେହେରା ଚୌଧୁରୀ କଟକରୁ, ମମତା ମହାପାତ୍ର ଜଗତସିଂହପୁରରୁ, ବର୍ଷାରାଣୀ ଖୁଣ୍ଟିଆ ଶହୀଦନଗର ଭୁବନେଶ୍ୱରରୁ, ରୁଦ୍ରନାରାୟଣ ମହାନ୍ତି ଅତାମଳ ଜଗତସିଂହପୁରରୁ, ଗୀତାଞ୍ଜଳି ଦଳେଇ ସୁନ୍ଦରପଦା ଭୁବନେଶ୍ୱରରୁ, ସମୀର ପଣ୍ଡା ତେଲେଙ୍ଗାପେଣ୍ଠ କଟକରୁ, ରତ୍ନପ୍ରଭା କାଣ୍ଡି ସାଲେପୁର କଟକରୁ, ଶାଶ୍ୱତ ମହାପାତ୍ର ଜୟପୁର କୋରାପୁଟରୁ, ସୁଶାନ୍ତ ସାହୁ ରାଇସୁଙ୍ଗଡ଼ା ସାଲେପୁର କଟକରୁ, କରିଶ୍ମାରାଣୀ ବାଘ ସିଣ୍ଡୋଲ ସୁବର୍ଣ୍ଣପୁରରୁ, ସୁରେଶ ଚନ୍ଦ୍ର ସାହୁ ତରଡ଼ାପଡ଼ା ଜଗତସିଂହପୁରରୁ, ଡିଲେଶ୍ୱର ମେହେର ବିଜେପୁର ବରଗଡ଼ରୁ, ନାରାୟଣ ପ୍ରଧାନ ବୁଗୁଡ଼ା ଗଞ୍ଜାମରୁ, ସବିତା ଜଗତସିଂହପୁରରୁ, ଶ୍ରୁତକୀର୍ତ୍ତି ମିଶ୍ର ହମଙ୍ଗା ଜଗତସିଂହପୁରରୁ, ସତ୍ୟାନନ୍ଦ ନାୟକ ହଳଦିଆ କୁଚି ମୟୂରଭଞ୍ଜରୁ।

0: ବାବନ ଚନ୍ଦ୍ରପାଲ କିଶୋରନଗର କଟକରୁ, ଯାଜ୍ଞସେନୀ ମେହେର ବରଡୋଲ ବରଗଡ଼ରୁ, ମିହିର କୁମାର ଜେନା ପଣ୍ଡୁଆ କେନ୍ଦୁଝରରୁ, ସୁଧାଂଶୁ ବିଶ୍ୱାଳ ଧର୍ମଶାଳା ଯାଜପୁରରୁ, ରିୟା ଜଗତସିଂହପୁରରୁ, ସୁମତି ମିଶ୍ର ଜଗତସିଂହପୁରରୁ, ଦୁର୍ଯ୍ୟଧନ ନାୟକ କାଗଟପୁର ପୁରୀରୁ, ରମାକାନ୍ତ ଦାସ କେନ୍ଦ୍ରାପଡ଼ାରୁ, ମୋନାଲିସା ସାହୁ ସୁନିତା ସାହୁ କଟକରୁ, ରବିନାରାୟଣ ଶତପଥୀ ଖୋର୍ଦ୍ଧା ଭୁବନେଶ୍ୱରରୁ, ହରିହର ମହାରଣା ବବିତା ମହାରଣା କଟକରୁ, ସୁଶାନ୍ତ କୁମାର ଜେନା କଟକରୁ, ଶେଷଦେବ ପାଢ଼ୀ ଗୋବିନ୍ଦ ପାଢ଼ୀ ନୂଆଗାଁରୁ, ମୋନାଲିସା ଭୋଇ ଜଗତସିଂହପୁରରୁ, ସମୀର କୁମାର ନାୟକ ବରଗଡ଼ ବରପାଲିରୁ, ଝୁନୁବାଳା ପତି ଗତିକୃଷ୍ଣ ପତି କାଗଟପୁର ପୁରୀରୁ ଏବଂ ଏଲିନା ଦାସ ବିଚିତ୍ରାନନ୍ଦ ଦାସ କଟକରୁ। ଭାରତ ମସଲା ପକ୍ଷରୁ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ। ତେବେ ଆଜି ପାଇଁ ଆର୍ଜି ନଳିନୀକୁ ବିଦାୟ ଦିଅନ୍ତୁ, ନମସ୍କାର। ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ଭାରତ ମସଲା।
1: ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ ବୋକାଟାକ୍ ଦିଲ୍ ସି ଦିଲ୍ ତାକ। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା, ତେଲେଙ୍ଗାନାରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟର ସୋମନାଥ ଅମୃତ ପର୍ବ 2026ରେ ଯୋଗଦେବେ। ଦେଶରେ ଗ୍ରୀଷ୍ମ ପ୍ରବାହ ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରିମଣ୍ଡଳରେ 6 ଜଣ ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତେଲେଙ୍ଗାନାରେ ପ୍ରାୟ 9,400 କୋଟି ଟଙ୍କା ସମ୍ଭଳିତ ବହୁବିଧ ଭିଭିଭୂମି ଏବଂ ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ସଂଯୋଗୀକରଣକୁ ସୁଦୃଢ଼ କରିବା, ଦକ୍ଷତାର ଉନ୍ନତି, ସୁରକ୍ଷା ବୃଦ୍ଧି ଏବଂ ଲୋକଙ୍କ ପାଇଁ ଏକ ଉତ୍ତମ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବାର ଲକ୍ଷ୍ୟ ରଖିଛି। ଉନ୍ମୋଚିତ ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ ୱାରାଙ୍ଗଲରେ ଥିବା ପିଏମ୍ ମିତ୍ର ପାର୍କ ପ୍ରାୟ 1,700 କୋଟି ଟଙ୍କା ବ୍ୟୟରେ ନିର୍ମିତ ତଥା ଦେଶର ପ୍ରଥମ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ବୟନ ଶିଳ୍ପ ପାର୍କ ରହିଛି। ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ପାଣାଜୀ ଅର୍ଥନୈତିକ କରିଡ଼ରର ଅଂଶ ଭାବେ ଗୁଡେବେଲୁର ଏବଂ ମହବୁବନଗର ମଧ୍ୟରେ ଜାତୀୟ ରାଜପଥ 167ର 4 ଲେନ୍ ଓ ସାଙ୍ଗାରେଡ଼ି ଜିଲ୍ଲାରେ ଜହିରାବାଦ ଶିଳ୍ପାଞ୍ଚଳର ବିକାଶ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ବ୍ୟତୀତ କାଜିପେଟ୍ ବିଜୟୱାଡ଼ା ରେଳ ମଲ୍ଟି ଟ୍ରାକିଂ କରିଡ଼ରର ଅଂଶ ଭାବେ କାଜିପେଟ୍ ରେଳ ଅଣ୍ଡର ରେଳ ବାଇପାସ୍ ଓ ହାଇଦ୍ରାବାଦରେ ଏକ ନୂତନ ଗ୍ରୀନ୍ଫିଲ୍ଡ ପେଟ୍ରୋଲିୟମ ତୈଳ ଓ ଲୁବ୍ରିକେଣ୍ଟ ଟର୍ମିନାଲ ସମେତ ଅନେକ ରେଳ ଓ ଲଜିଷ୍ଟିକ୍ସ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ପଶ୍ଚିମ ଏସିଆ ବିବାଦରୁ ସୃଷ୍ଟ ଶକ୍ତି ସଂକଟକୁ ଭାରତ ପ୍ରଭାବଶାଳୀ ଭାବେ ପରିଚାଳନା କରୁଛି। ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ଶ୍ରୀ ମୋଦି କହିଛନ୍ତି। ଆମଦାନୀ ହୋଇଥିବା ପେଟ୍ରୋଲିୟମ ଉତ୍ପାଦଗୁଡ଼ିକୁ କେବଳ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରାଯିବା ଉଚିତ, ଯାହା ବୈଦେଶିକ ମୁଦ୍ରା ସଞ୍ଚୟ କରିବାରେ ସାହାଯ୍ୟ କରିବ ଓ ଚାଲିଥିବା ବିବାଦର ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବ। ଭାରତ ସୌରଶକ୍ତି ଉତ୍ପାଦନରେ ଏକ ଅଗ୍ରଣୀ ଦେଶ ଭାବେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
3: ଏନର୍ଜି ସିକ୍ୟୁରିଟି କା କ୍ୟା ମହତ୍ତ୍ୱ ହେ ୟେ ଆଜ୍ ଦୁନିଆ କା ହର୍ ବ୍ୟକ୍ତି ମହସୁସ୍ କର ରହା ହେ। ଇସଲିଏ ଭାରତ କି ଏନର୍ଜି ସିକ୍ୟୁରିଟି ପର ହମାରି କେନ୍ଦ୍ର ସରକାର ଅଭୂତପୂର୍ବ ନିବେଶ କର ରହି। ମଲକାପୁର ମେ ଇଣ୍ଡିଆନ ଓଇଲ କେ ନୟେ ଟର୍ମିନାଲ କା ଉଦ୍ଘାଟନ ଇସି ଦିଶା ମେ ଏକ ବଡ଼ା କଦମ ହେ। ବିତେ ସାଲୋ ମେ ସୋଲର ପାୱର କେ ମାମଲେ ମେ ଭାରତ ଦୁନିଆ କେ ଟପ୍ ଦେଶୋ ମେ ପହଞ୍ଚ ଗା ହେ। सीएनजी आधारित व्यवस्था को प्रमोट कर रहे हैं। ऐसे तमाम प्रयासों के कारण भारत इस बहुत बड़े वैश्विक ऊर्जा संकट का सामना कर रहा है। लेकिन अब आज समय की ये भी मांग है पेट्रोल डीजल गैस ऐसी चीजों का बहुत संयम से इस्तेमाल करें।
2: ପ୍ରଧାନମନ୍ତ୍ରୀ ହାଇଦ୍ରାବାଦରେ ଏକ ଅତ୍ୟାଧୁନିକ ସୁପର ସ୍ୱେଶିଆଲିଟି ସିନ୍ଧୁ ହସ୍କିଟାଲକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। 21 ଲକ୍ଷ ବର୍ଗଫୁଟ ଅଞ୍ଚଳରେ ବିସ୍ତାରିତ 18 ମହଲା ବିଶିଷ୍ଟ ଏହି ହସ୍କିଟାଲରେ କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି

ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ସମାରୋହରେ ଯୋଗଦେବା ସହ ଆର୍ଟ ଅଫ୍ ଲିଭିଂ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ନବନିର୍ମିତ ଧ୍ୟାନ ମନ୍ଦିରର ଉଦ୍ଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ସେବା, ଆଧ୍ୟାତ୍ମିକତା ଏବଂ ସାମାଜିକ ପରିବର୍ତ୍ତନକୁ ପ୍ରୋହାହିତ କରିବାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର ଭୂମିକାକୁ ପ୍ରଶଂସା କରିଥିଲେ। ଆନନ୍ଦ ଉତ୍ସାହର ସହ ଶିବଭୂମି ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମନ୍ଦିରରେ ସୋମନାଥ ଅମୃତ ପର୍ବ 2026 ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଆସନ୍ତାକାଲି ଧ୍ୱଜ ପୂଜା ଏବଂ ମହାପୂଜା ମଧ୍ୟ କରାଯିବ। ସୋମନାଥ ଇତିହାସରେ ପ୍ରଥମ ଥର ପାଇଁ 11ଟି ତୀର୍ଥସ୍ଥଳରୁ ସଂଗୃହୀତ ପବିତ୍ର ଜଳରେ କୁମ୍ଭାଭିଷେକ ସହିତ ପୁନଃ ନିର୍ମିତ ସୋମନାଥ ମନ୍ଦିରର ଶିଖରକୁ ପବିତ୍ର କରାଯିବ। 90 ମିଟର ଉଚ୍ଚତାର କ୍ରେନ୍ ବ୍ୟବହାର କରି ଏକ ବିଶାଳ ଆନୁଷ୍ଠାନିକ କୁମ୍ଭକୁ ମନ୍ଦିର ଶିଖରକୁ ଉଠାଯିବ। ବୈଦିକ ମନ୍ତ୍ର ମଧ୍ୟରେ ପବିତ୍ର ଜଳବିଧି ଅନୁଷ୍ଠିତ ହେବ। ସୋମନାଥ ଅମୃତ ପର୍ବ 2026ର ବିଶେଷ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ପ୍ରଭାସପାଟଣର ପବିତ୍ର ଭୂମିରେ ରୋମାଞ୍ଚକର ବିମାନ ଉଡ଼ାଣ କଳାକୌଶଳ ପ୍ରଦର୍ଶନ କରାଯିବ। ଆଜି ଏକ ହେଲିକପ୍ଟରରୁ ମନ୍ଦିର ଶିଖର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଦ୍ୱାରା ପ୍ରସ୍ତୁତିର ମୂଲ୍ୟାଙ୍କନ କରିଛନ୍ତି। ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା, ସମ୍ଭଳ ନିୟୋଜନ ଏବଂ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟର ଶ୍ରୀ ଶାହା ସମୀକ୍ଷା କରିଥିଲେ। ବୈଠକରେ ସମ୍ପତ୍ତିର ସର୍ବନିମ୍ନ କ୍ଷତି ଏବଂ ଶୂନ୍ୟ ଜୀବନହାନୀ ସୁନିଶ୍ଚିତ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଦେଶବ୍ୟାପୀ ନିଆଯାଇଥିବା ଦୀର୍ଘକାଳୀନ ବନ୍ୟା ପ୍ରଶମନ ପଦକ୍ଷେପର ଅଗ୍ରଗତିର ମଧ୍ୟ ସମୀକ୍ଷା ହୋଇଥିବା ଜଣାପଡ଼ିଛି। ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା, ନଦୀ ପରିଚାଳନା ପଦକ୍ଷେପ, ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ସ୍ୱରାଷ୍ଟ୍ରମନ୍ତ୍ରୀ ମଧ୍ୟ ସମୀକ୍ଷା କରିଛନ୍ତି। ଏହା ବ୍ୟତୀତ ଜୀବନହାନୀ ରୋକିବା ପାଇଁ ସାମୁହିକ ସଚେତନତା, ସ୍ଥିରତା ନିର୍ମାଣ କାର୍ଯ୍ୟକ୍ରମ ଏବଂ ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ଓ ଡାକ୍ତରୀ ପ୍ରସ୍ତୁତି ଉପରେ ବୈଠକରେ ଆଲୋଚନା ହୋଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2022 ସେପ୍ଟେମ୍ବର ମାସରେ ନାମିବିଆରୁ ଅଣାଯାଇଥିବା 8ଟି ଚିତାବାଘକୁ କୁନୋ ଜାତୀୟ ଉଦ୍ୟାନରେ ଛାଡ଼ି ପ୍ରୋଜେକ୍ଟ ଚିତା ଆରମ୍ଭ କରିଥିଲେ। ଏହି ପର୍ଯ୍ୟାୟକ୍ରମେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଆସନ୍ତାକାଲି କୁନୋ ଜାତୀୟ ଉଦ୍ୟାନରେ 2ଟି ଚିତାବାଘ ଛାଡ଼ିବେ। ପରେ 2023ରେ ଦକ୍ଷିଣ ଆଫ୍ରିକାରୁ 12ଟି ଏବଂ ଚଳିତ ବର୍ଷ ଫେବୃୟାରୀ ମାସରେ ବୋତ୍ସୁଆନାରୁ ଆଉ 9ଟି ଚିତାବାଘ ଅଣାଯାଇଥିଲା। 2023 ମାର୍ଚ୍ଚ ମାସରେ ମାଇ ଚିତାବାଘ ଜ୍ୱାଲା ବିଗତ 70 ବର୍ଷ ମଧ୍ୟରେ ଭାରତରେ ପ୍ରଥମ ଚିତାଶାବକଙ୍କୁ ଜନ୍ମ ଦେଇଥିଲା। 2025 ନଭେମ୍ବର ମାସରେ ଭାରତରେ ଜନ୍ମିତ ଚିତା ମୁଖୀ ମଧ୍ୟ ଶାବକଙ୍କୁ ଜନ୍ମ ଦେଇଥିଲା, ଯାହା ଏହି ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ବର୍ତ୍ତମାନ ସୁଦ୍ଧା ଭାରତରେ 37ରୁ ଅଧିକ ଚିତାଶାବକ ଜନ୍ମ ନେବା ସହ କୁନୋ ଜାତୀୟ ଉଦ୍ୟାନରେ ମୋଟ ଚିତା ସଂଖ୍ୟା 57 ବୃଦ୍ଧି ପାଇଛି। ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ତାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି। 6 ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥିସହ 2 ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ଉନ୍ନୀତ କରାଯାଇ ସ୍ୱାଧୀନ ଦାୟିତ୍ୱ ଦିଆଯାଇଛି। ଲକ୍ଷ୍ନୌର ଜନଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବତନ ବିଜେପି ରାଜ୍ୟ ସଭାପତି ଭୂପେନ୍ଦ୍ର ଚୌଧୁରୀ ଏବଂ ବିଜେପି ନେତା ମନୋଜ ପାଣ୍ଡେଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବାବେଳେ ରାଷ୍ଟ୍ରମନ୍ତ୍ରୀ ଅଜିତ ପାଲ ସିଂ ଏବଂ ସୋମେନ୍ଦ୍ର ତୋମାରଙ୍କୁ ପଦୋନ୍ନତି ଦିଆଯାଇ ସ୍ୱାଧୀନ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ଏହି ସମ୍ପ୍ରସାରଣ ସହିତ 403 ସଦସ୍ୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାରେ ମନ୍ତ୍ରୀ ପରିଷଦ ସଂଖ୍ୟା 60କୁ ବୃଦ୍ଧି ପାଇଛି। ଗୁରୁଗ୍ରାମର ଏକ ସ୍ୱତନ୍ତ୍ର ପିଏମ୍ଏଲ୍ଏ କୋର୍ଟ ପଞ୍ଜାବ ଶିଳ୍ପମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡିକୁ 7 ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଇଡି ଗତକାଲି 100 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦ୍ରବ୍ୟ ଓ ସେବାକର ଜିଏସ୍ଟି କାରବାରରେ ଠକେଇ ସହ ଜଡ଼ିତ ଏକ ମାମଲାରେ ଚଣ୍ଡିଗଡ଼ରୁ ସଞ୍ଜୀବ ଆରୋରାଙ୍କୁ ଗିରଫ କରିଥିଲା। ଫିଟ୍ ଇଣ୍ଡିଆ ସଣ୍ଡେ ଜନ୍ ସାଇକେଲର 73ତମ ସଂସ୍କରଣ ଆଜି ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଆୟୋଜିତ ହୋଇଯାଇଛି। ଦେଶବ୍ୟାପୀ ଆୟୋଜିତ ହେଉଥିବା ସଣ୍ଡେ ଜନ୍ ସାଇକେଲ ଏକ ଆନ୍ଦୋଳନରେ ପରିଣତ ହୋଇଛି। କାର୍ଯ୍ୟକ୍ରମରେ ପ୍ରତିରକ୍ଷା ବାହିନୀର କର୍ମଚାରୀମାନେ ନାଗରିକମାନଙ୍କ ସହ ଯୋଗ ଦେଇଥିଲେ। 800ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ସ୍ଥଳସେନା, ନୌସେନା ଏବଂ ବାୟୁସେନାରୁ 20 ଜଣ ଲେଖାଏଁ ପ୍ରତିନିଧି ଯୋଗ ଦେଇଥିଲେ। ଫିଟ୍ ଇଣ୍ଡିଆ ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ସିଏଫ୍ଆଇର ସହଯୋଗରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଫିଟ୍ ଇଣ୍ଡିଆ ସଣ୍ଡେ ଜନ୍ ସାଇକେଲ ଆୟୋଜିତ ହେଉଛି।
ମିଜୋରାମର କୋର୍ଥା ଉତ୍ତର ଗ୍ରାମ ପରିଷଦ

ସ୍ଥାୟୀ ଗ୍ରାମୀଣ ବିକାଶ ଏବଂ ପରିବେଶ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ ପାଇଁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର 2026ର ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ବର୍ଗରେ ଜାତୀୟ ସ୍ତରରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ପୁରସ୍କାର ପରିମଳ ପରିବେଶଗତ ସନ୍ତୁଳନ ଏବଂ ସମ୍ପ୍ରଦାୟ କଲ୍ୟାଣରେ ଉତ୍କର୍ଷତାକୁ ସ୍ୱୀକୃତି ପ୍ରଦାନ କରିଥାଏ। ପାକିସ୍ତାନରେ ଖାଇବର ପଖତୁନ୍ଖ୍ୱା ପ୍ରଦେଶର ଏକ ପୁଲିସ୍ ପୋଷ୍ଟରେ ଆତ୍ମଘାତୀ ଆକ୍ରମଣରେ 15 ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସୁରକ୍ଷାକର୍ମୀମାନେ ପୁଲିସ୍ ପୋଷ୍ଟ ନିକଟକୁ ଆସୁଥିବା ଏକ ବିସ୍ଫୋରକ ସାମଗ୍ରୀ ବୋଝେଇ ଗାଡ଼ି ଉପରେ ଗୁଳିଚାଳନା କରିବା ଫଳରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ରାୟପୁରର ଶହୀଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଜିର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା। ତେଲେଙ୍ଗାନାରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟର ସୋମନାଥ ଅମୃତ ପର୍ବ 2026ରେ ଯୋଗଦେବେ। ଦେଶରେ ଗ୍ରୀଷ୍ମ ପ୍ରଭାବ ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରିମଣ୍ଡଳରେ 6 ଜଣ ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।

ତେବେ ସନ୍ଧ୍ୟା ଆସରରେ ଆମ ପାଖରେ ଏସଏମଏସ ଅଲରେଡି ଆସି ପହଞ୍ଚି ଯାଇଛି। ପ୍ରଥମ ଏସଏମଏସ କରିଛନ୍ତି ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ। ଲେଖିଛନ୍ତି, ଶୁଭ ସନ୍ଧ୍ୟା ଭଉଣୀ, ଆପଣଙ୍କୁ ମଧ୍ୟ ଶୁଭ ସନ୍ଧ୍ୟା। ମା ସାରଳା ଆପଣ ଏବଂ ଆପଣଙ୍କର ପରିବାରକୁ ଭଲରେ ଓ ଖୁସିରେ ରଖନ୍ତୁ, ଏତିକି ପ୍ରାର୍ଥନା କରୁଛି। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏତେ ସୁନ୍ଦର ପ୍ରାର୍ଥନା ଏବଂ ଆଶୀର୍ବାଦ ପାଇଁ, ଆମକୁ ଏତେ ବେଶି ଭଲ ପାଇବା ଦେଉଥିବାରୁ। ଏବଂ ଲେଖିଛନ୍ତି, ଆଜି ମାତୃଦିବସ, ସେଥିପାଇଁ ମୁଁ ସମସ୍ତ ମା'ମାନଙ୍କୁ ହୃଦୟରୁ ପ୍ରଣାମ ଜଣାଉଛି। ମା' ସରଳା ସମସ୍ତ ମା'ମାନଙ୍କୁ ଭଲରେ ଓ ଖୁସିରେ ରଖନ୍ତୁ, ଏତିକି ପ୍ରାର୍ଥନା କରୁଛି। ମୋ ବୋଉଙ୍କୁ ମଧ୍ୟ ହୃଦୟରୁ ପ୍ରଣାମ। ବହୁତ ବହୁତ ଧନ୍ୟବାଦ ଟୁନା ଭାଇନା, ଏତେ ସୁନ୍ଦର।

ଫ୍ରେଣ୍ଡସ୍, ଆପଣ ମଧ୍ୟ ପଠେଇ ପାରିବେ ନିଜ ମନର କଥା, ନିଜର ଗୁଡ୍ ୱିଶେସ୍ ନିଜର ନିୟର ଆଣ୍ଡ ଡିୟର ୱାନ୍ସଙ୍କ ପାଖକୁ। ତେବେ ଆପଣଙ୍କ ଏସ୍ଏମ୍ଏସ୍ ଅପେକ୍ଷାରେ ଜ୍ୟୋତି ବସିଛି ଆଉ ପହଞ୍ଚୁଛି କିଛି ବ୍ୟୁଟିଫୁଲ୍ ମ୍ୟୁଜିକାଲ ଟ୍ରାକ୍ ଆପଣଙ୍କ ପାଖରେ। ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏନ୍ଜୟ।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କା ଟକ୍ ଦିଲ୍ ସି ଦିଲ୍ ତକ୍ ଶୋ ଚାଲିଛି ସନ୍ଧ୍ୟା ଆସର ପରବର୍ତ୍ତୀ ଏସ୍ଏମ୍ଏସ୍ ଟି କରିଛନ୍ତି ଆଭାସୀନ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଲେଖିଛନ୍ତି ଜ୍ୟୋତିବା ଗୁଡ୍ ଇଭିନିଂ ଭେରି ଗୁଡ୍ ଇଭିନିଂ ନମସ୍କାର ଜୟ ଜଗନ୍ନାଥ ଟାଟା ଷ୍ଟିଲ୍ ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର ଏବଂ ହାପି ମଦର୍ସ ଡେ ଏବଂ ସବୁ ମା'ମାନଙ୍କୁ ପ୍ୟାର ଭରା ନମସ୍କାର ଜଣାଇଛନ୍ତି ଏବଂ ଲେଖିଛନ୍ତି ଯେ କେବେ ଟାଟା ଷ୍ଟିଲ୍ ପ୍ଲାଣ୍ଟକୁ ବୁଲିବାକୁ ଆସନ୍ତୁ ସେଥି ସମୟ ହେଲେ ନିହାତି ଚେଷ୍ଟା କରିବୁ ଯିବା ପାଇଁ ଏବଂ ମା ପାଇଁ ପଦେ ଲେଖିଛନ୍ତି ଯେ ଜୀବନର ପ୍ରଥମ ସୃଷ୍ଟି ମା ଗର୍ଭରେ ଜୀବନର ପ୍ରଥମ ସ୍ପର୍ଶ ମା କୂଳରେ ଜୀବନର ପ୍ରଥମ ତୃଷା ମା ବକ୍ଷରେ ଜୀବନର ପ୍ରଥମ ଗୀତ ମା ମୁହଁରେ ଜୀବନର ପ୍ରଥମ ପ୍ରେମ ମା ଆଣ୍ଠୁରୀ ମାର ତ୍ୟାଗ ଆରମ୍ଭ ମାଠାରୁ ଜୀବନର ସ୍ୱାର୍ଥର ବଳିଦାନ ମାଠାରୁ ଜୀବନରେ କେବଳ ମା ହିଁ ନିଜର ମା ବିନା ଜୀବନର ଅର୍ଥ ହିଁ କିଛି ନାହିଁ ତେଣୁ ମା ହିଁ ମହାନ ଅପା ସବୁ ଆର୍ଜେ ମାନଙ୍କୁ ଭେରି ଭେରି ଗୁଡ୍ ଇଭିନିଂ ଯଥା ଅନୁଅପା ସ୍ମୃତି ଅପା ନାରାୟଣ ଭାଇ ସୁଦୀପା ଅପା ଏବଂ ସମସ୍ତ ଆର୍ଜେ ମାନଙ୍କୁ ସେ ଗୁଡ୍ ଇଭିନିଂ ଜଣାଇଛନ୍ତି ଏବଂ ଷ୍ଟାଫ୍ ତପୁ ଅପାଙ୍କର ଜନ୍ମଦିନ ହାପି ବର୍ଥଡେ ତପୁ ଅପା ବୋଲି ମଧ୍ୟ ଲେଖିଛନ୍ତି ତେଣୁ ଆମ ତରଫରୁ ମଧ୍ୟ ସମସ୍ତ ମା'ମାନଙ୍କୁ ସମସ୍ତଙ୍କୁ ହାପି ମଦର୍ସ ଡେ ଏବଂ ତପୁ ଅପା ଯାହାଙ୍କର ଆଜି ହାପି ପାଲା ବର୍ଥଡେ ତାଙ୍କୁ ମଧ୍ୟ ଢେର ସାରା ଶୁଭକାମନା ଆପଣଙ୍କର ଜୀବନର ଚଲାପଥ କୁସୁମିତ ହେବ ସବୁଥରକ ଭଳି ଏଥରକ ମଧ୍ୟ ଏସ୍ଏମ୍ଏସ୍ କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ ଏବଂ ଲେଖିଛନ୍ତି ଓମ୍ ନମଃ ଶିବାୟ ପ୍ରଭୁ ସଦାଶିବଙ୍କୁ ପ୍ରଣାମ କରୁଛି ଯେ ସମସ୍ତେ ସୁନ୍ଦର ଉପସ୍ଥାପନା କରୁଛନ୍ତି ତେଣୁ ସମସ୍ତେ ଭଲରେ ରୁହନ୍ତୁ ସମସ୍ତଙ୍କୁ ଈଶ୍ୱର ନିଜର କୃପା ଦୃଷ୍ଟିରେ ରଖନ୍ତୁ ଏବଂ ଆଶୀର୍ବାଦ ପ୍ରଦାନ କରନ୍ତୁ ବହୁତ ବହୁତ ଧନ୍ୟବାଦ ସାଥି ଆପଣଙ୍କର ଏତେ ସୁନ୍ଦର ଏସ୍ଏମ୍ଏସ୍ ପାଇଁ ଆପଣଙ୍କର ଆଶୀର୍ବାଦ ପାଇଁ ଏବଂ ଲେଖୁଛନ୍ତି ଯେ ସନ୍ଧ୍ୟାବେଳେ ଯେଉଁ ପୂଜା କାମ ରହୁଛି ତାଙ୍କର ତେଣୁ କଲ୍

ପାରୁନାହାନ୍ତି ସେଥିପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଜମା ବି ବ୍ୟସ୍ତ ହୁଅନ୍ତୁ ନାହିଁ, ଆପଣଙ୍କର କାମ ସାରି ଯେତେବେଳେ ସୁବିଧା ମିଳୁଛି କଲ୍ କରନ୍ତୁ। ଆମେ ମଧ୍ୟ ଅପେକ୍ଷା କରୁଛୁ ଆପଣଙ୍କ ଭଳି ଅନେକ ଶ୍ରୋତା ଆମ ସହ ଯୋଡ଼ି ହୁଅନ୍ତୁ ବୋଲି। ତେବେ ବହୁତ ବହୁତ ଧନ୍ୟବାଦ ଆମ ସହ ଯୋଡ଼ି ହୋଇଥିବାରୁ। ସନ୍ଧ୍ୟା ଆସରେ ଆପଣ ମଧ୍ୟ ଚାହିଁଲେ ଏସ୍ଏମ୍ଏସ୍ କରିପାରିବେ ନିଜର ନିୟର ଆଣ୍ଡ ଡିୟର ୱାନ୍ସଙ୍କ ପାଖକୁ। ତେବେ ନମ୍ଘରଟି କହି ରଖୁଛୁ 09495963210 ଏବଂ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ଘର ହେଉଛି 8895254200। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତାକ୍। ପହଞ୍ଚୁଛି ଆଉ କିଛି ବ୍ୟୁଟିଫୁଲ ଟ୍ରାକ୍।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦଲସି ଦେଲତା। ସନ୍ଧ୍ୟା ସରରେ ଲାଷ୍ଟ ଏସ୍ଏମ୍ଏସ୍ଟି କରିଛନ୍ତି ମାନୁ ଏବଂ ଲେଖିଛନ୍ତି ଆଜି ତାଙ୍କର କୁନି ଝିଅ ରାଧେର ହାପି ବଲ ବର୍ଥଡେ ତାଙ୍କୁ ୱିଶ୍ ଜଣାଇବା ପାଇଁ। ତ ଆମ ସମସ୍ତଙ୍କ ତରଫରୁ ରାଧେଙ୍କୁ ହାପି ବଲ ବର୍ଥଡେ। ଜୀବନରେ ଭଲ

ମଣିଷ ହୁଅ, ଆଉ ଭଗବାନ ତୁମର ମଙ୍ଗଳ କରନ୍ତୁ ଏବଂ ତୁମର ଚଲାପଥ କୁସୁମିତ ହେଉ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଲ୍ ସେଇ ଦଲ୍ତାକ।

0: ଆରେ କବିତା, ଭଲ ଲାଗିଲା ଯେ ତମେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ସର୍ଭାଇକାଲ କ୍ୟାନ୍ସର ପରୀକ୍ଷା ପାଇଁ ଆସିଛ।
1: ଦିଦି, ମୋ ଝିଅ ହିଁ ମତେ ଏଥିପାଇଁ ପ୍ରୋତ୍ସାହିତ କଲା।
0: ଆରେ ବା, ତମ ଝିଅ ତ ବହୁତ ସ୍ମାର୍ଟ। ଝିଅ, ତମକୁ କେତେ ବର୍ଷ?
2: ମତେ 14 ବର୍ଷ।
0: ଏବେ ଆପଣଙ୍କୁ ନିଜ ଝିଅକୁ ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା କରିବା ପାଇଁ ଟୀକା ଦବାକୁ ଆଣିବାକୁ ପଡିବ।
1: କଣ, କ୍ୟାନ୍ସର ପାଇଁ ବି ଟୀକା ଅଛି?
0: ହଁ, ଏହା ଏପରି ଏକ କ୍ୟାନ୍ସର ଯାହାକୁ HPV ଭ୍ୟାକ୍ସିନ ମାଧ୍ୟମରେ ପ୍ରତିରୋଧ କରାଯାଇପାରିବ।
1: ଧନ୍ୟବାଦ ଦିଦି।
0: ନିଶ୍ଚୟ, ନିଜ ଝିଅକୁ HPV ଟୀକା ଦେବା ପାଇଁ ଭ୍ୟାକ୍ସିନ ପୋର୍ଟାଲ UWIN ରେ ପଞ୍ଜୀକରଣ କରିବାକୁ ଭୁଲିବେନି।
3: ଭାରତ ସରକାର ସର୍ଭାଇକାଲ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ 14 ବର୍ଷର ଝିଅମାନଙ୍କ ଟୀକାକରଣକୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ମାଗଣାରେ ଉପଲବ୍ଧ କରାଇଛନ୍ତି। ଆଜି ହିଁ www.uwin.mohfw.gov.in କୁ ଯାଇ HPV ଟୀକାକରଣ ପାଇଁ ପଞ୍ଜୀକରଣ କରନ୍ତୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଆମକୁ ଶୁଣୁଥିବା ସମସ୍ତ ମାଙ୍କୁ ହାପି ମଦର୍ସ ଡେ। ମା ଠାରୁ ଛୋଟିଆ ଶବ୍ଦ ଆଉ କିଛି ନାହିଁ, ଆଉ ମା ଶବ୍ଦ ଠାରୁ ସବୁଠାରୁ ବଡ଼ ଅର୍ଥ ଆଉ କିଛି ନାହିଁ। ହଁ, ପ୍ରଥମେ ଯେତେବେଳେ ଛୁଆଟି ତୁନି ତୁନି କଥା କହେ, ମା ମା ବୋଲି ଡାକେ, କିନ୍ତୁ ଯେତେବେଳେ ମାଆର ଅର୍ଥ ବୁଝେ ସେତେବେଳେ ସେ ଭାବେ ଯେ କାହା ପାଇଁ ସିଏ ଦୁନିଆକୁ ଆସିଛି, କାହା ହାତ ଧରି ସେ ବାଟ ଚାଲି ଶିଖିଛି, କାହା କଥା ଶୁଣି ସେ ଶବ୍ଦ ଶୁଣିଛି ଆଉ କଥା କହିବା ଶିଖିଛି। ପ୍ରକୃତରେ ଛୋଟିଆ ଶବ୍ଦଟେ ମା, କିନ୍ତୁ ତାର ଅର୍ଥ ଅତି ବିରାଟ, ଅତି ବିଶାଳ। ସେହି ଶବ୍ଦକୁ ବର୍ଣ୍ଣନା କରିବା ପାଇଁ ଶବ୍ଦ ଆମ ପାଖରେ କେବେ ବି ଭରପୁର ନାହିଁ। ହଁ, ଯେତେ ମଦର୍ସ ଡେ ପାଳିଲେ ବି ପ୍ରତିଦିନ ମାଆଙ୍କ ପାଇଁ, ମାଆଙ୍କ ବିନା ଘର କେମିତି ଲାଗେ କହିଲେ, ସେଥିପାଇଁ କୌଣସି ଗୋଟିଏ ଦିନ ନୁହେଁ, ସବୁଦିନ ହିଁ ମଦର୍ସ ଡେ।

ଥରେ ଭଗବାନ ଗୋଟିଏ ଆତ୍ମାକୁ ପୃଥିବୀକୁ ଆଉ ଥରେ ଜନ୍ମ ନେବା ପାଇଁ ପଠାଉଥାନ୍ତି, ଆଉ ସେତେବେଳେ ସେଇ ଅନନ୍ତ ଆତ୍ମାଟି ପଚାରୁଥାଏ, ପ୍ରଭୁ ମୋତେ କାହିଁକି ନିଜଠାରୁ ଅଲଗା କରୁଛନ୍ତି, ମୋତେ କାହିଁକି ପୁଣି ସେଇ ମର୍ତ୍ତ୍ୟକୁ ପଠାଉଛନ୍ତି, ମୁଁ ଆପଣଙ୍କ ପାଖରେ ଆପଣଙ୍କର ପାଦ ତଳେ ଖୁସିରେ ଅଛି, ଆପଣ ମୋ କଥା ଭଲ ଭାବରେ ବୁଝିପାରୁଛନ୍ତି, ମୋତେ ସେଠିକି ପଠାଇଲେ ମୋ କଥା କିଏ ବୁଝିବ। ଈଶ୍ୱର ହସି ଉତ୍ତର ଦେଲେ, ଆରେ ମୁଁ ତୋ ପାଇଁ ଏମିତି ଗୋଟିଏ ଯାଦୁକରୀ ହାତ ରଖିଛି ଯିଏ ତୋର ସବୁ କଥା ବୁଝିବ। ପୁଣି ସେଇ ଅଶରୀରୀ ଆତ୍ମାଟି ପଚାରୁଥାଏ ଯେ ମୁଁ ଯଦି କଥା କହି ନପାରିବି ସେ କ'ଣ ମୋ କଥା ବୁଝିପାରିବ। ପୁଣି ଥରେ ଈଶ୍ୱର ହସି ଉତ୍ତର ଦେଲେ, ହଁ ତୁ କଥା ନ କହିବା କଥା କହିବା ଦରକାର ନାହିଁ, ତୋ ମନ ଭିତରର କଥା, ତୋ ଦେହର ଯନ୍ତ୍ରଣା ତୋ ଆଖି ଦେଖିକି ସେ ବୁଝିଯିବ। ଆଶ୍ଚର୍ଯ୍ୟ ହେଇ ଆତ୍ମାଟି ପଚାରିଲା, ସେ କିଏ, ମୁଁ କ'ଣ ତାର ନାଁ ଜାଣିପାରିବି। ସେତେବେଳେ ଈଶ୍ୱର କହିଲେ, ସେ ହେଉଛି ମା, ଯାହାର ଗର୍ଭରୁ ତୁ ଜନ୍ମ ନବୁ। ହଁ ଆମର ମା, ଆମେ ଜନ୍ମ ହେବା ପୂର୍ବରୁ କେତେ ଆଶା ଧରିଥାଏ ଯେ ମୁଁ ଗୋଟେ ଶିଶୁକୁ ଜନ୍ମ ଦେବି, ମୁଁ ଗୋଟେ ପିଲାଟିକୁ ଜନ୍ମ ଦେବି, ସେ ମୋର ହେବ, ମୋର ଅଧିକାର ରହିବ। ସମସ୍ତଙ୍କ ସହିତ ସମ୍ପର୍କ ଯୋଡ଼ିବା ପୂର୍ବରୁ ପ୍ରଥମେ ସମ୍ପର୍କ ଯୋଡ଼ି ହୁଏ ମା ସହିତ। ସମସ୍ତଙ୍କ ସହିତ ଆମେ 9 ମାସ 10 ମାସ ପରେ ସମ୍ପର୍କରେ ଆସୁ, କିନ୍ତୁ ମାତୃ ଗର୍ଭରେ ରହିବା ଦିନଠାରୁ ମା ସହିତ ଆମର ସମ୍ପର୍କ ଯୋଡ଼ି ହୋଇଥାଏ। ଆମକୁ ଯେତେ ଯିଏ ଜାଣିଲେ ବି 9 ମାସ ଅଧିକା 10 ମାସ ଅଧିକା ଆମ ମା ଜାଣିଥାଏ। ହଁ ଆମକୁ କେହି ଛୁଇଁବା ପୂର୍ବରୁ, ଆମକୁ କେହି ଅନୁଭବ କରିବା ପୂର୍ବରୁ, ଆମକୁ କେହି ଆଶୀର୍ବାଦ ଦେବା ପୂର୍ବରୁ ଆମକୁ ଆମ ମା ଅନୁଭବ କରନ୍ତି, ଆମକୁ ଆମ ମା ଆଶୀର୍ବାଦ ଦିଅନ୍ତି। ଗର୍ଭରେ ରହିବା ଦିନଠାରୁ ଆମର ଶୁଭ ମନାସନ୍ତି, ଆମ ପାଇଁ କେତେ କଷ୍ଟ କରନ୍ତି, ନିଜ ଜୀବନକୁ ବାଜିରେ ଲଗାଇ ଆମକୁ ଦୁନିଆର ଆଲୋକ ଦେଖାନ୍ତି। ୟାଠାରୁ ବଡ଼ ଆଉ କ'ଣ ହେଇପାରେ କହିଲେ। ସତରେ ମା ପୂଜନୀୟା, ମା ବନ୍ଦନୀୟା। ଯେତେ ଝଡ଼ଝଞ୍ଜା ଆସିଲେ, ଯେତେ ବାଧାବିଘ୍ନ ଆସିଲେ, ସମଗ୍ର ସଂସାର ଯଦି ଆମ ହାତ ଛାଡ଼ିଦିଏ, ଆମ ଆଗରେ ଢାଲ ଭରି ଠିଆ ହୋଇଥାଏ ଆମ ମା। ଯେକୌଣସି ବିପଦରୁ ମା ଦୁର୍ଗାଙ୍କ ପରି ଆମକୁ ରକ୍ଷା କରେ ଆମ ମା। ମା କୋଳ ହେଉଛି ସବୁଠାରୁ ଶାନ୍ତିପ୍ରଦ ସ୍ଥାନ, ସବୁଠାରୁ ସୁରକ୍ଷିତ ସ୍ଥାନ। ମୁଁ ଶୁଣିଛି ଅନେକ କୁହନ୍ତି ଯେ ଯେପର୍ଯ୍ୟନ୍ତ ପିଲାଟି ମା କୋଳରେ ଅଛି ତାକୁ କୌଣସି ନଜର ଲାଗେନି। ହଁ ମାର ନଜର ଯାହା ଉପରେ ଥାଏ ଆଉ କୋଉ ନଜର ତା ଉପରେ ପଡ଼ିବ କେମିତି। ସତରେ ମା ଠାରୁ ବଡ଼ ଶକ୍ତି ଆମ ପାଖରେ ଆଉ କିଛି ବି ନାହିଁ। ତେଣୁ ଗୋଟିଏ ଦିନ ସ୍ପେଶାଲ ହୋଇପାରେ ମାଙ୍କ ପାଇଁ, କିନ୍ତୁ ପ୍ରତିଦିନ ମାଙ୍କର। ଆମେ ଯେତେବେଳେ ପିଲା ଥିଲେ ସେତେବେଳେ ମଦର୍ସ ଡେ କ'ଣ ଜାଣିନଥିଲେ, କିନ୍ତୁ ଘରେ ଯେତେବେଳେ ଆମେ ପଶିଯାଉ ପ୍ରଥମ ଶବ୍ଦଟି ପାଟିରୁ ବାହାରେ ମା, ନହେଲେ ବୋଉ, ମାମା, ମମି, ଯିଏ ଯାହା ବି ଡାକନ୍ତି ସେଇ ଡାକ ହିଁ ଆମ ପାଟିରୁ ଆପେ ଆପେ ବାହାରିଯାଏ। ଗଳି ରାସ୍ତାରେ ଯିବାବେଳେ ଯଦି କେବେ ଝୁଣ୍ଟି ପଡ଼ୁ, ଇଲୋ ମା ଲୋ ବୋଲି ପାଟିରୁ ଶବ୍ଦ ବାହାରି ପଡ଼େ। ଯେତେବେଳେ ବୁଦ୍ଧି ନଥିଲା କିଛି ସୁବିଧା ଅସୁବିଧାରେ ସାଙ୍ଗସାଥିରେ ମୋ ବୋଉକୁ କହିଦେବି ବୋଲି କହି ଚାଲି ଆସୁଥିଲେ, ଘରେ ଯଦି କିଛି ଜିନିଷ ନ ମିଳେ ତାହେଲେ ପ୍ରଥମେ ଖୋଜା ପଡ଼େ ସେଇ ବୋଉ। ଆଉ ଯଦି ଆମେ ଘରକୁ ଫେରି ବୋଉକୁ ନ ପାଉ ତାହେଲେ ପୃଥିବୀ ପ୍ରଳୟ ହୋଇଗଲା ପରି ଲାଗେ। ମୋର ଥରେ ମନେ ଅଛି ଯେତେବେଳେ ପିଲା ଥିଲି ଟ୍ୟୁସନ୍ ଯାଇଥିଲି, ଟ୍ୟୁସନ୍ରୁ ଫେରିବା ପରେ

ଥରେ ଘରେ ଆସି ପହଞ୍ଚିଲା ବେଳକୁ ଦେଖେ ବୋଉ ନାହିଁ। ଭୁଲି ଯାଇଛି ଯେ ପ୍ରତିଦିନ ସେ ଯାଏ ଆମ ଘର ପାଖରେ ଗୋଟିଏ ଗାଈକୁ ଖାଇବାକୁ ଦେବା ପାଇଁ, ଆଉ ସେହି ସମୟରେ ସେ ଗାଈକୁ ଖାଇବାକୁ ଦେବାକୁ ଯାଇଛି। ମୁଁ ଖୋଜି ଖୋଜି ମୋ ବୋଉକୁ ପାଇନି, କିନ୍ତୁ ଏତେ ଭୟ ମୋ ମନ ଭିତରେ ଆସିଥିଲା ଯେ ମୁଁ କାନ୍ଦି କାନ୍ଦି ବେଦମ ହୋଇଥିଲି, ଆଉ ତାର ଗୋଟେ ଲୁଗାକୁ ଧରି କାନ୍ଦି କାନ୍ଦି ଅଧା ଶୋଇବା ପର୍ଯ୍ୟନ୍ତ ଅବସ୍ଥାକୁ ବି ଚାଲି ଆସିଥିଲି। ସେତେବେଳେ ବୋଉ ଆସି ଝରକା ପଟେ ଡାକିଥିଲା, ମାରେ କାଇଁ କାନ୍ଦୁଛୁ? ହଠାତ୍ ନିଦ ଭାଙ୍ଗିଗଲା, ବୋଉ ତୁ ଅଛୁ? ମୁଁ ଭାବିଲି କ'ଣ ହେଲା, କୁଆଡ଼େ ଚାଲିଗଲୁ। ସତରେ ମାଆକୁ ହରେଇବାର ଭୟ ସମସ୍ତଙ୍କ ପାଖରେ ଥାଏ, ତେଣୁ ପ୍ରତିଦିନ ମାତୃଦିବସ, ପ୍ରତିଦିନ ମଦର୍ସ ଡେ ସ୍ପେଶାଲି ଆମେ ଆଜି ପାଳୁଛୁ, କିନ୍ତୁ ମା ବିନା କୌଣସି ଗୋଟିଏ ଦିନ ବି ସମ୍ପୂର୍ଣ୍ଣ ହୁଏନି। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୋକାଟାକ୍ ତେଲ ସେଇ ତେଲ ତାକ ପହଞ୍ଚିବ ମା ପାଇଁ ଆଉ କିଛି କଥା, ଆଉ କିଛି ଗୀତ ଆପଣଙ୍କ ପାଖରେ। ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏନ୍ଜୟ।

ହଁ, ମାତୃଗର୍ଭରେ ସ୍ଥାନ ନେବା ଦିନ ଠାରୁ ଆମ ପାଇଁ ଗୋଟେ ପ୍ରୋଟେକ୍ସନ୍ ପାଲଟି ଯାଇଥାନ୍ତି ଆମ ମା। ଯେତେ ଯିଏ ସୁରକ୍ଷା ଦେଲେ ବି ତାଙ୍କର ସୁରକ୍ଷା ଆମ ପାଇଁ ସବୁଠାରୁ ଶକ୍ତିଶାଳୀ। ପିଲାବେଳେ ପଡ଼ିଗଲାବେଳେ ଯଦି କେବେ ମା ପାଖରେ ନଥାନ୍ତି, ପାଟିରୁ ଶବ୍ଦ ବାହାରେ ପ୍ରଥମେ ମା, ଏବେ ବି ଯଦି ଝୁଣ୍ଟି ପଡ଼ୁ ପାଟିରୁ ଶବ୍ଦ ବାହାରେ ମା। ମା ଯଦି ପାଖରେ ଥାନ୍ତି ଆଉ କୌଣସି କାମ ବଶତଃ ଉଠେଇ ନପାରନ୍ତି, ବୁଝେଇ ଦିଅନ୍ତି, ତୁ ପରା ମୋ ଟାଣୁଆ ପିଲା, ଉଠ ଉଠ, କାନ୍ଦୁଛୁ କାହିଁକି। ଆଉ ସେଇ ପଦକରେ ଯଦି ଖଣ୍ଡିଆ ହେଇଥାଏ, ଧୂଳି ଲାଗିଥାଏ, ମାଡ଼ ବସିଥାଏ, ସବୁ କିଛି କୁଆଡ଼େ ଉଭେଇଯାଏ, ଆଉ କାନ୍ଦି କାନ୍ଦି ଯାଇ ମା ପିଛରେ ଟିକେ ଲାଉ ହେଇଯାଉ, ସେଇଥିରେ ସବୁ ଯନ୍ତ୍ରଣା କୁଆଡ଼େ ଉଡ଼ିଯାଏ। ସତରେ ମାଙ୍କର ଛୁଆଁରେ ସେତିକି ଯାଦୁ ଅଛି। ହଁ, ଧୀରେ ଧୀରେ ଯେତେବେଳେ ବଡ଼ ହୁଏ, ଆମର ଛୋଟମୋଟ କଥାରେ ମା ଯେତେବେଳେ ବହୁତ ବେଶୀ କଥା କୁହନ୍ତି, ବହୁତ ବେଶୀ ଆକଟ କରନ୍ତି, ବେଳେବେଳେ ଆମେ ଭାରି ବ୍ୟସ୍ତ ହୋଇପଡ଼ୁ ଯେ ମା ସବୁ କଥାରେ କହୁଛ। ହଁ, ତାଙ୍କର ସେତିକି ଅଧିକାର ଅଛି, ତାଙ୍କ ଉପରେ କେବଳ ଆଉ କେବଳ ଆମର ଅଧିକାର, ଆଉ ଆମ ଉପରେ କେବଳ ଆଉ କେବଳ ତାଙ୍କର ଅଧିକାର। ଆମର ସବୁ ସୁବିଧା ଅସୁବିଧା ସେ ଜାଣିଥାନ୍ତି, ଆମେ ଯେତେ କଥା ତାଙ୍କୁ ଲୁଚେଇଲେ ବି ସବୁ କଥା ସେ ବୁଝିପାରନ୍ତି। କେଉଁଦିନ ଆମେ ଖାଇଛେ, କେଉଁଦିନ ଆମେ ଖାଇନେ, କେଉଁଦିନ ଆମେ ଟେନସନ୍ରେ ଅଛେ, କେଉଁଦିନ ଅଫିସରେ କ'ଣ ଅସୁବିଧା ହେଇଛି, ସବୁ କିଛି ଘର କବାଟ ପାଖରେ ପହଞ୍ଚୁ ପହଞ୍ଚୁ ସେ ଜାଣିନିଅନ୍ତି। ହଁ, କାହିଁକି ଜାଣନ୍ତି, ସମସ୍ତଙ୍କଠାରୁ ଦଶ ମାସ ଅଧିକା ସେ ଆମକୁ ଚିହ୍ନିଥାନ୍ତି। ସମସ୍ତଙ୍କ ସହିତ ଯେତିକି ବର୍ଷର ସମ୍ପର୍କ, ମାଙ୍କ ସହିତ ଦଶ ମାସ ଅଧିକ ସମ୍ପର୍କ। ଆମର ରକ୍ତ କଣିକାଠାରୁ ଲୋମମୂଳ ପର୍ଯ୍ୟନ୍ତ ସବୁ ଜିନିଷକୁ ସେ ଭଲ ଭାବରେ ଚିହ୍ନନ୍ତି। ଆମର ପକେଟ୍ ଚେକିଂ, ଆମର ବ୍ୟାଗ୍ ଚେକିଂ ସବୁକିଛି ସେ କରନ୍ତି ସତ, କିନ୍ତୁ ସେଇ ଭିତରେ ଗୋଟେ ପ୍ରୋଟେକ୍ସନ୍ ହିଁ ଲୁଚି ରହିଥାଏ। ଆରେ, କାଳେ ମୋ ପିଲା କିଛି ଭୁଲ କାମ କରୁନି ତ, ମୋ ପିଲା କିଛି ଭୁଲ ବାଟରେ ଯାଉନି ତ, ସେଇ ସବୁକୁ ଅଟକେଇ ଦେଇପାରିବି କାଳେ ମୁଁ, ସେଥିପାଇଁ ମା ଏସବୁ କରନ୍ତି। ବେଳେବେଳେ ଫୋନ୍ କଲ୍ସ ଚେକ୍ କରନ୍ତି। ଏମିତି ଏମିତି ତ ନିଜର ଅନେକ କାମ ଭିତରେ ଆମେ ହିଁ ଥାଉ, ମାଙ୍କର ପ୍ରତ୍ୟେକଟି କାମରେ ପ୍ରତ୍ୟେକଟି କଥାରେ ନିଜର ସନ୍ତାନ ହିଁ ଥାନ୍ତି। ତେଣୁ ଯଦି ପ୍ରତି ମୁହୂର୍ତ୍ତ ଆମ ମା ଆମ ପାଇଁ ହିଁ ବିତାଉଛନ୍ତି, ଆମ ପାଇଁ ହିଁ କାଟୁଛନ୍ତି, ତାଙ୍କ ପାଇଁ ଗୋଟିଏ ଦିନ କେମିତି ସମ୍ଭବ। ଆମ ଜୀବନର ପ୍ରତ୍ୟେକଟି ଦିନ, ପ୍ରତ୍ୟେକଟି ସମୟ, ପ୍ରତ୍ୟେକଟି କ୍ଷଣ କେବଳ ମାଙ୍କ ପାଇଁ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ତାକ। ପହଞ୍ଚୁଛି ମାଙ୍କ ପାଇଁ ଆଉ କିଛି ଗୀତ ଆପଣଙ୍କ ପାଖରେ। ଏଇଠି କହି ରଖିବାକୁ ଚାହିଁବି ଯେ ପ୍ରକୃତରେ ସେମାନେ ଭାଗ୍ୟବାନ ଯେଉଁମାନଙ୍କ ପାଖରେ ମା ଅଛନ୍ତି। ଆଉ ସେଇମାନେ ମୂଲ୍ୟ ବୁଝିଛନ୍ତି ମାଙ୍କର ଯାହାଙ୍କ ପାଖରେ ମା ନାହାନ୍ତି। ହଁ, ଯାହାଙ୍କ ପାଖରେ ମା ଅଛନ୍ତି ସେ ବୁଝିଛନ୍ତି ସତ, ମାନ ଅଭିମାନ ମାଙ୍କ ପାଖରେ ଅଜାଡ଼ି ଦେଇଛନ୍ତି ସତ, କିନ୍ତୁ ଯାହାଙ୍କ ପାଖରେ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ଆରମ୍ଭ କରିବା ଶୋ ଅଭୁଲା ସ୍ମୃତି। ଅଭୁଲା ସ୍ମୃତିରେ ଆଜି ଜ୍ୟୋତି ଅଛି ଆପଣଙ୍କ ସହିତ। ଇନ୍ ଆଖୋଁ କେ କାରଣ ହିଁ ତୁଝେ ଦିଲ୍ ନେ ଅପନାୟା ଥା, ୟେ ଦିଲ୍ ଭି ୟୁଁ ଅକ୍ସର ହି ଆଖୋଁ କୋ ଭିଗାୟା ଥା, ଚଲନେ କୋ ତୋ ମେଁ ଭି ଚଲା ଜାତା ଜମାନେ ସେ, ଚଲନେ କୋ ତୋ ମେଁ ଭି ଚଲା ଜାତା ଜମାନେ ସେ, ପର ଉସ ଉଙ୍ଗଲି କୋ କେସେ ଭୁଲତା ଜୋ କଭି ଚଲନା ସିଖାୟା ଥା। ହଁ ସାଥୀ, ଜୀବନରେ ବେଳେବେଳେ ଏମିତି ପରିସ୍ଥିତି ଆସେ, ବେଳେବେଳେ ଆମ ଜୀବନ ଆମକୁ ତୁଚ୍ଛ ଲାଗେ, ଆମକୁ ହୀନ ଲାଗେ, ସେତେବେଳେ ଆମେ ହାରିଯିବା ଭଳି ମନେ କରୁ। ଜୀବନରେ ସବୁକିଛି ସରିଯିବା ପରି ମନେ ହୁଏ, କିନ୍ତୁ ସେତେବେଳେ ଆମେ ଥରେ ଭାବିବା କଥା ଆମ ମାଙ୍କ ବିଷୟରେ, ଯାହାଙ୍କ ଆଙ୍ଗୁଠି ଧରି, ଯାହାଙ୍କ ହାତ ଧରି, ଯାହାଙ୍କ ପାଦରେ ପାଦ ମିଶାଇ ଆମେ ଚାଲିବା ଶିଖିଛେ। ହଁ, ଜୀବନ ଆମକୁ କନ୍ଦେଇ ପାରେ ସତ, କିନ୍ତୁ ଆମ ମା ଆମକୁ କେବେ ବି କନ୍ଦେଇ ପାରନ୍ତିନି। ଆମକୁ ସବୁଠାରୁ ଅଧିକ ସ୍ନେହ କରିଥାନ୍ତି ଆମର ମା, ସବୁଠାରୁ ଅଧିକା ଭଲ ପାଇବା, ଆଦର, ଶ୍ରଦ୍ଧା ଅଜାଡ଼ି ଦେଇଥାନ୍ତି ଆମ ମା। ତେଣୁ ଆଜି ଅଭୁଲା ସ୍ମୃତିରେ ସମ୍ପୂର୍ଣ୍ଣ ଗୀତ ମାଙ୍କ ପାଇଁ। ଆଜି ଶୁଣିବା କିଛି ପୁରୁଣା ହିନ୍ଦୀ ଏବଂ ଓଡ଼ିଆ ଗୀତ, ଯାହା ଡେଡିକେଟ୍ କରିବା ଆମେ ସମସ୍ତେ ଆମ ମାଙ୍କ ପାଇଁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଶୁଣିଛେ ଆଜି ମାଙ୍କ ପାଇଁ କିଛି ଗୀତ ଓ ମା ହିଁ ହେ ଜିସ୍କେ ରହତେ ଜିନ୍ଦଗି ମେ କୋଇ ଗମ୍ ନହିଁ ହୋତା ଦୁନିଆ ସାଥ ଦେ ୟା ନା ଦେ ପର ମା କା ପ୍ୟାର କଭି କମ୍ ନହିଁ ହୋତା।

ନେକ୍ସଟ ଏସଏମଏସଟି କରିଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗାପିଣ୍ଠ କଟକରୁ, ଏବଂ ତାଙ୍କ ପରେ ପରେ ଏସଏମଏସ କରିଛନ୍ତି ଗୌରବ, ଅନିଲ, ମାନସୀ, କବିତା ଅରୋରା, ଫ୍ୟାମିଲି ମେମ୍ବର, ହନୁମାନ ମନ୍ଦିର ରୋଡ, ମୋତିନଗର, ନ୍ୟୁ ଦିଲ୍ଲୀରୁ।

ନେକ୍ସଟ ଏସ୍ଏମ୍ଏସ୍ଟି କରିଛନ୍ତି ଆଭା ସେନ, ରୋହିତ ସେନ, ଦୀପକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ତମନ୍ନା ରେଡ୍ଡି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ। ତାଙ୍କ ପରେ ପରେ ଏସ୍ଏମ୍ଏସ୍ କରିଛନ୍ତି ପ୍ରଭାତ ବଳିଆର ସିଂ, ଚନ୍ଦନ ଟୁନି, ବାଙ୍କି କଲେଜ ବାଙ୍କିରୁ। ଏବଂ ତାଙ୍କ ପରେ ପରେ ଆଉ ଜଣେ ସାଥୀ ଆମ ସହିତ ଯୋଡ଼ି ହୋଇଛନ୍ତି ଜମସେଦପୁର ଝାଡ଼ଖଣ୍ଡରୁ, ସୁପାଇସାହି ଗାଁରୁ ଦେବେନ୍ଦ୍ର ତାନ୍ତି, ରାକେଶ ତାନ୍ତି, ପ୍ରକାଶ, ନିଶା କୁମାରୀ, ରେଶ୍ମା କୁମାରୀ।

ନେକ୍ସଟ ଏସଏମଏସଟି କରିଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ, ତାଙ୍କ ପରେ ପରେ ଏସଏମଏସ କରିଛନ୍ତି ସୁନୀଲ କାନ୍ତ ମହାନ୍ତି ସିଲୁ ଏବଂ ଆକୃତି ଦେଓକାଳୀ ସଂଘତରାଜ କଟକରୁ।

ପରବର୍ତ୍ତୀ ଏସଏମଏସଟି କରିଛନ୍ତି ପ୍ରଦୀପ କୁମାର ସାମନ୍ତସିଂହର, ପ୍ରଗତି କୁଟୀର, ବାବାତିଲକା ନଗର ସେକ୍ଟର 12 ସିଡିଏ କଟକରୁ। ତାଙ୍କ ପରେ ପରେ ଏସଏମଏସ କରିଛନ୍ତି ସମୀର ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ା କଟକରୁ, ଏବଂ ଆଉ ଜଣେ ସାଥୀ ଆମ ସହିତ ଯୋଡ଼ି ହୋଇଥିଲେ ଡମ୍ବରଧର ସୁରକ୍ଷା ସହାୟ ସହଯୋଗ ଭବନ ସେକ୍ଟର 13 ସିଡିଏ କଟକରୁ।

ରେନ୍ବୋ ଏସ୍ଏମ୍ଏସ୍ରେ ଆମ ସହ ଯୋଡ଼ି ହୋଇଥିଲେ କନ୍ୟାକୁମାରୀ ବେହେରା, ରୀତାରାଣୀ ବେହେରା, ସଂଯୁକ୍ତା ବେହେରା, ଭାସ୍କର ବେହେରା, ଆର୍ୟନ ବେହେରା, ସୁଦାମ ଚରଣ, ତବନମ ଖାନ, ଜସ୍ମିନ ଖାନ, କେନ୍ଦୁପାଟନା ସାଲେପୁରରୁ, ଗଦାଧର ତରସିଆ ଭୁବନେଶ୍ୱରରୁ।

ରେନ୍ବୋ ଏସ୍ଏମ୍ଏସ୍ରେ ଲାଷ୍ଟ ଏସ୍ଏମ୍ଏସ୍ କରିଛନ୍ତି ହୀରାମଣି ବର୍ମା, ପରସ୍ମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା, ନୋଖେଲାଲ ବର୍ମା, ଦତ୍ରେଙ୍ଗି ଭାଟାପାରା ଛତିଶଗଡ଼ରୁ।

ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶୀତଳ ଷଷ୍ଠୀ ଯାତ୍ରାର ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଆସନ୍ତାକାଲିଠାରୁ ଆରମ୍ଭ ହେବ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି ଦୁଇଦିନ ଧରି ଏହି କାର୍ଯ୍ୟ ଚାଲିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ସୂଚନା ଶ୍ରୀକ୍ଷେତ୍ର ପୁରୀରେ ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଶେଷ ଆସନ୍ତାକାଲିଠାରୁ ଆରମ୍ଭ ହେବ ଭିତର ଚନ୍ଦନଯାତ୍ରା ଆଇପିଏଲ୍ କ୍ରିକେଟ୍ରେ ଦ୍ୱିତୀୟ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଜାରି ମୁମ୍ବାଇ ଇଣ୍ଡିଆନ୍ସ 7 ୱିକେଟ୍ ହରାଇ 166 ରନ୍ ହାସଲ କରିଥିବାବେଳେ ଆର୍ସିବି ସମ୍ମୁଖରେ 167 ରନ୍ର ବିଜୟ ଲକ୍ଷ୍ୟ ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 19 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି ଶୁଭରାତ୍ରୀ ନମସ୍କାର।

ନୀଳାଦ୍ରିନାଥ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନ ସିଂହାସନରେ ବସି କୋଟି ଓଡ଼ିଆଙ୍କୁ କୃପା ପ୍ରଦାନ କରୁଛନ୍ତି। ଆମର ଆରାଧ୍ୟ, ଆମର ପ୍ରାଣର ଅଧୀଶ୍ୱର, ଆମର ସର୍ବସ୍ୱ ମହାପ୍ରଭୁ ସଦାସର୍ବଦା ଭକ୍ତର କଲ୍ୟାଣ ସାଧନ କରିଥାନ୍ତି।

ମହାପ୍ରଭୁଙ୍କ ଦୟା ଅପାର। ନିମିଷକେ ଭକ୍ତର ଭାବକୁ ଗ୍ରହଣ କରି ସବୁ ବିପଦ ଆପଦରୁ ରକ୍ଷା କରନ୍ତି ବୋଲି ସେ ଅନ୍ତର୍ଯ୍ୟାମୀ। ସାରା ବିଶ୍ୱ ବ୍ରହ୍ମାଣ୍ଡ ତାଙ୍କରି ନିର୍ଦ୍ଦେଶରେ ଆତଜାତ। ବିଶ୍ୱ ବିହାରୀ ସେ, ପୁଣି ବିଶ୍ୱ ବାନ୍ଧବ ସେ।

ସେଦିନ ବନ୍ଧୁପଣକୁ ରକ୍ଷା କରିବାକୁ ଯାଇ ଯାଜପୁରର ଭକ୍ତ ବନ୍ଧୁ ମହାନ୍ତିଙ୍କୁ ନିଜର ସୁବର୍ଣ୍ଣ ଥାଳିରେ ନାନା ପ୍ରକାର ସୁସ୍ୱାଦୁ ପ୍ରସାଦ ଯାଚି ଦେଇଥିଲେ ଆମ ମଣିମା। ତାଙ୍କ ଉପରେ ଆସ୍ଥା ରଖିଥିବା ଲୋକଟି କେବେ ବି ନିରାଶ ହୋଇନଥାଏ। ଦିନରାତି ମଣିମାଙ୍କ ସେବାରେ ନିଜକୁ ସମର୍ପିତ କରିଥିବା ସେବାୟତମାନେ ହୃଦୟ ଭିତରେ ଭାବ, ଭକ୍ତି, ଆତ୍ମନିବେଦନ ଏବଂ ସମର୍ପଣ ଭାବନା ରଖି ସେବା କରିଥାନ୍ତି।

ମହାପ୍ରଭୁଙ୍କ ପାଖରେ ଭକ୍ତ ଯେମିତି ପରାସ୍ତ ହୁଏ, ଠିକ୍ ସେମିତି ଭକ୍ତ ପାଖରେ ମଧ୍ୟ ମହାପ୍ରଭୁ ପରାସ୍ତ ହୁଅନ୍ତି। ସେଥିପାଇଁ ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ କହିଲେ, ଅହମ୍ ଭକ୍ତ ପରାଧୀନ। ଭକ୍ତର ପଛେ ପଛେ ସେ ସଦାସର୍ବଦା ଥାନ୍ତି। କୌଣସି ବିପଦ ଆପଦ ପଡ଼ିବା ପୂର୍ବରୁ ସେ ଭକ୍ତକୁ ରକ୍ଷା କରିଥାନ୍ତି। ହଁ, କେତେବେଳେ ଭକ୍ତ ଭାବ ବିହୋଳ ହୋଇ କହିପକାଏ, ହେ ମଣିମା ମହାପ୍ରଭୁ, ଆପଣ କଣ ସତରେ ଭକ୍ତ ବାନ୍ଧବ, ଦୀନ ବାନ୍ଧବ, ଦୀନ ବନ୍ଧୁ, ଭକ୍ତ ପ୍ରାଣଧନ। ପୁଣି କେତେବେଳେ କହେ, ଆପଣ ଏତେ ନିଷ୍ଠୁର ହୃଦୟ, ଆପଣ ଏତେ ଦଗା ଦିଆ, ଆପଣ ଏତେ ଭକ୍ତମାନଙ୍କୁ ହଇରାଣ ହରକତ କରନ୍ତି, ଏତେ ଲୀଳା ଆପଣ କରନ୍ତି। ଏମିତି କହୁ କହୁ ଭକ୍ତ ଆଖି ଛଳ ଛଳ ହେଇଯାଏ। କହିଦିଏ, ଭାବରେ ଭାବରେ ମଣିମାଙ୍କୁ ମୁଁ ନିଜର ଭାବି କଣ କଣ ସବୁ କହିଥିଲି, ହେ ମଣିମା ମୋତେ କ୍ଷମା କରିଦେବେ। ମହାପ୍ରଭୁଙ୍କର ସେବାରେ ଲାଗିଥିବା ସେବାୟତମାନେ ମହାପ୍ରଭୁଙ୍କୁ କେତେ ବେଶ ପରିପାଟି, କେତେ ଆଭୂଷଣ ଅଳଙ୍କାର, କେତେ ପ୍ରକାରର ନୈବେଦ୍ୟ ବାଢ଼ି ଦିଅନ୍ତି ଦିନ ରାତି। ସତରେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ଏସବୁ କଣ ସତରେ ସେବାୟତମାନେ ନିଜ ଇଚ୍ଛାରେ ବା ନିଜେ କରିପାରନ୍ତି ନା? ଆଉ ବେଳେବେଳେ ମନରେ ପ୍ରଶ୍ନ ଆସେ, ଆଉ ବେଳେବେଳେ ମନକୁ ଆପେ ଆପେ ଉତ୍ତର ଚାଲିଆସେ, ମହାପ୍ରଭୁ ନିଜେ ଏସବୁ ଲୀଳା କରୁଛନ୍ତି, କେବଳ ମାଧ୍ୟମ ହେଉଛନ୍ତି ସେବାୟତମାନେ। ଆଉ ସେ ସେବାୟତମାନେ ମହାପ୍ରଭୁଙ୍କର ଅତି ପ୍ରିୟ, ଅତି ଆପଣାର।

ଭକ୍ତ କେତେବେଳେ ବାତ୍ସଲ୍ୟ ମମତାରେ ମହାପ୍ରଭୁଙ୍କୁ ବାନ୍ଧି ଦିଏ ତ ଆଉ କେତେବେଳେ ଗାଳି ମଧ୍ୟ କରେ। ଭକ୍ତର ସବୁ ଗାଳି, ସବୁ ବାତ୍ସଲ୍ୟ ମମତା, ସବୁ ପ୍ରକାର ଭାବନାକୁ ମହାପ୍ରଭୁ ଆନନ୍ଦରେ ଗ୍ରହଣ କରନ୍ତି, କାରଣ ସେଦିନ ଶ୍ରୀବତ୍ସ ବ୍ରାହ୍ମଣ ମହାପ୍ରଭୁଙ୍କୁ ପାଦରେ ଆଘାତ କଲେ ଏବଂ ମହାପ୍ରଭୁ ତାକୁ ମଧ୍ୟ ଆନନ୍ଦରେ ଗ୍ରହଣ କଲେ ଏବଂ ନିଜର ବକ୍ଷ ଦେଶରେ ସେ ପାଦ ଚିହ୍ନକୁ ସ୍ଥାନିତ କଲେ। ଇଏ ହେଉଛନ୍ତି ଆମ ମହାପ୍ରଭୁ, ଆମ କୃପାଳୁ ଠାକୁର। ତେଣୁ ଅସଂଖ୍ୟ ଭକ୍ତି ସଙ୍ଗୀତ ଜଣାଣ ମାଧ୍ୟମରେ ଓଡ଼ିଆ କବିମାନେ ନିଜର ହୃଦୟର ଭାବନାକୁ

ସମର୍ପଣ କରିଦିଅନ୍ତି ମଣିମାଙ୍କ ଶ୍ରୀ ଛାମୁରେ। ଠିକ୍ ସେମିତି କଣ୍ଠଶିଳ୍ପୀଟିଏ ନିଜର ଦରଦୀ କଣ୍ଠରେ ଶତ ପ୍ରତିଶତ ଚେଷ୍ଟା କରି ସୁନ୍ଦର ଭାବରେ ସେ ଭକ୍ତି ସଙ୍ଗୀତକୁ ପରିବେଷଣ କରିବା ପାଇଁ।

ସତରେ ସେ ଯାହା ବି ହେଉନା କାହିଁକି ଆମ ମହାପ୍ରଭୁ ସଙ୍ଗୀତ ପ୍ରିୟ, ଭୋଜନ ପ୍ରିୟ, ଭକ୍ତ ପ୍ରିୟ, ଭକ୍ତି ପ୍ରିୟ, ବେଶ ପ୍ରିୟ ଏବଂ ଗହଳି ଚହଳି ପ୍ରିୟ। ସେଇ କୋଟି କୈବଲ୍ୟନାଥ ଜଗତର ନାଥ କାଳିଆ ସାନ୍ତଙ୍କୁ ଅନନ୍ତ କୋଟିବାର ଦଣ୍ଡ ପ୍ରଣିପାତ। ହେ ମଣିମା, ଆପଣଙ୍କର ଲୀଳା ଏମିତି ଚାଲିଥାଉ, ଆପଣ ଏମିତି ଭକ୍ତମାନଙ୍କୁ କୃପା କଲ୍ୟାଣ ପ୍ରଦାନ କରୁଥାନ୍ତି।

ଏଠି ଶେଷ କରୁଛୁ ଭାବଭକ୍ତିର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 25ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ରାଜାଙ୍କ ଆଦେଶରେ ଦ୍ୱାରକା ଖବର ବୁଝିବାକୁ ଅର୍ଜୁନ ଯାଇଥିଲେ। ସାତ ମାସ ବିତିଗଲା, ମାତ୍ର ସେ ଫେରିଲେ ନାହିଁ। ସେତେବେଳେ ବହୁତ ଅଶୁଭ ଲକ୍ଷଣ ଦେଖାଯାଉଥିଲା। ବନ ଆଶ୍ରମ ସାରା ରାଜ୍ୟ ହତଶ୍ରୀ ଜଣାପଡ଼ୁଥିଲା। ଲୀଳାମୟ ଶ୍ରୀକୃଷ୍ଣଙ୍କ ଯୋଗୁଁ ସିନା ପୃଥିବୀ କୃଷ୍ଣମୟ ସୁନ୍ଦର ଦିଶୁଥିଲା। ସେ ସଂସାର ଛାଡ଼ିଯିବାରୁ ପୃଥିବୀ ଏପରି ଶ୍ରୀହୀନ ହୋଇଥିବା ସନ୍ଦେହ କରି ଯୁଧିଷ୍ଠିର ଭୀମଙ୍କୁ କହୁଥିବା ବେଳେ ଅର୍ଜୁନ ସେଠାରେ ପହଞ୍ଚି ପ୍ରଣାମ କଲେ। ଅର୍ଜୁନଙ୍କ ଶୁଖିଲା ମୁହଁ ଦେଖି ଗୋବିନ୍ଦ କିପରି ଅଛନ୍ତି ବୋଲି ତାଙ୍କୁ ଯୁଧିଷ୍ଠିର ପଚାରିଲେ।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆୟୁର୍ବେଦରେ ମା ଓ ଶିଶୁଙ୍କ ପୋଷଣ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ସ୍ୱପ୍ନେଶ୍ୱର ପଣ୍ଡା।
1: ଆମ ଶରୀରର ସମସ୍ତ ପ୍ରକାର ଜୈବିକ ପ୍ରକ୍ରିୟା ଶରୀର ବୃଦ୍ଧି କୋଷ ତଥା ତନ୍ତୁର ସୁରକ୍ଷା ପୁନର୍ଗଠନ ଓ ଆବଶ୍ୟକ ଶକ୍ତିର ସଂରଚନା ପାଇଁ ଆମେ ଖାଦ୍ୟ ଗ୍ରହଣ କରିଥାଏ। ସନ୍ତୁଳିତ ଆହାରରେ ଧାତବ ଲବଣ କ୍ୟାଲୋରୀ ଜୈବ ସାର ବା ଭିଟାମିନ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଥାଏ। ଅଧିକ ପରିମାଣ ତଟକା ପନିପରିବା ଫଳମୂଳ ଖୁବ କମ୍ ପରିମାଣରେ ଲବଣ ଶର୍କରା ଓ ଚର୍ବି ଜାତୀୟ ଖାଦ୍ୟ ଶରୀରକୁ ଉପଯୁକ୍ତ ପୋଷଣ କରିଥାଏ। ଶ୍ୱେତ ସାର ପ୍ରୋଟିନ ଖାଦ୍ୟ ସାର ଖଣିଜ ଲବଣ ତନ୍ତୁଯୁକ୍ତ ଖାଦ୍ୟ ଯେପରିକି ଭାତ ଚିନି ଅଟା ଜଅ ବାଜରା ରାଶି ଫଳରସ ମୂଳା ଆଖୁ ଆଳୁ ଗାଜର ପ୍ରଭୃତି ଶ୍ୱେତ

ସାରଜାତୀୟ ଖାଦ୍ୟ ପ୍ରୋଟିନ୍ ଶରୀର ଗଠନ ପାଇଁ ଏନ୍ଜାଇମ୍ ହରମୋନ୍ ଆଣ୍ଟିବଡି ଗଠନ କରିବା ସହ ପ୍ରାକୃତିକ ଉପାୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ବିଶେଷତଃ ଶିଶୁ ଗର୍ଭବତୀ ମହିଳା ଓ ରୋଗୀମାନଙ୍କ ପାଇଁ ଛୁଇଁ ଜାତୀୟ ତଟକା ସବୁଜ ପନିପରିବା ବାଦାମ କ୍ଷୀର ଓ କ୍ଷୀର ଜାତୀୟ ପଦାର୍ଥ ଛେନା ଦହି ଚୁନା ମାଛ ଓ ସୋୟାବିନରୁ ଶତକଡା 40% ପ୍ରୋଟିନ୍ ମିଳେ। ବାଦାମ ତେଲ ସୋରିଷ ତେଲ ଘିଅ ରାଶି ତେଲ ସୂର୍ଯ୍ୟମୁଖୀ ତେଲ ଓ ନଡ଼ିଆ ତେଲ କ୍ଷୀର ଲହୁଣୀ ପ୍ରଭୃତି ଚର୍ବି ଜାତୀୟ ଖାଦ୍ୟ ଶସ୍ୟରେ ଭିଟାମିନ୍ ଏ ଡି ଭିଟାମିନ୍ ଇ ଓ ଭିଟାମିନ୍ କେ ଭରପୁର ରହିଥାଏ। ପାଳଙ୍ଗ ଶାଗ ବଥୁଆ ଶାଗ ସୋରିଷ ଶାଗ ପତ୍ରକୋବି ମେଥି ଶାଗ ମୂଳା ଶାଗ ଧନିଆ ପତ୍ର କଦଳୀ ଭଣ୍ଡା ଚଣା ଶାଗ ପିଆଜ ସଣ୍ଡା ସିମଲା ଲଙ୍କା ଅଙ୍ଗୁର ନାସପାତି ପିଜୁଳି ପ୍ରଭୃତି ହାଡ଼ ଓ ଦାନ୍ତ ଦୃଢ଼ କରେ। ଦୃଷ୍ଟିଶକ୍ତି ମଧ୍ୟ ବୃଦ୍ଧି କରେ। ଖଣିଜ ଲବଣ କ୍ଷୀର କାଲସିୟମ ଖାଦ୍ୟସାର ଓ ପ୍ରୋଟିନ୍ର ଏକ ମହତ୍ୱପୂର୍ଣ୍ଣ ଉତ୍ସ। ପୁଷ୍ଟିହୀନତାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜନସ୍ୱାସ୍ଥ୍ୟ ପାଇଁ ସବୁଠାରୁ ବଡ଼ ବିପଦ ବୋଲି ବିଚାର କରି ସତର୍କ ରହି ଏହିସବୁ ଖାଦ୍ୟର ବହୁଳ ବ୍ୟବହାର କଲେ କୁପୋଷଣରୁ ମୁକ୍ତି ମିଳେ ବୋଲି ସନ୍ଦେଶ ଦେଇଛନ୍ତି। ପୁଷ୍ଟିହୀନତା କୁପୋଷଣରୁ ରକ୍ଷା ଓ ଜନସଚେତନତା ସୃଷ୍ଟି ପାଇଁ ଆୟୁର୍ବେଦ ବିଶେଷଜ୍ଞମାନେ ସର୍ବଦା ପରାମର୍ଶ ଦେଇ ଆସୁଛନ୍ତି। ସାଧାରଣତଃ ମହିଳା ଓ ଶିଶୁମାନେ ଅପପୁଷ୍ଟିର ଶିକାର ହୋଇ ରକ୍ତରେ ହିମୋଗ୍ଲୋବିନ୍ କମିଯିବା ଦ୍ୱାରା ରକ୍ତହୀନତାର ଶିକାର ହୋଇଥାନ୍ତି। ରକ୍ତହୀନତା ଯୋଗୁଁ ଗର୍ଭବତୀ ମହିଳା ଓ ଗର୍ଭାଶୟ ଶିଶୁର ସ୍ୱାସ୍ଥ୍ୟ ପ୍ରତି ଜଟିଳତା ସୃଷ୍ଟି ହୋଇଥାଏ। ମହିଳାମାନେ ସେଠା ଦେଖାଯିବା ସହ ହାଲିଆ ଲାଗିବା ଦୁର୍ବଳତା ମୁଣ୍ଡ ବୁଲାଇବା ଅଣନିଶ୍ୱାସୀ ହେବା ଅନୁଭବ କରନ୍ତି। 18 ବର୍ଷରୁ କମ୍ 35 ବର୍ଷରୁ ଅଧିକ ବୟସରେ ପ୍ରଥମ ଗର୍ଭଧାରଣ ଗୁରୁତର ରକ୍ତହୀନତା ଉଚ୍ଚ ରକ୍ତଚାପ ଥାଲାସେମିଆ ମଧୁମେହ ଥାଇରଏଡ୍ ହୃଦରୋଗ କିଡ଼ନୀ ରୋଗ ଗର୍ଭାବସ୍ଥାରେ ରକ୍ତସ୍ରାବ ପେଟରେ ଅଧିକ ଯନ୍ତ୍ରଣା ପେଟରେ ପିଲା ନ ବୁଲିବା ଲକ୍ଷଣ ଗୁଡିକ ବିପଦପୂର୍ଣ୍ଣ ହୋଇଥିବାରୁ ସଠିକ୍ ଚିକିତ୍ସା ଖାଦ୍ୟପେୟ ଓ ବିଶ୍ରାମ ନିହାତି ଆବଶ୍ୟକ। ମାଆର ପ୍ରଥମ କ୍ଷୀର ହଳଦିଆ ଓ ବହଳିଆ ଅଶ କ୍ଷୀର ଯାହାକୁ କୋଲେଷ୍ଟ୍ରମ୍ କହନ୍ତି ତାହା ଶିଶୁକୁ ପିଆଇବା ନିହାତି ଦରକାର। ଏହି କ୍ଷୀର ଶିଶୁକୁ ଅନେକ ସଂକ୍ରମଣରୁ ରକ୍ଷା କରିବା ସହ ତାର ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ସୃଷ୍ଟି କରେ। ଏହା ଶିଶୁ ପାଇଁ ଅତ୍ୟନ୍ତ ଉପକାରୀ। ଶିଶୁଟି ମାତୃଗର୍ଭରେ ସଞ୍ଚାର ହେବା ଓ ଜନ୍ମ ହେବା ପରଠାରୁ ପୂର୍ଣ୍ଣ ବୟସ ପ୍ରାପ୍ତ ହେବା ପର୍ଯ୍ୟନ୍ତ ମା ଓ ଶିଶୁର ଉତ୍ତମ ପୋଷଣ ଆବଶ୍ୟକ। କୁପୋଷଣ ହେତୁ ଶିଶୁଟି ଦୁର୍ବଳ ହୋଇପଡେ, ଓଜନ କମିଯାଏ, ରିକେଟ୍ ଓ ଅନ୍ୟାନ୍ୟ ରୋଗଗ୍ରସ୍ତ ହୋଇଯାଏ। ଭିଟାମିନ୍ କ ଅଭାବରୁ ଅନ୍ଧାରକଣା, ଭିଟାମିନ୍ ଖ ଅଭାବରୁ ବେରିବେରି, ଭିଟାମିନ୍ ଘ ଅଭାବରୁ ଦାନ୍ତ ମାଡିରୁ ରକ୍ତସ୍ରାବ, ଘ ଅଭାବରୁ ହାଡ଼ ଦୁର୍ବଳ, ଭିଟାମିନ୍ ଚ ବା ଇ ଅଭାବରୁ ପ୍ରଜନନ ଶକ୍ତି ହ୍ରାସ, ଭିଟାମିନ୍ କେ ଅଭାବରୁ ରକ୍ତ ସ୍ତମ୍ଭନ ହୁଏ ନାହିଁ। ସେହିପରି ବିଭିନ୍ନ ଖଣିଜ ଲବଣ ଅଭାବରୁ ରକ୍ତହୀନତା ହୃଦରୋଗ ତଥା ସ୍ମରଣ ଶକ୍ତି ହ୍ରାସ ପାଏ। ବିଶେଷ କରି ଶାଗଜାତୀୟ ଖାଦ୍ୟରୁ ଖଣିଜ ଲବଣ ଗାଜରରେ ପ୍ରଚୁର ଜୀବସାର କାଞ୍ଜି ଅଁଳା ଲେମ୍ବୁ ସଜନା ଶାଗରେ ଜୀବସାର ଗ କଦଳୀ ବ୍ରୋକଲି ବନ୍ଧାକୋବି ଭେଣ୍ଡି ପୋଟଳ ପ୍ରଭୃତି ତଟକା ସବୁଜ ପନିପରିବା ମା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ପୋଷଣ ଯୋଗାଇଥାଏ। ଆୟୁର୍ବେଦ ଔଷଧ ମାନଙ୍କରେ ବ୍ରାହ୍ମୀ ରସାୟନ ଚ୍ୟବନପ୍ରାସ ପୁନର୍ବାରିଷ୍ଟ ଅଶ୍ୱନ୍ଧା ଯଷ୍ଟିମଧୁ ମଣ୍ଡୁକପର୍ଣ୍ଣି ଆମଳକି ରକ୍ତପୂରଣୀ ଶାଗ ପ୍ରଭୃତି ଶରୀରକୁ ବହୁତ ପୋଷଣ କରିବାର ଶକ୍ତି ରଖିଥାଏ। ତେଣୁ ଆମେ ସଚେତନ ହୋଇ ପ୍ରାକୃତିକ ଉପାୟରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବା ସହ ଉପଯୁକ୍ତ ଭାବେ ପୋଷଣ କରି ପ୍ରଚୁର ବିଶୁଦ୍ଧ ଅମ୍ଳଜାନ ଆମ ପରିବେଶରେ ପାଇବା ପାଇଁ ତୁଳସୀ ବଟ ଅଶ୍ୱସ୍ଥ ବୃକ୍ଷ ରୋପଣ କରି ଏକ ନିରୋଗ ଓ ସୁସ୍ଥ ସମାଜ ଗଠନ କରିବାକୁ ଆସନ୍ତୁ ଆଜି ହିଁ ଶପଥ ନେବା।

ସୂର୍ଯ୍ୟ ନାରାୟଣଙ୍କର ଆଗମନର ଦୃଶ୍ୟ, ତା ସହିତ ପକ୍ଷୀମାନେ ଯେତେବେଳେ ଦଳ ଦଳ ହେଇ ଆକାଶରେ ଉଡ଼ିଯାଆନ୍ତି, ସେ ଦୃଶ୍ୟକୁ ଦେଖି କେହି ବି ଆଖି ଫେରେଇ ଆଣିପାରିବ ନାହିଁ। ପକ୍ଷୀର କାକଳି କିଚିରି ମିଚିରି ଶବ୍ଦ କାହାକୁ ଅନ୍ୟମନସ୍କ ନ କରିଛି କହିଲେ? ହଁ, ସକାଳ ହେବା ଆଗରୁ ପକ୍ଷୀମାନେ ଉଠି ପଡ଼ନ୍ତି, ଆଉ ସେ ଚଢ଼େଇମାନେ ଗଛ ଡାଳରେ ହଉ, ଉଡ଼ି ଉଡ଼ି ଯିବା ସମୟରେ ହଉ, କିଚିରି ମିଚିରି ଶବ୍ଦ କରନ୍ତି। ସେ କାକଳି ବା କିଚିରି ମିଚିରି ଶବ୍ଦ ଆମକୁ ଭାରି ଭଲ ଲାଗେ। ସତରେ ପ୍ରକୃତିର ଏହି ସୁନ୍ଦର ବରଦାନ, ଈଶ୍ୱରଙ୍କର ଏହି ସୁନ୍ଦର ସୃଷ୍ଟି ସମସ୍ତଙ୍କୁ ସବୁବେଳେ ଅନ୍ୟମନସ୍କ କରେ। ଏବଂ ସେହି କାକଳି ଭିତରେ କିଛି ସମୟ ଆମେ ହଜିଯାଉ, ସେହି କାକଳିର ଆନନ୍ଦ ମଧ୍ୟ ନଉଥାଉ।

ଶୁଭ ସକାଳ ସୋରେ ନିଶିଅଛି ଆପଣଙ୍କ ସହିତ ଏଇ ସୁନ୍ଦର ସକାଳରେ। ମୁଁ କହୁଥିଲି ନା ଚଢ଼େଇର କଥା, ପକ୍ଷୀର କଥା। ହଁ, ବର୍ଷା କୁହନ୍ତୁ, ଖରା କୁହନ୍ତୁ, ଶୀତ କାକର କୁହନ୍ତୁ, ଯେକୌଣସି ସମୟ କୁହନ୍ତୁ, ପକ୍ଷୀମାନେ ଆକାଶରେ ଦଳ ଦଳ ହେଇ ମିଳିମିଳି ହେଇ ଉଡ଼ି ବୁଲୁଥିବାର ଦୃଶ୍ୟ ଆମେ ସମସ୍ତେ ଦେଖିଛୁ, ଅନୁଭବ କରିଛୁ ଏବଂ ସେହି ଦୃଶ୍ୟରେ ବିଭୋର ମଧ୍ୟ ହେଇଛୁ। ତେବେ ପକ୍ଷୀ କଥା କହେ, ପକ୍ଷୀ ଗୀତ ଗାଏ। ପକ୍ଷୀର ଗୀତ ଆପଣମାନେ କେବେ ଶୁଣିଛନ୍ତି? ଶୁଣିଥିବେ ନିଶ୍ଚୟ, ନାଇଁ କରିପାରିବେନି, କାହିଁକି ନା ପକ୍ଷୀ କଥା କହେ ପୁଣି ଗୀତ ଗାଏ। କେମିତି ଗୀତ ଗାଏ କହିଲେ, ତା ମନ କଥାକୁ ସେ ଆଉ ଗୋଟିଏ ପକ୍ଷୀର ଆଗରେ ବା ଆଉ ଗୋଟିଏ ଚଢ଼େଇର କାନରେ କଣ କଣ କଣ କଣ ଗୁଣୁଗୁଣୁ ଗୁଣୁଗୁଣୁ ଫୁସୁଫୁସୁ ହେଇ କହି ପକାଉଥାଏ, ସେ ହିଁ ତ ଗୀତ। ତେବେ ଶୁଆ ଆଉ ସାରି ମଣିଷ ଯେଉଁ କଥା ସେମାନଙ୍କୁ ଶିଖେଇଥାଏ ସେମାନେ ସେଇ କଥା ହିଁ କୁହନ୍ତି। କେତେ କେତେ କଠିନ ଶବ୍ଦକୁ ମଧ୍ୟ ସୁନ୍ଦର ଭାବରେ ସ୍ପଷ୍ଟ ଭାବରେ ଉଚ୍ଚାରଣ କରିଥାଏ ଚଢ଼େଇଟି। ତେବେ ସେଇ ଚଢ଼େଇ ଆଜି ମଣିଷ ପାଖରେ ତା ମନର କଥା କହିଦିଏ, ଆଉ ସେଇ ଚଢ଼େଇ ଆନନ୍ଦରେ ସକାଳୁ ସକାଳୁ ଆହାର ଖୋଜି ବୁଲେ, ଆକାଶରେ ଉଡ଼ି ବୁଲେ। ପୁଣି ସେଇ ଚଢ଼େଇ ସପନର ପକ୍ଷୀ ହୋଇଯାଏ, ସ୍ୱପ୍ନରେ ସ୍ୱପ୍ନରେ ଆସି ମଣିଷକୁ ଚେତେଇ ଦିଏ, ଜାଗ୍ରତ କରିଦିଏ। ଆଉ ସେଇ ଚଢ଼େଇ କ'ଣ କହେ ଗୀତ ମାଧ୍ୟମରେ ଶୁଣିବା ଆସନ୍ତୁ।

ବିଭିନ୍ନ ଭାଷାରେ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ରରେ ଚଢ଼େଇମାନଙ୍କୁ ନେଇ ସୁନ୍ଦର ସୁନ୍ଦର ସଙ୍ଗୀତ ମଧ୍ୟ ତିଆରି ହୋଇଛି। ସତେ ଯେମିତି ଆମ ଜୀବନଶୈଳୀ ସହିତ କାହିଁ କେଉଁ ଆଦିମ ଅନନ୍ତ କାଳରୁ ଏହି ଚଢ଼େଇମାନଙ୍କର ସମ୍ପର୍କ ରହିଆସିଛି।

ହଁ ଫ୍ରେଣ୍ଡସ୍, ଆମେ ସମସ୍ତେ ଚାହୁଁ ମୁକ୍ତ ଭାବରେ ବଞ୍ଚିବା ପାଇଁ, ନୁହେଁ କି? ପକ୍ଷୀଟିଏ ମଧ୍ୟ ନିଜ ମନର କଥା ଯେ କହୁଛି, ସେ ମଧ୍ୟ ବନ୍ଦୀ ହୋଇ ପଞ୍ଜୁରୀ ଭିତରେ ରହିବା ପାଇଁ ଚାହୁଁନି। ସେ ଖୋଲା ଆକାଶରେ ଉଡ଼ି ବୁଲିବାକୁ ଚାହୁଁଛି, ନିଜ ମନର କଥା ଆଉ ଗୋଟିଏ ଚଢ଼େଇକୁ କହିଦେବା ପାଇଁ ଚାହୁଁଛି। ତା ମନରେ ଯେତେ ଯେତେ ଅଗୁହା କଥା ଅଛି, ସେ କଥାକୁ ଅନ୍ୟ ଗୋଟିଏ ଚଢ଼େଇ ସହିତ ବାଣ୍ଟିବାକୁ ସେ ଚାହୁଁଛି। ପଞ୍ଜୁରୀ ଭିତରେ ଦିନ ରାତି ଗୋଟିଏ ଜାଗାରେ ବସି ରହିବା ପାଇଁ ତାର ଆଉ ଇଚ୍ଛା ନାହିଁ। ସେ କହୁଛି, ମୋତେ ଖୋଲି ଦିଅ, ମୋତେ ବନ୍ଧନରୁ ମୁକ୍ତି କରିଦିଅ, ମୋତେ ଛାଡ଼ିଦିଅ ମୋ ଦୁନିଆକୁ। ସେ ଦୁନିଆରେ ମୁଁ ବେଶ କିଛି ସମୟ, ବେଶ କିଛି ମୁହୂର୍ତ୍ତ ହଜିଯିବି, ମଜିଯିବି, ନାଚିଯିବି, ଝୁମିଯିବି, ଆଉ ସେ ଆନନ୍ଦର ମୁହୂର୍ତ୍ତକୁ ଉପଭୋଗ କରିବି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ଚାଲିଛି ଶୁଭ ସକାଳ ପ୍ରୋଗ୍ରାମ୍। ପକ୍ଷୀମାନଙ୍କୁ ଖାଇବାକୁ ଦେଲେ ବହୁତ ପୁଣ୍ୟ ମିଳିଥାଏ ବୋଲି ଲୋକମାନେ ବିଶ୍ୱାସ କରନ୍ତି। ସେଥିପାଇଁ ବିଭିନ୍ନ ପ୍ରକାରର ଦାନା, ଖାଦ୍ୟ, ଖୁଦକଣିକା ସକାଳୁ ସକାଳୁ ବହୁତ ଲୋକ ପକ୍ଷୀମାନଙ୍କ ଉଦ୍ଦେଶ୍ୟରେ ବିତରଣ କରିଥାନ୍ତି ବା ବୁଣି ଦେଇଥାନ୍ତି। ଆଉ ସେ ପକ୍ଷୀମାନେ କୋଉଠି ଥାନ୍ତି କେଜାଣି, ଦଳ ଦଳ ହୋଇ ଉଡ଼ିଆସି ସେ ଖାଦ୍ୟକୁ ଖୁଣ୍ଟି ଖୁଣ୍ଟି ସୁନ୍ଦର ଭାବରେ ଖାଇଦେଇ ପୁଣି ଡେଣା ବାଡ଼େଇ ବାଡ଼େଇ ଉଡ଼ିଯାନ୍ତି।

ପାରୁଥିବା ଗୋଟିଏ ସୁନ୍ଦର ଭାବନା। ହସିଦେଲେ ରାଗ ରୁଷା ମାନ ଅଭିମାନ କିଛି ବି ରହେ ନାହିଁ। ହସ ହସ ମୁହଁରେ କଥା ପଦେ କାହାକୁ କହିଦେଲେ ନିଶ୍ଚିତ ଭାବରେ ଭଲ ଲାଗେ ଅନ୍ୟ ମଣିଷକୁ। ଭିତରେ ଯେତେ ବି ଦୁଃଖ ଥାଉ, ଯେତେ ବି ମନ କଷ୍ଟ ଥାଉ, ଯାହା ବି ଭାବନା ଥାଉ, ଯଦି ଆମେ ଟିକେ ହସିଦେଲେ ନା ମନ ଦେଖିବେ ସାଙ୍ଗେ ସାଙ୍ଗେ ହାଲକା ହେଇଯିବ। ମନ ଭିତରେ ଯେତେ ବି ଭାବନା ଥିବ, ଯେତେ ବି ଦୁଃଖ ଯନ୍ତ୍ରଣା ଲୁଚି ଲୁଚି ଥିବ, କୌଣସି ନା କୌଣସି କଥାରେ ଯଦି ଆମେମାନେ ଟିକେ ହସିଦେବା ତାହେଲେ ଆମ ମନ ସାଙ୍ଗେ ସାଙ୍ଗେ ହାଲକା ହେଇଯିବ। ମନ ମଧ୍ୟ ଅନ୍ୟ ଦିଗକୁ ବା ଅନ୍ୟ ଗୋଟିଏ ରାଇଜକୁ ଚାଲିଯିବ। ସେଇଥିପାଇଁ ତ ହସ ହେଉଛି ସୁସ୍ଥ ରହିବାର ବଟିକା, ଆଉ ହସ ହେଉଛି ଆମକୁ ନିରୋଗ ରଖିବାର ସୁନ୍ଦର କୌଶଳ, ସୁନ୍ଦର ମାଧ୍ୟମ।

ହଁ ଫ୍ରେଣ୍ଡସ୍, ମୁଁ କହୁଥିଲି ନା ହସ କଥା। ତେବେ ଏଇ ହସର ଜାଦୁକର ସ୍ପର୍ଶ ବା ଏ ହସର ଝଲକ ସଙ୍ଗୀତ ମାଧ୍ୟମରେ ମଧ୍ୟ ବିଭିନ୍ନ ଗୀତରେ ପଞ୍ଚ କରାହେଇଛି ବା ଇନସର୍ଟ କରାହେଇଛି। ହଁ, ଆପଣମାନେ କେତେ କେତେ ଗୀତ ଶୁଣିଥିବେ ସେ ଗୀତରେ ଦେଖିବେ ହସ ଥିବ। ଆଉ ନାୟିକାଟିଏ ଯେତେବେଳେ ସେଇ ଗୀତକୁ ନେଇ ଅଭିନୟ କରେ ସେ ମଧ୍ୟ ସେ ସମୟରେ ହସିଦିଏ। ଯେହେତୁ ଅଡିଓରେ ହସ ଥାଏ ବା କୌଣସି ସଙ୍ଗୀତ ନିର୍ଦ୍ଦେଶକ ଗୀତିକାର ପ୍ରଡ୍ୟୁସର ହସ ଦେଇଥାନ୍ତି ଗୀତ ମାଧ୍ୟମରେ, ତେଣୁ ନାୟିକାଟିଏ ଯେତେବେଳେ ଆକ୍ଟିଂ କରେ ସେଇ ଜାଗାରେ ସେ ହସିଦିଏ। ଆଉ ସେ ହସିଦେଲେ ଅନ୍ୟମାନେ ସମସ୍ତେ ମଧ୍ୟ ଖୁସି ହୋଇଯାଆନ୍ତି, ହସିଦିଅନ୍ତି। ହସ ଏମିତି ଗୋଟେ ସୁନ୍ଦର ସୃଷ୍ଟି ଭଗବାନଙ୍କର। ହସ ହସ ମୁହଁ ଦେଖିଦେଲେ ଭାରି ଭଲ ଲାଗେ। ଆଉ ଏ ଗୀତରେ କେମିତି ହସ ପଞ୍ଚ କରାହୋଇଛି ଆଉ ସେଇ ମୁମେଣ୍ଟ ବା ସେଇ ପର୍ଟିକୁଲାର ଜାଗାରେ ହସ ଦେବା ଦ୍ୱାରା ଗୀତର କେମିତି ଆହୁରି ମାଧୁର୍ଯ୍ୟତା ବଢ଼ିଯାଇଥାଏ, ଆସନ୍ତୁ ଶୁଣିବା ଏଇ ଗୀତ ମାଧ୍ୟମରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ମୋଟାମୋଟି କହିବାକୁ ଗଲେ ମନ ଭଲ ଥିଲେ ହସିବାକୁ ଇଚ୍ଛା ହୁଏ, ଆଉ ହସିଲେ ମନ ଭଲ ରହେ। ତେଣୁ ଏ ହସିବା ଆଉ ହୃଦୟ ବା ମନ ସହିତ ଆମ ଶରୀର ମଧ୍ୟ ଜଡ଼ିତ। ଶରୀରକୁ ସୁସ୍ଥ ରଖିବାକୁ ହେଲେ ପ୍ରତିଦିନ କିଛି କିଛି ସମୟ ବାହାର କରି ହସନ୍ତୁ, ମନ ଖୋଲା ହସ ହସନ୍ତୁ। ହସିଲେ ଶରୀର ସୁସ୍ଥ ରହେ, ମୁହଁର ସୌନ୍ଦର୍ଯ୍ୟତା ମଧ୍ୟ ବଢ଼େ ବୋଲି ଆମେ ସମସ୍ତେ ଜାଣିଛେ। କିନ୍ତୁ ଗୀତରେ ଗୀତରେ ହସର କିଛି ଝଲକକୁ ଯଦି ଅନୁଭବ କରିବାର ମୌକା ମିଳେ, ତେବେ ନିଶ୍ଚୟ ସେହି ହସ ହୃଦୟର ନିଭୃତ କୋଣକୁ ଛୁଇଁଯିବ। ମନେ ମନେ ମନ ଭିତରେ ଆପେ ଆପେ ଆପଣମାନେ ହସିଦେବେ, ଆଉ ହସି ହସି ନିଜର ମନର କଥା ସେହି ମନକୁ ହିଁ କହିଦେବେ।

ହସିଦେଲେ ପରା ସବୁ ନିଜର ସବୁ ଆପଣାର। ଏକଥା ମୁଁ କହୁନି, ଏକଥା ସମସ୍ତେ ଅନୁଭବ କରିଥିବେ, ଅନୁମାନ ମଧ୍ୟ କରିଥିବେ। ମୁହଁଟାକୁ ଏଡ଼ବଡ଼ ହାଣ୍ଡି କରି ବସିଲେ କ'ଣ ଭଲ ଲାଗେ? ଯେତେ ବି ଭିତରେ ଦୁଃଖ ଥାଉ, ଯନ୍ତ୍ରଣା ଥାଉ, ଯାହା ଥାଉ, ଦିନକୁ ହସିଲେ କିଛି ସମୟ ଯଦି ଆମେ ସୁସ୍ଥ ରହିବା ତାହେଲେ କାହିଁକି ନ ହସିବା? ହସିଲେ ଦେହ ମନ ସୁସ୍ଥ ରହିବ, ମନ ନିଶ୍ଚିତ ଭାବରେ ହାଲକା ଲାଗିବ, ଫୁର୍ତ୍ତି ଲାଗିବ, ଫ୍ରି ଲାଗିବ, ମୁହଁର ସୌନ୍ଦର୍ଯ୍ୟତା ମଧ୍ୟ ବଢ଼ିବ, ଶରୀର ସୁସ୍ଥ ରହିବ, ବିଭିନ୍ନ ପ୍ରକାର ଏକ୍ସରସାଇଜ୍ ମଧ୍ୟ ହୋଇପାରିବ ଏହି ହସ ମାଧ୍ୟମରେ। ତେବେ ଆଉ ଜମା ମନମୁଣା ନ କରି ସମସ୍ତେ ଯିଏ ଯେଉଁଠି ଅଛନ୍ତି ମନ ଖୋଲା ଟିକେ ହସି ଦିଅନ୍ତୁ, ଶୁଣୁଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତକ।

0: ଏବେ ଦେଖିବା ଫାଷ୍ଟ କଲର କିଏ ଆମ ସହିତ ଯୋଡ଼ି ହେବାକୁ ଚାହୁଁଛନ୍ତି, କ'ଣ ରହିଥିଲା ତାଙ୍କର ମାଟ୍ରିକ ପରୀକ୍ଷା ରେଜଲ୍ଟ ସମୟର ସ୍ମୃତି। ହ୍ୟାଲୋ ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ନମସ୍କାର।
0: ନମସ୍କାର, କିଏ କହୁଛନ୍ତି? ଆପଣଙ୍କୁ ଆମେ ସ୍ୱାଗତ ଜଣାଉଛୁ। ତେବେ ଆଜିର ଟପିକ ତ ନିହାତି ଭାବରେ ଆପଣ ଶୁଣିଥିବେ, କୁହନ୍ତୁ ସେହି ସମୟରେ କ'ଣ ରହିଥିଲା ଆପଣଙ୍କର ଆନନ୍ଦ, ପରିବାରର ଖୁସି କେମିତି ରହିଥିଲା?
1: ନିଶ୍ଚିତ ବହୁତ ଖୁସି ସେତେବେଳେ ଥିଲେ, କାରଣ ସେତେବେଳେ ଆମେ 750 ମାର୍କର ପରୀକ୍ଷା ଦଉଥିଲୁ।
0: ଆଜ୍ଞା।
1: ଆଉ ସେତେବେଳେ ଆଉ ଗୋଟେ ଥିଲା ପ୍ରୋବ୍ଲେମ କ'ଣ କି, ସେତେବେଳେ ଆମେ ନବମ ଆଉ ଦଶମ ଦିଟା ଏକ ବର୍ଷର କୋର୍ସ କାମକୁ ଦେବାକୁ ପଡୁଥିଲା। ଆଉ ତା ପରବର୍ତ୍ତୀ କଥା ହେଲା କ'ଣ, ଅପ୍ସନାଲ ଥିଲା, ଅପ୍ସନାଲ ଇଚ୍ଛାଧୀନ ସବଜେକ୍ଟ ଥିଲା ମ୍ୟାଥମେଟିକ୍ସ, ତାପରେ ହୋମ୍ ସାଇନ୍ସ, ଏଗୁଡା ସବୁ ଥିଲା, ସାଂସ୍କ୍ରିଟ ଥିଲା। ସେତେବେଳେ ଆମେ ଏଗୁଡା ସବୁ ଦଉଥିଲୁ, ମାନେ ଆମେ ଇଆଡେ କମ୍ପଲସରି ମ୍ୟାଥ ପଢିବୁ, ତାଡେ ଅପ୍ସନାଲ ମ୍ୟାଥ ପଢିବୁ, ଭଲ ଷ୍ଟୁଡେଣ୍ଟ ସେମାନେ ମ୍ୟାଥ ନିଅନ୍ତି। ତେଣୁ ଆମକୁ ବହୁତ କଷ୍ଟ କରିବାକୁ ପଡୁଥିଲା ଯେହେତୁ ଦି ବର୍ଷର ପାଠ। ବର୍ତ୍ତମାନ ଆପଣ ଦେଖନ୍ତୁ, ଗୋଟେ ବର୍ଷର ପାଠ ହିଁ ପିଲାମାନେ ଦେବେ, ନାଇନ୍ଥର କୌଣସି ସମ୍ପର୍କ ତା ସହିତ ନଥିବ,
0: ମାର୍କ ବି ବହୁତ କମି ଯାଇଛି।
1: ଆଜ୍ଞା, ମାର୍କ ବହୁତ ଇଏ। ତାପରେ ସେତେବେଳେ ଯଦି ସେକେଣ୍ଡ ଡିଭିଜନ ଫାର୍ଷ୍ଟ କ୍ଲାସ ତ ଅତି ସୁନ୍ଦର କଥା, ଯଦି ପାସ୍ ବି ଜଣେ କରୁଥିଲେ ସେତେବେଳେ ବି ବହୁତ ଗର୍ବ ଅନୁଭବ କରୁଥିଲେ ଯେ ଯାଇ ମୁଁ ମାଟ୍ରିକ ଟି ପାସ୍ କଲି। ଆଉ ଯାହା ମୋର ସେତେବେଳେ ମୁଁ ସେକେଣ୍ଡ କ୍ଲାସ ପାଇଥିଲି। ଆଉ ଆମ ଘରେ ବହୁତ ଖୁସି ହେଇଥିଲେ, ବାପା ଟିଚର ଥିଲେ। ତାପରେ ସମୟକ୍ରମେ ଭାଇ, ଭାଉଜ, ଆମ ଫ୍ୟାମିଲି ଟୋଟାଲ ଟିଚର
0: ଫ୍ୟାମିଲି।
1: ଆଉ ବାପା ଖୁସିର କଥା ହଉଛି କଣ, ଯେ ମୋର ଗୋଟେ ସ୍ୱପ୍ନ ଥିଲା ଯେତେବେଳେ ବାପାଙ୍କୁ ସମସ୍ତେ ରେସପେକ୍ଟ ଦିଅନ୍ତି ଆସିକି ତାଙ୍କ ଷ୍ଟୁଡେଣ୍ଟ ମାନେ, ମୁଁ ସେଇଟାକୁ ଦେଖିକି ବହୁତ ଫିଲ୍ କରେ। ଅଫିସର ମାନେ, ଡକ୍ଟର ମାନେ, ଏମିତିକି ପୋଲିସ ଅଫିସର ସମସ୍ତେ ଆସି ବାପାଙ୍କ ପାଖରେ ଯେତେବେଳେ ମୁଣ୍ଡ ନୁହାନ୍ତି, ସେତେବେଳେ ମୁଁ ସେଇଟାକୁ ଦେଖିକି ମୁଁ ବାପାଙ୍କୁ କହିଥିଲି, ବାପା ମତେ ପଚାରିଲେ ଯେତେବେଳେ ତୁ କ'ଣ ହବାକୁ ଚାହୁଁ, ମୁଁ କହିଲି ବାପା ଆପଣଙ୍କ ଷ୍ଟେଜକୁ ମୁଁ ଯିବାକୁ ଚାହେଁ। କାରଣ ଶିକ୍ଷକ ବୋଧେ ସବୁଠୁ ଉଚ୍ଚ ସ୍ଥାନର ଲୋକ, ଯିଏକି ସମାଜର ଯିଏ ଉତ୍ତର ଦାୟିତ୍ୱ ସବୁ ସୃଷ୍ଟି କରନ୍ତି, ଭଲ ଭଲ ଦାୟିତ୍ୱ ଦିଅନ୍ତି ଆମ ମାନେ
0: ସମାଜକୁ।
1: ଆଜ୍ଞା, ତେଣୁ ମୁଁ ବି ଅପା ସମୟକ୍ରମେ ଆପଣ ଜଣେ ଖୁସି ହେବେ ଯେ ମୁଁ ଟିଚରସିପ୍ କରୁଛି, ତା ସହିତ ମୁଁ କୋଚିଂ ସେଣ୍ଟର କରିଛି, କୋଚିଂରେ ବି ବହୁତ ସୁନ୍ଦର ଭାବେ ସଫଳତା ପାଇଛନ୍ତି। ଆଉ ଶୁଣିଲେ ଆଉ ଟିକେ ହସିବ ବି, ଗାର୍ଡିଆନଙ୍କର ଏତେ ଭରସା ବିଶ୍ୱାସ, ଜଣେ ଗାର୍ଡିଆନଙ୍କର ଦିଟା ପିଲା ପରୀକ୍ଷା ଦଉଥିଲେ, ସେ ପିଲା 324 ଜଣେ ରଖିଲା, 334 ଜଣେ ରଖିଲା। ମୋ ମନଟି ଦୁଃଖ ହେଲା, ମୁଁ କହିଲି ସିଏ ବହୁତ ଆଶା କରିଥିଲେ ଯେ ସାର ପୁଅ ଦିଟା ଭଲ ରେଜଲ୍ଟ କରିବେ, କିନ୍ତୁ ସିଏ ତାଙ୍କ ମନକୁ ବୁଝେଇ ପାରିଲେ ଯେ ନାଇଁ ସାରଙ୍କର କୌଣସି ଦୋଷ ନାହିଁ, ଆମ ପିଲା ପଢିଲେ ନାହିଁ ତେଣୁ ରେଜଲ୍ଟ ଭଲ କଲେନି। ଆପଣ ବିଶ୍ୱାସ କରିବେନି, ସେଇ ଗାର୍ଡିଆନ ହିଁ କାଲି ଆସିକି ଆମ ଘରେ ଛେନାପୋଡ କିଲେ ଆଣିକି ଦେଇକି ଗଲେ, ଖୁସି ହେଇକି ଗଲେ, କହିଲେ ନାଇଁ ସାର ଆପଣଙ୍କର କିଛି ନାହିଁ, ଆମ ପିଲାର ଦୋଷ। ତେଣୁ ଶିକ୍ଷକ ସ୍ଥାନ ଅପା ଆମେ କଳ୍ପନା
0: କରିପାରିବେ।
1: ଆଜ୍ଞା, ଆଉ ଶିକ୍ଷା ତ ମାନେ କଣ କହିବା, ମାଟ୍ରିକ ପରୀକ୍ଷାରେ ଏବେ ଯୋଉ ରେଜଲ୍ଟ, ଏବେ ରେଜଲ୍ଟରେ ଏତେଟା କାହିଁ ଆମେ ଖୁସି ଅନୁଭବ କାହିଁ ମୁଁ କରିପାରୁନି, କାରଣ ସେତେବେଳେ କଣ ହଉଥିଲା ନା, ଖାତା ସବୁ ପ୍ରିଣ୍ଟ ହେଇକି ବାହାରୁଥିଲା ବହି, ରେଜଲ୍ଟ ବହି। ଆମ ଘର ସୁଦୂର କଟକରୁ 12 କିଲୋମିଟର ହେଲେ ମଧ୍ୟ ଆମେ ଆସିକି ସାଇକେଲିଂ କରିକି ବହି ନେଇକି ଯିବୁ, ସବୁ ତାଟସ୍ଥାୟୀ ଅପେକ୍ଷା କରୁଥିବେ 12:00-1:00 ପର୍ଯ୍ୟନ୍ତ ବହି କେତେବେଳେ ଆସିବ ଆମ ରେଜଲ୍ଟ ପାଇଁ। ଆଉ ରେଜଲ୍ଟ ପାଇଲା ପରେ ଏତେ ମିଠା ଆସିକି ମାନେ ସେଠି ଠିଆ ହବ କହିବାର ନାହିଁ, କିନ୍ତୁ ବର୍ତ୍ତମାନ କଣ ହେଲାଣି ନା, ସବୁ ମୋବାଇଲରେ ସବୁ ମାରିଦେଲେ।

0: ସବୁ ପାଇଗଲେ
1: ଆଜ୍ଞା, ତେଣୁ ସେ ମଜାଟା ଆଉ ରାଗ ଭଳି ମଜା ଆଉ କିନ୍ତୁ ମାଟ୍ରିକ ପରୀକ୍ଷା ରେଜଲ୍ଟ ର
0: ଯାହା ହଉ ଏତେ ସୁନ୍ଦର କଥା ଆମ ସହିତ ସେୟାର କଲେ ଆପଣ, ସେଇ ସମୟରେ ମାଟ୍ରିକ ପରୀକ୍ଷାର ରେଜଲ୍ଟ ବାହାରିବା ସମୟର ସ୍ମୃତି ଆମ ସହିତ ବଖାଣିଲେ। ଆପଣ ଜଣେ ଶିକ୍ଷକ ଭାବରେ ଆପଣଙ୍କୁ ମଧ୍ୟ ଆମେ ସମ୍ମାନ ଜଣାଉଛୁ। ଆପଣ ଫାଷ୍ଟ କଲର ହିସାବରେ ଆମ ସହିତ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ।
1: ଆଜ୍ଞା ନମସ୍କାର।

0: ସତରେ କେହି କେହି କହନ୍ତି ମାଟ୍ରିକ ପରୀକ୍ଷାରେ ପାସ୍ କରିଗଲେ ବାସ୍ ସେପଟକୁ ଆଉ କିଛି ଅସୁବିଧା ନାହିଁ, ଟେନସନ୍ ନାହିଁ, ଆଉ ଅଧିକ ପରିଶ୍ରମ ନାହିଁ। ଆଉ କେହି କେହି କହନ୍ତି ମାଟ୍ରିକଟି ପାସ୍ କରିଗଲେ ଗୋଟେ ଘାଟି ସରିଗଲା, ଜୀବନ ଗୋଟେ ଘାଟି ସରିଗଲା। ଆଉ କେହି କେହି କହନ୍ତି ସେଇଠୁ ଜୀବନର ମୋଡ଼ ପରିବର୍ତ୍ତନ ହୁଏ, କ'ଣ ପଢ଼ିବା କ'ଣ ନାହିଁ, କେମିତି କ'ଣ ଭବିଷ୍ୟତ ଆମେ ଗଢ଼ିବା ସେଇଠୁ ହିଁ ସବୁ ଜଣାପଡ଼ିଯାଇଥାଏ। ତେଣୁ ମାଟ୍ରିକ ପରୀକ୍ଷା ଆମ ସମସ୍ତଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା, ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ସେଇଠୁ ହିଁ ମଣିଷର ଲାଇଫ୍ ନିର୍ଦ୍ଧାରଣ ହୋଇଥାଏ, କୋଉ ଦିଗରେ ଆମେ ଯିବା, କ'ଣ ଆମେ ପ୍ରଫେସନ୍ କରିପାରିବା, ସେଇଠୁ ହିଁ ଆମକୁ ଗୋଟେ ନିର୍ଦ୍ଦିଷ୍ଟ ଦିଗରେ ପହଞ୍ଚିବାର ଗୋଟେ ଖୋରାକ ମଧ୍ୟ ମିଳିଥାଏ। ତେବେ କ'ଣ ରହିଥିଲା ଆପଣଙ୍କର ଯେତେବେଳେ ମାଟ୍ରିକ ପରୀକ୍ଷା ରେଜଲ୍ଟ ବାହାରିଥିଲା, ସେହି ସମୟରେ ଖୁସି, ସେହି ସମୟରେ ଆନନ୍ଦ କେମିତି କ'ଣ ରହିଥିଲା ଆମ ସହିତ ସେୟାର କରିବା ପାଇଁ ଚାହୁଁଥିଲେ ଡାଏଲ୍ କରନ୍ତୁ 06712303153। ଆଉ ଜଣେ କଲର ଆମ ସହିତ ଯୋଡ଼ି ହେବାକୁ ଚାହୁଁଛନ୍ତି, ଦେଖିବା ସେ କିଏ କୋଉଠୁ କହୁଛନ୍ତି। ହ୍ୟାଲୋ ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ହ୍ୟାଲୋ ନିଶି ମ୍ୟାମ୍, ଶୁଭ ସକାଳର ଶୁଭେଚ୍ଛା, ଅଭିନନ୍ଦନ।
0: କିଏ କହୁଛନ୍ତି, ନାଁଟା କୁହନ୍ତୁ।
1: ଆଜ୍ଞା, ମୁଁ ସମୀର ଖଟୁଆ, ନରସିଂହପୁର ଡେରାବିଶ କେନ୍ଦ୍ରାପଡ଼ା।
0: ଆପଣଙ୍କୁ ଆମେ ସ୍ୱାଗତ ଜଣାଉଛୁ।
1: ଆଜ୍ଞା ଆଜ୍ଞା,
0: କ'ଣ କହିବେ ଆଜିର ଟପିକ ସମ୍ପର୍କରେ?
1: ଆଜ୍ଞା, ଆମେ ତ ସେତେବେଳେ 1985 ମସିହାରେ ମାଟ୍ରିକ ପରୀକ୍ଷା ଆଜ୍ଞା ଦେଇଥିଲୁ।
0: ଆଜ୍ଞା,
1: ଆମର ଥିଲା ଅପ୍ସନାଲ, ଏକ୍ସଟ୍ରା ଅପ୍ସନାଲ ଦିଟା ଥିଲା। ଅପ୍ସନାଲକୁ ମିଶିକି 700, ଏକ୍ସଟ୍ରା ଅପ୍ସନାଲ ମିଶିକି 800 ନମ୍ବର ଥିଲା ମୋ ବେଳେ।
0: ଆଚ୍ଛା,
1: ମୋର କମ୍ପଲସରୀ ମାଥମେଟିକ୍ସ ଥିଲା 100, ଅପ୍ସନାଲ ଥିଲା 100 ମାଥମେଟିକ୍ସ, ଏକ୍ସଟ୍ରା ଅପ୍ସନାଲ ମାଥମେଟିକ୍ସ ଥିଲା 100।
0: ଆଜ୍ଞା,
1: 300 ମାଥମେଟିକ୍ସ ଭିତରେ ପଢ଼ିଥିଲି।
0: ବାପା,
1: ଆଉ ଲାଙ୍ଗୁଏଜ ଇଂଲିଶ 100, ଓଡ଼ିଆ 100, ସାଂସ୍କୃତି ଫର୍ ଲାଙ୍ଗୁଏଜ 100, ଇଏ ହେଲା 600, ହିଷ୍ଟ୍ରି ଜିଓଗ୍ରାଫି 100, ସାଇନ୍ସ 100। ଆଉ
0: ବାସ୍ 800 ନମ୍ବର ଆପଣ ଦେଇଥିଲେ ପରୀକ୍ଷାରେ।
1: ଆଜ୍ଞା,
0: ସେଇ ସମୟରେ କେମିତି ରହିଥିଲା ଯେତେବେଳେ ମାଟ୍ରିକ ପରୀକ୍ଷା ରେଜଲ୍ଟ ବାହାରିଲା, ସେଇ ସମୟରେ ଆନନ୍ଦ ଖୁସି କେମିତି ରହିଥିଲା?
1: ଆଜ୍ଞା, ସେତେବେଳେ ମୁଁ ଆଜ୍ଞା 85% ମାର୍କ ସିକ୍ୟୋର କରିଥିଲି।
0: ବହୁତ ବଢିଆ।
1: ଆଉ ବାପା ମାଙ୍କର ଜଣେ ଗୋଟିଏ ପୁଅ, ଜଣେ ଖୁସିର ଲହରୀ ଘରେ ଖେଳି ଯାଇଥିଲା। ଏବଂ ସେତେବେଳେ ମୁଁ ସାଲେପୁର କଲେଜରେ ସାଇନ୍ସ PCM ବି ପଢିବା ପାଇଁ ଯୋଗ୍ୟ ହୋଇଥିଲି।
0: ଆଜ୍ଞା ଆଜ୍ଞା, ବହୁତ ବଢିଆ। ତେବେ ସେଇ ସମୟରେ ପାଠ ବା ସେଇ ସମୟରେ ଯୋଉ ଥିଲା ଆମର ଅପ୍ସନାଲ, ଆପଣ ଯୋଉ କହୁଛନ୍ତି 800 ମାର୍କର ଆପଣ ପରୀକ୍ଷା ଦେଇଥିଲେ, ବର୍ତ୍ତମାନର ପାଠ ଭିତରେ କ'ଣ ଫରକ ଆପଣ ଅନୁଭବ କରୁଛନ୍ତି?
1: ଫରକ ଏଇଆ ହଉଛି ଆଜ୍ଞା, ସେବେଳର ପାଠ ଏବେଳର ଭିତରେ ଏତିକି ମୁଁ କହିବି, ମୋର ଯେତିକି ଏକ୍ସପିରିଏନ୍ସ, ପାଠ ପିଲାମାନେ ଶସ୍ତା ଯଦିଓ ନୁହେଁ, କିନ୍ତୁ 75% ପାଠକୁ ଶସ୍ତା କରିସାରିଲେଣି।
0: ଆଚ୍ଛା,
1: ପାଠର ମର୍ଯ୍ୟାଦା ଆଜ୍ଞା କେହି ରଖୁନାହାନ୍ତି, ଖାଲି ପ୍ରାଇଭେଟ କୋଚିଂ, ପ୍ରାଇଭେଟ କଲେଜ ଏଇଥିରେ ପଢିକି ପାଠର ମାନହାନି କରିସାରିଲେ।
0: ଆଚ୍ଛା, ପରିଶ୍ରମ କମିଗଲାଣି ପିଲାମାନଙ୍କର?
1: ହଁ, ଆଉ ସେ କମ୍ପିଟେଟିଭ ମାଇଣ୍ଡରେ ପିଲା ଆଉ ପଢୁନାହାନ୍ତି, ଖାଲି ଆମେ 200 ନମ୍ବର ରଖିଲେ ଆଜିକାଲି ପାସ୍, ଏ ବି ସି ଡି ଇ, ଏବେ ଏ ବି ସି ଡି ଇ ତିନିଟା 5 ଗ୍ରେଡ୍ ହେଇଗଲାଣି।
0: ଆଚ୍ଛା,
1: ଆଉ ଥାର୍ଡ ଡିଭିଜନ, ଆମ ବେଳେ ଯୋଉ ଥାର୍ଡ ଡିଭିଜନ, ସେକେଣ୍ଡ ଡିଭିଜନ, ଥାର୍ଡ ଡିଭିଜନ ଥିଲା, ଆଉ ନାହିଁ। ମିନିମମ 150-200 ନମ୍ବର ରଖିଲେ ପାସ୍, ସେ ପାସ୍ରେ ଆଜ୍ଞା କିଛି ମୂଲ୍ୟ ନାହିଁ, ଫ୍ୟୁଚର ଅନ୍ଧାର।
0: ଆଚ୍ଛା, ତେବେ ଆପଣ 85% ନମ୍ବର ସେ ସମୟରେ ରଖିଥିଲେ ଆଉ ମାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଥିଲେ, ସେହି ସମୟରେ ଖୁସି ଆନନ୍ଦର ଲହରୀ ଖେଳି ଯାଇଥିଲା ବୋଲି ଆପଣ ଆଜି ଆମକୁ କହିଲେ, ସେହି ସମୟର ଅନୁଭୂତି ଆମ ସହିତ ସେୟାର କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଆଜ୍ଞା, କେବଳ ଗୋଟିଏ ଅବଶେଷ ରହିଗଲା ଆଜ୍ଞା, MBBS ହବା କଥା, କିନ୍ତୁ BS ହେଇଗଲି ଆଉ।
0: ଆଚ୍ଛା, ଅବଶୋଷ ନୁହେଁ, ଜୀବନର ଧାରାରେ ଆପଣ ଆଜି ପର୍ଯ୍ୟନ୍ତ ଚାଲିଛନ୍ତି, ନିଜ କର୍ତ୍ତବ୍ୟକୁ ଆପଣ କେବେ ହେଲେ ଅବହେଳା କରିନାହାନ୍ତି, ଆଗକୁ ଆଗକୁ ଚାଲିଛନ୍ତି, ସେମିତି କର୍ତ୍ତବ୍ୟ ପଥରେ ଆପଣ ଲାଗି ରହିଥାନ୍ତୁ। ଆମ ସହିତ ଯୋଡ଼ି ହେଲେ ବହୁତ ବହୁତ ଧନ୍ୟବାଦ।

0: ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ଚାଲିଛି ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ଆପଣମାନେ ନିଜ ମନର କଥା ଟପିକ୍ ସମ୍ବନ୍ଧୀୟ କିଛି କଥା ଆମ ସହିତ ସେୟାର କରୁଛନ୍ତି ଟପିକ୍ଟି ରହିଛି ଆପଣଙ୍କ ସମୟରେ ନିଜର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ ବାହାରିବା ସମୟର କିଛି ସ୍ମୃତି କିଛି କଥା ଆମ ସହିତ ସେୟାର କରିବା ପାଇଁ ଚାହୁଁଛନ୍ତି ଯଦି ଡାଇଲ୍ କରନ୍ତୁ 06712303153 ଏବେ ଦେଖିବା ଆଉ ଜଣେ କଲର ଆମ ସହିତ ଯୋଡ଼ି ହେଇଗଲେଣି ହ୍ୟାଲୋ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ
1: ନମସ୍କାର ଜୟ ଜଗନ୍ନାଥ
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଛନ୍ତି

0: ଆପଣଙ୍କୁ ସ୍ୱାଗତ ଜଣାଉଛି। ଆଜି ଆପଣ କହିବେ ମାଟ୍ରିକ ପରୀକ୍ଷା ରେଜଲ୍ଟ ବାହାରିବା ସମୟର ଆନନ୍ଦ ଆଉ ଖୁସିର ମୁହୂର୍ତ୍ତ ସମ୍ପର୍କରେ।
1: ନିଶ୍ଚିତ ଭାବରେ ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଲସେ ଧନ୍ୟବାଦ ଦେବି। ଆଉ ଏ ଟପିକ ଉପରେ କହିବି, ଆଜିକାଲିକା ଯୁଗରେ ଆଧୁନିକ ଅତ୍ୟାଧୁନିକ ବୈଜ୍ଞାନିକ କଳି ଯୁଗରେ ମଡର୍ଣ୍ଣ ଯୁଗର ସଡନ୍ ପିଲା, ଆଉ ବର୍ତ୍ତମାନ ଯୁଗରେ ଆପଣ ଦେଖନ୍ତୁ ମାନେ ପାଠର ମାନ ବହୁତ କମିଗଲାଣି। ଯେମିତିକି ଆମ ବେଳେ ଯେମିତି ଚାଷାଳି ପାଠ ଥିଲା, ବିଭିନ୍ନ ପାଠ ଥିଲା, ଯେମିତି ସାର୍ ମାନେ ଟିକେ ଆକଟ କରୁଥିଲେ, ବର୍ତ୍ତମାନ ତ ନାହିଁ, ଦଣ୍ଡମୁକ୍ତ ଅଞ୍ଚଳ। ତେଣୁ ଆମର ଗୋଟେ କଥାରେ ଅଛି, ଦ୍ୱିତୀୟ ଗୋଟେ ମହାଧନ ବାଳକଙ୍କର ଉପାର୍ଜନ। ତେଣୁ ମହାଧନକୁ ତ ଯିଏ ଯୋଉ ପ୍ରକାର ଦେଖିଛି ସେ ତାକୁ ସେଇ ପ୍ରକାର ଫଳ ଦବ ନିଶ୍ଚିନ୍ତ ଭାବରେ। ଆଉ ଆମର ଯେତେବେଳେ ମୁଁ ପଢୁଥିଲି ମାଟ୍ରିକ ପରୀକ୍ଷା ମୁଁ ଦେଇଥିଲି ଶ୍ରୀକୃଷ୍ଣ ଏକାଡେମୀ ଜଗତସିଂହପୁରରେ, ଯିଏକି ସୁର ସାର୍ ଥିଲେ ଆମର ହେଡ୍ମାଷ୍ଟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ। ତେଣୁ ମୁଁ ଦେଇଥିଲି, ମୋର ସେଣ୍ଟର ପଡିଥିଲା ତିର୍ତୋଲ ଏମଏସ ଏକାଡେମୀରେ। ଆଉ ମୋର ଟିକେ ଦେହ ଖରାପ ହେଇଗଲା, ଜ୍ୱର ହେଇଗଲା, ଫିର୍ ବି ଚାରି ନମ୍ବର ଫାଷ୍ଟ ଡିଭିଜନରୁ କମିଗଲା। ସେତେବେଳେ 750 ମାର୍କ ଥିଲା ଆମର।
2: ତେଣୁ
1: ସାଇନ୍ସ ପଢିବାର ବହୁତ ଇଚ୍ଛା ଥିଲା, କିନ୍ତୁ ସାଇନ୍ସ ତ ଟିକେ କମିଯିବାରୁ ପଢିପାରିଲିନି। ଫିର୍ ବି ମୋ ଲାଇନ୍ରେ ମୁଁ ଅଛି, ମୁଁ ଆପଣଙ୍କର ଏସବିଏମ୍ ଅଟୋନମସ୍ କଲେଜରେ ଇଂଲିଶ ଅନର୍ସରେ ମୁଁ ଗ୍ରାଜୁଏସନ୍ କରିଥିଲି, ତାପରେ ଏଲ୍ଏଲ୍ବି କରିଥିଲି, ଆଉ ମେଡିକାଲ ଟ୍ରାନ୍ସକ୍ରିପ୍ସନ୍ କରିଥିଲି। ତେଣୁ ପାଠ ତ ଆମେ ଅକ୍ତିଆର କରିଛୁ, ସେଲ୍ ବିଜନେସ୍ ବର୍ତ୍ତମାନ କରୁଛି, ଆଉ ମୋ କାହା ପାଖରେ ମୁଣ୍ଡ ନୁଆଏ ନାହିଁ। ତେଣୁ ଯେତିକି ସକ୍ଷମ ସେତିକି ମୁଁ ବର୍ତ୍ତମାନ ଇନକମ୍ କରୁଛି, ସତ ଇମାନଦାରୀ ଇନକମ୍ କରୁଛି। ବର୍ତ୍ତମାନ ମୋ ରିଅଲ ଇଷ୍ଟେଟ୍ କାମ ଅଛି, ଫୋର୍ ହ୍ୱିଲର ଫାଇନାନ୍ସ ରିଫାଇନାନ୍ସ ଅଛି, ଆଉ ଆଷ୍ଟ୍ରୋଲୋଜି ବିଦ୍ୟା ବି କରେ। ଆଉ
2: ବହୁତ ଭଲ ଲାଗିଲା ଆପଣ ସେ ସମୟର ସ୍ମୃତି ଆମ ସହିତ ସେୟାର କଲେ, ସେ ସମୟରେ କେମିତି କଷ୍ଟ କରି
1: ଆପଣଙ୍କ ସହିତ କନେକ୍ଟ ହଉଛି, ଆପଣଙ୍କ ପ୍ରୋଗ୍ରାମ ସବୁବେଳେ ଶୁଣେ, ଆପଣଙ୍କ ସହିତ ବି ମତାମତ ଦିଏ। ଆଉ
2: ତେବେ ସେଇ ସମୟରେ ଆପଣ କେତେ ଘଣ୍ଟା ପରିଶ୍ରମ କରୁଥିଲେ ମାଟ୍ରିକ ପରୀକ୍ଷା ପଢିବା ସମୟରେ?
1: ଟାଇମରେ ମୁଁ ମାତ୍ର ପାଞ୍ଚ ଛଅ ଘଣ୍ଟା ଟାଇମ ଦଉଥିଲି, ଏପଟେ ରେଡିଓ ଶୁଣୁଥିବି, କାରଣ କ୍ଲାସ ଫୋର୍ରୁ ମୋ ଜିଦି କଲେ ବାପା ମତେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର ଦୋଳମୁଣ୍ଡେଇରୁ ଗୋଟେ ରେଡିଓ ଆଣି ଦେଇଥିଲେ, ଆଡେ ରେଡିଓ ଶୁଣୁଥିବି, ସିଆଡେ ପାଠ ପଢୁଥିବି, ଘରେ ବିଗୁଡୁଥିବେ, ଚାରିଆଡେ ମୁଣ୍ଡ ଦଉଛି ପାଠ କଣ ହବ, କିନ୍ତୁ ପାଠ ଯାହାର ହବା କଥା ହବ। ତେଣୁ ମୁଁ ସେତେବେଳେ ଆମ ବେଳେ କପି ନଥିଲା କି ଏତେ ଏମ୍ପି ହଉନଥିଲେ କି ପାର୍ଲାମେଣ୍ଟ ଲୋକ ଯାଉନଥିଲେ, ତାପରେ ତ ଆଜ୍ଞା ସିଚୁଏସନ୍ ବଦଳିଗଲା। ଆଉ ବର୍ତ୍ତମାନ ତ ବିଭିନ୍ନ ପ୍ରକାର ଯେଉଁମାନେ କପି ଫପି କରିକିରି ବର୍ତ୍ତମାନ ଗୋଡ଼ିମାଟି ଶାଳଗ୍ରାମ ସମସ୍ତେ ଆଜ୍ଞା ଫାଷ୍ଟ ଡିଭିଜନ ବେଷ୍ଟ, କିନ୍ତୁ ଯୋଉଠି କମ୍ପିଟେଟିଭ ପରୀକ୍ଷା ଆସିବ ସେଠି ସବୁ ଦୁଷ୍ଟିବେ, ଆଗକୁ ତ କେହି ଯାଇପାରିବେନି, ଯେ ଠିକ ପାଠ ପଢୁଥିବେ ସେ ଆଗକୁ ବଢିବ। ଆଉ
2: କେତେ ସୁନ୍ଦର ସୁନ୍ଦର ସ୍ମୃତି ଆମ ସହିତ ସେୟାର କଲେ, ସେଇ ସମୟରେ ମାଟ୍ରିକ ପରୀକ୍ଷା ରେଜଲ୍ଟ ବାହାରିବା ସମୟର ସ୍ମୃତି ସେୟାର କଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଆପଣଙ୍କୁ ମା ଶାଳା ଘଣ୍ଟ ଉଡେଇଛନ୍ତି, ରହିଲି ଭଉଣୀ, ଜୟ ଜଗନ୍ନାଥ,
2: ଜୟ ଜଗନ୍ନାଥ। ପରୀକ୍ଷା ଆସିଲେ ସମସ୍ତଙ୍କ ମନ ଭିତରେ ଗୋଟେ ଭୟ ଥାଏ, ଗୋଟେ ଛନକା ଥାଏ, କାଳେ ଏଇ ସବଜେକ୍ଟଟା ମୋର ମାର୍କ କମିଯିବ, କାଳେ ଏଇ ସବଜେକ୍ଟରେ କେମିତି କ'ଣ କ୍ୱେଶ୍ଚିନ୍ ଆସିବ, ମୁଁ ଯାହା ପ୍ରିପେୟାର କରିଛି ସେମିତି ମୁଁ କରିପାରିବି କି ନାହିଁ, ଏମିତି ବିଭିନ୍ନ ପ୍ରକାର ପ୍ରଶ୍ନବାଚୀ ମନକୁ ଉଙ୍କି ମାରେ। ତଥାପି ଆମେ ଯଦି ଠିକ୍ରେ ପାଠ ପଢ଼ିଥିବା, ପାଠକୁ ଠିକ୍ରେ ବୁଝିଥିବା, ନିଜସ୍ୱ ଶୈଳୀରେ ଆମେ ଆନ୍ସର ଦେବା ପାଇଁ ସକ୍ଷମ ହୋଇପାରିବା, ଏବଂ ବହୁତ ପରିଶ୍ରମ ଦରକାର, ଅଧ୍ୟବସାୟ ଦରକାର, ନିଷ୍ଠାର ସହିତ ଅନ୍ୟମନସ୍କ ନ ହୋଇ, ଚଗଲ ବଗଲ ନ ହୋଇ, ଏକଦମ ସୁନ୍ଦର ଭାବରେ ନିରୀକ୍ଷଣ କରି ପାଠକୁ ପଢ଼ିବା ଦରକାର। ଯେଉଁ ପାଠ ଆମେ ଠିକ୍ ଭାବରେ ପଢ଼ିଥିବା, ଯାହା ବି କ୍ୱେଶ୍ଚିନ୍ ଆସିବ, ଯାହା ବି ପ୍ରଶ୍ନ ଆସିବ, ଆମେ ତାର ଉତ୍ତର ଆରାମରେ ଦେଇପାରିବା। ତେବେ କ'ଣ ରହିଛି, ଆପଣ ଯେତେବେଳେ ମାଟ୍ରିକ ପରୀକ୍ଷା ଦେଇଥିଲେ ରେଜଲ୍ଟ ବାହାରିବା ସମୟରେ କ'ଣ ରହିଥିଲା, ସେହି ସମୟର ମାହୋଲ, ପରିବେଶ, ପରିସ୍ଥିତି କେମିତି ରହିଥିଲା ଆମ ସହିତ ସେୟାର କରିବା ପାଇଁ ଚାହୁଁଥିଲେ, ଫଟାଫଟ ଡାଏଲ କରନ୍ତୁ 0671230315। ଏବେ ଦେଖିବା ଆଉ ଜଣେ କଲର ଆମ ସହିତ ଯୋଡ଼ି ହେଉଛନ୍ତି। ହ୍ୟାଲୋ
3: ହ୍ୟାଲୋ
2: ହ୍ୟାଲୋ କିଏ କହୁଛନ୍ତି?
3: ହ୍ୟାଲୋ
2: କିଏ କହୁଛନ୍ତି?
3: ଆଭାସ କହୁଛି, ଟାଟା ଷ୍ଟିଲ ପ୍ଲାଣ୍ଟ। ନମସ୍କାର।
2: ନମସ୍କାର। ଏତେ ଦୂରରୁ ଆପଣ ଆମ ସହିତ କନେକ୍ଟ ହେଇଛନ୍ତି, ଟପିକ ତ ଶୁଣି ସାରିଥିବେ, ଏବେ ଆପଣଙ୍କ ମତ ରଖନ୍ତୁ।
3: ହଁ, ପାଇଥିଲି, ବହୁତ ଖୁସି ଥିଲା, ହେଲା, କିନ୍ତୁ ଘରେ ଟିକେ ଥିଲେ ଆଉ ଟିକେ ଭଲ ନମ୍ବର ରହିଥାନ୍ତା, ଟିକେ ନମ୍ବର ଟିକେ ପାଞ୍ଚ ମାର୍କ ମୋର କମିଯାଇଛି ସେ ଟାଇମରେ, ଦିଟା ସବଜେକ୍ଟ ଆମେ ଦେଖୁଛୁ ତ, 9th କ୍ଲାସ ଆଉ 10th କ୍ଲାସ, ସେ ଟାଇମରେ ଆମ ଟାଇମରେ ଦିଟା ସବଜେକ୍ଟ ଥିଲା, ବହୁତ ବି ସେତେବେଳେ ଟିକେ ଟାଇଟ ବହୁତ ଥିଲା ଘରେ ସବୁ, ଦି ଟାଇମ ଭଳିଆ ଟ୍ୟୁସନ, ସ୍କୁଲ ଆସିବୁ 4ଟା ବେଳେ ଯିବୁ ଟ୍ୟୁସନ, ପୁଣି ସକାଳ ବେଳା ବି

0: ଯିବୁ
1: ଆଚ୍ଛା
0: ବହୁତ ଟିକେ ଟାଇଟ୍ ଆମେ ପଡୁଥିଲୁ ଟିକେ ଆଉ
1: ଯା ହଉ
0: ଭଲ ମାର୍କ ଥିଲା ଭଲ ଡିଭିଜନ ପାଇଥିଲି ଘରେ ବହୁତ ଖୁସି ଥିଲେ
1: ବହୁତ ବଢିଆ ଆପଣ ଏତେ କଷ୍ଟ କରି ପାଠ ପଢିଥିଲେ ବୋଲି ଭଲ ମାର୍କ ପାଇଲେ ଯଦି ପାଠ ନ ପଢିଥାନ୍ତେ
0: ଆଜି ମୁଁ କ୍ଲାଣ୍ଡରେ ଜବ୍ ପାଇଛି
1: ବା ବହୁତ ବଢିଆ ତେଣୁ ଶିକ୍ଷା ଆମର ମୌଳିକ ଅଧିକାର ଶିକ୍ଷାକୁ ଛାଡିଦେଲେ ଆମେ କିଛି ବି କରିପାରିବାନି
0: ଆଜ୍ଞା ଆଜ୍ଞା ଆଜି ଫାର୍ଷ୍ଟ ଟାଇମ୍ କଥା
1: ହଁ ମୁଁ ବି ଫାର୍ଷ୍ଟ ଟାଇମ୍ କଥା ହଉଛି ବହୁତ ଭଲ ଲାଗିଲା ଆପଣଙ୍କ ସହିତ
0: ଓକେ
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆମ ସହିତ ଯୋଡ଼ି ହେଇଥିବାରୁ
0: ଧନ୍ୟବାଦ ନମସ୍କାର

0: ମ୍ୟୁଜିକାଲି ଓର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେହି ଦିଲ୍ ତକରେ ଚାଲିଛି ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍। ଆପଣମାନେ ସୁନ୍ଦର ଭାବରେ ନିଜର ସ୍କୃତି ବଖାଣୁଛନ୍ତି, ମାଟ୍ରିକ୍ ପରୀକ୍ଷା ରେଜଲ୍ଟ ବାହାରିବାର ସ୍କୃତି। ଏବେ ଦେଖିବା ଆଉ ଜଣେ କଲର୍ ଆମ ସହିତ ଯୋଡ଼ି ହୋଇଛନ୍ତି, ସେ କିଏ କୋଉଠୁ କହୁଛନ୍ତି? ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ହ୍ୟାଲୋ
0: ହ୍ୟାଲୋ
1: ଅପା ନମସ୍କାର।
0: ହ୍ୟାଲୋ
1: ହ୍ୟାଲୋ ଅପା ନମସ୍କାର।
0: ହ୍ୟାଲୋ ହ୍ୟାଲୋ କିଛି ମୁଁ ଶୁଣିପାରିଲିନି, ମୋତେ କିଛି ବି ଶୁଣାଗଲାନି, ବୋଧେ କ୍ରସ୍ କନେକ୍ସନ୍ ଲାଗିଯାଇଛି। ଆପଣମାନେ ପୁଣି ଥରେ ଆମକୁ ଡାଏଲ୍ କରନ୍ତୁ 06712303153। ହ୍ୟାଲୋ ଆକାଶବାଣୀ ଏଫ୍ଏମ୍ ରେ ଜୟ ଜଗନ୍ନାଥ, କିଏ କହୁଛନ୍ତି? ଆପଣଙ୍କୁ ସ୍ୱାଗତ କରୁଛି। କଣ କହିବେ, ଆପଣଙ୍କର ମାଟ୍ରିକ ପରୀକ୍ଷା ରେଜଲ୍ଟ ଯୋଉ ସମୟରେ ବାହାରିଥିଲା, କଣ ରହିଥିଲା ସେଇ ସମୟର ପରିସ୍ଥିତି?
2: ମୋର 99 ମସିହା ମାଟ୍ରିକ।
0: ଆଜ୍ଞା।
2: ସେ ସମୟରେ ଆକ୍ଚୁଆଲି ମୁଁ ସ୍କ୍ୱାଡ ବିଷୟରେ କିଛି ଜାଣିନଥିଲି। ଯେତେବେଳେ ମୁଁ ପରୀକ୍ଷା ଦଉଥିଲି, ମୁଁ ଭାବୁଥିଲି ମୁଁ ସ୍କ୍ୱାଡ କେମିତିଆ ଜିନିଷ କଣ ଦେଖିବି
0: ଦେଖିବି। ଆଚ୍ଛା।
2: ମୁଁ ଯେଉଁ ସ୍କ୍ୱାଡ ଆସୁଥିଲେ ସେ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ଆସିଥିଲେ, ତାଙ୍କୁ ମୁଁ ଅନେଇଲି ଗୋଡଠୁ ମୁଣ୍ଡ ଯାଏ। ସିଏ ଭାବିଲେ ଆସିଲେ ଭାବିଛି, ଭାବିଲେ ବୋଧେ କପି ରଖିଛି ବୋଲି ମତେ ଅନଉଛି। ସେ କଣ କଲେ, ସିଏ ଆଣିଲେ ସବୁ ଚେକିଂ କଲେ, କପି ନାହିଁ କିଛି ନାହିଁ। ମତେ ତାପରେ ପଚାରିଲେ କାହିଁକି ଦେଖୁଥିଲ, ମୁଁ କହିଲି ମୁଁ ଦେଖୁଥିଲି ସ୍କ୍ୱାଡ କେମିତିଆ ଜିନିଷ। ସିଏ ବୁହେ ହସିଲେ, ତାପରେ ମୋ ଖାତା ଦେଖିଲେ, ଦେଖିଲା ପରେ କହିଲେ ତ ଭଲ ଲେଖିଛ ଯେ ସ୍କ୍ୱାଡ। ମୁଁ ସେପର୍ଯ୍ୟନ୍ତ ଜାଣିନଥିଲି ସ୍କ୍ୱାଡ କାହାକୁ କହନ୍ତି, ବୁଝିପାରିଲ ନାହିଁ। ଯାହା ସେ ସମୟରେ ଆମର ତ ଆଉ ମାଟ୍ରିକ ତାପରେ ରେଜଲ୍ଟ ବାହାରିଲା, ସେକେଣ୍ଡ ଡିଭିଜନ ବି ହେଇଥିଲା, ଫାଷ୍ଟ ଡିଭିଜନ ଅଳ୍ପ କମିଗଲା। ତାପରେ ଆମର ପ୍ଲସ ଟୁ ପରୀକ୍ଷା ଦେଲି, ପ୍ଲସ ଟୁ ପରୀକ୍ଷାରେ ସେଇ ଯୋଉ ଖାତା ଦେଖା ଯେମିତି ଆମର ଖାତା ଆସେ, ଟୋଟାଲ ଆମେ କଲେଜରେ ଦେଇଥିଲୁ 153 ଜଣ ପରୀକ୍ଷା। 53 ଜଣ ଯେତେବେଳେ ଆମେ ପରୀକ୍ଷା ଖାତା ଦେଖିବାକୁ ଗଲୁ, ପାଟରେ ଗୋଟେ ପିଲା କଲା, ଟୋଟାଲ 9 ପିଲା ପାସ୍ କରିଛନ୍ତି। ତାପରେ ଆମେ ମୋ ସାଙ୍ଗରେ ଗୋଟେ ପିଲା ସାଇକେଲ ନେଇକି ଆମେ ସେତେବେଳେ ସୁନାକଳା ଆସିଥିଲୁ ଦେଖିବା ପାଇଁ, ମୋ ସାଙ୍ଗରେ ପିଲା ଥିଲା କୈଳାସ ବୋଲି, ପିଲାରେ କାହିଁ ଆଉ ଖାତା ରୋଲ ନମ୍ବର ଥବ। ସେତେବେଳେ ମୋ ପାଖରେ ଥିଲା 30 ତାର 10 ଆଣିକି ଆଇଥିଲା। ମୁଁ କହିଲି ଚା ଜଳଖିଆ ଖାଇଦେବି ଘରକୁ, ରାତି ହବ ପଳେଇବା, ଆଉ ଆମେ ତ ଖାତାରେ ଆଉ ନଥବ ଆଉ
0: 9 ସେଥିରେ କୋଉଠୁ ନମ୍ବର ଆସିବ ପଳେଇବା।
2: 53 ଜଣ। ତାପରେ ଯେତେବେଳେ ଆସିକି ତାକୁ ପଚାରିଲୁ କେତେ ଜଣ ପାସ୍ କରିଥିନି, ସେ କହିଲା 6 ପିଲା ପାସ୍ କରିଥିଲି। ମୋର ସେ ନମ୍ବର ମନେ ଅଛି ଲାଷ୍ଟ କୁ 0072। ଯେତେବେଳେ କିନ୍ତୁ ସେ ପିଲାର କନଫିଡେନ୍ସ ଅଛି ତୋର ପାସ୍ ହେଇଥିବ, ପିଲାର 153 ଜଣ ପିଲା ଆମେ ଯୋଉ ପିଏନ୍ କେସି ପିଏନ୍ କଲେଜ ବାଙ୍କୋଇ ଆମର ସୁନାଗଳା ପାଖରେ ନେଇଥିଲୁ, ଆଉ ମୋଟି ପାସ୍ ହେଇଛି। ସେ ଲୋକଟି ବହି ଯିଏ ଆଣିକି ନେଇଛି, ସେ ଯେତେ ପିଲା ଆସିନି ସମସ୍ତେ ପିଲା ଫେଲ୍। ସେ ବହିଟି ନେଇକି ଯାଇଛି ଆସିକି ଯୋଉ ନେଇକି ତାର ପଇସା ଉଠିବାର ନାହିଁ, ସିଏ ଆମକୁ ଦେଲା କହିଲା 100 ଦେଲେ ଯିବ। ଆମକୁ ମୋ ପାଖରେ 30, ତା ପାଖରେ ଆସି 10-40 ହେଲା ଦି, ମାନେ ଖୁସି ଯେତେବେଳେ କହିଦେଲା ପାସ୍ ହେଇଛି, ମାନେ ଖୁସି ଆଉ କହିଲେ ନଥିଲେ। ସେଠି ଯେତେ ଲୋକ ଥିଲେ, ମାନେ ସେଠି ମିନିମମ 15-20 ଲୋକ ସେତେବେଳେ ଥିଲେ, ଆଉ ସମସ୍ତେ କୁଣ୍ଢେଇ ପକେଇକି ଇଏ କଲେ, ଆଉ ଏତେ ପିଲା ଭିତରେ ଆମେ ପାସ୍ କରିଛେ। ମାନେ ସେ ଯୋଉ ସ୍ମୃତି ଆଜି ପର୍ଯ୍ୟନ୍ତ କେବେ ଭୁଲି ହବ ନାହିଁ।
0: ମନ ଖୁସି ତ ପେଟ ପୁରୀ ଗର ରେଜଲ୍ଟ ଶୁଣିକିରି ଆଉ ଖାଇବେ କଣ? କେତେ ସୁନ୍ଦର ସ୍ମୃତି,
2: ସତରେ ଗୋଟେ ସ୍ମୃତି ଥିଲା କହିବା ପାଇଁ,
0: ଆଜି ମୌକା ମିଳିଲା ଆକାଶବାଣୀ ମାଧ୍ୟମରେ ଆପଣ ବଖାଣିଲେ।
2: ମୁଁ ଗାଡି କାର ଚଲେଇକି ଯାଉଛି ଭୁବନେଶ୍ୱର, ମୋ ନମ୍ବରଟା ଯେତେବେଳେ ଶୁଣୁଥିଲି ଆପଣ ଏଫ୍ଏମ୍, ମୁଁ ଟ୍ରାଏଲ କରୁଥିଲି ଲାଗୁନଥିଲା, ଲାଗିଲା ପରେ କାର୍ଟାକୁ ସାଇଡ କଲି, ତାକୁ ଲଗେଇ କଥା ହେଲି।
0: ଓକେ ଓକେ, ବହୁତ ଭଲ ଲାଗିଲା ଆପଣଙ୍କ ସ୍ମୃତି ଆପଣ ଆଜି ସେୟାର କଲେ ଆମ ସହିତ ସେଇ ସମୟର ସ୍ମୃତି। ଏତେ 6 ପିଲାଙ୍କ ଭିତରୁ ଆପଣଙ୍କ ନମ୍ବର ଥିଲା, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
2: 53 ଜଣ ପିଲା ଆମେ ପରୀକ୍ଷା ଦେଇଥିଲୁ,
0: 53 6
2: ପଚାରିଲେ ଯେ କୋଉଠି ପାଠ ପଢିବା ପାଇଁ, ମୁଁ ଏଠି ସେଠି କହିଲି, କିନ୍ତୁ ସ୍ଥିତିରେ ପଡିକି ଆଉ ପ୍ଲସ ଟୁ ମାନେ ପ୍ଲସ ଥ୍ରୀ କରିପାରିନଥିଲି। ତାପରେ କିଛି 2-3 ଗ୍ୟାପ୍ ପରେ ତାପରେ ଯାଇକି ମୁଁ ପ୍ଲସ ଥ୍ରୀ ପୁଣି କଲି।
0: ଆଚ୍ଛା, ଓକେ, ଏତେ ସୁନ୍ଦର ସ୍ମୃତି ଆମ ସହିତ ସେୟାର କଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପୁଣି ଏବେ ଗାଡି ଷ୍ଟାର୍ଟ କରି ଆପଣଙ୍କ ଲକ୍ଷ୍ୟ ପଥରେ ଆପଣ ବାହାରି ଯାଆନ୍ତୁ।
2: ଯାଉ ଭଗବାନ କୁମାରୁ ବର୍ତ୍ତମାନ ଠାକୁରଙ୍କ ଆଶୀର୍ବାଦରେ,
0: ଆଜ୍ଞା
2: ଯାଉ, ସେ ସମୟର ଯୋଉମାନେ ଟିଚର ଥିଲେ ସେମାନଙ୍କର ବି ବିଶ୍ୱାସ ବର୍ତ୍ତମାନ ଥିଲେ, ନାଇଁ ପ୍ରକାଶ ଯାଉ ପାସ୍ କରିବ, ମାନେ ବାଳୁଙ୍ଗାମୀ ହବା ସହିତ
0: ପାଠ ବି ଆପଣ ପଢ଼ାରେ।

0: ଧ୍ୟାନ ଥିଲା। ଯାହା ହଉ ଭଗବାନଙ୍କ ଆଶ୍ରୟରୁ ଆଜି ବି ଗୋଟେ ଖୋର୍ଦ୍ଧା ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କରେ ଡାଇରେକ୍ଟର ହେଇପାରିଛେ ଏବଂ ଯୋଉଟାରେ ଗୋଟେ ୱେଲ୍ ଏଷ୍ଟାବ୍ଲିଶ ମାନେ ଯୋଉ ସାର ମାନେ ମୁଁ ଯୋଉ ସ୍କୁଲରେ ପଢୁଥିଲି ସେଇ ସ୍କୁଲ ପାଇଁ ବି କାମ ନେଲି। ଯୋଉ ହାଇସ୍କୁଲରେ ପଢୁଥିଲି ସେ ହାଇସ୍କୁଲ ଡେଭଲପମେଣ୍ଟ କରିଲି। ଯୋଉ ପ୍ଲସ୍ ଟୁ କଲେଜ ଦିନେ ପାଠ ପଢୁଥିଲି ସେ ପ୍ଲସ୍ ଟୁ କଲେଜ ତାର ପ୍ଲସ୍ ଟୁ ଆଉ ପ୍ଲସ୍ ଥ୍ରୀ ତାର ଗଭର୍ଣ୍ଣମେଣ୍ଟରୁ ଲାଗିକି କାମ ନେଇ ସେଠି ଭଲ ଅଫିସ ଭଲ ଘର ଯୋଉଟା କି ମୋ ଦିନେ ମୁଁ ଯୋଉ ସ୍କୁଲରେ ପାଠ ପଢିବା ଯାଉଥିଲା ସେ ସ୍କୁଲ କାମ କରି ଡେଭଲପମେଣ୍ଟ କରିକି ଏରିଆ ଭିତରେ ବି ଦେଖେଇଦେଲି। ଯାହା ହଉ
1: ବହୁତ ବଢିଆ ବହୁତ ବଢିଆ, ଏତେ ସୁନ୍ଦର ସ୍ମୃତି ଆମ ସହିତ ଆଜି ସେୟାର କଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ,
0: ନମସ୍କାର।

0: ସମୟ ସରି ସରି ଆସୁଛି କିନ୍ତୁ ମୁଁ କହିବି ମତେ ଏତେ ମାନେ ମଜା ଲାଗିଲା ମୁଁ ହସି ହସି ଏକଦମ ବେଦମ ହେଇପଡିଲି ଏଇ ଯୋଉ କଲ୍ଟି ଆସିଥିଲା ଲାଷ୍ଟ କଲ୍ଟି କପି କରି ମାନେ କେତେ ସାହସର ସହିତ କେତେ କନଫିଡେଣ୍ଟଲି ଏଇ କ୍ୱେଶ୍ଚିନ୍ ପଡିବ ବୋଲି କପି ନେଇଯାଇ ଏକଦମ ପାସ୍ କରିଛନ୍ତି ଆଉ ଆଜି ଆମକୁ କହିଲେ ସେ ବହୁତ ବହୁତ ଧନ୍ୟବାଦ ତାଙ୍କୁ ତେବେ ସମୟ ସରି ସରି ଆସୁଛି ଆପଣମାନେ ମଧ୍ୟ ଟ୍ରାଏ କରୁଛନ୍ତି ଫୋନ୍ ଫ୍ଲିକ୍ ଫ୍ଲିକ୍ ହେଲାଣି ଦେଖିବା ଏବେ ଲାଷ୍ଟ କଲର୍ କିଏ କୋଉଠୁ କହୁଛନ୍ତି ହ୍ୟାଲୋ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ
1: ଭୁବନେଶ୍ୱର କହୁଥିଲି କୃପାସିନ୍ଧୁ କବି
0: ଆପଣଙ୍କୁ ସ୍ୱାଗତ ଜଣାଉଛି ଆପଣ କଣ କହିବେ ସେ ସମୟର ଅନୁଭୂତି କେମିତି ଥିଲା ଆନନ୍ଦ କେମିତି ଥିଲା ସ୍ମୃତି କେମିତି ଥିଲା
1: ମାନେ 89 ହଉଛି ମୋର ମ୍ୟାଟ୍ରିକ
0: ଆଜ୍ଞା
1: ପାସ୍ କଲି
0: ଆଜ୍ଞା
1: ରେଜଲ୍ଟ ଶୁଣିବା ପାଇଁ ଆମେ କଳ୍ପନା ଫ୍ଲାଟ୍ରେ ରହୁଥିଲୁ ଆଉ ରେଜଲ୍ଟ ବାହାରିବ ରାମ ମନ୍ଦିର ଠି ମାନେ ଏଇ ଯୋଉ କ୍ୟାପିଟାଲ ହାଇସ୍କୁଲ
0: ଆଚ୍ଛା
1: ଅଛି ସେଠି ସାଇକେଲ ନେଇକି ଯିବୁ ସକାଳ 10:00 ପରେ ରେଜଲ୍ଟ ବାହାରିବ ବୋଲି ମାନେ ଆନାଉନ୍ସ ହେଇଛି ତାପରେ ଆମେ ସବୁ ଗଲୁ ସେଠି ଶୁଣିବା ପାଇଁ ଯେତେବେଳେ ସବୁ ବହି ନମ୍ବର କହିବ ରୋଲ ନମ୍ବରଟା କହିଲେ ସେମାନେ କହନ୍ତି
0: ଆଉ
1: ଶୁଣିବା ପାଇଁ ମାନେ ସେ ନମ୍ବରଟା ଶୁଣିବା ପାଇଁ କହିଲେ 2 ଟଙ୍କା ଦିଅ ଦି ଟଙ୍କା ଦେଇକି ମାନେ ଶୁଣିଲୁ ଯେତେବେଳେ ଶୁଣିଲୁ ଯେ 3rd ଡିଭିଜନ ହେଇଛି ବୋଲେ ହଉ ମାନେ ଖୁସି ତ ଲାଗିଲା କିନ୍ତୁ ଆଶା କରିନଥିଲି 3rd ଡିଭିଜନ ହବ ବୋଲି ହଁ ତେଣୁ ଆଉ ମୋର 2 ଜଣ ଆଉ ଯୋଉ ସାଙ୍ଗ ଯାଇଥିଲେ ସେ ଜଣଙ୍କର 2nd ହେଲା ଆଉ ଜଣଙ୍କର 1st ହେଲା
0: ଆଚ୍ଛା
1: ହଁ ମୁଁ କହିଲି ଏମିତି କଣ ହେଲା 2 ଜଣ ଯାହା ବି ହେଲେ ମୋର ତ 2nd ହବା କଥା ଆଉ ମୁଁ କହିଲି ହଉ ଛାଡ଼ ଯା 3rd ଡିଭିଜନ ହେଲା ସେଇଠୁ ଆଉ ଗୋଟେ ଲୋକଟେ କହୁଛି ତୋର ତ 2nd ଡିଭିଜନ ଆଉ ମୁଁ କହିଲି ଏଇଟା କଣ 2nd ଡିଭିଜନ ବହି ପୁଣି ଗୋଟେ ଗଲୁ କିଣିବା ପାଇଁ
0: ମାନେ
1: ବହି କିଣିକି ଆସିଲେ ଏଠି ଆମର ମାନେ ଘର ପାଖରେ ଆହୁରି ଜଣେ ଅଛନ୍ତି ଆମ ଫ୍ଲାଟରେ ଦେଇଛନ୍ତି 7 ଜଣ ପିଲା ପରୀକ୍ଷା ଦେଇଛନ୍ତି ଆମର ଗୋଟେ ଆଉ ଗୋଟେ ପିଲାଟେ ଥିଲା ଉମେଶ ପଣ୍ଡା ବୋଲି ସେ ସବୁଠୁ ଅଧିକା ନମ୍ବର ରଖିଥିଲା ମାନେ ଫାର୍ଷ୍ଟ ହେଇଥିଲା ସେ ପିଲାଟା ଏବେ ସବୁ ଆମର ସବୁ ବ୍ୟାଚରେ ଯେତେ ପିଲା ସବୁ ଅଛନ୍ତି ମାନେ IAS ଅଛନ୍ତି OAS ଅଛନ୍ତି ଇଞ୍ଜିନିୟର ଅଛନ୍ତି କିନ୍ତୁ କେହି ନେତା ନାହାନ୍ତି ଆମ ବ୍ୟାଚରେ ଯେତେ ସବୁ ପିଲା ସବୁ ଏବେ ବି କଣ୍ଟାକ୍ଟ ଅଛି ବେଳେବେଳେ ସବୁ ଆଉ ମାନେ ମୁଁ କହୁଛି ସେତେବେଳେ ଗୋଟେ ଭାରି ଗୋଟେ ମଜା ଲାଗିଲା ସେଦିନ ପୁଣି ଆମର ବଡ଼ବାପାଙ୍କର ବଡ଼ ପୁଅର ସେଦିନ ମାନେ ଗୋଟେ ଭୋଜି ଥିଲା ମାନେ ସେ ସବୁ ସାଙ୍ଗମାନଙ୍କୁ ମୁଁ ଏକାଠି କରି ମୁଁ କହିଲି ଚାଲ ସବୁ ମୁଁ ତ ପାସ୍ କରିଛି ଆଉ ଭୋଜି ଦେବି ଗୋଟେ ତମମାନଙ୍କୁ ମାନେ ବାହାଘର ନେଇ ଭୋଜି ସବୁ ରାତିରେ ଖାଇଦେଲି
0: ବହୁତ ବଢିଆ ଯା ହଉ ଏତେ ପୁରୁଣା ହଁ ଏତେ ଦିନର ପୁରୁଣା ସ୍ମୃତି ଆଜି ମୌକା ମିଳିଛି ଆପଣଙ୍କୁ ଆଲୋଚନା କରିବା ପାଇଁ ଗୋଟେ ପ୍ଲାଟଫର୍ମ ମିଳିଛି ଆପଣ ଆଲୋଚନା କଲେ ସେୟାର କଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
1: ତାପରେ ଆଉ ଗୋଟେ କଥା କହୁଛି କପିର ଆମେ କେବେ ଭରସା ନେଇନଥିଲୁ ଆଉ ସ୍କୁଲ ସାର୍ଙ୍କ ପାଖରେ ପାଠ ପଢୁଥିଲୁ ଯେହେତୁ ଆଉ ସ୍କୁଲ ସାର୍ ଆମକୁ ହେଲ୍ପ କରନ୍ତି କହିଛି ଏଇ 5-6 ସବୁ ଏଇଗୁଡା ଯୋଉ ଦେଇଦେଇଥାନ୍ତି ଯୋଉ ପଡିବ ବୋଲି
0: କହୁଛନ୍ତି
1: ଏଇଗୁଡା ତମେ ଭଲସେ ମନେ ରଖିକି ଯାଅ ଆଉ ସେଠି ଜମା ମାନେ ଇଏ କରିନି ଯେମିତି ସାର୍ଙ୍କ ନାଁଟା ରଖିବ ମାନେ ଆମେ ସେଇ କଥା କହୁଛି ଏବେ ସେଇ ବନମାଳୀ ସାର୍ ଅଛନ୍ତି କି ନାହାନ୍ତି ମୁଁ ଶୁଣିଲିଣି ଚାଲିଗଲେଣି ନା କଣ ଆଉ ତଥାପି ଯାହା ବି ହଉ ଆମେ ସେଇ ସ୍କୁଲର 1 ନମ୍ବର ହାଇସ୍କୁଲରେ ପଢୁଥିଲୁ ନା ଇନୋଗ୍ରାମରେ ହଁ ତେଣୁ ସେ କହୁଛି ଏଇଟା ହେଲା ଟପିକ ପୁରା ଟୋଟାଲ
0: ସୁନ୍ଦର କଥା ଆମ ସହିତ ଆଲୋଚନା କଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
1: ନମସ୍କାର
0: ନମସ୍କାର

ତେବେ ପରୀକ୍ଷା ଆସିଲେ ମନ ଭିତରେ କାହିଁକି କେଜାଣି ଗୋଟିଏ ଭୟର ବାତାବରଣ ସୃଷ୍ଟି ହୁଏ। ଯେଉଁମାନେ କନଫିଡେଣ୍ଟଲି ପାଠ ପଢ଼ିଥିବେ ତାଙ୍କ କଥା ଛାଡ଼ନ୍ତୁ, ଯେଉଁମାନେ ପାଠରେ ଠକିଥିବେ, ମାନେ ଯେଉଁ ପାଠ ଦିଆହେଇଥିବ ଠିକ୍ରେ ପାଠ ପଢ଼ିନଥିବେ, ସାର୍ଙ୍କୁ ମିଛ କଥା କହିଥିବେ, ଘରେ ଠକିଥିବେ, ସେମାନଙ୍କ ମନରେ ବହୁତ ଡର ଥାଏ, ବହୁତ ଭୟ ଥାଏ, କେମିତି କ୍ୱେଶ୍ଚିନ୍ ଆସିବ, କେମିତି ଆନ୍ସର ମୋତେ ଦେବାକୁ ପଡ଼ିବ, କାଳେ ଫେଲ୍ ହୋଇଯିବି, ଏମିତି ବିଭିନ୍ନ ପ୍ରକାର ସିଚୁଏସନ୍ ଭିତରେ ବି ପରୀକ୍ଷା ହୁଏ। ତାପରେ ଯେତେବେଳେ ରେଜଲ୍ଟ ବାହାରେ, ସେହି ସମୟର ସ୍ମୃତି, ସେହି ସମୟର ପରିବେଶ, ପରିସ୍ଥିତି, ଆନନ୍ଦ, ଏ ସବୁ ପ୍ରତ୍ୟେକ ମଣିଷଙ୍କର ବା ପ୍ରତ୍ୟେକ ଲୋକଙ୍କର ମନେ ରହିଥାଏ ସବୁଦିନ ପାଇଁ। ତେବେ କ'ଣ ରହିଥିଲା ସେହି ସମୟର ପରିସ୍ଥିତି, ଆଉ ଗୋଟେ କଲ୍ ମୁଁ ନେଇପାରିବି, ଟାଇମ୍ ତ ଅଲରେଡି ହେଇଗଲାଣି। ତେବେ ଲାଷ୍ଟ କଲର୍ କିଏ କୋଉଠୁ କହୁଛନ୍ତି ଦେଖିବା। ହ୍ୟାଲୋ, କଲ୍ଟି କଟିଯାଇଛି। ମୁଁ ଚାହୁଁଥିଲି ଆଉ ଗୋଟେ କଲ୍ ନେବା ପାଇଁ, କିନ୍ତୁ କଲ୍ଟି କଟିଯାଇଛି। ତେବେ ଏଇଠି ଆମେ ଶେଷ କରୁଛୁ ଡାଲିନ୍ ଲାଇଭ୍ ଚିଟ୍ ଚାଟ୍।

କିଛି କଥା କିଛି ଗୀତ, କିଛି ଆପଣମାନଙ୍କ କଥା କିଛି ଆମ କଥା, ଏମିତି କଥା ହଉ ହଉ ଗୀତ ଶୁଣୁ ଶୁଣୁ ସମୟ ତ ଚାଲିଛି ତା ବାଟରେ। ତେବେ ରେନ୍ବୋ ଏସ୍ଏମ୍ଏସ୍ ପ୍ରୋଗ୍ରାମ ଷ୍ଟାର୍ଟ ହେଇଯାଇଛି। ପ୍ରଥମ ମେସେଜଟି କରିଛନ୍ତି ଭରତ ଚନ୍ଦ୍ର ନାୟକ, ସିଡିଏ ସେକ୍ଟର 6 କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଗୋଟେ ଆଲବମ ଗୀତ ମନ ମୋର ହୁଏ ଆଜି, ଇରା ମହାନ୍ତିଙ୍କ କଣ୍ଠରୁ। କଳ୍ପନା ମହାନ୍ତି, ସୋମପ୍ରକାଶ ମଧ୍ୟ ମେସେଜ କରିଛନ୍ତି, ଶୁଣି ଦେଉଛି ଆପଣଙ୍କ ମନ ପସନ୍ଦର ଏହି ଗୀତଟିକୁ। ଷ୍ଟେ ଟ୍ୟୁନ୍ଡ।

ଆଲବମ୍ ଗୀତ ମନ ମୋର ହୁଏ ଆଜି ଇରା ମହାନ୍ତିଙ୍କ କଣ୍ଠରୁ କଳ୍ପନା ମହାନ୍ତି ସୋମ ପ୍ରକାଶ ମଧ୍ୟ ମେସେଜ କରିଛନ୍ତି ଶୁଣି ଦେଉଛି ଆପଣଙ୍କ ମନପସନ୍ଦରେ ଏହି ଗୀତଟିକୁ ଷ୍ଟେ ଟ୍ୟୁନ୍ଡ

ପରେ ମେସେଜ କରିଛନ୍ତି ରୋହିତ ମେହେର ବୁଢ଼ାପାଲ୍ଲୀ ବିଜେପୁର ବରଗଡ଼ରୁ ଶୁଣିବା ପାଇଁ ଚାହିଁଛନ୍ତି ବୋଜ ଦ ଫର୍ଗେଟ୍ ଇଫ୍ ମୁଭିର ଗୋଟେ ସୁନ୍ଦର ଗୀତ ଏଇ ଗୀତ ପରେ ଆପଣମାନେ ଶୁଣିବେ ନିଜ ମନ ପସନ୍ଦର ଗୀତ

ପରବର୍ତ୍ତୀ ମେସେଜ ଟି କରିଛନ୍ତି ସୁମନ୍ତ କୁମାର ରାଉତ କାହ୍ନା ବାଙ୍କୀ ଆଠଗଡ଼ କଟକରୁ ମେସେଜ ଟି କରିଛନ୍ତି ଶୁଣିବା ପାଇଁ ଚାହିଁଛନ୍ତି ରାମ ଜାନେ ଫିଲ୍ମର ଗୋଟେ ବଢ଼ିଆ ଗୀତଟେ ଶୁଣି ଦେଉଛି ଆପଣଙ୍କ ମନପସନ୍ଦ ଗୀତ

ପରବର୍ତ୍ତୀ ମେସେଜଟି କରିଛନ୍ତି ସୁଧ ଷଡ଼ଙ୍ଗୀରୁ ଉର୍ମିଳା ବେହେରା, ପ୍ରଶାନ୍ତ ଲିପୁ ଟୁଟୁ। ଶୁଣିବା ପାଇଁ ଚାହିଁଛନ୍ତି ଓଡ଼ିଆ କଥା ଚିତ୍ର ପୂଜାରିଣୀର ଗୋଟେ ବଢ଼ିଆ ଗୀତଟି, ଅନୁରାଧା ପଡ଼ୱାଲ ଗାଇଛନ୍ତି। ଶୁଣାଇ ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରେ କନ୍ତଳ ଆଠଗଡ଼ରୁ ମେସେଜଟି କରିଛନ୍ତି ମୁନି ରେନି ସୋନା ଚନ୍ଦନ ସଞ୍ଜୁ ସନ୍ତୋଷ ନିର୍ମଳ ମାମାଲି ଶୁଣିବା ପାଇଁ ଚାହିଁଛନ୍ତି ସତୀ ଅନୁସୂୟା ଫିଲ୍ମର ଗୋଟେ ଗୀତ ଶୁଣାଇ ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ବିଜେପୁର ବରଗଡ଼ରୁ ସେବାରାମ ମେହର ମେସେଜଟି କରିଛନ୍ତି, ଶିବଙ୍କର ଗୋଟେ ଗୀତ ଶୁଣିବା ପାଇଁ ଚାହିଁଛନ୍ତି। ତପୁ ମିଶ୍ରଙ୍କ କଣ୍ଠରୁ ଶୁଣି ଦେଉଛି ଶିବଙ୍କର ଗୋଟେ ଭଜନ।

ପରବର୍ତ୍ତୀ ମେସେଜ କରିଛନ୍ତି ରାଜକୁମାର ସୁତାର ସପନ ବଳିଙ୍କ ମୁଭିର ଗୋଟେ ସୁନ୍ଦର ଗୀତ ଶୁଣିବା ପାଇଁ ଚାହିଁଛନ୍ତି। ସୁରେଶ ୱାଡକର ଗାଇଛନ୍ତି ଏହି ସୁନ୍ଦର ଗୀତଟିକୁ।

ପରେ ପରେ ଟୁକୁ ପ୍ରଧାନ ଶିବାନୀ ପ୍ରଧାନ ଟିକି ମିକି ମାନେ ମେସେଜଟି କରିଛନ୍ତି ମାଣିଆ ବନ୍ଧ ବଡମ୍ବାରୁ ଶୁଣିବା ପାଇଁ ଚାହିଁଛନ୍ତି ସ୍ତ୍ରୀ କଥା ଚିତ୍ରର ଗୋଟେ ସୁନ୍ଦର ଗୀତ ଆପଣ କିନ୍ତୁ ଚାନ୍ଦର ଚାନ୍ଦିନୀ ପରି ଲେଖିଛନ୍ତି ଏଇ ଗୀତଟି ସେଇ କଥା ଚିତ୍ରର ନୁହେଁ ସ୍ତ୍ରୀ ଫିଲ୍ମର ମୁଁ ଗୋଟେ ଗୀତ ଶୁଣିଦେଉଛି ଆପଣଙ୍କୁ ନିହାତି ଭଲ ଲାଗିବ।

ପରବର୍ତ୍ତୀ ମେସେଜଟି କରିଛନ୍ତି ହାଲୁ ଭାଇ ସେୟାନ ଆଠଗଡ଼ରୁ। ଶୁଣିବା ପାଇଁ ଚାହିଁଛନ୍ତି ମୁସ୍କାନ ମୁଭିର ଗୋଟିଏ ଗୀତ, ଗାଇଛନ୍ତି ଅନୁରାଧା ପଡ଼ୁଆ। ଶୁଣନ୍ତୁ ତାହେଲେ ଆପଣଙ୍କ ମନପସନ୍ଦର ଗୀତ।

ରେନ୍ବୋ ଏସ୍ଏମ୍ଏସ୍ରେ ଶେଷ ଗୀତ ପାଇଁ ଅନୁରୋଧ ଆସିଛି, ଲେଖି ପଠାଇଛନ୍ତି ମଣ୍ଟୁ ସାର୍ ଜିଗରଣ ପଟାମୁଣ୍ଡି କେନ୍ଦ୍ରାପଡ଼ାରୁ। ଶୁଣିବା ପାଇଁ ଚାହିଁଛନ୍ତି କ୍ୟା ଏହି ପ୍ୟାର୍ ହେ ଫିଲ୍ମର ମେରି ତରହ ତୁମ୍ଭି। ଶୁଣନ୍ତୁ ଆପଣଙ୍କ ମନପସନ୍ଦର ଏହି ଶେଷ ଗୀତଟିକୁ।

0: ଜିଏସ୍ଟି କାଉନ୍ସିଲ୍ ଟ୍ୟାକ୍ସକୁ ଆହୁରି ସରଳ କରିଦେଇଛି। ସରକାର ସିମେଣ୍ଟ ଉପରେ ଜିଏସ୍ଟି ଦର 28%ରୁ ହ୍ରାସ କରି 18% କରିଦେଇଛନ୍ତି। ଟ୍ୟାକ୍ସ ହ୍ରାସ ଦ୍ୱାରା ଘରୋଇ ଏବଂ ବ୍ୟବସାୟିକ ପ୍ରୋଜେକ୍ଟ ଉପରେ ଚାପ କମ୍ ହେବାର ସମ୍ଭାବନା ରହିଛି। ଏହିପରି ମାର୍ବଲ ଏବଂ ଟ୍ରାବୋଟିନ୍ ବ୍ଲକ ଉପରେ ଟ୍ୟାକ୍ସର ଦର 12%ରୁ ହ୍ରାସ କରି 5% କରିଦିଆଯାଇଛି, ଯେବେକି ଗ୍ରାନାଇଟ୍ ବ୍ଲକ ଉପରେ ପୂର୍ବରୁ 12% ତୁଳନାରେ ଏବେ କେବଳ 5% ଜିଏସ୍ଟି ଲାଗିବ। ଏହା ସହିତ ବାଲି, ଚୂନର ଇଟା ଓ ପଥର କାମ ଉପରେ ମଧ୍ୟ ଟ୍ୟାକ୍ସର ଦର 12%ରୁ ହ୍ରାସ କରି 5% କରିଦିଆଯାଇଛି।
1: କଳାକାର ମୁଁ କଳା ମୋ ଜୀବନ ଧନ, କଳା ବିନା ମୁଁ ବଞ୍ଚିପାରିବିନି ମୁହୂର୍ତ୍ତେ ବା ପ୍ରତିକ୍ଷଣ। କଳାକୁ ଜୀବନ କରିଥିବା, କଳାକୁ ନେଇ ଜୀବନ ଜିଉଥିବା, କଳାର କଳାରେ କଳଙ୍କିତ ହେଉ ବା ନ ହେଉ, କିନ୍ତୁ କଳାର କଳା ରଙ୍ଗରେ ଇନ୍ଦ୍ରଧନୁର ପ୍ରତିଛବି ଦେଖୁଥିବା ସବୁ କଳାକାର, ଆଉ କଳାକାରର କଳାତ୍ମକ ଗୁଣକୁ ହୃଦୟ ଦେଇ ଭଲ ପାଉଥିବା ସବୁ କଳାପ୍ରେମୀଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର କଳାକାର କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମରେ ଆପଣଙ୍କ ସହିତ କଳାକାରଙ୍କ କୀର୍ତ୍ତି ଆଉ କୃତିକୁ ନେଇ ଚର୍ଚ୍ଚା କରିବାକୁ ମୁଁ ପଞ୍ଜେଇଛି ଆପଣଙ୍କର ସାଥୀ ବନ୍ଧୁ।

ଚରିତ୍ର ଛୋଟ ହେଉ ବା ବଡ଼, ଗୌଡ଼ ହେଉ ବା ମୁଖ୍ୟ, କିନ୍ତୁ କେତେକ ଅଭିନେତା ନିଜର ଅଭିନୟର ଯାଦୁରେ ଏମିତି ଭାବେ ଦର୍ଶକଙ୍କୁ ମୁଗ୍ଧ କରିଦିଅନ୍ତି, ସାରା ସିନେମାରେ ସେମାନଙ୍କୁ ମନେ ରଖିଥାଏ ଦର୍ଶକ। ପରଦା ଉପରକୁ ସେ ବାରମ୍ବାର ନ ଆସିଲେ ମଧ୍ୟ ଦର୍ଶକଙ୍କ ମାନସ ପଟରେ ଲାଖି ହୋଇଯାଏ ସେମାନଙ୍କ ଅଭିନୟର ଦୃଶ୍ୟ। ହଁ ବନ୍ଧୁ, ଆଜି କଳାକାର ଆମେ ଏମିତି ଜଣେ କଳାକାରଙ୍କୁ ନେଇ ଚର୍ଚ୍ଚା କରିବା ଯିଏ ଅନେକ ଚଳଚ୍ଚିତ୍ରରେ ଆସିଛନ୍ତି ଭିନ୍ନ ଭିନ୍ନ ଚରିତ୍ରରେ। ସିନେମାର ମୁଖ୍ୟ ହୋଇନଥିଲେ ମଧ୍ୟ ତାଙ୍କ ଅଭିନୟ ଦର୍ଶକଙ୍କୁ ସଦା ଆକୃଷ୍ଟ କରିଛି, ଓ ସେ ହେଲେ ବରିଷ୍ଠ ଅଭିନେତା ଟିନୁ ଆନନ୍ଦା।

ଟିନୁ ଆନନ୍ଦ। ଏ ନାଁ ହୁଏତ ଅନେକଙ୍କ ପାଖରେ ଅଜଣା ଥାଇପାରେ, କିନ୍ତୁ ତାଙ୍କ ଚରିତ୍ର ସମସ୍ତଙ୍କ ପାଖରେ ଅତି ଜଣାଶୁଣା। ଯେମିତି ଗଜେନ୍ଦ୍ର ସି ବସ୍ ମାନେ ନାୟିକା କଳ୍ପନାଙ୍କ ଡାଇରେକ୍ଟର ବା ବସ୍, ସତବୀର କୋହଲି ହୁଅନ୍ତୁ କି ଏକ ଫୁଲ ତିନ କାଣ୍ଡର ଲିଡ୍ କମେଡିଆନ୍ ୟାଦା ହୁଅନ୍ତୁ, ଦବଙ୍ଗର ମାଷ୍ଟରଜୀ ହୁଅନ୍ତୁ କି ଘାତକର ପୁଲିସ ଇନ୍ସପେକ୍ଟର, ଦୟାବନର ଅଜିତ ସିଂହ ହୁଅନ୍ତୁ କି ଦାମିନର ଋଷି କପୁରଙ୍କ ଅଙ୍କଲ, ଅଞ୍ଜାମର ନାୟିକା ମାଧୁରୀଙ୍କ ଭିଣୋଇ ମୋହନଲାଲ ହୁଅନ୍ତୁ କି ଫୌଜର ଇନ୍ସପେକ୍ଟର ରାମ ଲଖନ ଯାଦବ, ଏହିଭଳି ଅନେକ ଚରିତ୍ରରେ ଅଭିନୟ କରିଛନ୍ତି ଟିନୁ ଆନନ୍ଦ।

ଅବନ୍ଧୁ ଟିନୁ ଆନନ୍ଦ ଜଣେ ଅଭିନେତା ଭାବେ ଯେତିକି ପରିଚିତ ବା ଯେତିକି ଲୋକଙ୍କ ହୃଦୟରେ ବସା ବାନ୍ଧି ପାରିନାହାନ୍ତି, ଜଣେ ନିର୍ଦ୍ଦେଶକ ଭାବରେ ଅନେକ ସଫଳ ଚଳଚ୍ଚିତ୍ର ଭେଟି ଦେଇଛନ୍ତି ଦର୍ଶକଙ୍କୁ। ହଁ, ସେ ସେଞ୍ଜାଦ ହଉ କି କାଲିଆ, ଏଇଭଳି ଅନେକ ସିନେମା ତାଙ୍କର ରହିଛି। ଟିନୁ ଆନନ୍ଦ ହେଉଛନ୍ତି ପ୍ରଖ୍ୟାତ ହିନ୍ଦୀ ଚଳଚ୍ଚିତ୍ର ନିର୍ମାତା ତଥା ଲେଖକ ଇନ୍ଦରରାଜ ଆନନ୍ଦଙ୍କ ପୁଅ, ପ୍ରଖ୍ୟାତ ନିର୍ଦ୍ଦେଶକ ବିଜୟ ଆନନ୍ଦଙ୍କ ପୁତ୍ର ଏବଂ ଡାଇରେକ୍ଟର ମୁକୁଲ ଆନନ୍ଦ, ସିଦ୍ଧାର୍ଥ ଆନନ୍ଦ ତାଙ୍କ ସମ୍ପର୍କୀୟ। ଟିନୁ ଆନନ୍ଦଙ୍କ ପ୍ରକୃତ ନାଁ ହେଉଛି ବୀରେନ୍ଦ୍ର ରାଜ ଆନନ୍ଦ। 1945 ମସିହାରେ ସେ ଜନ୍ମଗ୍ରହଣ କରିଥିଲେ, ତେବେ ତାଙ୍କ ବାପା କେବେ ଚାହୁଁନଥିଲେ ପୁଅ ତାଙ୍କ ଭଳି ଫିଲ୍ମ ଲାଇନ୍ରେ ପ୍ରବେଶ କରୁ ବୋଲି। କିନ୍ତୁ ଯେତେବେଳେ ଟିନୁ ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ, ତାଙ୍କ ବାପା ପ୍ରଥମେ ବିରକ୍ତ ହୋଇଥିଲେ, ତଥାପି ସେ ପରେ ଆନନ୍ଦଙ୍କ ଦୃଢ଼ ନିଷ୍ପତ୍ତିକୁ ଗ୍ରହଣ କରିଥିଲେ। ଆଉ ତାଙ୍କୁ ସତ୍ୟଜିତ ରାୟଙ୍କଠାରୁ ଚଳଚ୍ଚିତ୍ର ନିର୍ଦ୍ଦେଶନା ସମ୍ପର୍କ ପ୍ରତ୍ୟକ୍ଷ ଜ୍ଞାନ ଆହରଣ ପାଇଁ ବ୍ୟବସ୍ଥା କରିଥିଲେ, କାରଣ ସତ୍ୟଜିତ ଥିଲେ ଇନ୍ଦରରାଜଙ୍କ ଘନିଷ୍ଠ ବନ୍ଧୁ। ସତ୍ୟଜିତଙ୍କ ଠାରୁ ଅନୁମତି ମିଳିଲା ପରେ ତାଙ୍କ ସହିତ କାମ କରିବାକୁ କଲିକତା ଚାଲିଛି।

ଯାଇଥିଲେ ଟିନୁ ସତ୍ୟଜିତଙ୍କ ସହିତ ପାଞ୍ଚ ବର୍ଷ କାମ କରିଛନ୍ତି ସେ ପାଞ୍ଚ ବର୍ଷ ବିଭିନ୍ନ ବେଙ୍ଗଲୀ ଚଳଚ୍ଚିତ୍ରରେ ସହ ନିର୍ଦ୍ଦେଶକ ଭାବେ କାମ କରିଥିଲେ ଏହି ସମୟରେ ସେ ବୀରୁ ଦେବଗନଙ୍କଠାରୁ ମଧ୍ୟ ଚଳଚ୍ଚିତ୍ର ନିର୍ଦ୍ଦେଶନାର ଅନେକ ପ୍ରତ୍ୟକ୍ଷ ଜ୍ଞାନ ବୈଷୟିକ ଜ୍ଞାନ ଆରୋହଣ କରିଥିଲେ ଆଉ ଏସବୁର ମିଶ୍ରଣ ଆରମ୍ଭ ହୋଇଥିଲା ତାଙ୍କର ନିର୍ଦ୍ଦେଶନାର ଅଭିଯାନ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ଥିଲା ଦୁନିଆ ମେରି ଜେବ୍ ମେ ଯାହା 1979 ମସିହାରେ ନିର୍ମାଣ କରାଯାଇଥିଲା ଏଥିରେ ଶଶି କପୁର ରିଷି କପୁର ନୀତୁ ସିଂ ପ୍ରମୁଖ ଭୂମିକାରେ ଥିଲେ ପରେ ପରେ ଅମିତାଭ ବଚ୍ଚନଙ୍କୁ ନେଇ 1981 ନିର୍ମାଣ କରିଥିଲେ କାଲିଆ ଏହାପରେ ରିଷି କପୁର ଆଉ ପଦ୍ମିନୀ କୋହ୍ଲାପୁରଙ୍କୁ ନେଇ 1984 ନିର୍ମାଣ କରିଥିଲେ ଏ ଇସ୍କ ନେହିଁ ଆସାନ ତେବେ ଟିନୁ ଆନନ୍ଦଙ୍କ ସଫଳତାର ସିଡ଼ି ଶୀର୍ଷରେ ପହଞ୍ଚିଥିଲା 1984 ମସିହାରେ ଯେତେବେଳେ ଅମିତାଭ ବଚ୍ଚନଙ୍କୁ ନେଇ ସେ ଆରମ୍ଭ କରିଥିଲେ ଚଳଚ୍ଚିତ୍ର ସେହନ୍ସା ଆଉ ଟିନୁ ଆନନ୍ଦଙ୍କ ନିର୍ଦ୍ଦେଶନାର ପୂର୍ଣ୍ଣ ଦକ୍ଷତା ଦେଖିବାକୁ ମିଳିଥିଲା ଏହି ଚଳଚ୍ଚିତ୍ରରେ ଏହାପରେ ସେ ମେ ଆଜାଦ ହୁଁ ଜିନା ତେରି ଗଲି ମେ ମେଜର ସାବ୍ ଆଦିର ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି

ହଁ ବନ୍ଧୁ, ଆମେ ଆଜି ଚର୍ଚ୍ଚା କରୁଛେ ବରିଷ୍ଠ ଅଭିନେତା ନିର୍ଦ୍ଦେଶକ ଟିନୁ ଆନନ୍ଦ ଓ ବୀରେନ୍ଦ୍ର ରାଜ ଆନନ୍ଦଙ୍କ ସମ୍ପର୍କରେ। ଜଣେ ସଫଳ ନିର୍ଦ୍ଦେଶକ ହେଲେ ମଧ୍ୟ ଜଣେ ଅଭିନେତା ଭାବେ ବିଶେଷ ବଡ଼ ଭୂମିକା ତାଙ୍କୁ ମିଳିପାରିନି। ତାଙ୍କ ନିର୍ଦ୍ଦେଶିତ କୌଣସି ସିନେମାରେ ସେ ଅଭିନୟ କରିନାହାନ୍ତି। ତେବେ 1988 ପ୍ରଥମେ ଦୟାବାନରେ ଅଜିତ ସିଂ ଭୂମିକା ତାଙ୍କୁ ମିଳିଥିଲା। ପରବର୍ତ୍ତୀ ସମୟରେ ଅଗ୍ନିପଥ, ବମ୍ବେ, ଚମତ୍କାର, ଖିଲାଡ଼ି, ଦାମିନୀ, ଚନ୍ଦ୍ରମୁଖୀ, ଅଞ୍ଜାମ, ଫୌଜ, କ୍ରାନ୍ତିବୀର, ଘାତକ, ତ୍ରିମୂର୍ତ୍ତି, ମାସୁମ, ଏକ ଫୁଲ ତିନ କାଣ୍ଟେ, ଚାଇନା ଗେଟ୍, ଗଜନୀ, ଦେ ଦାନାଦାନ, ଦବାଙ୍ଗ, ଦବାଙ୍ଗ ଟୁ, ଫଟା ପୋଷ୍ଟର ନିକ୍ଲା ହିରୋ ଭଳି ଅନେକ ସିନେମାରେ ଅଭିନୟ କରିଛନ୍ତି ଟିନୁ ଆନନ୍ଦ। କେବଳ ନିର୍ଦ୍ଦେଶନା କିମ୍ବା ବଲିଉଡ୍ ଅଭିନୟ ଭିତରେ ସୀମିତ ନୁହନ୍ତି ଟିନୁ ଆନନ୍ଦ। ସେ ମଧ୍ୟ ତେଲୁଗୁ, ତାମିଲ, କନ୍ନଡ଼, ମାଲାୟାଲମ, ବେଙ୍ଗଲୀ ଆଉ ଇଂରାଜୀ ସିନେମାରେ ଅଭିନୟ କରିଛନ୍ତି। ହିନ୍ଦୀ ୱେବ୍ ସିରିଜ୍ ଚିରାୟାରେ ମଧ୍ୟ ଏକ ଦମଦାର ଭୂମିକାରେ ଅଭିନୟ କରିଛନ୍ତି। ତେବେ ସବୁଠୁ ଚର୍ଚ୍ଚା ଥିଲା ତାଙ୍କର ଗଜନୀର ସେହି ଚରିତ୍ର ନାୟିକା କଳ୍ପନାଙ୍କ ବସ୍ ଭୂମିକାରେ।

ମିଠା ଗୀତର ସ୍ୱରରେ କିଛି ଜଣା ଅଜଣା କଥାର ତାଳରେ ମୁଁ ପହଞ୍ଚିଗଲି ଆପଣଙ୍କ ବନ୍ଧୁ ଜୟଦେବ ପୁଣି ଥରେ ଆପଣଙ୍କ ପାଖରେ। କେବେ ସଙ୍ଗୀତ ତ କେବେ ସ୍ୱର, କେବେ କଥା ତ କେବେ ନଥା, ଅନେକ କଥା, ଅନେକ ଗୀତ ଆଉ ଢେର ସାରା ଗପର ପ୍ରସାର ଧରି ପୁଣି ଥରେ କରିବା ଚର୍ଚ୍ଚା। ହଁ, ଗୀତର ଗୀତରେ ଆଉ କଥାର ତାଳରେ ଶୁଣିବା କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। କୁଆଡ଼େ ଯାଆନ୍ତିରେ ବନ୍ଧୁ, ହୃଦୟକୁ ହୃଦୟ ଲଗାଇ ଆମ ସହିତ ଲାଗି ରୁହନ୍ତୁ। 10 କଥନ 100.4 ଆକାଶ ଶୁଣିବା ଫେମ୍ରେ।

ବଉଳ ଫୁଲର ବାସ ଚହଟାଏ ଚୌପାସ ଗଭାରୁ ତମ ମହକି ଆସେ ବଉଳ ଫୁଲର ବାସ ବଉଳ ଫୁଲ ଛରା ଫୁଲ ତୁମେ ବଉଳ ସଂସ୍କୃତିର ଏକ ମହମହ ବାସ୍ନା ବଉଳର ମହମହ ବାସ୍ନାରେ ବିଭୋର ସମସ୍ତେ ଆମ ସାମାଜିକ ପରମ୍ପରାରେ ମିତ ସଂଗାତ ମକର ପରି ବଉଳ ଗୋଟିଏ ଭଲ ବନ୍ଧୁ ହେବାର ମନସ୍ଥ ଯେଉଁମାନେ କରିଥାନ୍ତି ସେଇ ସ୍ନେହୀ ମଣିଷଟିଏ ବଉଳ ବସେ ସତରେ ବଉଳକୁ ନେଇ କେତେ କଥା କେତେ ଚର୍ଚ୍ଚା କେତେ ଗୀତ ଏଇ ବଉଳ ଛୋଟ ଫୁଲଟିଏ ହେଲେ ମଧ୍ୟ ତା ବାସରେ ଯୌତୁକ ମହକାଇ ଦିଏ ତା ଫଳର ସ୍ୱାଦିଷ୍ଟ ଆପଣ ସମସ୍ତଙ୍କୁ ଆମୋଦିତ କରିନିଏ ସେଇ ବଉଳର କଥା ଆଜି କିଛି କଥା କିଛି ଗୀତରେ

ପୁଣି ଶିବଙ୍କ ପାଇଁ ଲୋଡ଼ା ତ କେବେ ଜଗା ପାଇଁ ଲୋଡ଼ା। ସତରେ ସେଇ ବଉଳ ଫୁଲର ମହକରେ, ବଉଳ ଫୁଲର ସୁନ୍ଦର ପଣରେ, ବହୁତ ବଉଳ ଫୁଲର ଶୋଭାପଣରେ ମୋହିତ ହୋଇଯାଆନ୍ତି ପ୍ରଭୁ। ସେଇଥିପାଇଁ ତ ବଉଳ ଫୁଲର ହାର ଲୋଡ଼ା ପଡ଼ିଥାଏ ଜଗା ପାଇଁ। ଆଉ ପୁଣି ସେ ବଉଳ ଫୁଲ ଶିବଙ୍କ ଜଟାରେ ବି ବନ୍ଧା ହୁଏ। ବଉଳ ଫୁଲକୁ ନେଇ କେତେ କଥା, କେତେ ଲେଖା, କେତେ ଜୋଖା। ଗୋଲାପ ମଲ୍ଲି ମହକଠୁ ବଉଳ ଫୁଲର ବାସ, ବର୍ଣ୍ଣବୋଧରେ ଲିଖିତ ଯାହା ଚହଟେ ଚୌପାସ। ମନ୍ଦିର ବେଢ଼ା, ପୋଖରୀ ଉଡ଼ା, ବଉଳ ଫୁଲ ଫୁଟି ବାସରେ ତାର ଚମକେ ଖେଳେ ମାଳରେ ଶହେ ଗଣ୍ଠି। ଫୁଟିଲା ଠାରୁ ଶୁଖିଲା ଯାଏ ବାସନା ଥାଏ ଭରି, ଦିଶୁନି ଆଉ ସେପରି ଫୁଲ ମନଟ ଯାଏ ମରି। ତାରକା ତୁଲ ଟିକି ଶରୀର ବାସରେ ହଜେ ଜ୍ଞାନ, ବାସନା ସତା ଅଛି ସାହିତା ମାଳରେ ଅଛି ଧ୍ୟାନ। ବଉଳ ପରି ମହକେ ଭରା ବର୍ଣ୍ଣବୋଧର ଗାଥା, ବଉଳ ଫୁଲ ବାସନା ପରି ଲୋଭ ହେଇଯାଇଛି ତ। ସତରେ ଏଇ ବଉଳ ଫୁଲକୁ ନେଇ କେତେ କଥା, କେତେ କାହାଣୀ, କେତେ ଗୀତ। ବଉଳ ଫୁଲ ସହିତ ଯୋଡ଼ି ହୋଇଛି ଆମ ସଭ୍ୟତା, ଆମ ସଂସ୍କୃତି, ଆମ ପରମ୍ପରା।

ବଉଳ ବା ବକୁଳ ଏକ ଫୁଲ ଆଉ ଫଳଜାତୀୟ ଦ୍ରୁମଟିଏ ହେଲେ ଏହା ଆମ ରାଜ୍ୟର ଇତିହାସ ସାହିତ୍ୟ ସଂସ୍କୃତି କଳା ସହିତ ଜଡ଼ିତ। ଏହି ବଉଳ ବା ବକୁଳ ମଧୁବର୍ଣ୍ଣବୋଧରେ ବର୍ଣ୍ଣନା ରହିଛି। ବଉଳ ଫୁଲର ବାସ ଚହଟାଏ ଚୌପାସ, ବଉଳ ଗଛର ଐତିହ୍ୟକୁ ବର୍ଣ୍ଣନା କରେ ଏହି ଗୀତ। ଇଏ ସେହି ବଉଳ ଗଛ ସତ୍ୟବାଦୀ ବନବିଦ୍ୟାଳୟ ଯେଉଁ ବଉଳ ବନରେ ଗଢ଼ି ଉଠିଥିଲା। ଆଜି ବି ଶ୍ରୀକ୍ଷେତ୍ରରେ ରଥଯାତ୍ରାରେ ବିଜେପି ମହାପ୍ରଭୁଙ୍କ ସେନାପଟା ଲାଗି ହୁଏ ବଉଳ କାଠରେ। ବଉଳ ବା ବକୁଳ ଏକ ଔଷଧୀୟ ସୁବାସିତ ଦ୍ରୁମ ଜାତୀୟ ଉଦ୍ଭିଦ, ଯାହାର କଞ୍ଚା ଫଳ କଞ୍ଚା ଅବସ୍ଥାରେ କଷାୟ, ପାଚିଲେ କଷାୟ ମଧୁର ସ୍ୱାଦଯୁକ୍ତ ହୋଇଥାଏ। ଏହା ଓଡ଼ିଶାରେ ସର୍ବତ୍ର ଦେଖିବାକୁ ମିଳେ। ଏହି ଛୋଟ ଫଳଗୁଡ଼ିକ ଦାନ୍ତମୂଳକୁ ସୁଦୃଢ଼ କରିବାରେ ଆଉ ଔଷଧୀୟ ଗୁଣ ପାଇଁ ବ୍ୟବହୃତ ହୋଇଥାଏ। ବଉଳ କଞ୍ଚା ଫଳ କଷା ଓ ଅଠାଳିଆ ହୋଇଥିବା ବେଳେ ପାଚିଲା ଫଳ ମଧୁର ଆଉ କଷା ସ୍ୱାଦର ହୋଇଥାଏ। ବଉଳ ଫଳ, ଛାଲି ଆଉ ଏହାର ଗୁଣ୍ଡ ଦାନ୍ତ ହଲିବା ବା ଦାନ୍ତମୂଳ ଦୁର୍ବଳ ହେଲେ ବ୍ୟବହାର କରାଯାଏ। ଏହାକୁ କଞ୍ଚା ଓ ପାଚିଲା ଅବସ୍ଥାରେ ଖିଆଯାଏ। ଏହା ଅତ୍ୟନ୍ତ ସୁଗନ୍ଧିତ ହୋଇଥାଏ। ବଉଳ ଗଛ ବିଶାଳ ନହେଲେ ମଧ୍ୟ ଏହାର ଛାଇ ଘନ ଆଉ ଶୀତଳ ହୋଇଥାଏ। ଏହାର ଫୁଲ ମଧ୍ୟ ବହୁତ ସୁବାସିତ। ବଉଳ ଫୁଲକୁ ଓଡ଼ିଆରେ ବଉଳ ଫଳକୁ ଓଡ଼ିଆରେ ବଉଳ କୋଳି ବୋଲି କୁହାଯାଇଥାଏ।

ବହୁଳ ଏକ ଦ୍ରୁମ ଜାତୀୟ ଉଦ୍ଭିଦ ହେଲେ ବି ଆମ୍ବ ପଣସ ଆଦି ଗଛ ଭଳି ବିଶାଳ ହୋଇନଥାଏ। ଏହାର ରସ ଉଗ୍ର, ଫୁଲ ସୁବାସିତ, ଫଳ କଷାୟ ରସରେ ପୂର୍ଣ୍ଣ। ଓଡ଼ିଶାରେ ସର୍ବତ୍ର ଏହି ଗଛ ଦେଖାଯାଇଥାଏ। ବକୁଳର ଫୁଲଗୁଡ଼ିକ ଏହି ଗଛର ସବୁଠାରୁ ଆକର୍ଷଣୀୟ ବୈଶିଷ୍ଟ୍ୟ। ଏଗୁଡ଼ିକ ଛୋଟ ତାରା ଆକୃତିର, ଆଉ ମହମ ଭଳି, ଏବଂ ଏକ ଆନନ୍ଦଦାୟକ ସୁଗନ୍ଧ ଯାହା ପ୍ରାୟତଃ ଜାସ୍ମିନ୍ ସହିତ ତୁଳନା କରାଯାଇଥାଏ, ତୀବ୍ର ଆଉ ମିଠା। ଫୁଲଗୁଡ଼ିକ ଧଳାରୁ କ୍ରିମ୍ ରଙ୍ଗର ହୋଇଥାଏ ଏବଂ ଏଗୁଡ଼ିକ ଡାଳର ଶେଷରେ ଗୁଚ୍ଛରେ ଦେଖାଯାଏ। ଏଗୁଡ଼ିକର ବାସ୍ନା ରାତିରେ ବିଶେଷ ଭାବରେ ଅତ୍ୟନ୍ତ ହୋଇଥାଏ।

ବଉଳ ଫୁଟି ତା ଫୁଲ ଚଉତେକ ମହକାଇ ଦିଏ, ଆଉ ତା ଫଳ ବି ତାର ସ୍ୱାଦରେ ମନ ମୋହିନିଏ। ବଉଳର ବିବିଧ ଭାରତୀୟ ପ୍ରାଦେଶିକ ନାଁ ରହିଛି, ଯେମିତି ଓଡ଼ିଆରେ ଏହାକୁ ବଉଳ କୁହାଯାଏ, ଆଉ ସଂସ୍କୃତରେ କହନ୍ତି ବକୁଳ, ମଧୁଗନ୍ଧ, ସଗନ୍ଧିକ, ହିନ୍ଦୀରେ ମହୁଲସିରୀ, ତେଲୁଗୁରେ ପୋଗଡ଼, ବଙ୍ଗଳାରେ ବକୁଲ ଆଦି କୁହାଯାଏ। ଏହାର ଶାସ୍ତ୍ରୋକ୍ତ ଗୁଣ ହେଉଛି କଟୁଯୁକ୍ତ, କଷାୟା ରସ ଆଉ ଗୁରୁପାକ। ବଉଳ ଗଛର ସର୍ବାଙ୍ଗ ମୁଖ୍ୟତଃ ଏହାର ଛେଲି ଔଷଧୀୟ କାମରେ ଲାଗେ। ଦାନ୍ତ ହଲିବା ବନ୍ଦ କରିଦିଏ ଏ ଛେଲିର ରସ। ଏହା ଦାନ୍ତ ମୂଳରେ ଏତେ ଶକ୍ତ କରିଦିଏ ଯେ ବ୍ୟବହାର କରି ଆଶ୍ଚର୍ଯ୍ୟ ହୋଇଯାଏ। ଏହା କୁର୍ମି, ମୁଖକ୍ଷତ, ଦନ୍ତରୋଗ, ଯାବତୀୟ ତୁଣ୍ଡଘା, ବ୍ରଣ ଓ ଶିରକ ନିବାରଣ କରିଥାଏ।

ସତରେ ଏଇ ବକୁଳ ବା ବଉଳ ଓଷିବା କାହାଣୀ ପରମ୍ପରା ଏଇ ବଉଳ ଗଛର ହିଁ ସୃଷ୍ଟି। ବଉଳ ଗଛର ଉପକାରିତା ଗୁଣ ହିଁ ବଉଳର କାହାଣୀ କୁହେ, ବଉଳର ଆପଣାପଣକୁ ସୂଚାଇ ଦିଏ। ବଉଳର ଫଳ ଛୋଟ ଆଉ ସବୁଜାକାର ହୋଇଥାଏ। ଫଳଗୁଡ଼ିକ ଖାଦ୍ୟ ଉପଯୋଗୀ, ପକ୍ଷୀ ଆଉ ବନ୍ୟପ୍ରାଣୀମାନେ ଏଗୁଡ଼ିକ ଅଧିକ ଖାଇଥାନ୍ତି। କଞ୍ଚା ବଉଳକୁଳିକୁ ଚୋବେଇ କିଛି ସମୟ ପାଟି ରଖିଲେ ଦାନ୍ତ ଶକ୍ତ ହୁଏ ବୋଲି ବିଶେଷଜ୍ଞମାନେ କୁହନ୍ତି। ପ୍ରତିଦିନ ବଉଳ ଦାନ୍ତ କାଠିରେ ଅଥବା ଏହାର ପତ୍ର ରସରେ ଦାନ୍ତ ଘଷିଲେ ଦାନ୍ତ ରୋଗ ହୁଏ ନାହିଁ। ଏହାର ଛେଲିକୁ ପାଣିରେ ସିଝାଇ ସେଥିରେ କୁଳି କଲେ କୌଣସି ପ୍ରକାର ପାଟିଘା ହୁଏ ନାହିଁ। ବଉଳ ପତ୍ର ରସରୁ ଦୁଇ ଟୋପା ନାକରେ ପକାଇଲେ ଉହାଜର ଛାଡ଼ିଯାଏ। ପାଚିଲା ବଉଳକୋଳିର ମଞ୍ଜି ଭିତରେ ଥିବା ଶସକୁ ବାଟି ସର୍ପାଘାତ କ୍ଷେତ୍ରରେ ଲଗାଇଲେ ସର୍ପବିଷ ନଷ୍ଟ ହୁଏ। ବଉଳ ଫଳର ଚୂର୍ଣ୍ଣକୁ ନଶ୍ୟ ଗ୍ରହଣ କଲେ ଜ୍ୱର, ଦେହ ପୀଡ଼ା, ମୁଣ୍ଡବିନ୍ଧା ଆଦି ବି ନିବାରିତ ହୁଏ। ବଉଳ ଛାଲି ଆଉ ହିଞ୍ଜଳ ଛାଲି ଏ ଦୁଇଟି ଦ୍ରବ୍ୟକୁ ଜଳରେ ସିଝାଇ ଛାଣି ସେହି ଜଳରେ ଘା ଧୋଇଲେ ଘା ଅଳ୍ପ ଦିନରେ ଶୁଖିଯାଏ। ଏସବୁ କୁହନ୍ତି ଆୟୁର୍ବେଦିକ ବିଶେଷଜ୍ଞମାନେ।

ବଉଳ ଫୁଲକୁ ନେଇ ଆମ ସାହିତ୍ୟ ସଂସ୍କୃତି କଳା ସମୃଦ୍ଧ ବର୍ଣ୍ଣବୋଧରେ ବର୍ଣ୍ଣନା ରହିଛି ବଉଳ ଫୁଲର ବାସ ଚହଟେ ଚୌପାସ ବଉଳ ଫୁଲର ବେଣୀ କୁଆଁରୀ ଝିଅକୁ ଭବେଶ ମାନେ ସେଇଥିପାଇଁ ତ କୁମାର ପୂର୍ଣ୍ଣିମା ଗୀତକୁ ଫୁଲ ବଉଳବେଣୀ ଗୀତ ବି କୁହାଯାଏ ଆହୁରି ମଧ୍ୟ ଦୁଇ କୁମାରୀ ଝିଅ ପରସ୍ପର ସହ ମିତ ବସିଲେ ବଉଳ ବୋଲି ସମ୍ବୋଧନ କରିଥାନ୍ତି ବଉଳକୁ ନେଇ ଅନେକ ଲେଖା ଅନେକ ଜୋଖା ଗୋଲାପ ମଲ୍ଲି ମହକ ଠାରୁ ବଉଳ ଫୁଲ ବାସ ବର୍ଣ୍ଣବୋଧରେ ଲିଖିତ ଯାହା ଚହଟେ ଚୌଫୁ ବାସ ବଉଳ ଫୁଲ ମହକ ଭାରି ମନ ମୋହିନିଏ ଡେରି ନ କରି ବଉଳ ଫୁଲ ଧୋବ ଫରଫର ଦିଗ ଚହଟାଏ ବାସରେ ତାର ବଉଳ କେବଳ ନୁହେଁ ଫୁଲ ଝିଅଙ୍କ ଭିତରେ ସମ୍ପର୍କ ଭଲ ଫଗୁଣ ମାସର ବଉଳ ହସେ ତାର ସୁବାସରେ ଜଗତ ବାସେ ନାଲି ଟହଟ ବଉଳ କୋଳି ପିଲାଏ ଖାଆନ୍ତି ହୋଇଣ ମେଳି।

ବଉଳ ଗଛ କେବଳ ଏକ ଗଛ ନୁହେଁ, ବରଂ ଏହା ଅନେକ ଘଟଣା ଦୁର୍ଘଟଣା ଇତିହାସର ମୁକସାକ୍ଷୀ। ଗାଁ ଦାଣ୍ଡ, ଗାଁ ଚୌପାଳି, ଭାଗବତ ଟୁଙ୍ଗି ନିକଟ ହେଉ କି ମନ୍ଦିର ବେଢ଼ା, ସବୁଠି ବଉଳ ଗଛ ଥାଏ। ଆଉ ସେହି ବଉଳ ଗଛ ମୂଳେ ଅନେକ ନ୍ୟାୟ ନିଶାପ ହୋଇ ସମାଧାନର ବାଟ ବାହାରିଥାଏ। ସେଇଥିପାଇଁ ବଉଳ ଗଛ ହିଁ ସବୁର ସାକ୍ଷୀ ଥାଏ। ଗାଁର ଝିଅ ବାହା ହୋଇ ଅନ୍ୟ ଗାଁକୁ ଯାଉ କି ଗାଁର ବୋହୁଟେ ବାପ ଘରକୁ ଯାଉ, ସେ ସବୁକୁ ମୁକ ସାକ୍ଷୀ ପରି ଅନେଇ ଚାହିଁଥାଏ ବଉଳ ଗଛ।

ବଉଳ ଫୁଲର ବାସ ଚହଟାଇ ଚୌପାସ ପିଲାଦିନେ ପଢ଼ିଥିଲେ ମଧୁବର୍ଣ୍ଣବତ ଆଜି ମନେ ଉଦ୍ଭାସିତ ଶର୍ମୀ କାବ୍ୟ ଲେଖା କଲେ ଘନ ସବୁଜର ପତ୍ର ବୃକ୍ଷ ମଧ୍ୟ କୁନି କୁନି ଧାର ଫୁଲ ମଧୁର ବାସ୍ନାରେ ସ୍ନିଗ୍ଧ ରୂପରେ ମଧୁର ବାସ୍ନାରେ ସ୍ନିଗ୍ଧ ରୂପରେ ହସୁଥାଏ ତରୁଡାଳ ଇଜାକାକରରେ ମଳୟ ବାହାରେ ଝରି ପଡ଼େ ମାଟି ଅଗଣାରେ କୁନି କୁନି ଝିଅ ତୋଳି କୁନି ହାତେ ଗୁନ୍ଥେ ହାର ଶରଧାରେ ଭାଉଜ ରାଣୀର ଗଭା ଗଜରାରେ ବାନ୍ଧି ଦିଏ ମାଳ କରେ କେଶ ପ୍ରଖାଳନେ ବଉଳ ମାଳାରେ କଟିଦେଶେ ନଣନ୍ଦରେ କୃଷ୍ଣ ରାସରସ ବଉଳ ସୁବେଶ ଆହା କେଡ଼େ ମନୋହରେ ଗୋପୀ ଗୋପାଙ୍ଗନା ହୁଏ ଆନମନା ରୂପ ରସେ ଆପଣାରେ ବିଷ୍ଣୁ ପୂଜା ପାଇଁ କିଏ ତୋଳି ନୁହେଁ ବଉଳ ଫୁଲର ବଉଳର ବାସ ଫୁଲ ଶିବ ଶିବା ପାଇଁ ସଜରେ ବଉଳ କିଏ ହେବ ତାର ତୁଳ ସାଙ୍ଗସାଥି ମେଳେ ବଉଳ ବସନ୍ତି ବଉଳର ଫୁଲ ଦେଇ ଫୁଲ ବଉଳ ବେଣୀର ଗୀତରେ ଗୀତ ସେ ବୋଲନ୍ତି ଫୁଲ ବଉଳ ବେଣୀରେ ଗୀତ ସେ ବୋଲନ୍ତି ଖାଇ ଚାନ୍ଦ ଥୋଇ ଦେଇ ବଉଳ ଫୁଲର ବାସ୍ନା ଭରିଦିଏ ଚଉଦୁକେ ହରସତା କମ କମ ଧାରେ କୁନି କୁନି ଫୁଲ ମନ କରେ ଆକର୍ଷିତା।

ମୌଳବା ବକୁଳ ଏକ ଗଛ ଯାହା ସାଂସ୍କୃତିକ ଉଦ୍ୟାନଗତ ଗୁରୁତ୍ୱ ଉଭୟ ଧାରଣ କରେ। ଏହାକୁ ଚାଷ କରାଯାଉଥିବା ଅଞ୍ଚଳ ଗୁଡ଼ିକରେ ଏହା ପ୍ରିୟ ଗଛ ହୋଇଥାଏ। ଏହାର ମନୋରମ ସୁଗନ୍ଧ, ସୁନ୍ଦର ଦୃଶ୍ୟ ଏହାକୁ ଯେକୌଣସି ବଗିଚା କିମ୍ବା ଭୂଦୃଶ୍ୟରେ ଏକ ଆଗ୍ରହୀ ଯୋଗ କରିଥାଏ। ବିଶେଷ କରି ଯେଉଁମାନେ ସାଂସ୍କୃତିକ ଏବଂ ପ୍ରତୀକାତ୍ମକ ଗୁରୁତ୍ୱ ଥିବା ଗଛଗୁଡ଼ିକୁ ପ୍ରଶଂସା କରନ୍ତି ସେହିମାନେ ଗଛ ଅଧିକା ଲଗାନ୍ତି। ପୁଷ୍ପ ପୂଜା ସମୟରେ ଭଗବାନ ଗଣେଶଙ୍କୁ ବକୁଳ ଫୁଲ ଅର୍ପଣ କରାଯାଏ। ଜୈନ ଆଉ ବୌଦ୍ଧ ଧର୍ମରେ ଏହି ଫୁଲଗୁଡ଼ିକ ପ୍ରକୃତରେ ପବିତ୍ର ବୋଲି ବିବେଚନା କରାଯାଏ। ମହାପ୍ରଭୁ ଜଗନ୍ନାଥଙ୍କର ପ୍ରିୟ ଫୁଲ ବଉଳ। ବଉଳ ଫୁଲର ମାଳ ଜଗାକୁ ବେଶ ମାନେ। ଆଉ ବଉଳ ପଟାରେ ଜଗାର ରଥ ବିଜେ ପହଣ୍ଡି ପାଇଁ ସେନାପଟା ବି ତିଆରି ହୁଏ। ଏତେ ଉପକାରୀ ଏହି ବଉଳ ଫୁଲ ବଉଳ ଗଛ।

ଅବଧୁ ବଉଳ ଫୁଲଗୁଡ଼ିକ ସୂର୍ଯ୍ୟକିରଣରେ ଶୁଖାଇ ଫୁଲର ଆବରଣ ତିଆରି କରି ଥାଇଲାଣ୍ଡରେ ସବୁଜ ଚା ସହିତ ମିଶ୍ରଣ ଭାବରେ ବ୍ୟବହାର କରାଯାଇଥାଏ। ଏହାର ଫଳର ନରମ ଲୋମଯୁକ୍ତ ପାଚିଲେ ମସୃଣ ଅଣ୍ଡାକାର ଉଜ୍ଜଳ ଲାଲ କମଳା ହୋଇଥାଏ। ଏହାର କାଠ ଏକ ବିଳାସପୂର୍ଣ୍ଣ କାଠ ଯାହା ଅତ୍ୟନ୍ତ କଠିନ ଦୃଢ଼ ଗଭୀର ଲାଲ ରଙ୍ଗର। ଉପର କାଠ ଅପେକ୍ଷା ଭିତର କାଠରେ ବଉଳ ପଲିସ କଳା ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରାଯାଏ। ଗଭାରୁତୁମ ମହକି ଆସେ ବଉଳ ଫୁଲର ବାସ। ବଉଳ ଫୁଲ ଏକ ଝରା ଫୁଲ, ଖୁବ୍ ସୁଗନ୍ଧିତ। ଏଥିରୁ ଦାମୀ ଅତର ତିଆରି ହୁଏ। ବଉଳ ଫୁଲରେ ବଉଳ ଫୁଲ ତୋରବାସ ବଉଳ ଫୁଲରେ ବଉଳ ଫୁଲ ତୋରବାସ୍ନାଦ ଅମୂଲ ମୂଲ ଚହଟାଉ ଅଛି ସାରା ମୂଲକ ତୋର ବାସ୍ନାରେ ଭୁଲୁଚୁଷକ ମହୁମାଛି ଆଉ ଭ୍ରମକ ଯେତେ ଆକର୍ଷଣେ ଆସି ଚୁମନ୍ତି ତତେ। ସତରେ ଏଇ ବଉଳ ଫୁଲର ବାସ୍ନା ଏକ ନିଆରାପଣ। ସେ ନିଆରାପଣରେ ହଜିଯିବା ଭିଜିଯିବା ମଜିଯିବାକୁ ସମସ୍ତଙ୍କର ବିଶେଷ କରି ପଥିକର ଇଚ୍ଛା ହୁଏ ମୁହୂର୍ତ୍ତ କିରେ। ସେ ବଉଳ ଫୁଲରେ ଆସନ୍ତୁ ନା ଆମେ ଭିଜିଯିବା ହଜିଯିବା କିଛି ସମୟ ପାଇଁ।